ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦୀ ଆଷାଢ଼ 11 ଦିନ 2026 ମସିହା ଜୁଲାଇ 2 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଷୋଳ କଳାର ଠାକୁର ହେ ମହାବାହୁ ଜଗତର ନାଥ, ବହୁ ତପସ୍ୟା କରିବି ତୁମର ଦର୍ଶନ କେହି ପାଏ ନାହିଁ ପ୍ରଭୁ। ହେଲେ ତୁମେ ଏତେ ରହସ୍ୟମୟ ଯେ ତୁମର ଅନ୍ତର୍ନିହିତ ଦିବ୍ୟ ଭାବକୁ ବୁଝି ହୁଏ ନାହିଁ। ଭାବର ଠାକୁର ତୁମେ, ଭକ୍ତିରେ ଖୋଜିବ ସେ ଭକ୍ତ, ଭାବର ଡୋରିରେ ବାନ୍ଧି ହୋଇଯାଏ ଭକ୍ତ। ଭକ୍ତ ତ ତୁମର ଗଳାର ମାଳି, ସେଇ ଭାବ ସେଇ ରୂପ ସେଇ ଅନନ୍ତ ଲୀଳାରେ ଆଜି ବିଶ୍ୱକୁ ତୁମେ ଚହଲାଇ ଦେଇଛ ପ୍ରଭୁ। ତୁମେ ମଙ୍ଗଳର ଦ୍ୟୋତକ, ମଙ୍ଗଳମୟ ପ୍ରଭୁ।

ଏତେ ବାଟରୁ ଧାଇଁ ଆସିଥିବା ଭକ୍ତଟିଏ ଥକା ମାରିଲା ବେଳେ ଚିଆଁ ଦେଉଛ ତମେ ପ୍ରଭୁ, କେମିତି ମାନସିକ ଦ୍ୱନ୍ଦ୍ୱରେ ପଡ଼ିଯାଉଛି ଭକ୍ତ, ଦେଖିପାରିବ ନା ଦେଖି ନ ପାରିବ, ଏଇ ଦ୍ୱନ୍ଦ୍ୱ ଓ ଆଶଙ୍କା ତାକୁ ଘାରି ଦେଉଛି ଅହରହ। ପ୍ରଭୁ ସତରେ ଗମ୍ଭୀରା ଭିତରେ ଅବା ରଥରେ ଦର୍ଶନ ଦେବେ ତ? ଯଦି ଅଚାନକ ପହଡ଼ ଖୋଲିଗଲା, ପ୍ରଭୁଙ୍କ ଦର୍ଶନ ପାଇଗଲା ମାତ୍ରେ ତାକୁ ସ୍ୱର୍ଗ ସୁଖ ମିଳିଯିବ ତ? ତୁମେ ପରା ଛଳିଆ କପଟିଆ ଠାକୁର, ଭକ୍ତକୁ ପରୀକ୍ଷା କର ପ୍ରତି ପଦେ ପଦେ। ପ୍ରଭୁ ତୁମର ଅପୂର୍ବ ରୂପ ସନ୍ଦର୍ଶନରେ ଚିତ୍ତ ପବିତ୍ର ହୋଇଯାଉ, ମନ ପରିତୃପ୍ତ।

ତୁମେ ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ କାହିଁକି, ଏ ସୃଷ୍ଟିର କୋଟି କୋଟି ଜୀବମାନଙ୍କର ତୁମେ ହେଉଛ ସ୍ୱାମୀ। ତୁମରି ଇଙ୍ଗିତରେ ଆତଜାତ ହୁଏ ଏ ଶଶାଗରା ଧରା, ତୁମରି ଇଚ୍ଛାରେ ଫୁଲରେ ହସ କୁଟି ଉଠେ, ତୁମରି ଇଙ୍ଗିତରେ ପ୍ରଭୁ ସୁନେଲି ସକାଳର ସୂର୍ଯ୍ୟୋଦୟ ହୁଏ। ପୁଣି ତୁମରି ଇଙ୍ଗିତରେ କାହା ମୁଖରେ ହସ ଫୁଟି ଉଠେ ତ ପୁଣି କାହା ଚକ୍ଷୁରେ ବହିଯାଏ ଅଶ୍ରୁଧାରା। ତୁମେ ଜଗତ ଓ ଜୀବନକୁ ଚିଆଁ ଦେଇଛ ପ୍ରଭୁ, ତୁମେ ବି ତ ଜଗାଇ ଦେଇଛ ଛାଇ ଆଲୁଅର ଖେଳ। ତୁମେ ସତେ ଜୀବର ଜୀବନ, ଅଗତିର ଗତି, ତୁମେ ରହସ୍ୟମୟ ଏକ ଅନନ୍ୟ ଚରିତ୍ର। ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କ ଗହଣରେ ତୁମରେ ଦିବ୍ୟ ଲୀଳା ଆକର୍ଷି ନେଉଛି ଆଖି, ହୃଦୟ ଆଉ ମନକୁ। ଶରୀରରେ ଖେଳିଯାଉଛି ଅପୂର୍ବ ଶିହରଣ। ବଡ଼ଦାଣ୍ଡର ବଡ଼ଶଙ୍ଖରୁ ପାରି ହେଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼େ ମୁହାଇଲା ବେଳେ ଦିଶିଯାଉଛି ନନ୍ଦନନ୍ଦନ ଯଶୋଦା ନନ୍ଦନ କଳାକାହ୍ନୁଙ୍କର ସେଇ ଅଝଟିଆ ମୁହଁ। ପୁଣି କେତେବେଳେ ମୁରଲୀ ଫୁଙ୍କା, ରସିକ ଶେଖର, ଗୋପୀ ମନଚର, ରସିକ ନାଗର ସାଇଛନ୍ତି ମୋ ପ୍ରଭୁ ଜଗନ୍ନାଥ।

ତୁମଠାରୁ ଆରମ୍ଭ ପୁଣି ତୁମରିଠାରେ ଶେଷ। ଜୀବନର ପ୍ରାକ୍କାଳରେ ତୁମେ ହିଁ ତ ପ୍ରଭୁ ବିରାଜମାନ, ପୁଣି ତୁମେ ଜୀବନର ସାହାନରେ ନିଜେ ପ୍ରଭୁ ପାଠ କଢ଼ାଇ ନିଅ, ମୁକ୍ତିର ମାର୍ଗ ଖୋଜି ଦିଅ ପ୍ରଭୁ। ଆଜି ତୁମର ଶ୍ରୀଗୁଣ୍ଡିଚା ମନ୍ଦିର ବେଢ଼ାରେ ହଜାର ହଜାର ଭକ୍ତ ନିର୍ନିମେଷ ନୟନରେ ଚାହିଁ ରହିଛନ୍ତି। ପ୍ରଭୁ ତାର ପ୍ରାଣର ପ୍ରିୟ, ତା ଆଡ଼କୁ ଟିକିଏ କଣେଇ ଚାହିଁଦେବେ ତ? କେତେ ଭବ୍ୟ ଆତ୍ମତୃପ୍ତି ସେ ଲାଭ କରିବ? ଛଡ଼ା ତୁଳସୀ ପାଟିରେ ମାରିଦେଲେ ତା ଜୀବନ କୃତାର୍ଥ ହେଲା ବୋଲି ବଣିବ। ପ୍ରଭୁ ତୁମର ରୂପ ଅବର୍ଣ୍ଣନୀୟ, ମହାତେଜ ଘେନୀ ପ୍ରକାଶ ମେଦିନୀ କୋଟିଏ ଅରୁଣ କାନ୍ତି, ଜଗତ ଭଗତ ଦେଖନ୍ତୁ ସମସ୍ତେ ପ୍ରଭୁଙ୍କ ନୀଳମୂରତି। ହେ ପ୍ରାଣର ନାଥ, ତୁମେ ମାତା, ତୁମେ ପିତା, ବନ୍ଧୁ ଓ ସଖାବି।

ଶ୍ରୀଜଗନ୍ନାଥ ହେଉଛନ୍ତି ଅନାମ ଅରୂପ ଓ ସପ୍ତ। ସେ ହେଉଛନ୍ତି ଚେତନା, ଚୈତନ୍ୟ, ଚିଦ୍ଘନ ଓ ଚିନ୍ମୟ। ଭକ୍ତର ଭକ୍ତିରେ ଭଗବାନ ହୋଇଯାଆନ୍ତି ନିର୍ଗୁଣରୁ ଗୁଣମୟ ଓ ଅରୂପ ରୂପଧାରୀ। ପ୍ରଭୁଙ୍କୁ ଦର୍ଶନ କଲା ମାତ୍ରେ ଦୈହିକ ମାନସିକ ଚେତନାରୁ ଭକ୍ତ ମୁକ୍ତ ହୋଇ ଅନୁଭବ କରେ ସ୍ୱର୍ଗୀୟ ପୁଲକ ଓ ଅବ୍ୟକ୍ତ ଆନନ୍ଦ। ଭକ୍ତ ଭାବେ ହୃଦୟ ଭିତରେ ହୃଦୟଟିଏ ସିଏ, ମନ ଭିତରେ ମନଟିଏ ସିଏ, ଏଇଠି ଅଛି ଏଇଠି ନାହିଁ, ଧରିବାକୁ ଇଚ୍ଛା ହେଲେ ଧରାତିଏ ନାହିଁ, ଦେଖିବାକୁ ଇଚ୍ଛା କଲେ ଦେଖିବା ସମ୍ଭବ ନୁହେଁ। ସେ ଯେ ରହସ୍ୟମୟ ଦେବତା ଦାରୁ।

0: ଶୁଣୁଥିଲେ ଆମର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ବାଗ୍ମୀ ମିଶ୍ର, ପ୍ରଫୁଲ୍ଲ କୁମାର କର, ସୁସ୍ମିତା ଦାସ, ରାମହରି ଦାସ, ମିତାଲି ଚିନ୍ନାରା, କାହ୍ନୁଚରଣ ଦାସ ଏବଂ ସୁଧୀର ଚନ୍ଦ୍ର ବେହେରା। ଗୀତ ରଚନା କରିଥିଲେ ତପନ ପଟ୍ଟନାୟକ, ଜଗନ୍ନାଥ ଦାସ, ସାଲବେଗ, ନନ୍ଦକିଶୋର ସିଂ, ପୁରାତନ ରଚନା ଏବଂ ଅଭିରାମ ପରମହଂସ। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ଡକ୍ଟର କିଶୋର ମହାନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ସୁଲୋଚନା ଦାସ।

ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶ୍ରୀଗୁଣ୍ଡିଚା ଯାତ୍ରା, ପତିତ ପାବନ ମହୋତ୍ସବ, ଦଶାବତାର ଯାତ୍ରା, ଘୋଷଯାତ୍ରା, ମହାବିଧି ଯାତ୍ରା, ନବଦିନ ଯାତ୍ରା ଏପରି ବିଭିନ୍ନ ନାମରେ ନାମିତ କରାଯାଇଥାଏ। ଏସବୁ ପଛରେ ବହୁ ତତ୍ତ୍ୱ ଦର୍ଶନ ରହିଛି। ଏହି ଯାତ୍ରାର ସବୁଠୁ ବଡ଼ କଥା ହେଲା ମହାମିଳନ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକ ଏଥିରେ ସାମିଲ ହୋଇଥାନ୍ତି। ସେଠି କୌଣସି ବାଛ ବିଚାର ନଥାଏ। ସମସ୍ତେ ରଥ ଦୌଡ଼ି ଛୁଇଁ ପାରନ୍ତି, ରଥ ଉପରେ ମଧ୍ୟ ଜଗନ୍ନାଥଙ୍କୁ ଛୁଇଁ ପାରନ୍ତି। ବଡ଼ ଦାଣ୍ଡରେ ଭକ୍ତ ଭଗବାନ ଏକାଠି ହୁଅନ୍ତି। ଠାକୁରେ ଗୁଣ୍ଡିଚା ଘର ବା ନିଜ ଜନ୍ମସ୍ଥାନକୁ ଯାଇ ସାତ ଦିନ ସେଠାରେ ରହି ପୂଜା ପାଉଥିବାରୁ ଏହାର ନାମ ଗୁଣ୍ଡିଚା ଯାତ୍ରା। ପତିତ ଜନଙ୍କୁ ଦର୍ଶନ ଦେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରତ୍ନବେଦି ଛାଡ଼ି ବଡ଼ଦାଣ୍ଡରେ ଉଭା ହୋଇଥିବାରୁ ପତିତ ପାବନ ମହୋତ୍ସବ ଭାବରେ ଜଣାଶୁଣା। ସେପରି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ବାସୁଦେବ, ଜୟଦୁର୍ଗା, ଯୋଗମାୟା, ମଦନ ମୋହନ, ରାମ, କୃଷ୍ଣ ଏପରି ଦଶମୂର୍ତ୍ତି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ଓ ଏହି ଯାତ୍ରାର ବିଭିନ୍ନ ସମୟରେ ଦଶାବତାର ବେଶ ହୋଇଥାନ୍ତି ବୋଲି ଏହାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଇଥାଏ। ଲୌକିକ ବିଚାରରେ ନନ୍ଦିଘୋଷରେ ସେ ଜଗନ୍ନାଥ ଯାତ୍ରା କରୁଥିବାରୁ ଏହାକୁ ଘୋଷଯାତ୍ରା ମଧ୍ୟ କୁହାଯାଇଥାଏ। ଗୁଣ୍ଡିଚା ଘରେ ଆଡ଼ପ ମଣ୍ଡପରେ ବିଜେ ହୋଇ ପୂଜା ପାଉଥିବାରୁ ଆଡ଼ପ ଯାତ୍ରା, ମହାବେଦୀ ଯାତ୍ରା ଏପରି ନାନା ଭାବରେ ରଥଯାତ୍ରା ପ୍ରସିଦ୍ଧ। ଏହି ସମୟରେ ଦୈତାମାନେ ହିଁ ସେବା ପୂଜାର ମୁଖ୍ୟ ଦାୟିତ୍ୱରେ ଥାନ୍ତି। ସବର ରାଜା ବିଶ୍ୱାସଙ୍କ କନ୍ୟା ଲଳିତା ଓ ବ୍ରାହ୍ମଣ ବିଦ୍ୟାପତିଙ୍କ ଔରସରୁ ଜନ୍ମ ହୋଇଥିବା ବଂଶଧରମାନେ ଦୈତା ଭାବରେ ଜଣାଶୁଣା। ଏହି ସେବକମାନେ ଶ୍ରୀଜଗନ୍ନାଥଙ୍କ ଆତ୍ମୀୟ ସ୍ୱଜନ ରୂପେ ସ୍ୱୀକୃତ। ଏ ସମ୍ପର୍କରେ ଗୋଟିଏ ସୁନ୍ଦର କାହାଣୀ ରହିଛି। ଇନ୍ଦ୍ର ନୀଳମଣି ପୁରାଣ ବା କୌଳ ଗ୍ରନ୍ଥରେ ନୀଳମାଧବ ଓ ସବରବଂଶର ଆତ୍ମିକ ସମ୍ପର୍କ କେତେ ନିବିଡ଼ ତାହାର ବିସ୍ତୃତ ବର୍ଣ୍ଣନା ରହିଛି। ସବର ରାଜା ବିଶ୍ୱାବସୁ ନୀଳକନ୍ଦରରେ ନୀଳମାଧବଙ୍କୁ ପୂଜା କରୁଥିଲେ। ଏହି ନୀଳମାଧବ କିପରି ଶ୍ରୀ ଜଗନ୍ନାଥ ରୂପୀ ଚତୁର୍ଥ ମୂର୍ତ୍ତିରେ ପୂଜା ପାଇଲେ ତାହା ଜଣାଶୁଣା କଥା। ବିଶ୍ୱାବସୁ ବ୍ରହ୍ମାଙ୍କ ନିକଟରେ ବ୍ୟାକୁଳ ଭାବରେ ପ୍ରାର୍ଥନା କଲେ, ପ୍ରଭୁ, ମୋର ପ୍ରିୟତମ ନୀଳମାଧବଙ୍କୁ ଆପଣ ପୁରୁଷୋତ୍ତମ ଧାମରେ ପ୍ରତିଷ୍ଠା କରି ମୁକ୍ତିର ପାବନ ଧାମ ସୃଷ୍ଟି କଲେ। ପତିତ ଜନ ଉଦ୍ଧାର ପାଇବେ, କିନ୍ତୁ ମୋ ପ୍ରଭୁଙ୍କ ବିନା ମୁଁ ଅତି ଦୁଃଖରେ ଅଛି। ଯଦି ଆପଣ ମୋତେ ଦୟାକରି ତିନୋଟି ବର ଦେବେ ତେବେ ମୁଁ ଧନ୍ୟ ହେବି। ଏକଥା ଶୁଣି ବ୍ରହ୍ମା ଖୁସି ହୋଇ କହିଲେ, ତୁମର ଯାହା ଇଚ୍ଛା ତାହା ମାଗିପାର। ବିଶ୍ୱାବସୁ ବ୍ରହ୍ମାଙ୍କ ନିକଟରେ ହାତ ଯୋଡ଼ି କହିଲେ, ଆପଣ ଯଦି ମୋତେ ଦୟା କଲେ ତେବେ ମୋତେ ଏହି ତିନୋଟି ବର ଦିଅନ୍ତୁ। ପ୍ରଥମ ବର ହେଲା, ଏହି ଚତୁର୍ଥା ମୂର୍ତ୍ତିଙ୍କର ଦାରୁ ବିଗ୍ରହଙ୍କୁ ଯଦି ବଦଳାଯାଏ ବା ନବକଳେପର କରାଯାଏ ତେବେ ମୋ ବଂଶଧରମାନେ ନିଜ ଶ୍ରଦ୍ଧା ଓ ଭକ୍ତିରେ ଯେଉଁ ସର୍ବଲକ୍ଷଣଯୁକ୍ତ ଦାରୁ ସଂଗ୍ରହ କରିବେ ତହିଁରେ ପ୍ରଭୁଙ୍କର ନୂତନ ଦାରୁ ବିଗ୍ରହ ତିଆରି କରାଯିବ। ଦ୍ୱିତୀୟ ବର ହେଲା, ଆର୍ଯ୍ୟ ରୀତି ଓ ପରମ୍ପରାରେ ଏଗାର ମାସ ପୂଜା ପାଆନ୍ତୁ, କିନ୍ତୁ ଆଷାଢ଼ ମାସଟି ପ୍ରଭୁଙ୍କୁ ମୋର ସବର ବଂଶଧରମାନେ ହିଁ କେବଳ ପୂଜା କରିବେ। ସେତେବେଳେ ମନ୍ତ୍ର, ଯନ୍ତ୍ର, ତନ୍ତ୍ର ପ୍ରୟୋଗର ପ୍ରୟୋଜନ ରହିବ ନାହିଁ। ଆମ କୁଳବିଧି ଅନୁସାରେ କେବଳ ଭାବ ଓ ଭକ୍ତି ସେମାନେ ପୂଜା କରିବେ। ଏହି ସମୟରେ 15 ଦିନ କାଳ ଅନ୍ୟ କେହି ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆଉ ତୃତୀୟ ବରଟି ହେଲା, ମୋର ଇଷ୍ଟ ନୀଳମାଧବ ଏହି ନୀଳକନ୍ଦରକୁ ଛାଡ଼ି ଅନ୍ୟ କେଉଁଠି ରାତିଟିଏ ରହିବେ ନାହିଁ, କାରଣ ତାଙ୍କ ବିନା ମୁଁ ପ୍ରାଣଧାରଣ କରିବା ଅସମ୍ଭବ। ଆପଣ ଦୟାକରି ଏହି ତିନୋଟି ବର ବା ମୋର ପ୍ରେମର ଅଧିକାରକୁ ତଥାସ୍ତୁ କରନ୍ତୁ।

ଯୀଶୁଙ୍କ କଥା ଶୁଣି ବ୍ରହ୍ମା ପ୍ରୀତ ହେଲେ ଓ ତିନୋଟି ଯାକ ବରକୁ ତଥାସ୍ତୁ କଲେ। ସେହିଦିନଠାରୁ ନବକଳପ ସମୟରେ ଦୈତମାନେ ହିଁ ବିଧିବିଧାନ ଅନୁସାରେ ଦାରୁ ସଂଗ୍ରହ କରିଥାନ୍ତି। ସ୍ନାନ ପୂର୍ଣ୍ଣିମାଠାରୁ ବାହୁଡ଼ା ବିଜେ ପର୍ଯ୍ୟନ୍ତ ଏହି ଆଷାଢ଼ ମାସଟି ଦୈତାମାନେ ସେମାନଙ୍କ ରୀତିନୀତି ଅନୁସାରେ ପୂଜା କରିଥାନ୍ତି। ଅଣସରଖରେ ଥିବାବେଳେ ଅନ୍ୟ କେହି ଦିଅମାନଙ୍କୁ ଦର୍ଶନ କରିପାରନ୍ତି ନାହିଁ। ରଥଯାତ୍ରା ସମୟରେ ହେଉ ବା ଅନ୍ୟ କୌଣସି ସମୟରେ ନୀଳମାଧବ ମୂର୍ତ୍ତି ଶ୍ରୀମନ୍ଦିର ଛାଡ଼ି ଅନ୍ୟ କୁଆଡ଼େ ଯାଆନ୍ତି ନାହିଁ। ଭକ୍ତର ଭଗବାନ କାଳେ କାଳେ ଭକ୍ତର ହାରି ଗୁହାରି ଶୁଣିଥାନ୍ତି। ବିଶ୍ୱାବସୁତ ସହଜେ ତାଙ୍କର ଅତି ପ୍ରିୟ ଭକ୍ତ ଥିଲେ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ତେୟାଅଶୀତମ ଭାଗ।

ଯଜ୍ଞ ବରାହଙ୍କ ପଦାଘାତରେ ମୃତ୍ୟୁଲାଭ କରେ ହିରଣ୍ୟାକ୍ଷ ବ୍ରହ୍ମସାପରୁ ଉଦ୍ଧାର ପାଇଲା। ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କଲେ। ବରାହରୂପୀ ଭାବଗ୍ରାହୀ ପୃଥିବୀକୁ ଜଳାର୍ଣ୍ଣବରୁ ଉଦ୍ଧାର କରି ପୁଣି ସ୍ଥାପନା କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣୀ ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଉପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାନ୍ତୁ। ଦେଶୀ ଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପା, ହାତୀଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀକଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବାର ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବାଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବାଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ଦିଅନ୍ତୁ। ବୃଷ୍ଟିପୃଷ୍ଟ ଜମିଗୁଡ଼ିକରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲି ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବରେ ଅଥବା ମିଶ୍ରିତ ଫସଲ ଭାବରେ ଚାଷ କରନ୍ତୁ। ଖାଲ ଜମିଗୁଡ଼ିକରେ ଅଧିକ ଘାସ ଥିଲେ ଏହାର ଦମନ ପାଇଁ ତୃଣନାଶକ ବ୍ୟବହାର କରନ୍ତୁ। ବର୍ତ୍ତମାନଠାରୁ ନିଜ ଜମିର ପ୍ରକାର, ମାଟିର ଉର୍ବରତା, ଜଳସେଚନର ସୁବିଧା ଓ ଅନ୍ୟାନ୍ୟ କୃଷି ସାମଗ୍ରୀଗୁଡ଼ିକର ଉପଲବ୍ଧତାକୁ ବିଚାରକୁ ନେଇ ଫସଲ ଯୋଜନା ପ୍ରସ୍ତୁତ କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ସବୁଠାରୁ ବଡ଼ କଥା ହେଲା ପ୍ରତି 3 ବର୍ଷରେ ବିହନକୁ ବଦଳାଇ ଦିଅନ୍ତୁ। ଉନ୍ନତମାନର ବିହନ ବ୍ୟବହାର କରନ୍ତୁ ଯାହାଦ୍ୱାରା ଅମଳ 15% ବୃଦ୍ଧି ପାଇବ। ରାଶି ଚାଷ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ ଏଥିପାଇଁ ଜମି ଚୟନ କରନ୍ତୁ। ଏହି ଚାଷ ପାଇଁ ଜମି ପ୍ରସ୍ତୁତି ଶେଷ ହେବା ପରେ କିପରି ଏହାକୁ ବିହନ ବୁଣିବେ ସେ ନେଇ ଚାଷୀମାନେ ଭଲ ଭାବରେ ଅବଗତ ହୁଅନ୍ତୁ। ରାଶି ଚାଷ ପାଇଁ ହେକ୍ଟର ପ୍ରତି 7.5 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ରାଶି ବିହନ ବୁଣିବା ସମୟରେ ଏହାକୁ ଧାଡ଼ିକୁ ଧାଡ଼ି ବୁଣନ୍ତୁ। ଏକଥା ମନେ ରଖନ୍ତୁ ଯେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ବ୍ୟବଧାନରେ ବୁଣିବା ଦରକାର। ବିହନ ବୁଣିବା ପୂର୍ବରୁ ସାର ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ହେକ୍ଟର ପ୍ରତି 30 କିଲୋଗ୍ରାମ ଯବକ୍ଷାରଜାନ ସାର, 20 କିଲୋଗ୍ରାମ ଫସ୍ଫରସ ସାର ଓ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ରାଶିର ଅନୁମୋଦିତ କିସମଗୁଡ଼ିକ ହେଉଛି କନକ, ଉଷା, ଉମା, ଅମୃତ, ପ୍ରାଚୀ, ନିର୍ମଳା, ସ୍ମାରକ ଓ ଶୁଭ୍ରା। ଏହିସବୁ ବିହନ ଭିତରୁ ଗୋଟିଏ ଚୟନ କରି ରାଶି ଚାଷ କରନ୍ତୁ।
0: ଶୁଣନ୍ତୁ ଏଥର ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟର ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ତେବେ ବାଲେଶ୍ୱର, ସୁନ୍ଦରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟାକି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଓମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲି ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିଭିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ ପିଏମ୍ଏଫ୍ଏମ୍ଇ ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ

0: ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନକର।
2: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଇଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷାଦିନେ ସନସନ୍ତିଆ ଜାଗା, ପଚାଶଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବ୍ସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣୀ, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ଓଆର୍ଏସ୍ ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନ କରି ଫୋପାଡ଼ି ଦେବା ଉଚିତ। ଏହି ଓଆର୍ଏସ୍ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନକର।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ ବେଲ୍ଜିୟମ୍ ଇଂଲଣ୍ଡ ମେକ୍ସିକୋ ଓ ନରୱେ ବିଜୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025ର ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ

କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତି କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରିଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁଲାଇ 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ବ୍ୟାଚ୍ର ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରିଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 ଜୁଲାଇ 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ରି ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ ମାସରୁ 2021 ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2,295 ବୃଦ୍ଧି ପାଇଛି। ଏଥିସହିତ 11,000 ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000 ଉର୍ଦ୍ଧ୍ୱ ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7 ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ତାରିଖରେ 2 ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲ୍ଜିୟମ୍ ସେନେଗାଲକୁ ଅତିରିକ୍ତ ସମୟରେ 3-2 ଗୋଲ୍ରେ ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ଗୋଲ୍ରେ ପରାସ୍ତ କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଥିବାବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲ୍ରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବାବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ ଟି20 ମ୍ୟାଚ୍ରେ ପରସ୍କରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଂ ଓ ଗୌହାଟୀ

0: ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ହଁ ଶ୍ରୋତା ବନ୍ଧୁ, ସମୟ ସବୁବେଳେ ଗତିଶୀଳ, ସେ କାହାକୁ କେବେ ଅପେକ୍ଷା କରେ ନା। ସମୟକୁ ସୁବିନିଯୋଗ କରି ମଣିଷ କାମ କରିଚାଲିଲେ ସମୟ ହିଁ ଆଣେ ସଫଳତା। ସେହି ସମୟ ଆଣିଛି ଆଉ ଏକ ସକାଳ, ସୂର୍ଯ୍ୟଦେବଙ୍କ ଆବିର୍ଭାବରେ ଏ ଜଗତ ପାଇଛି ଆଉ ଏକ ଦିନର କୋମଳ ସ୍ପର୍ଶ। ଏହି ସକାଳ ମଣିଷ ମନର ସବୁ ପୁରୁଣା କ୍ଲାନ୍ତିକୁ ପଛକୁ ପକାଇ ମନରେ ଆଣିଛି ଅନେକ ସମ୍ଭାବନା, ଅନେକ ନୂଆ ଆଶାର କିରଣ। ଏହି ସକାଳ ହିଁ ଆରମ୍ଭର ବେଳ, ଦିନଯାକର କାମ ପାଇଁ ପ୍ରସ୍ତୁତିର ବେଳ। ଆଜି ପ୍ରଭାତରେ ଏ ସମ୍ପର୍କରେ ନିଜର ଭାବ ପ୍ରକଟ କରନ୍ତି ସାହିତ୍ୟିକ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ।
1: ହୋଲିରେ ପ୍ରଭାତ ଆସିଯାଏ, ମନରେ ଏକ ଅପୂର୍ବ ଆନନ୍ଦ ଲାଗି ଉଠେ। ସେମାନଙ୍କର କାକଳି ମନମନରେ ଶିହରଣ ସୃଷ୍ଟି କରେ। ପୂର୍ବ ଦିଗରୁ ପ୍ରାତଃ କାଳରେ ସୂର୍ଯ୍ୟୋଦୟର କମନୀୟ ଦୃଶ୍ୟ ସତ୍ୟ ଶିବ ଓ ସୁନ୍ଦର ଉପାସକ ହେବାକୁ ପ୍ରେରଣା ପ୍ରଦାନ କରେ। ଗ୍ରାମର ଅଣଓସାରିଆ ଧୂଳିଆ ଦାଣ୍ଡରେ ବାଳ ସୂର୍ଯ୍ୟଙ୍କର କିରଣ ପଡ଼ି ଏକ ନିଗ୍ଧ ମଞ୍ଜୁଳ ପରିବେଶ ସୃଷ୍ଟି କରେ। ପ୍ରଜାପତିମାନେ ଫୁଲରୁ ଫୁଲକୁ ଉଡ଼ି ବୁଲୁଥାନ୍ତି। ଦିନର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଭୁ ପଦ୍ମପାଦରେ ଭକ୍ତିପୂତ ମନ ସମର୍ପିତ ହୋଇଯାଏ। କଣ୍ଠରୁ ଝରିପଡ଼େ ବିଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ। ପ୍ରତ୍ୟେକ ମଣିଷ ପିଲାଠାରୁ ଆବାଳ ବୃଦ୍ଧ ବନିତା ଭଗବାନଙ୍କୁ ଡାକି ଭଗବାନଙ୍କୁ ପ୍ରାର୍ଥନା କରି ପ୍ରଭାତରୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରନ୍ତି ଏବଂ ସେ ଦିନଟି କେମିତି ଭଲରେ କଟିବ, ଭଲରେ ସେମାନଙ୍କର କାର୍ଯ୍ୟ ହେବ, ସେଥିପାଇଁ ବିଭୁଙ୍କ ପାଦରେ ପ୍ରାର୍ଥନା କରନ୍ତି ଏବଂ ତାଙ୍କର କାର୍ଯ୍ୟ ବିଭୁଙ୍କୁ ସ୍ମରଣ କରି ଆରମ୍ଭ କରିଥାନ୍ତି। ତେଣୁ ମଣିଷ ଜୀବନରେ ପ୍ରଭାତ ଏକ ଅପୂର୍ବ ଶାନ୍ତ ସ୍ନିଗ୍ଧ ପରିବେଶ ସୃଷ୍ଟି କରି ଯାହାକୁ କୁହନ୍ତି ପବିତ୍ର, ସେ ମୁହୂର୍ତ୍ତ ହେଉଛି ପବିତ୍ର ବ୍ରାହ୍ମ ମୁହୂର୍ତ୍ତ ଯାହାକୁ କୁହନ୍ତି, ସେଟା ହେଉଛି ଅତି ପବିତ୍ର ଏବଂ ସେଥିରେ ପବିତ୍ରତାର ମନ ନେଇ ମଣିଷ ଭଗବାନଙ୍କ ଠାରେ ତାର ମନକୁ ଲଗାଇଥାଏ ଏବଂ ତାପରେ ତାର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିଥାଏ। ତେଣୁ ପ୍ରଭାତ ପ୍ରତ୍ୟେକ ମଣିଷ ଜୀବନରେ ଏକ ନୂତନ ଆଶାର ସଞ୍ଚାର କରେ। ରାତି ପାଇ ଆସୁଥିବ, ତେଣେ ବାଳ ସୂର୍ଯ୍ୟଙ୍କର ଆବିର୍ଭାବ ପୂର୍ବ ଦିଗରେ ପ୍ରତ୍ୟେକ ମଣିଷର ଜୀବନରେ ଏକ ନୂତନ ଆଶାର ସଞ୍ଚାର କରିଥାଏ ଏବଂ ସେହି ଆଶା ଏବଂ ଆକାଂକ୍ଷାକୁ ନେଇ ଭଗବାନଙ୍କୁ ଡାକି ପବିତ୍ର ହୃଦୟରେ ମଣିଷ ତାର କାର୍ଯ୍ୟକ୍ରମ ଆରମ୍ଭ କରିଥାଏ। ସଦାବେଳେ ସେ ଭାବେ ଯେ ମୋର କାର୍ଯ୍ୟରେ ଶୁଭ ହଉ ଏବଂ ମୁଁ ଯାହା କରୁଛି ତାହା ଭଲ ହଉ, ଜଗତ ବାସୀଙ୍କର ଏଥିରେ ମଙ୍ଗଳ ହଉ, କୌଣସି ଲୋକଙ୍କର ଅମଙ୍ଗଳ।

0: ବଜ୍ରପାତ ଯୋଗୁଁ ଅନେକ ଧନଜୀବନର କ୍ଷତି ହୋଇଛି। ଏଥିରେ ବିଶେଷ ଭାବରେ ଶିକାର ହେଉଛନ୍ତି ବିଲରେ କାମ କରୁଥିବା ଶ୍ରମିକ ଆଉ ଗୋସମ୍ପଦ। କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଏମାନଙ୍କର ଜୀବନ ଅକାଳରେ ଚାଲିଯାଉଛି। ବଜ୍ରପାତ ଯେ ଆଗରୁ ହେଉନଥିଲା ସେ କଥା ନୁହେଁ, ଗତ କିଛି ବର୍ଷ ହେବ ବିଲ ଗହୀର ଭିତରେ ଥିବା ଉଚ୍ଚା ଉଚ୍ଚା ତାଳ ଗଛ ଏବେ ଆଉ ନାହିଁ, ସେସବୁ ବିଭିନ୍ନ କାରଣରୁ ଲୋପ ପାଇବାକୁ ବସିଲାଣି। ସେହି ସୁଉଚ୍ଚ ତାଳ ଗଛ ବଜ୍ରପାତର ନିୟନ୍ତ୍ରକ ଥିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଉଚ୍ଚା ଉଚ୍ଚା ତାଳ ଗଛର ଅଭାବ ପରିବେଶ ଓ ଜଳବାୟୁ ପ୍ରତି ଅନେକ ସମସ୍ୟା ସୃଷ୍ଟି କରିଛି। ଏଥିସହିତ ବାୟା ଚଢ଼େଇ ଓ ଶାଗୁଣା ଭଳି ପକ୍ଷୀମାନେ ମଧ୍ୟ ବାସହରା ହୋଇଛନ୍ତି ଏହି ତାଳ ଗଛର ଅଭାବ ଯୋଗୁଁ। ତେବେ ଆଜି ପ୍ରଭାତରେ ଏ ପ୍ରସଙ୍ଗରେ ଆସନ୍ତୁ ଶୁଣିବା କ'ଣ କହନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ।
1: ବର୍ତ୍ତମାନ ଜଳବାୟୁ ଜନିତ ସମସ୍ୟା ଯୋଗୁଁ ଆମ ଚାରିପାଖରେ ବିଭିନ୍ନ ପରିବର୍ତ୍ତନ ଘଟୁଛି ଓ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜିଛି। ବିଭିନ୍ନ ସମସ୍ୟା ମଧ୍ୟରେ ବର୍ତ୍ତମାନ ବଜ୍ରପାତ ଓ ତତ୍ଜନିତ ଜନଜୀବନ ସମ୍ପତ୍ତିର ଯେଉଁ ନଷ୍ଟ ତାହା ହେଉଛି ବଡ଼ ସମସ୍ୟା। ଘଡ଼ଘଡ଼ି ଯେତେବେଳେ ସୃଷ୍ଟି ହୁଏ ଏହା ଉଚ୍ଚ ଉଚ୍ଚ ସ୍ଥାନ ଗଛ ବିଭିନ୍ନ ପ୍ରକାର ବିଲ୍ଡିଂ ଲୋକମାନଙ୍କ ଉପରେ ମଧ୍ୟ ଏହା ପଡ଼ିଥାଏ, ଯାହାଫଳରେ ଅନେକ ଧନ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥାଏ। ପୂର୍ବ କାଳରେ ଆମେମାନେ ଗଛ ଲଗାଇବା ପରେ ବେଶି ଧ୍ୟାନ ଦେଉଥିଲୁ, ପ୍ରତ୍ୟେକ ବାଡ଼ିରେ ନଡ଼ିଆ ତାଳ ଗଛ ଇତ୍ୟାଦି ଥିଲା। ବର୍ତ୍ତମାନ ଆମେ ସେ ଗଛ ଗୁଡ଼ିକୁ କାଟି ଖାଲି ଘର ତିଆରି କରିବାରେ ବ୍ୟସ୍ତ ରହିଛୁ ଏବଂ ବୃକ୍ଷ ପ୍ରତି ଧ୍ୟାନ ଦେଉନାହୁଁ। ତାଳ ଗଛ ବିଲରେ ଥିଲାବେଳେ କୃଷକ ପାଇଁ ନିରାପତ୍ତା ଥିଲା, ଆନ୍ଧ୍ରରେ ତାଙ୍କର ବିଲ ବାଡ଼ିରେ ପ୍ରାୟ ହିଡ଼ ମାନଙ୍କରେ ତାଳ ଗଛ ଧାଡ଼ି ଧାଡ଼ି ହେଇ ଲାଗିଛି। ଏହି ଉଚ୍ଚା ଗଛ ଗୁଡ଼ିକ ଘଡ଼ଘଡ଼ିକୁ ଆକୃଷ୍ଟ କରେ ବା ଲୋକଙ୍କ ଉପରେ ପଡ଼ିବାକୁ ଦିଏ ନାହିଁ। ବର୍ତ୍ତମାନ ଆମର ବୃକ୍ଷ ସଂଖ୍ୟା କମିଯିବା ଫଳରେ ଏହା ବହୁତ କ୍ଷତି କରୁଛି, ଧନଜୀବନ ନଷ୍ଟ କରୁଛି। ଏହି ଗ୍ରୀଷ୍ମ ଋତୁରେ ଯେତେବେଳେ ଅଧିକ ଉତ୍ତାପ ହେଉଛି ଅପରାହ୍ନରେ କାଳବୈଶାଖୀ ସୃଷ୍ଟି ହେଉଛି ଏବଂ ଘଡ଼ଘଡ଼ି ତାହା ଭୂପୃଷ୍ଠକୁ ଆସିଯାଉଛି, ଲୋକମାନଙ୍କର ବହୁତ କ୍ଷତି କରୁଛି। ତେଣୁ ଆମେମାନେ ଏହାର ପ୍ରତିକାର ସ୍ୱରୂପ ତାଳ ବୃକ୍ଷ ଲଗାଇବା ଉଚିତ, ଏହା ଆମର ଜୀବନର ସୁରକ୍ଷା କବଚ ଭଳି। ଏହି ତାଳ ଗଛରେ ଚଢ଼େଇମାନେ ସାଧାରଣତଃ ବାୟା ଚଢ଼େଇ ବାସ କରନ୍ତି, ଶାଗୁଣା ମଧ୍ୟ ରହେ। 1999 ମହାବାତ୍ୟା ପରେ ତାଳ ଗଛ ବହୁତ ନଷ୍ଟ ହୋଇଯାଇଛି ଏବଂ ଶାଗୁଣାମାନେ ମଧ୍ୟ ଆଉ ଦେଖାଯାଉନାହାନ୍ତି। ଶାଗୁଣା ହେଉଛି ପ୍ରକୃତ ସଫେଇ କର୍ମଚାରୀ, ସେହିରେ ଅନେକ ପଚା ସଢ଼ା ଜିନିଷ ଖାଇ ଆମ ପ୍ରକୃତିକୁ ସଫା ରଖେ, ଆମକୁ ବଞ୍ଚିବା ପାଇଁ ସୁଯୋଗ ଦିଏ। କେବଳ କଂକ୍ରିଟ ଘର ମହଲା ଉପରେ ମହଲା ଘର କରି ଟାଇଲ ପକେଇଲେ ଯେ ଆମର ସୁରକ୍ଷିତ ହେବ ତାହା ନୁହେଁ। ବର୍ତ୍ତମାନ ଆମେ ଗଛ ଉପରେ ଧ୍ୟାନ ଦେବା ଉଚିତ, ବୃକ୍ଷ ହେଉଛି ଆମ ଜୀବନ, ତେଣୁ ଆମର ମାନସପଟରେ ବୃକ୍ଷରୋପଣ ସହିତ ଜୀବଜଗତର ସୁରକ୍ଷା ପ୍ରତି ଧ୍ୟାନ ରହିବା ଉଚିତ, ପ୍ରକୃତିର ଜୈବ ବିବିଧତା ପ୍ରତି ଯତ୍ନବାନ ହେବା ଉଚିତ। ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବର ପ୍ରକୃତିକୁ ଦାନ ରହିଛି, ତେଣୁ ଆମେମାନେ ସମସ୍ତେ ବଞ୍ଚିବାକୁ ହେଲେ ପ୍ରକୃତିକୁ ଭଲ ପାଇବା ଏବଂ ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ଜୀବଜଗତର ମଧ୍ୟ ଯତ୍ନ ନେବା।
0: ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାରେ। ଏଥିସହିତ ଆପଣମାନଙ୍କ ଗାଁର କଥା, ଯେମିତିକି ଗାଁର ଅବସ୍ଥିତି, ଗାଁରେ ଥିବା ଧର୍ମାନୁଷ୍ଠାନ, ଗାଁରେ ପାଳିତ ହେଉଥିବା ପର୍ବପର୍ବାଣୀ, ଗାଁ ଆଖପାଖର ଦର୍ଶନୀୟ ସ୍ଥାନମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଲେଖି ଆମ ପାଖକୁ ପଠାନ୍ତୁ, ସେସବୁ ମଧ୍ୟ ସ୍ଥାନ ପାଇବ ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7531001।

0: ଶ୍ରୋତାବନ୍ଧୁ କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ।

0: ନିଅନ୍ତୁ ଆଲୋଚନା ସାରସ୍ୱତ ସାଧକ କାଳୀଚରଣ ଆଲୋଚନା କରିଛନ୍ତି ଡକ୍ଟର ବିଜୟାନନ୍ଦ ସିଂ
1: ଯଶସ୍ୱୀ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ନୂତନ ଯୁଗର ସ୍ରଷ୍ଟା ନବଚେତନା ନବଭାବନା ନୂତନ ଦର୍ଶନରେ ଆମ ସାହିତ୍ୟକୁ ସୁଶୋଭିତ କରିବାରେ କାଳିନ୍ଦୀଚରଣଙ୍କ ଅବଦାନ ଅବିସ୍କରଣୀୟ ଓଡ଼ିଆ ସାହିତ୍ୟରେ ସେ ଓ ତାଙ୍କ ସମଧର୍ମା ବନ୍ଧୁମାନେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ କବି ପାଣିଗ୍ରାହୀଙ୍କ ନେତୃତ୍ୱ ଦିଗ୍ଦର୍ଶନ ଅନେକ ତରୁଣଙ୍କୁ ସେଦିନ ଉତ୍ସାହିତ କରିଥିଲା ସବୁଜ ଯୁଗର ଅଗ୍ରଗଣ୍ୟ ସାରସ୍ୱତ ସାଧକ କାଳିନ୍ଦୀଚରଣଙ୍କ ଅବିସ୍କରଣୀୟ ନେତୃତ୍ୱ ଓଡ଼ିଆ ସାହିତ୍ୟର ତଥାକଥିତ ସାଧାରଣ ଧାରାକୁ ଭାଙ୍ଗିଦେଇ ଏକ ନବ ଉଦ୍ବେଳନ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା କାଳିନ୍ଦୀଚରଣ ଥିଲେ ମାନବିକତାର ପୂଜାରୀ ସେ କେତେବେଳେ କବିତା ଲେଖିଛନ୍ତି ତ କେତେବେଳେ ଉପନ୍ୟାସ ଲେଖିଛନ୍ତି ପୁଣି କେତେବେଳେ ପ୍ରବନ୍ଧ ସମାଲୋଚନା ନାଟକ ଆତ୍ମଜୀବନୀ ରଚନା କରି ଅଜସ୍ର ଶ୍ରଦ୍ଧା ସମ୍ମାନର ଅଧିକାରୀ ହୋଇପାରିଛନ୍ତି ମାଟି ଓ ମଣିଷ ପାଇଁ ସେ ଅନୁରକ୍ତ ମାଟିର ବାସ୍ନାରେ ସେ ଖୋଜିଛନ୍ତି ମଣିଷ ପଣିଆକୁ ଓଡ଼ିଶାର ଏକ ସାରସ୍ୱତ ଆନ୍ଦୋଳନର ସେ ଥିଲେ ପଥ ପ୍ରଦର୍ଶକ ଏହି ଯୁଗ ସ୍ରଷ୍ଟାଙ୍କ ଜୀବନ ଓ ସାରସ୍ୱତ ସାଧନା ବାସ୍ତବରେ ଏକ ବିସ୍ମୟ କବି କାଳିନ୍ଦୀଚରଣଙ୍କ ସାରସ୍ୱତ ଜୀବନ କବିତାରୁ ହିଁ ଶୁଭାରମ୍ଭ ହୋଇଥିଲା ସେ ମାତ୍ର 15 ବର୍ଷ ବୟସରେ ଅଶାନ୍ତି କବିତା ରଚନା କରି ଆତ୍ମସନ୍ତୋଷ ଲାଭ କରିଥିଲେ କାଳିନ୍ଦୀଚରଣ ଅନ୍ନଦାଶଙ୍କର ବୈକୁଣ୍ଠନାଥ ଶରତ ମୁଖାର୍ଜୀ ପ୍ରମୁଖ ପ୍ରତିଷ୍ଠା କରିଥିଲେ ନନ୍ସେନ୍ସ କ୍ଲବ ନନ୍ସେନ୍ସ କ୍ଲବର ମୁଖପତ୍ର ଥିଲା ଅବକାଶ ସେଦିନର ଏହି ତରୁଣମାନେ ଓଡ଼ିଆ ସାହିତ୍ୟରେ ଏକ ସବୁଜ ଆନ୍ଦୋଳନ ଗଢ଼ି ତୋଳିବାରେ ସମର୍ଥ ହୋଇଥିଲେ ସବୁଜମାନେ କେବଳ ସ୍ୱପ୍ନ ଦେଖୁନଥିଲେ ବରଂ ସମାଜ ସଂସ୍କାର ପାଇଁ ସେମାନେ ଥିଲେ ଉଦ୍ୟମରତ କାଳିନ୍ଦୀଚରଣଙ୍କର ସାହିତ୍ୟ ତେଣୁ ସ୍ୱପ୍ନ ବିଳାସର କଳ୍ପନାର ଭୂମି ନୁହେଁ ତା ବାସ୍ତବ ଅନୁଭବ ଅଭିଜ୍ଞତାର ସ୍ୱରଲିପି କାଳିନ୍ଦୀଚରଣଙ୍କର ସାରସ୍ୱତ ସାଧନା ଥିଲା ଆଦର୍ଶ ଭିତ୍ତିକ ଏକ ସାମାଜିକ ପରିବର୍ତ୍ତନ ପାଇଁ ସତେଜପରି ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇ ଉଠିଥିଲା ମାନବବାଦୀ ଓ ସମାଜବାଦୀ ଆଭିମୁଖ୍ୟ କାଳିନ୍ଦୀଚରଣଙ୍କୁ କରିଛି ଜନପ୍ରିୟ ତାଙ୍କ ରଚନା ମଣିଷର କଲ୍ୟାଣ ପାଇଁ ସତେଜପରି ଉଦ୍ଦିଷ୍ଟ କବିତା ଗଢ଼େ ଏକ ବିରାଟ ସମାଜର ସବୁରି ପାଇଁ ଜହିଁ ବଖୁରେ ହେଲେ ଘର ସକଳେ ଲଭିବାକୁ ମୁଠାଏ ଦୁଧଭାତ ଯୋଗ୍ୟ ଯେତେ ନାହିଁ ବାଳକ ବାଳିକା ତ ଦୁଇଟା ଲୁଗାଜାମା ସବୁରି ପାଇଁ ମିଳେ ପଢ଼ିବା ପାଇଁ ବାଧା କାହାରି ନାହିଁ ଥିଲେ 1931ରେ କାଳିନ୍ଦୀଚରଣଙ୍କ ସାହିତ୍ୟିକ ପ୍ରତିଭାର ଜୟଯାତ୍ରା ଏହି ସମୟରେ ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ବହୁଚର୍ଚ୍ଚିତ ଉପନ୍ୟାସ ମାଟିର ମଣିଷ ପ୍ରକାଶିତ ହୁଏ ଏହା ବ୍ୟତୀତ ତାଙ୍କ ରଚିତ ଉପନ୍ୟାସ ମୁକ୍ତାଗଡ଼ର କ୍ଷୁଦା ଅମର ଚିତା ଲୁହାର ମଣିଷ ଆଜିର ମଣିଷ ପ୍ରଭୃତିରେ ମାନବିକ ଚିନ୍ତାଧାରା ଓ ସମ୍ବେଦନଶୀଳତା ଅତି ଚମତ୍କାର ରୀତିରେ ଆତ୍ମପ୍ରକାଶ କରିଛି ଓଡ଼ିଆ ଗଳ୍ପ ସାହିତ୍ୟର ଆଧୁନିକ ପର୍ବରେ କାଳିନ୍ଦୀଚରଣ ଖ୍ୟାତନାମା କଥାକାର ଓଡ଼ିଶାର ପଲ୍ଲୀ ଜୀବନ ଗ୍ରାମ୍ୟ ଜୀବନ ତାଙ୍କ ଗଳ୍ପ ସାହିତ୍ୟର ମୁଖ୍ୟ ବିଭବ ନିମ୍ନବର୍ଗ ମଣିଷ କାଳିନ୍ଦୀଙ୍କ ଗଳ୍ପ ସାହିତ୍ୟର ପ୍ରାଣସତ୍ତା ମାନବିକ ଆବେଗ ତାଙ୍କ ଗଳ୍ପର ମୁଖ୍ୟ ବିଭବ କାଳିନ୍ଦୀଚରଣଙ୍କ ଗଳ୍ପ ସବୁ ତେଣୁ ବର୍ଣ୍ଣନା ପ୍ରଧାନ ସାଧାରଣ ମଣିଷ ପ୍ରତି ଥିବା ତାଙ୍କ ହୃଦୟର ଗଭୀର ସହାନୁଭୂତି ଗଳ୍ପ ସବୁରେ ପ୍ରାଧାନ୍ୟ ବିସ୍ତାର କରିଛି ପୁଣି ଆପଣାର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ସଚେତନ ହେବା ପାଇଁ ମଣିଷକୁ ସେ ଦେଇଛନ୍ତି ଦୃପ୍ତ ଆହ୍ୱାନ କାଳିନ୍ଦୀଚରଣଙ୍କ କୃତି ଓ କୃତିତ୍ୱର ପଟାନ୍ତର ନାହିଁ ସେ କବି ଭାବରେ ପ୍ରିୟ ଅତିପ୍ରିୟ ଓଡ଼ିଆ ପାଠକ ସମାଜର ତାଙ୍କ କବିତା ପୁରୀ ମନ୍ଦିର ଗାନ୍ଧାରୀର ଆଶୀର୍ବାଦ ଶିମିଳିପାଳ ଯାଦୁଘର ପ୍ରଭୃତି କବିତା ନୂତନ ଭାବ ସ୍ପନ୍ଦନ ସୃଷ୍ଟି କରିପାରିଛି ଗଳ୍ପ ଉପନ୍ୟାସରେ ଯେପରି ମାନବ ସମାଜ ପ୍ରତି ତାଙ୍କର ଆନ୍ତରିକତା ପ୍ରକଟ ହୋଇଛି କବିତାରେ ମଧ୍ୟ ସେହିପରି ମାନବିକତାର ମନ୍ତ୍ରପାଠ ହୋଇଛି କବି ପାଣିଗ୍ରାହୀ ଥିଲେ ଉଭୟ ପ୍ରକୃତି ଓ ମଣିଷର ବିଚକ୍ଷଣ ପର୍ଯ୍ୟବେକ୍ଷକ ତାଙ୍କର ସୌନ୍ଦର୍ଯ୍ୟବୋଧ ବିଭିନ୍ନ କାବ୍ୟ କବିତାରେ ଚିତ୍ରିତ ହୋଇଛି ତେଣୁ କୁହାଯାଇପାରେ ଯେ କାଳିନ୍ଦୀଚରଣଙ୍କର କବିତା ସମଗ୍ର ପ୍ରେମ ବିରହ ମିଳନ ଆନନ୍ଦ ଅଶ୍ରୁ ପ୍ରାପ୍ତି ଅପ୍ରାପ୍ତି ପ୍ରଗତିବାଦୀ ଚେତନା ଓ ସୌନ୍ଦର୍ଯ୍ୟବୋଧର ମାର୍ମିକ ଇସ୍ତାହାର ସେ ଯାହା ଉପଲବ୍ଧି କରୁଥିଲେ ତାହାଙ୍କୁ ସରଳ ଓ ସହଜ ଭାଷାଶୈଳୀରେ ପ୍ରକାଶ କରୁଥିଲେ ଯାହା ପାଠକକୁ ଆକୃଷ୍ଟ କରୁଥିଲା ପ୍ରାବନ୍ଧିକ ଭାବରେ କାଳିନ୍ଦୀଚରଣଙ୍କର ପ୍ରତିଭା ବିସ୍ତାରିତ ହୋଇଛି ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ସତ୍ୟ ଶିବ ସୁନ୍ଦର ତ୍ୟାଗ ଓ ପ୍ରେମ ଉତ୍ତରାଧିକାର ଓଡ଼ିଆ ସାହିତ୍ୟର ପରମ୍ପରା ବୌଦ୍ଧ ଯୁଗର ଚିତ୍ରକଳା ପ୍ରଭୃତି ପ୍ରବନ୍ଧରେ ସେ ସ୍ୱକୀୟ ଗଦ୍ୟ ରଚନାର ପରିଚୟ ଦେଇଯାଇଛନ୍ତି ସେହିପରି ତାଙ୍କର ଆତ୍ମଜୀବନୀ ନାଟକ ଭ୍ରମଣ କାହାଣୀ ପ୍ରଭୃତି ତାଙ୍କ ମହନୀୟ ସାରସ୍ୱତ ନିଷ୍ଠାର ସଂକେତ ମାତ୍ର ଏତଦ୍ବ୍ୟତୀତ ଭଞ୍ଜ ପ୍ରଦୀପ ସହକାର ଯୁଗବୀଣା ପ୍ରଭୃତି ପତ୍ରିକା କାଳିନ୍ଦୀଚରଣ ସମ୍ପାଦନା କରି ସ୍କରଣୀୟ ହୋଇଛନ୍ତି ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ।

0: କବିତାର କବି କାଳନ୍ଦୀ ଚରଣଙ୍କର ସାରସ୍ୱତ ସୃଷ୍ଟି ସତରେ ଅମ୍ଳାନ ଓ ଅନନ୍ୟ।
1: କଥିକାରେ ଶୁଣୁଥିଲେ ସାରସ୍ୱତ ସାଧକ କାଳୀଚରଣ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ବିଜୟାନନ୍ଦ ସିଂ। ଆକାଶବାଣୀ କଟକ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା କରିଛନ୍ତି ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତରେ ଗାଇଛନ୍ତି ବିଷ୍ଣୁମୋହନ କବି ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଛି ତ ଗୋଟେ ଛୋଟ ଦୂର ଗାଁ, ସାବନା ରଙ୍ଗ ଝିଅଟେ ରୁହେ ବର୍ଷାତନା।

ପରବର୍ତ୍ତୀ ଗୀତ ଗାଇଛନ୍ତି ଶରଣ୍ୟା ମିଶ୍ର, ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଜି ଏ ପହିଲି ବର୍ଷାରେ ଚାଲ ଓଦା ହେବା ରାସ୍ତାରେ, ଦେଖୁଥିବେ ଲୋକ ଝରକାରେ, କାଲିକି ରହିବା ଚର୍ଚ୍ଚାରେ। ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା ଦ୍ୱୈତକଣ୍ଠରେ ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର।

ଶେଷ ହେଲା ସଜ ଫୁଲ। କଣ୍ଠଦାନ କରିଥିଲେ ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା କରିଥିଲେ ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆକାଶବାଣୀ କଟକ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार प्रभात के साथ मैं फरहत नाज।

ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏହି ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯୋଉଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଡ଼ୌକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସର ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ମନକୁ।
1: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
2: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦୀକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗାଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଭିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ନବମୀ ଦିନ ରାଶି ତୈଳ ଓ ଝୁଣା ଲେପନ କରାଯାଏ, ଏହାକୁ ମସୃଣ ଲେପ କୁହାଯାଏ। ଦଶମୀ ଦିନ ତିନୋଟି ଚକାରେ ତ୍ରିମୂର୍ତ୍ତିଙ୍କୁ ବିଜେ କରାଯାଏ, ଏହାକୁ ଚକା ବିଜେ କୁହାଯାଏ। ଏହି ଦିନ କସ୍ତୁରୀ, କୁଙ୍କୁମ ଓ ଚନ୍ଦନ ଲେପନ କରାଯାଏ। ତ୍ରୟୋଦଶୀ ଦିନ ବିଗ୍ରହମାନଙ୍କଠାରେ ଘଣା ପାଠ ଓ ଖଡ଼ି ଲାଗି କରାଯାଏ, ଏହାକୁ ଘଣା ଲାଗି ଓ ଖଡ଼ି ଲାଗି କୁହାଯାଏ। ଏହି ଦିନ ବିଗ୍ରହମାନଙ୍କୁ ରଞ୍ଜିତ କରି ଚିତ୍ର ବିଚିତ୍ର କରାଯାଏ। ଏହି ଦିନ ରାତ୍ରରେ ଓଢ଼ା ଲାଗି ହୁଏ। ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ ଦତ୍ତ ଖଟଣୀ ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି, ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁସୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷୁଅ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତଙ୍କମାନଙ୍କ ଠାରୁ ମନ୍ଦିରକୁ ଆସେ। ଏହି ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶିରଙ୍ଗରୁ ବାହାରିଥିବା ଶିରଙ୍ଗ ଫିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜ୍ଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ। ଠାକୁରଙ୍କର ଏ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏ ବର୍ଷ ଜଗନ୍ନାଥଙ୍କର କରାଗଲା, ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦାଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ାଯାଇଥାଏ, ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତ ମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ଦେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ଚତୁର୍ଦ୍ଦଶୀ ଦିନ ବନକ ଲାଗି କରାଯାଏ। ଏହି ବନକ ଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକ ଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି ସେ ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରିଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। ସନ୍ଧ୍ୟା 6ଟାରେ ଆଳତି ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

ଶ୍ରୋତାମାନଙ୍କୁ କହି ରଖୁଛି ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ସୁବର୍ଣ୍ଣ ବସୁଧା, ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 72ତମ ଭାଗ।

ସୁଗ୍ରୀବ କହିଲେ, ମୋ ଲୋକମାନେ ଏକୁ ଏକ ବଳିଆର, ଆମେ ରାବଣଠାରୁ ସୀତାଙ୍କୁ ଛଡ଼ାଇଥାନ୍ତୁ, କିନ୍ତୁ ଭୟ ହେଲା, ରାବଣ ବାଳୀର ମିତ୍ର, ସେ ନାରୀ ତାର କେଉର ମଣିହାର ଆଦି ଭୂଷଣ ତଳେ ପକାଇ ଦେଇଛି। ହେ ଜଟାଧାରୀ ବିଭୂତି ଭୂଷଣ, ଏବେ ଚିହ୍ନ ଏ ଅଳଙ୍କାର କାହାର। ସମ୍ବେର ଦୂଷଣ ଅର୍ଥାତ୍ ବାନରଙ୍କ କଥା ପ୍ରଭୁଙ୍କୁ ଚନ୍ଦନ ବୋଳିଦେଲା ଭଳି ଲାଗିଲା। ସୀତାଙ୍କ କଥା ସବୁବେଳେ ପ୍ରଭୁଙ୍କୁ ଚନ୍ଦନ। ସୀତାଙ୍କୁ ଅଣାଅ ବୋଲି କହିଥିଲେ ବିଶ୍ୱାମିତ୍ର, ସେତେବେଳେ ପ୍ରଭୁଙ୍କୁ ଚନ୍ଦନ ଗୋଳି ବୋଳି ହେଲା ପରି ଲାଗିଥିଲା। ଏବେ ସୁଗ୍ରୀବ କଥାରେ ପ୍ରଭୁଙ୍କ ପାଖରେ ପହଞ୍ଚିଛି ସେହିଭଳି ପୁଲକ। ଅମ୍ଳାନ ବସନରେ ବନ୍ଧା ଅଳଙ୍କାର ସତେ ପ୍ରଭୁଙ୍କ ଚିତ୍ତକୁ ବଶ କରିବା ପାଇଁ କବଚ, ଏହାକୁ ଘୋଡ଼େଇ ହୋଇ କାମସରରୁ ବଞ୍ଚାଇ ପାରିବେ ଶରୀରକୁ। ସୀତା ଥିଲା ଏ ଅଳଙ୍କାରର ଅଳଙ୍କାର, ତାଠାରୁ ଭିନ୍ନ ହେବାରୁ ବିଧାତା ବାମ ହେଲା, ସେମାନେ ଶୋଭା ହରାଇ ବସିଲେ। ଏହି ଚିନ୍ତାରେ ଲବ ବା ମୁହୂର୍ତ୍ତ ବର୍ଷ ଭଳି ଲାଗିଲା ପ୍ରଭୁଙ୍କୁ। ଅଶ୍ରୁ ଜଳରେ ତିନ୍ତିଗଲା ବକ୍ଷସ୍ଥଳ, ବିଷାଦରେ ନିଶ୍ୱାସ ଛାଡ଼ି ହା ସୀତା କହିଲେ। ଶୟନ ବେଳେ ଭୟରେ ଚମକି ଭିଡ଼ି ଧରୁଥିବା ସୀତା ଦଶମୁଖ ବିଂଶ ଭୁଜ ଦେଖି ଜୀବନ ଧରିବ କିପରି, ଶୃଗାଳ ପାଖରେ ଶସା ପରି ରହିଥିବ, ବ୍ୟାଧ ଜାଲରେ ବନ୍ଦୀ କପୋତ ଭଳି ତା ଦଶା ହୋଇଥିବ, ତାକୁ ନ ଦେଖି ତା ଦୁଃଖ ଜାଣି ମଧ୍ୟ ମୁଁ ଜୀ ରହିଛି କିପରି। ଏହି ଛାନ୍ଦକୁ ଆଦ୍ୟପ୍ରାନ୍ତ ଅନୁପ୍ରାସରେ ରଚନା କରି ଭଞ୍ଜ ଏଇଠି ଶେଷ କରିଛନ୍ତି କାବ୍ୟର 27 ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ବାସ୍ତରିତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର, ଗୀତାରାଣୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଗୀତ ଗୀତିକା।

କିଛି ଅନ୍ତରଙ୍ଗ କଥା କିଛି ସୁମଧୁର ସଙ୍ଗୀତର ସମ୍ଭାର ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା, ଯାହାର ନାଁ ଗୀତ ଗୀତିକା। ଶ୍ରୋତାବନ୍ଧୁ, ଏ ସମଗ୍ର ସୃଷ୍ଟିରେ ଏଯାବତ୍ ଗୋଟିଏ ଜାଗା ଯେଉଁଠି ଜୀବନ ସମ୍ଭବ ହୋଇପାରିଛି, ସେ ହେଉଛି ଆମର ପୃଥିବୀ। କାରଣ ଜୀବନ ପାଇଁ ଯେଉଁସବୁ ପ୍ରାକୃତିକ ଉପାଦାନ, ଜଳବାୟୁ, ପରିବେଶ ଦରକାର, ସେସବୁ ଆମର ଏଇ ପୃଥିବୀରେ ରହିଛି। ମାଟି, ପାଣି, ପବନ, ଅଗ୍ନି, ସବୁଜ ବୃକ୍ଷଲତା, ଏମାନେ

ସମସ୍ତେ ଆମର ପ୍ରାକୃତିକ ପରିବେଶ ପରିବାରର ଜଣେ ଜଣେ ସଦସ୍ୟ। ପରିବାର ଭିତରେ ଯେମିତି ପରସ୍ପର ଭିତରେ ସମନ୍ୱୟ ସନ୍ତୁଳନ ଯଦି ଥାଏ ତାହେଲେ ପରିବାରଟା ହସିଲା ପୁରିଲା ଲାଗେ। ଠିକ୍ ସେମିତି ପରିବେଶର ଉପଯୁକ୍ତ ସନ୍ତୁଳନ ଯଦି ରହେ ତାହେଲେ ସମଗ୍ର ଜୀବଜଗତ ସୁସ୍ଥ ଭାବରେ ଜୀବନ ଧାରଣ କରିଥାନ୍ତି। ଯଦି ପରିବେଶ ଦୂଷିତ ହୋଇଯାଏ ତେବେ ଜୀବନ ମଧ୍ୟ ଦୁର୍ବିଷହ। ତେଣୁ ଆମେ ଯଥାର୍ଥରେ କହିପାରିବା ଯେ ଆମ ପରିବେଶ ହେଉଛି ଆମ ଜୀବନ।

ଶ୍ରୋତାବନ୍ଧୁ, ପରିବେଶକୁ ନେଇ ଏବେ ସାରା ପୃଥିବୀରେ ଚିନ୍ତା ବଢ଼ିଗଲାଣି। ପରିବେଶ ଦୂଷିତ ହେବାର ଲାଗିଛି।

0: ପରିବେଶର କୁପ୍ରଭାବରେ ସମଗ୍ର ଜୀବଜଗତ ତ୍ରାହି ତ୍ରାହି ଡାକିଲାଣି। ଅପ୍ରାକୃତିକ ଭାବରେ ଯେପରି ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହେଉଛି, ଏ ପରିସ୍ଥିତିରେ ଜୀବନ ତ ଅସ୍ତବ୍ୟସ୍ତ ହୋଇଗଲାଣି। ଖାଲି ଗ୍ରୀଷ୍ମ ପ୍ରଭାବ କଥା ନୁହେଁ, ଏହି ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବ ଆମେ ବର୍ତ୍ତମାନ ଯେଉଁ ଭୋଗୁଛେ ନ କହିବା ଭଲ ନା। ସଠିକ୍ ସମୟରେ ସଠିକ୍ ପରିମାଣର ବର୍ଷା ହେଉଛି ନା ପୃଥିବୀର ସ୍ୱାଭାବିକ ତାପମାତ୍ରାରେ କିଛି ସୁଧାର ଆସୁଛି। ଅସମୟରେ ହେଉଛି ବନ୍ୟା ବାତ୍ୟା ସୁନାମି ଭୂମିକମ୍ପ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ପରିବେଶର ସୁରକ୍ଷା ବର୍ତ୍ତମାନ ସମୟର ଗୋଟିଏ ବଡ଼ ଆହ୍ୱାନ।
1: Let's start the fun.

ଶ୍ରୋତାବନ୍ଧୁ, ପରିବେଶ ପ୍ରଦୂଷଣର କୁପ୍ରଭାବ ଯଦି ଆମେ ଦେଖିବା ତେବେ ଏହାର ତାଲିକା ବହୁତ ଲମ୍ବା। ବାୟୁମଣ୍ଡଳରେ ଆଗପରି ଆଉ ସେ ଜୀବନହିତକାରୀ ଗୁଣବତ୍ତା ନାହିଁ। ଧୂଳି ଧୂଆଁ ମିଶି ବାୟୁ ପ୍ରଦୂଷଣ ହେଉଛି। ବିଭିନ୍ନ ଜୀବାଶ୍ମ ମଧ୍ୟ ଜଳା ହେଉଛି। ତା ସହିତ ରାସାୟନିକ ବର୍ଜ୍ୟବସ୍ତୁ, ଅଳିଆ ଆବର୍ଜନା, ପଚାଛଡ଼ା, ପ୍ରାଣୀମାନଙ୍କର ଦେହାବଶେଷ, ନାଳ ନର୍ଦ୍ଦମାର ପାଣି, ନଦୀ ସମୁଦ୍ରରେ ଯାଇ ମିଶୁଛି, ଫଳରେ ଜଳ ଦୂଷିତ ହୋଇଯାଉଛି। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁରେ ଅମ୍ଳଜାନ କମ୍ ରହୁଛି, ଅଙ୍ଗାରକାମ୍ଳ ବେଶୀ ରହୁଛି। ତେଣୁ ଗୋଟେପଟେ ବିଶୁଦ୍ଧ ବାୟୁର ଅଭାବ, ଅନ୍ୟପଟେ ବିଶୁଦ୍ଧ ଜଳର ଅଭାବ। ଏ ପରିସ୍ଥିତି ଯଦି ଲାଗି ରହେ ତେବେ ଜୀବନ କେମିତି ସମ୍ଭବ ହେବ ଜିଇଁବା?

0: Πουλής.
1: Μη σήμα.
0: Άκια.
1: Και μπε πολύ στις ανάσαν του. Ρουχαντου, νόλε γχωρακού ασίτζιβουχα.
0: Κάνει και κίντου μου.
1: Εκκουτιά, όνειο κοτερικού γιάντου. Απανανκο πουο, άμα καστατήρε αρχή. Αου απανα, digital arrest ρατσαντή.
0: Digital arrest?
1: Εκαλαπτια διόντου. Πόντσι τζιβέ.
0: Ιτε τόνκα.
1: Ατσα τίκα τζι. Κοτε link πατέτσι. Εμπε processing πάει 30,000 διό. Νόλε πουο, jail τζιβό.
0: Jail τα του με τζιβό. Τουμόρα τζέχρα ρεκόρ, hey σαρίτσι.
1: Αρε.
0: Digital arrest βολή, κίτσι να hi. Εσαβού fraud. ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
2: ହ୍ୟାଲୋ ମମା।
0: ହାଇ।
3: ଆର୍ବିଆଇ କହେ
0: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତା ବନ୍ଧୁ, ଜଳ ଆଉ ବାୟୁ ପରି ମଧ୍ୟ ମାଟି ପ୍ରଦୂଷିତ ହେବାରୁ ବର୍ତ୍ତି ଯାଇନି। ଆଗପରି ମାଟିରେ କ'ଣ ସେ ଉର୍ବରତା ଅଛି କହିଲେ ଶ୍ରୋତା ବନ୍ଧୁ, ରାସାୟନିକ ସାରର ମାତ୍ରାଧିକ ପ୍ରୟୋଗ ମାଟିର ଜୈବିକ ଉର୍ବରତାକୁ ନଷ୍ଟ କରି ଚାଲିଛି। ମଣିଷ ନିଜର ସୁବିଧା ପାଇଁ, ସ୍ୱାର୍ଥ ପାଇଁ ପ୍ଲାଷ୍ଟିକ୍ର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ କି ଆସବାବପତ୍ର ବ୍ୟବହାର ହେଉ, ଯାହା ବ୍ୟବହାର ଅଯୋଗ୍ୟ ହୋଇଗଲେ ତାକୁ ବାହାରେ ଫିଙ୍ଗି ଦେଉଛନ୍ତି। ପଲିଥିନ୍ ବା ଜରିର ବହୁଳ ବ୍ୟବହାର କରି ସେମାନେ ଫିଙ୍ଗି ଦେଉଛନ୍ତି। ଏସବୁ ମାଟିରେ ବର୍ଷ ବର୍ଷ ଧରି ମିଶିପାରୁନି, ଯାହାଫଳରେ ମାଟିରେ ବିଷାକ୍ତ ରାସାୟନିକ କ୍ରିୟା ସୃଷ୍ଟି କରୁଛି। ମାଟିରେ ବିଷକ୍ରିୟା ଫଳରେ ବିଭିନ୍ନ ଉପକାରୀ କୀଟ ଏବଂ ଉଦ୍ଭିଦଗୁଡ଼ିକ ଲୋପ ପାଇଯାଉଛନ୍ତି। ସେହି ମାଟିରୁ ଉତ୍ପାଦିତ ହେଉଥିବା ଫସଲ ମଧ୍ୟ ତା'ର ଉପକାରୀ ଗୁଣବତ୍ତାକୁ ହରାଇ ବସୁଛି। ଅର୍ଥାତ୍ ଆମେ ଯାହା ଖାଇଲେ ବି ପରୋକ୍ଷରେ ବିଷ ଖାଇବା ସଙ୍ଗରେ ସମାନ। ପରିବେଶର ଏ ଅବସ୍ଥାକୁ ବେପରୁଆ ଭାବେ ନେବା ବହୁତ ବଡ଼ ଭୁଲ ହେବ ଶ୍ରୋତା ବନ୍ଧୁ।

ଶ୍ରୋତାବନ୍ଧୁ, ପରିବେଶ ପ୍ରଦୂଷଣ ହେବାରୁ ଆପଣମାନେ ଲକ୍ଷ୍ୟ କରିଥିବେ ମଣିଷମାନେ କେବଳ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉନାହାନ୍ତି କି ସଙ୍କଟମୟ ପରିସ୍ଥିତିରେ ଗତି କରୁନାହାନ୍ତି, ଉଦ୍ଭିଦ ପ୍ରଜାତି ବନ୍ୟପ୍ରାଣୀ ପ୍ରଜାତି ମଧ୍ୟ ସଙ୍କଟରେ ପଡୁଛନ୍ତି, କାରଣ ଜଙ୍ଗଲ ସେମାନଙ୍କର ବାସସ୍ଥାନ। ତେଣୁ ଜଙ୍ଗଲ କ୍ଷୟ ଫଳରେ ବନ୍ୟପ୍ରାଣୀମାନେ ସେମାନଙ୍କର ବାସ ହରାଉଛନ୍ତି, ସେମାନଙ୍କର ଖାଦ୍ୟ ସଂସ୍ଥାନ ମଧ୍ୟ ହରାଉଛନ୍ତି, ଫଳରେ ସେମାନେ ଜନବସତି ମୁହାଁ ହେଉଛନ୍ତି। ଅନେକ ପ୍ରଜାତିର ବନ୍ୟପ୍ରାଣୀ ବି ଲୁପ୍ତ ହୋଇଯାଉଛନ୍ତି। ଭୂତଳ ଜଳସ୍ତର କମିଯିବା ଫଳରେ ବୃକ୍ଷଲତାମାନେ ବି ବଢ଼ିପାରୁନାହାନ୍ତି, ଥୁଣ୍ଟା ହୋଇଯାଉଛନ୍ତି। ସମୁଦ୍ରର ନଦୀର ଜଳ ଦୂଷିତ ହେବା ଫଳରେ ବିଭିନ୍ନ ଜଳଜ ପ୍ରାଣୀମାନେ, ମାଛ କଙ୍କଡ଼ା ହୁଅନ୍ତୁ, ବିଭିନ୍ନ ଜଳଜ ପ୍ରାଣୀମାନେ, ଅନେକ ପ୍ରଜାତିର ଜଳଜ ପ୍ରାଣୀମାନେ ସେମାନଙ୍କର ବଂଶ ମଧ୍ୟ ଲୋପ ପାଇଯାଉଛି। ତେଣୁ ଆମେ ବର୍ତ୍ତମାନ ପରିବେଶର ବହୁତ ଗୋଟିଏ ସଙ୍କଟମୟ ପରିସ୍ଥିତି ଗତି କରୁଛେ। ତେଣୁ ପରିବେଶର ସୁରକ୍ଷା ନିଶ୍ଚିତ ଭାବରେ ଆମକୁ କରିବା ପାଇଁ ଏବେଠାରୁ ଯତ୍ନବାନ ହେବା ପାଇଁ ପଡ଼ିବ।

ଶ୍ରୋତାବନ୍ଧୁ, ପରିବେଶର ସୁରକ୍ଷା ପାଇଁ ଆମକୁ ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଆବଶ୍ୟକ। ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣ ଆବଶ୍ୟକ। ଅଯଥା ଜଳ ଅପଚୟ କରିବା ଦ୍ୱାରା ଜଳ ସମ୍ପଦ କ୍ଷୟ ହୋଇଯାଉଛି। ଜଳକୁ ଭବିଷ୍ୟତ ପାଇଁ ଆମେ ସଞ୍ଚୟ କରି ରଖିବା, ତା ସହିତ ଚାଷ ଜମିରେ ରାସାୟନିକ ସାର ଯେଉଁ ଅଧିକ ଦିଆଯାଉଛି ତାକୁ କମ୍ କରିବା, ଜୈବିକ ଖତ ସାର ବ୍ୟବହାରକୁ ଗୁରୁତ୍ୱ ଦେବା। ସେମିତି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଟିକେ ଦାୟିତ୍ୱବାନ ହେବା, କାହିଁକିନା ଆମର ଯେଉଁ ଯାନବାହନ ଆମେ ଚଢ଼ୁଛେ ତାର ଇଞ୍ଜିନକୁ ଆମେ ପ୍ରଦୂଷଣ ମୁକ୍ତ ରଖିବା, ଯାହାଦ୍ୱାରା କି ବାୟୁ ପ୍ରଦୂଷଣକୁ ଆମେ କିଛି ମାତ୍ରାରେ ବ୍ୟକ୍ତିଗତ ଭାବରେ ରୋକିପାରିବା। ସେମିତି ତ ସରକାରୀ ଭାବରେ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପରିବେଶ ସ୍ୱଚ୍ଛତାର ସୁରକ୍ଷାର ବାର୍ତ୍ତା ପ୍ରଚାର ପ୍ରସାର ହେଉଛି। ତେଣୁ କେବଳ ସରକାରଙ୍କର ନୁହେଁ, ସମସ୍ତ ଜନସାଧାରଣମାନଙ୍କର ଏହା ହେଉଛି ନୈତିକ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଯେ ଆମେ ଆମର ପରିବେଶକୁ ସୁସ୍ଥ ଏବଂ ନିର୍ମଳ ରଖିବା।

0: ସମସ୍ତ ଘଟଣା ଶ୍ୟାମକୁ ଜଣେଇ ଦେଉଥିଲା। ଆଣବିକ ଶକ୍ତିର ସାହାଯ୍ୟରେ ସୁବର୍ଣ୍ଣ ବସୁଧା ଏକ ସେକେଣ୍ଡରେ 186,000 ମାଇଲ ମାନେ ଆଲୋକର ଗତିରେ ଛୁଟି ଚାଲିଥିଲା ମହାଶୂନ୍ୟ ଅନ୍ଧକାର କଳ୍ପ ଭିତରେ।
1: ଆଲୋକର ଗତିରେ ମୁଁ ତ କଳ୍ପନା ବି କରିପାରୁନି।
0: ହଁ ମଧୁକରା, ସୁବର୍ଣ୍ଣ ବସୁଧାର ବେଗ ଥିଲା ଆମ ସମସ୍ତଙ୍କର କଳ୍ପନାର ଅତୀତ। କେବଳ ଜନ୍ ଚାଲିଥିଲେ, ତାଙ୍କରି ପରାମର୍ଶରେ ସୁବର୍ଣ୍ଣ ବସୁଧା ଛୁଟି ଚାଲିଥିଲା।
1: ତୁମର ସବୁ କିଛି ହେଲାନି ବାବା?
0: ହଁ ମା, ହେଲା। ସବୁ ପ୍ରକାର ସାବଧାନତା ଅବଲମ୍ବନ କରିଥିଲେ ମଧ୍ୟ ମୁଁ ସେ ବେଗର ଧକ୍କା ସମ୍ଭାଳି ପାରିଲି ନାହିଁ। ମୁଁ କହିଗଲି, ସୋଫିଆର ଚେତା ବୁଡ଼ିଗଲା ଭଳି ଅବସ୍ଥା ହେଲା, କିନ୍ତୁ ଜନ୍ ଥିଲେ ହସ ହସ ଓ ଅବିଚଳିତ। ତାପରେ ଆସ୍ତେ ଆସ୍ତେ ସବୁ ଠିକ ହେଇଗଲା, ଆମେ ଅଭ୍ୟସ୍ତ ହେଇପଡ଼ିଲୁ।
1: ତୁମର ସେ ଅନୁଭୂତି ନିଶ୍ଚୟ ବଡ଼ ରୋମାଞ୍ଚକର ହେଇଥିବ ବାବା।
0: ସେଥିରେ କଣ ସନ୍ଦେହ ଅଛି ମା? ଚାହୁଁ ଚାହୁଁ ଆମର ପୃଥିବୀ, ଆମର ଗ୍ରହପୁଞ୍ଜ, ଆମର ସୂର୍ଯ୍ୟ ରହିଗଲେ ପଛରେ। ଆଗରେ ଥିଲା ଗାଢ଼ ଅନ୍ଧକାର, ତା ଭିତରେ ମାଣିକର ଦୀପ ଭଳି ଚଳୁଥିଲେ ଲକ୍ଷ ଲକ୍ଷ ତାରା, କେତେ ଧୂମରାବ ଛାୟାପଥ। ପ୍ରାଣ ପୁରିଯାଉଥିଲା ସେ ଦୃଶ୍ୟ ଦେଖି।
1: କୋଉଠି ପହଞ୍ଚିଲ ବାବା?
0: ନା, ପହଞ୍ଚିଲୁ ନାହିଁ କୋଉଠି, କେବଳ ଅତିକ୍ରମ କରିଗଲୁ ସୌର ଜଗତ ପରେ ସୌର ଜଗତ, ଗ୍ୟାଲାକ୍ସି ପରେ ଗ୍ୟାଲାକ୍ସି।
1: କୋଉଠି ହେଲେ ତ ପୁଣି ଶେଷ ହେଇଥିବ?
0: ନା ବା, ଅଶେଷ, ଖାଲି ଆରମ୍ଭ ହୋଇଥାଏ। ଆରମ୍ଭ ପରେ ଆରମ୍ଭ, ତାପରେ ଆରମ୍ଭ, କିଛି ଶେଷ ହୋଇନଥାଏ ମା।
1: ଦିନ ପରେ ଦିନ, ରାତି ପରେ ରାତି ଧରି ତୁମେ ଖାଲି ଆରମ୍ଭ ହେଇ ଦେଖୁଥ।
0: ମହାଶୂନ୍ୟରେ ଦିନ ବୋଲି କିଛି ନାହିଁ, କିମ୍ବା ରାତି ବୋଲି କିଛି ନାହିଁ, ସମୟ ବୋଲି କିଛି ନାହିଁ, ଖାଲି ଶୂନ୍ୟତା, ଅଖଣ୍ଡ ଶୂନ୍ୟତା, ଅଖଣ୍ଡ ନିରବତା। ହରେ ମା ମଧୁକରା, ପଛରେ ଏକ କୋଳାହଳ ମୁଖରିତ, ଭାଇ ଭଉଣୀ ବାପା ମା ସ୍ତ୍ରୀ ପୁତ୍ର ବନ୍ଧୁ ବାନ୍ଧବ ଚିହ୍ନା ଅଚିହ୍ନା କୋଟି କୋଟି ମଣିଷ ଭରା ପୃଥିବୀ ଛାଡ଼ି ଆସି ଏକ ନିରବ ଶୂନ୍ୟତା ଭିତରେ ଆମେ ଛୁଟି ଚାଲିଥାଉ, ପୃଥିବୀ ସହିତ, ମଣିଷଙ୍କ ସହିତ ପୁଣି ଥରେ ସାକ୍ଷାତର କୌଣସି ସମ୍ଭାବନା ନ ରଖି। ବିଦାୟ, ଚିର ବିଦାୟ ନେଇ ଆମେ ବସିଥିଲୁ ସୁବର୍ଣ୍ଣ ବସୁଧାରେ।
1: ଆଉ ତୁମର ସୁବର୍ଣ୍ଣ ବସୁଧା ଛୁଟି ଚାଲିଥିଲା ଆଲୋକର ବେଗରେ। ତୁମମାନଙ୍କର ମନର ଅବସ୍ଥା ସେତେବେଳେ କଣ ହେଇଥିବ ତାହା ମୁଁ ବେଶ ଅନୁମାନ କରିପାରୁଛି ବାବା।
0: ହଁ, ମନର ଅବସ୍ଥା ନିତାନ୍ତ ଜଟିଳ,
1: ତାରାଙ୍କ ଉପରେ ଦୃଷ୍ଟି, କିନ୍ତୁ ମନଟା ଯାଇ ପୃଥିବୀରେ ନା ବାବା?
0: ପ୍ରାୟ ଠିକ ସେଇଆ, ପୃଥିବୀର ଛବି ନାଚି ଯାଉଥିଲା, ମନ ଦୁଃଖ ହଉଥିଲା। ଥରେ ସୋଫିଆ ତ ବହୁତ ଭାବପ୍ରବଣ ହେଇପଡ଼ିଲା ପୃଥିବୀ କଥା ମନେ ପକାଇ। ତାର ଭାବପ୍ରବଣତା ଦେଖି ସାଙ୍ଗେ ସାଙ୍ଗେ ଜନ୍ ସୋଫିଆକୁ ସତର୍କ କରିଦେଲେ।
2: ତମେ ଭାବପ୍ରବଣ ହେଇପଡ଼ୁଛ ସୋଫିଆ, ମହାଶୂନ୍ୟରେ ଭାବପ୍ରବଣତା ମନା।
3: ମୁଁ କଣ କରିବି ଜନ୍, ପୃଥିବୀ କଥା ମନେ ପଡ଼ିଯାଉଛି। ତମେ କହିଲ ଦେଖି ମୋର ସେ 7 ବର୍ଷର ପୁଅ କେତେ ଖୋଜୁଥିବ ମତେ, କଣ ସବୁ କହି ତା ବାପା ତାକୁ ଭୁଲଉଥିବେ। ତାର ସେଇ କାନ୍ଦ କାନ୍ଦ ମୁହଁ, ଦୁଇଟା ଲୁହ ଉଛଳା ଆଖିର ଆତୁର ଚାହିଁ ମୋର ମନେ ପଡ଼ିଯାଉଛି ଜନ୍। ମୁଁ ଗୋଟାଏ ମା ପରା କେମିତି ଧୈର୍ଯ୍ୟ ଧରିବି କହିଲ?
2: ମୁଁ ସବୁ ମାନୁଛି ସୋଫିଆ, ତମର ମାତୃତ୍ୱ ଏବଂ ଇନ୍ଦ୍ରଜିତଙ୍କ ପିତୃତ୍ୱ ପ୍ରତି ଇଏ ଏକ ଚରମ ପରୀକ୍ଷା, କିନ୍ତୁ ବିଚାର କରି ଦେଖ, ଭାବପ୍ରବଣତା ଆମକୁ କୌଣସି ପ୍ରକାର ସାହାଯ୍ୟ କରିବନି।
4: ଜନ୍ ଠିକ କହିଛନ୍ତି ସୋଫିଆ, ରକ୍ତଚାପ ଓ ସ୍ନାୟବିକ ଅବସ୍ଥାରେ ଚାଞ୍ଚଲ୍ୟ ସୃଷ୍ଟି ହେଲେ ହୁଏତ ଆମର ଦୁଃସାହସିକ ଅଭିଯାନ ବିଫଳ ହେଇଯିବ।
2: ଆମର ଲକ୍ଷ୍ୟ ସମ୍ମୁଖରେ ପୃଥିବୀ ତ ପଛରେ ରହିଗଲାଣି,
3: ତା ବୋଲି
2: ଯୁକ୍ତି କର ନା, ମାନିଯାଅ।
3: ହଉ ହେଲା, ମାନିଲି, କିନ୍ତୁ ଜନ୍, ପୃଥିବୀର ରୂପ ଆଉ ଥରଟିଏ ମତେ ଦେଖେଇ ପାରିବନି?
2: ତା ଅସମ୍ଭବ, ଯନ୍ତ୍ର ତା ପାରିବନି।
3: ଓଃ,
4: ତମେ ଅନୁମାନ କର,
2: କଳ୍ପନା କର ତାର ରୂପ।
3: କଳ୍ପନା କରିବି?
4: ହଁ, କଳ୍ପନା କର କେମିତି ସେ ଘୁରୁଥିବ ଗୋଟିଏ ଅବିରତ ଜଳୁଥିବା ଆଲୋକର ପିଣ୍ଡକୁ କେନ୍ଦ୍ର କରି।
3: କେଡ଼େ ପ୍ରଶାନ୍ତ, କେତେ ସ୍ନିଗ୍ଧ, ଟିକିଏ ବି ଏକଡ଼ ସେକଡ଼ ନାହିଁ। ଇନ୍ଦ୍ରଜିତ କ୍ଷୁଦ୍ର ହେଲେ ବି ଅଦୃଶ୍ୟ ହେଲେ ବି ସେ ପୃଥିବୀ ଆମର ମା।
2: କିନ୍ତୁ ଗୋଟାଏ କଥା ମୁଁ ତମକୁ କହି ରଖୁଛି ସୋଫିଆ।
3: କୋଉ କଥା?
2: ଯନ୍ତ୍ର ମସ୍ତିଷ୍କର ଗଣନା ଅନୁସାରେ ଆମେ ପ୍ରାୟ 1,000 କୋଟି ଭୂବର୍ଷ ତଳେ ପୃଥିବୀ ଛାଡ଼ିଥିଲେ।
3: କଣ କହିଲ, 1,000 କୋଟି ଭୂବର୍ଷ?
2: ହଁ, ମୁଁ ଠିକ କହୁଛି, ମୁଁ ଠିକ କହୁଛି ତ ଇନ୍ଦ୍ରଜିତ?
4: ହଁ ଜନ, ତମେ ଠିକ କହୁଛ, ୟା ଭିତରେ 1,000 କୋଟି ଭୂବର୍ଷରୁ କିଛି ଅଧିକ ଅତୀତ ହେଇଗଲାଣି। ଆମକୁ ସିନା ଲାଗୁନି, କାରଣ ମହାଶୂନ୍ୟର ସମୟ ଯେପରି ଅତିକାୟ ସେହିପରି ଅବଧ୍ୟ ବିଚିତ୍ର।
3: ତା ମାନେ 1,000 କୋଟି ବର୍ଷ ଧରି ଆମର ସୁବର୍ଣ୍ଣ ବସୁଧା ଆଲୋକ ବେଗରେ ଚାଲିଛି, ଅଥଚ
4: ବାଟ ସରୁ ନାହିଁ
2: କିମ୍ବା ଦିଗ ଦିଶୁ ନାହିଁ।

0: ମୋତେ ଗୋଟେ ନିହାତି ଲମ୍ବା ରାତି ଭଳି ଲାଗୁଛି, ଯାହାର ସମସ୍ତ ସକାଳର ସମ୍ଭାବନା ଆମେ ଏଡେଇ ଚାଲିଛେ।
1: ସକାଳ ପୃଥିବୀ ଘଟଣା ମହାଶୂନ୍ୟରେ କେମିତି ଘଟିବ ସୋଫିଆ?
0: ତାହେଲେ ଏଇ ସୁବିଶାଳ ସମୟ ମଧ୍ୟରେ ଅନେକ ଘଟଣା ଘଟିଯାଇଥିବ ପୃଥିବୀରେ?
1: ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ।
2: ଏହି ଭିତରେ ଆମର ସୂର୍ଯ୍ୟ ଏକ ରକ୍ତବର୍ଣ୍ଣ ଦାନବରେ ପରିଣତ ହୋଇସାରିଥିବ ଏବଂ ତାରି ପ୍ରଭାବରେ ଧ୍ୱଂସ ହୋଇଯାଇଥିବ ପୃଥିବୀ।
0: ଧ୍ୱଂସ ହୋଇଯାଇଥିବ? ଧ୍ୱଂସ?
2: ପ୍ରବଳ ଉତ୍ତାପରେ
3: ଶେଷ ହୋଇଯାଇଥିବ ସବୁକିଛି। କୋଟି କୋଟି ରେଣୁକଣା ରୂପରେ ମହାଶୂନ୍ୟରେ ଘୁରୁଥିବ ଆମର ପୃଥିବୀ।
0: ଇନ୍ଦ୍ରଜିତ, ମୁଁ କିଛି ଭାବିପାରୁନି। ଇନ୍ଦ୍ରଜିତ,
1: ତମେ ଆଉ କିଛି ଭାବ ନା।
3: ଭାବିଲେ ଆମର ପୃଥିବୀ ଆଉ ବଞ୍ଚୁଥିବନି ସୁଫିଆ। ବରଂ ଧୈର୍ଯ୍ୟ ଧର, ମନକୁ ଦୃଢ଼ କର। ଆମେ ମାତ୍ର ତିନି ଜଣ ମଣିଷ ବଞ୍ଚିଛେ, ଆମେ ଏଇ ସୁବର୍ଣ୍ଣ ବସୁଧା ହିଁ ପୃଥିବୀର ଅବଶିଷ୍ଟ।
0: ତମେ କଣ କହିବାକୁ ଚାହୁଁଛ ଇନ୍ଦ୍ରଜିତ?
3: ଭୁଲି ଯାଅ, ପୃଥିବୀକୁ ଭୁଲି ଯାଅ।
0: ଭୁଲିଯିବି? କେହି ତ ମାକୁ ଭୁଲି ପାରିଲାଣି, ତମେ ନିଜେ ଆଗ ଭୁଲିଲ ଦେଖି।
2: ଭାବପ୍ରବଣ ହୁଅ ନା ସୁଫିଆ, ଏ ଆମର ଅସ୍ତିତ୍ୱର ପ୍ରଶ୍ନ। ଭୁଲି ଯାଅ ନା, ତମେ ଏଇ ପୃଥିବୀର ଶେଷତମ ନାରୀ, ଶେଷତମ ଜନନୀ, ମାନବ। ମାନବ ଜାତିର ଶେଷତମ ସମ୍ଭାବନା କେବଳ ତମେ ହିଁ।
0: ତମେ ଦୁହେଁ ବେଶ ସାନ୍ତ୍ୱନା ଦେଇ ଜାଣିଛ।
2: ସାନ୍ତ୍ୱନା ଦେଉ ନାହିଁ, ତମର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସଚେତନ କରିଦେଉଛି ମାତ୍ର। ପୃଥିବୀ ତ ତମେ ନିଜେ ସୁଫିଆ।
3: ତମେ ବଞ୍ଚି ରହିଲେ ବିଷୟ ମହାଶୂନ୍ୟରେ କୋଉଠି ନା କୋଉଠି କେବେ ନା କେବେ ଆମେ ମଣିଷ ଜାତିର, ସଭ୍ୟତାର, ପୃଥିବୀର ଏବଂ ଆମ ନିଜସ୍ୱ ନକ୍ଷତ୍ରର ପରିଚୟ ରଖିଯିବା।
0: କିନ୍ତୁ ତା କୋଉଠି ଇନ୍ଦ୍ରଜିତ, କୋଉଠି କୋଉଠି ଶେଷ ହବ ଆମ ଯାତ୍ରା? ଗୋଟାଏ ଋତୁଚକ୍ରହୀନ ସମୟହୀନ ମହାଶୂନ୍ୟରେ ଏ ନିର୍ଜୀବ ପୋଷାକ ପିନ୍ଧି ବସି ବସି ମୁଁ କ୍ରମଶଃ ସ୍ଥାନ ପାଲଟି ଯାଉଛି ଇନ୍ଦ୍ରଜିତ। 1000 କୋଟି ବର୍ଷ ଧରି ମୁଁ କେମିତି ଯେ ସବୁକିଛି ହଜେଇ ସବୁକିଛି ହରେଇ ବଞ୍ଚିଛି ତା ମୁଁ କଳ୍ପନା କରିପାରୁନି।
2: ଏ ମହାଶୂନ୍ୟରେ ସବୁକିଛି ଆଶ୍ଚର୍ଯ୍ୟଜନକ। ସବୁକିଛି ହଜେଇ ନ ଦେଇଥିଲେ କେହି କଣ ଶୂନ୍ୟକୁ ଉପଭୋଗ କରିପାରନ୍ତା ସୋଫିଆ?
0: ଉପଭୋଗ? ଏକୁ ତମେ ଉପଭୋଗ କହୁଛ?
2: ନୁହେଁ, କେମିତି। ଏଇ ଯନ୍ତ୍ରଣା ଭିତରେ, ଏଇ ସବୁକିଛି ହରେଇବା ଭିତରେ ଗୋଟେ ବଡ଼ ଧରଣର ପାଇବା କଣ ନାହିଁ?
3: ଚାହିଁ ଦେଖ ସୋଫିଆ, ଆଗରେ ଶୋକ ପାସରା ଲକ୍ଷ ତାରା ଖଚିତ ମହାଶୂନ୍ୟ, ତା ଭିତରେ ଆମେ ତିନି ଜଣ। ଇଏ ତ କମ୍ ବଡ଼ ଉପଭୋଗ ନୁହେଁ।
0: ତମେ ଦୁହେଁ ଛାତିକୁ ପଥର କରିଦେଇଛ।
3: ବାଧ୍ୟ ସୋଫିଆ, ବାଧ୍ୟ, ନହେଲେ ପୃଥିବୀକୁ ଆମେ ଛାଡ଼ି ପାରିନଥାନ୍ତେ।
0: କିନ୍ତୁ ମୁଁ ପାରୁନି, ମୋର ସ୍ୱାମୀ ଓ ସେ ସାନ ପିଲାଟା, ମହାକାଶର ପ୍ରେମରେ ପଡି ମୁଁ ସେମାନଙ୍କ ପ୍ରତି ବଡ଼ ଅନ୍ୟାୟ କରିଛି।
2: କିନ୍ତୁ ସେସବୁ 1000 କୋଟି ବର୍ଷ ତଳର କଥା, ସେମାନଙ୍କ ବିଷୟରେ ଭାବି କିଛି ଲାଭ ନାହିଁ।
0: ଜନ, ତମେ ବଡ଼ କଠୋର। ମୁଁ ଯାହାର ଝିଅ, ଯାହାର ସ୍ତ୍ରୀ, ଯାହାର ମା, ସେମାନଙ୍କ କଥା ଟିକେ ମନେ ପକେଇବିନି? ଆଉ କିଏ ତାଙ୍କର ସବୁ ଅଛି? ପୁଅଟା ହୁଏତ ବଡ଼ ହୋଇ ଘର ସଂସାର କରିଥିବ, ତାର ପୁଅ ହେଇଥିବ, ପୁଣି ତାର ପୁଅ, ତାର ପୁଅ, ତାର ପୁଅ, ତାର ତାର କିନ୍ତୁ କିନ୍ତୁ କିନ୍ତୁ ସବୁ ନିଷ୍ଫଳ। ନିଜ ପୃଥିବୀଟା ଏତେ ରହିଲା ନାହିଁ।
2: ବନ୍ଦ କର, ବନ୍ଦ କର ସୋଫିଆ। ଗୋଟାଏ ଟୋପା ଲୋଭରେ ତମର କଣ କ୍ଷତି ହବ ଜାଣିଛ?
3: ଆମର ସମସ୍ତ ସାଧନା ଓ କଷ୍ଟ ବିଫଳ ହେଇଯିବ।
2: ବଞ୍ଚିବା ପାଇଁ ଯେତିକି ଜଳୀୟ ଅଂଶ ଦରକାର ତମ ଦେହରେ ଠିକ ସେତିକି ଅଛି, ଟୋପାଏ ବି ଅଧିକା ନାହିଁ। ତେଣୁ ଅଶ୍ରୁତ୍ୟାଗର ଅର୍ଥ ଚେତନାହୀନତା।
0: ମୋ ଉପରେ ରାଗ ନା ଜନ?
2: ଯାହା ବି ହଉ, ତମେ କାନ୍ଦି ପାରିବନି।
3: ଜନ ଠିକ କହୁଛନ୍ତି ସୋଫିଆ, ତମେ ମନକୁ ଦୃଢ଼ କର।
0: ମାନିଲି, ମୋ ଶୋକ ମୋ ଭିତରେ ଥାଉ।
2: କିନ୍ତୁ ସୋଫିଆ, ମୁଁ ଜାଣିପାରେ କି ହଠାତ୍ ତମେ ଆମ ଉପରେ ଏତେ ବିରକ୍ତ କାହିଁକି?
0: ତମ ଉପରେ ନା ଜନ, ମୋ ନିଜ ଉପରେ। ସତ କହୁଛି, ମତେ ଆଉ କିଛି ଭଲ ଲାଗୁନି। ଆଚ୍ଛା ଜନ, ମତେ ଏଇ ପୋଷାକ ଆଉ ହେଲମେଟ ଖୋଲିବାକୁ ଅନୁମତି ଦେଇପାରିବ?
2: ନା, ଅସମ୍ଭବ।
0: 1000 କୋଟି ବର୍ଷ ଧରି ପିନ୍ଧିଲେଣି, ଏ ଖୋଳ ଭିତରେ ଯେମିତି ମୋ ନାରୀତ୍ୱ ମରି ଆସିଲାଣି।
2: ଯୁକ୍ତି କରି ଲାଭ ନାହିଁ।
3: ଅବୁଝା ହୁଅ ନା ସୋଫିଆ, ଏଇ ପୋଷାକ ଆମର ଖୋଳ ନୁହେଁ, ଏହା ଆମର ଦ୍ୱିତୀୟ ଚର୍ମ, ଆମକୁ ରକ୍ଷା କରୁଛି। ତମେ ବ୍ୟସ୍ତ ହୁଅ ନା, ଆଖିର ପଲକରେ ଆମେ 3 ଲକ୍ଷ କିଲୋମିଟର ଅତିକ୍ରମ କରୁଛେ। ଯେକୌଣସି ମୁହୂର୍ତ୍ତରେ ଆମେ କୌଣସି ଏକ ଜୀବନ ଉପଯୋଗୀ ଜଗତରେ ପହଞ୍ଚିବାର ସମ୍ଭାବନା ଅଛି। ସେଠି ତମେ ବିନା ଆଶଙ୍କାରେ ଏଇ ପୋଷାକ କାଢ଼ି ଦେଇପାରିବ।
0: ଆଶା ଦଉଛ?
3: କାହିଁକି ନୁହେଁ, ଆଶା କରିବା ଆମ ରକ୍ତଗତ।
2: ଶୂନ୍ୟର ସୌନ୍ଦର୍ଯ୍ୟ ତମ କଣ ଉଲ୍ଲସିତ କରୁନି?
0: ନା ଜନ, ମୁଁ ଚାହେଁ ଜୀବନର ସୌନ୍ଦର୍ଯ୍ୟ। ଶୂନ୍ୟତା ନୁହେଁ ସବୁ ଜିମା, ଅନ୍ଧାର ନୁହେଁ ବର୍ଣ୍ଣିଳ ଆଲୋକ, ଜୀବନ ମୁଁ ଚାହେଁ ଜୀବନର ସୌନ୍ଦର୍ଯ୍ୟ। ମତେ ତମେ ସେଇଠାକୁ ନେଇଚାଲ ଜନ।

0: ପ୍ରଥମେ ଖାଦ୍ୟ ଦରକାର, ସେଥିପାଇଁ ଫଳ ଗଛ, ତାପରେ ଧାନ ମୁଗ ଗହମ ପୋଡ଼ି ଦେଲୁ, ସେସବୁ ଶସ୍ୟ। ଆଉ ତୁ ଶୁଣି ଆଶ୍ଚର୍ଯ୍ୟ ଉମା, ଦିନେ ଦୁଇ ଦିନ ଭିତରେ ଗଛ ଗୁଡ଼ିକ ସବୁ ଡାଳ ପତ୍ର ମେଲି ଠିଆ ହେଇଗଲେ। ସେ ସବୁଜ ଦୃଶ୍ୟ ଦେଖି ଆମେ ଦୁଇ ଆନନ୍ଦରେ ନାଚି ଉଠିଲୁ। କିନ୍ତୁ
1: କିନ୍ତୁ କଣ ହେଲା ବାବା?
0: ଦିନ ପରେ ଦିନ ବିତିଗଲା, ଅଥଚ ଆମ୍ବ ଗଛ ପଡ଼ିଲା ନାହିଁ, କୌଣସି ସେଠାରେ ଦେଖାଗଲା ନାହିଁ ଫୁଲ ବା ଫଳର ସମ୍ଭାବନା। ତା ଦେଖି ଜନ ମନ ଦୁଃଖରେ ଭାଙ୍ଗି ପଡ଼ିଲେ।
2: ଏଇ ଗ୍ରହର ମାଟି କଣ ବନ୍ଧା?
0: ନା, ତାହା ତ କେବେ ହେଇପାରେ ନା। ଏକା ଉପାଦାନରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଗଢ଼ା ବୋଲି ତମେ ତ ବିଶ୍ୱାସ କରି ଆସିଛ।
2: ତେବେ ଏପରି ଏକ ମନୋହର ଅରଣ୍ୟ, ଗଛ ଗୁଡ଼ିକ ବଳିଷ୍ଠ, ପତ୍ର ସବୁ ଓସାରିଆ, ପୁଣି ଆମର ସୂର୍ଯ୍ୟ ପରି ଏକ ସୂର୍ଯ୍ୟ କିରଣରେ ପ୍ରତିଦିନ ସ୍ନାନ କରୁଛନ୍ତି ବୃକ୍ଷମାନେ, ଅଥଚ ଫୁଲ ନାହିଁ, ଫଳ ନାହିଁ, କଣ ଅଭାବ?
0: ଚିନ୍ତା କରିବାକୁ ହେବ, ଯନ୍ତ୍ର ମସ୍ତିଷ୍କ ଏହି ପ୍ରଶ୍ନର ସମାଧାନ କରିପାରିବ ନାହିଁ।
2: ତେବେ
0: ମୁଁ ଭାବୁଛି ଏଠି ବଡ଼ ଅଭାବ ହେଉଛି ଶବ୍ଦ।
2: ଶବ୍ଦ?
0: ହଁ, ଶବ୍ଦ ହିଁ ସୃଷ୍ଟିର ଶକ୍ତି, ସୃଷ୍ଟି ପାଇଁ ଶବ୍ଦର ଚାଞ୍ଚଲ୍ୟ ଦରକାର।
2: ଶବ୍ଦ କି ପ୍ରକାର ଶବ୍ଦ?
0: ଉପାୟ ଅଛି ଜନ,
2: କୁହ।
0: ଫ୍ରିଜ ଅବସ୍ଥାରୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବାକୁ ହେବ।
2: କାହାକୁ? ସୋଫିଆକୁ? ସୋଫିଆ ଗୀତ ଗାଇଲେ ଆମ୍ବ ଗଛରେ ବଉଳ ଧରିବ, କିନ୍ତୁ ତାହା ତ ସମ୍ଭବ ନୁହେଁ। ଖାଦ୍ୟର ଯୋଗାଡ଼ ନ କରି ସୋଫିଆକୁ ପୁନର୍ଜୀବନ ଦେବା ଉଚିତ ନୁହେଁ। ଜୀବନ ପାଇବା ମାତ୍ରେ ତାକୁ ଭୋକ ଲାଗିବ, ଅସୀମ ଭୋକ, 1000 କୋଟି ବର୍ଷର ଭୋକ, ଏବଂ ସାଙ୍ଗେ ସାଙ୍ଗେ ଖାଦ୍ୟ ଯୋଗାଇ ନ ପାରିଲେ ଆମେ ସବୁଦିନ ପାଇଁ ତାକୁ ହରାଇ ବସିବା।
0: ମୁଁ ସୋଫିଆ କଥା କହୁଛି ଜନ, କହୁଛି କୋଇଲି କଥା।
2: କୋଇଲି?
0: ହଁ, କୋଇଲି। କୋଇଲିର କୁହୁତାନ ଶୁଣିବା ମାତ୍ରେ ବୃକ୍ଷମାନେ ଚଞ୍ଚଳ ହେଉଠିବେ, ସମୀରଣ ପ୍ରସାରିତ ହେବ, ସମୁଦ୍ରରେ ଦେଖାଦେବେ ତରଙ୍ଗ। ପରୀକ୍ଷା କରିବାର କିଛି ଆପତ୍ତି ଅଛି କି ଜନ?
2: ନା, ସେୟା କର, ସେୟା କର, କର, କର।
1: ଆଚ୍ଛା ବାବା, ତୁମେ କୋଇଲିକୁ ପୁନର୍ଜୀବନ ଦେଲ?
0: ହଁ ମା, ଧୀରେ ଧୀରେ କୋଇଲି ଆଖି ଖୋଲିଲା, ସମ୍ମୁଖରେ ଆମ୍ବ ଗଛ ଦେଖି ସେ ଆତୁର ହିଁ ଆରମ୍ଭ କରିଦେଲା କୁହୁତାନ।
2: କି ଶବ୍ଦ ଶୁଣିଲୁ ରେ କୋଇଲି, ମୋ ପାଇଁ ତ ଇଏ ମୋ ମାର ଗୀତ, ମାର ଆହ୍ୱାନ। ତୋ ସ୍ୱରରେ ମୋର ହଜିଲା ପୃଥିବୀର ସ୍ୱର ମୁଁ ଶୁଣିପାରୁଛି।
0: ଶବ୍ଦ, ଶବ୍ଦ, ମାର ଶବ୍ଦରେ ତିଆରି ହୁଏ ଆଉ ଗୋଟିଏ ମା, ମାର ଡାକରେ ଚଞ୍ଚଳ ହୁଏ ଆଉ ଏକ ମା। ଦେଖିଲ ଜନ, କୁହୁତାନ ଶୁଣିବା ମାତ୍ରେ ବୃକ୍ଷର ଶାଖାରେ ଶାଖାରେ କେମିତି ଜାଗି ଉଠିଲେଣି ପୁଷ୍ପ କଢ଼ି। ଆଜି ମୋର ବହୁତ ଆନନ୍ଦ ଜନ, ସୃଷ୍ଟିର ତତ୍ତ୍ୱ ମୁଁ ଆଜି ବୁଝିପାରିଲି।
2: କିଏ ଜାଣେ, ହୁଏତ ଏକ ମହାନ ଅବୋଧ୍ୟ ଅଜଣା ଶବ୍ଦରୁ ସୃଷ୍ଟି ହେଇଛି ଏଇ ବିଶ୍ୱ ବ୍ରହ୍ମାଣ୍ଡ, କିନ୍ତୁ କିଏ ଜାଣେ, କିଏ ବା ଜାଣେ।
0: ଚାଲ ଜନ, ନିକଟରେ ଯୋଉ ଉଜ୍ଜଳ ପାହାଡ଼ଟି ଦିଶୁଛି ତାରି ଗୁମ୍ଫାରେ ବିଶ୍ରାମ କରିବା। ମୁଁ ଟିକେ ହାତ ପାଦ ସଳଖ ନେଉ ଚାହେଁ।
2: ନା, ବିଶ୍ରାମର ବେଳ ଆସିନି। ସୋଫିଆ ତମର ପାପୁଲିରେ ଆହୁରି ଗଛ ଲଗେଇବାକୁ ହେବ, ଏବଂ ଅରଣ୍ୟ ଫୁଲ ଫଳରେ ଭରିଗଲା ପରେ ସୋଫିଆ ପାଇବ ପୁନର୍ଜୀବନ, ପଶୁପକ୍ଷୀମାନେ ପାଇବେ ପୁନର୍ଜୀବନ, ତାପରେ ହୁଏତ ବିଶ୍ରାମ କଥା କହିପାର। ଜାଣିଛ, ଗୋଟେ ଗ୍ରହର, ଗୋଟେ ପୃଥିବୀର ଦାୟିତ୍ୱ ଆମରି ଉପରେ, ଆମରି ଉପରେ।
1: ତାପରେ ସବୁ ପଶୁପକ୍ଷୀଙ୍କୁ ଫ୍ରିଜ୍ର ସ୍ୱାଭାବିକ ଅବସ୍ଥା ଆଣିଲ?
0: ହଁ ମା, ମୟୂର, ଶୁଆ, ସାରି, କୁମ୍ଭାଟୁଆ, ହଂସ, ବଗ, କେତେ ନା କେତେ ପକ୍ଷୀ, ହରିଣ, ଠେକୁଆ, ମେଣ୍ଢା, ଛେଳି, ଗୋରୁ, ଗାଈ, କେତେ ନା କେତେ ତୃଣଭୋଜୀ ପଶୁଙ୍କୁ ପୁନର୍ଜୀବନ ଦେଲୁ। ପକ୍ଷୀଙ୍କ ଧ୍ୱନିରେ ନୂତନ ଅରଣ୍ୟ ମୁଖରିତ ହୋଇପଡ଼ିଲା,
1: ଗଛରେ ଫଳ ଧରିଲା ତ?
0: ହଁ ମା, ଗଛମାନେ ଆମର ମନ ଜାଣିଲେ, ମାତ୍ର ଦିନେ ଦୁଇ ଦିନ ଭିତରେ ଫଳ ଭାରରେ ଅବନତ ହୋଇପଡ଼ିଲେ ବୃକ୍ଷମାନେ। ମନେ ହେଲା ଆମେ ଯେମିତି ଏକ ନନ୍ଦନ ବନରେ ଅଛୁ।
1: ତାପରେ?
0: ତାପରେ ସୋଫିଆର ଫ୍ରେଶ ମୁକ୍ତି।
2: କିନ୍ତୁ ଇନ୍ଦ୍ରଜିତ, ଭୁଲି ଯାଉନି, ପ୍ରଥମେ ତମକୁ ମହାକାଶଚାରୀର ପୋଷାକ ଖୋଲିଦେବାକୁ ପଡ଼ିବ।
0: ତା ତ ନିଶ୍ଚୟ, ସେଇ ଗଛ ଛାଇକୁ ଚାଲ, ସେଇଠି ମୁଁ ପୋଷାକ ଖୋଲି ସୋଫିଆର ଆବାହନ କରିବି।
2: ପୋଷାକ ଖୋଲିବା ଏତେ ସହଜ କଥା ନୁହେଁ ବନ୍ଧୁ।
0: କାହିଁକି, କଣ ଅସୁବିଧା?
2: ଏଇଟା ମହାଶୂନ୍ୟ ନୁହେଁ, ଏଠି ସମୟ ଅଛି। ପୋଷାକ ଖୋଲୁ ଖୋଲୁ ତମ ଉପରେ ଲଦି ହେଇ ପଡ଼ିବ ସମୟ, ମାଡ଼ି ଆସିବ ବାର୍ଦ୍ଧକ୍ୟ, ଚରା, ମୃତ୍ୟୁ।
0: ବାର୍ଦ୍ଧକ୍ୟ, ମୃତ୍ୟୁ?
2: ପୃଥିବୀରେ ଥିଲେ ତମକୁ ୟା ଭିତରେ କେତେ ଶହ କୋଟି ଥର ବୁଢ଼ା ହେଇ ମରିବାକୁ ପଡ଼ିଥାନ୍ତା ହିସାବ କରିଛ? ଆମେ ମାଟିର ମଣିଷ ଇନ୍ଦ୍ରଜିତ, ସୁନା ରୂପା ବା କିଛି ଗ୍ୟାସୀୟ ବସ୍ତୁରେ ଆମର ଦେହ ତିଆରି ହେଇନି ଯେ ଆମେ ନକ୍ଷତ୍ରମାନଙ୍କ ପରି ହଜାର ହଜାର କୋଟି ବର୍ଷ ବଞ୍ଚି ରହିପାରିବା।
0: ତେବେ କରିବା କ'ଣ? ପୋଷାକ ତ ନ ଖୋଲି ନ ଚଳେ, ସୋଫିଆ ଅଛି ମୋ ପାପୁଲିରେ।
2: ସେ କଥା ଭାବିଛି ମୁଁ ବହୁତ ଆଗରୁ।

0: ସବୁ ଖୋଲା, ଅଥଚ କିଛି ହରେଇବାର ଭୟ ନାହିଁ। ମୁଁ ଏଠି ଯାହା ଇଚ୍ଛା କରିପାରିବି। ଏଠି କୌଣସି ଫଳ ନିଷିଦ୍ଧ ନୁହଁ ତ ଇନ୍ଦ୍ରଦୀପ?
1: ତମ ପାଇଁ ନିଷିଦ୍ଧ ପୁଣି କଣ?
0: ତେବେ ଦିଅ ଦିଅ ନା ସେ ଲାଲ ଅଶୋକର ସ୍ତବକରୁ ଗୋଟିଏ, ମତେ ସନ୍ତୁଷ୍ଟ କର। ମୁଁ ଆଜି ନକ୍ଷତ୍ର ଗଣିବାକୁ ଚାହେଁ ନା, ଚାହେଁ ଶୂନ୍ୟର ତେଜ, ଅନ୍ଧକାରର ସମ୍ବେଗ, ଆଲୋକର ଆଲିଙ୍ଗନ।
1: ସୋଫିଆ, ଏ ଫୁଲ ତମ ପାଇଁ।

0: ତାହେଲେ ଏଇ ଅରଣ୍ୟ ପଶୁପକ୍ଷୀ ସବୁ କିଛିରେ ତୁମର ସେଇ ପୃଥିବୀ ମିଶି ରହିଛି? ଏ ଗ୍ରହର ନିଜସ୍ୱ ପୁଣି କଣ?
1: ଏ ବିଶ୍ୱ ବ୍ରହ୍ମାଣ୍ଡରେ କାହାର କିଛି ନିଜସ୍ୱ ନାହିଁ ରେ ବା, ସବୁ ବିଶ୍ୱର।
0: ଆଚ୍ଛା ବାବା, ଜନ ତାପରେ କୁଆଡେ ବୋଲି କହିଲନି ତ?
1: ସେ ସୁବର୍ଣ୍ଣ ବସୁଧା ଭିତରେ ନାନା ପ୍ରକାରର ପରୀକ୍ଷା ଭିତରେ ବୁଡ଼ି ରହିଲେ। ଏଇ ଗ୍ରହରେ ବର୍ଷା ହେଉଥିଲା କ୍ୱଚିତ, ଏକ ରାସାୟନିକ ଚାପ ସୃଷ୍ଟି କରି ସେଇ ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ ଆଣିବା ପାଇଁ ପରୀକ୍ଷା ଚଳେଇଲେ। ଏକ ଆନ୍ତର୍ଗ୍ରହ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ଥିଲା ତାଙ୍କର ଲକ୍ଷ୍ୟ, ସେଥିପାଇଁ ବହୁ ପରୀକ୍ଷା ନିରୀକ୍ଷାରେ ବୁଡ଼ି ରହିଥିଲେ ସେ। ଆଉ ଆମେ ଲାଗିପଡ଼ିଲୁ ନୂତନ ଉଦ୍ୟାନ ଓ ଶସ୍ୟକ୍ଷେତ୍ର ତିଆରିରେ, ନୂଆ ନୂଆ ଗୁମ୍ଫା ଆବିଷ୍କାରରେ।
0: ତାପରେ
1: ଯେଉଁଦିନ ସୋଫିଆର ଗର୍ଭରୁ ପ୍ରଥମେ ଦୁଇଟି ଚମଚ ସନ୍ତାନ ଜନ୍ମ ହେଲେ, ସେଦିନ ଆନନ୍ଦରେ ପାଗଳ ହୋଇ ଧାଇଁ ଆସିଲେ ଚନ୍ ଏବଂ କହିଲେ,
2: ମୋର ସ୍ୱପ୍ନ ଆଜି ସାର୍ଥକ ହୋଇଛି ସୋଫିଆ, ମଣିଷ ଜାତି ଆଜି ବଞ୍ଚିଛି, ତମେ ବଞ୍ଚିଛ।
3: ନା ଜନ, ମୁଁ ନୁହେଁ, ତମର ଦୂରଦୃଷ୍ଟି ବଳରେ ମଣିଷ ଜାତି ବଞ୍ଚିଛି, ପୃଥିବୀର ସ୍ମୃତି ରହିଛି। ନିଅ କୋଳକୁ ନିଅ।
2: ନା ରୁହ, ମୁଁ ଏବେ ଏ ମହାଶୂନ୍ୟର ପୋଷାକଟା ଖୋଲି ପକାଏ, ଆଉ କିଛି ଦରକାର ନାହିଁ।
1: ନା ଜନ, ସେ ଭୁଲ ତମେ କର ନା।
2: ଭୟ କରନା, ମୁଁ ଏତେ ଶୀଘ୍ର ମରୁନି।
1: ନା ନା ଜନ, ତମକୁ ଆମେ ହରାଇବାକୁ ଚାହୁଁନା,
2: କିନ୍ତୁ ମୋର ଭିତରେ ଆନନ୍ଦରେ ଅଧିକାର ଅଛି ଇନ୍ଦ୍ରଜିତ, ମୋତେ ମୋତେ ଏ ସୌଭାଗ୍ୟରୁ ବଞ୍ଚିତ କରନା।
1: ଉପାୟ ନଥିଲା, ଜନ୍ଙ୍କ ଚିତ୍ ରହିଲା। ସେ ପୋଷାକ ଖୋଲି ପିଲା ଦୁଇଟିଙ୍କୁ କୋଳରେ ଧରିଲେ ଏବଂ ଧରୁ ଧରୁ,
0: କଣ ହେଲା ବାବା, ତୁମେ ଏମିତି ଅସ୍ଥିର ହେଉଛ କାହିଁକି?
1: ଆଖିର ପଲକରେ ଜନ୍ ବୁଢା ହେଇଗଲେ ମା, ଚକ୍ଷୁ ହେଇଗଲା କୋଠର ଗତ, ଏତେ ବଡ଼ ବିଶାଳ ଶରୀର ହେଇଗଲା କଙ୍କାଳ ପ୍ରାୟ। ମୁଁ ତ କାନ୍ଦି ଉଠିଲି, ସୋଫିଆ ଚଡ଼ ପାଲଟିଗଲା। ମୁହୂର୍ତ୍ତକ ମଧ୍ୟରେ ଜନ୍ଙ୍କ ଦେହରୁ ସମସ୍ତ ଶକ୍ତି କୁଆଡ଼େ ଉଭେଇଗଲା ମା।
0: କିନ୍ତୁ ସେ ବଞ୍ଚିଥିଲେ?
1: ହଁ ବଞ୍ଚିଥିଲେ, କଥା କହିଥିଲେ, କିନ୍ତୁ ଠିଆ ହେବାର ଶକ୍ତି ନଥିଲା। ମୋର ହାତ ଧରି ସେ କହିଲେ,
2: ମନକୁ ଦୃଢ଼ କର, ତୁମକୁ ଆହୁରି ଅନେକ ସନ୍ତାନର ପିତା ହେବାକୁ ପଡ଼ିବ, ଗୋଟିଏ ଗ୍ରହର ଦାୟିତ୍ୱ ତମ ଦୁହିଁଙ୍କ ଉପରେ।
1: ଜନ୍, ତମକୁ ଚାହି ହଉନି, କୁହ ମୁଁ କଣ କରିପାରିବି?
2: ମୃତ୍ୟୁକୁ କେହି ଏଡ଼େଇ ଦେଇପାରେନି ଇନ୍ଦ୍ରଜିତ, ଦିନେ ତମକୁ ବି ଛାଡ଼, ଚାଲ ମତେ ମୋର ସୁବର୍ଣ୍ଣ ବସୁଧାକୁ ନେଇ ଚାଲ, ଭୁଲି ଯାଉ ନା, ମୋର ଶରୀର ଅକ୍ଷମ ହେଲେ ବି ମୋର ମସ୍ତିଷ୍କ କାମ କରିବ ଏବଂ ମୁଁ ମୋର ପରୀକ୍ଷା ପୂର୍ଣ୍ଣ କରିପାରିବି।
3: ଜନ୍, ତୁମେ ଏତେ ମହତ।
2: ଯେଉଁଦିନ ପ୍ରଚୁର ବର୍ଷା ହେବ ସେଦିନ ଜାଣିବ ମୋର ପରୀକ୍ଷା ସଫଳ ହୋଇଛି, ତାପରେ ମୋର ମସ୍ତିଷ୍କକୁ ନେଇ ସୁବର୍ଣ୍ଣ ବସୁଧା ଚାଲିଯିବ ସମୁଦ୍ରର ଅତଳ ଗର୍ଭକୁ।
3: ସମୁଦ୍ରର ଅତଳ ଗର୍ଭକୁ କାହିଁକି ଜନ୍?
2: ପ୍ରାୟଶ୍ଚିତ କରିବି ସେଇଠି।
1: ପ୍ରାୟଶ୍ଚିତ?
2: ଦେଖୁନ, ଦେଖ ସମୁଦ୍ରଟା କେଡ଼େ ଫାଙ୍କା, ଗୋଟାଏ ବି ଜଳଚର ଜୀବ ଆମେ ଆଣିନେ, ତେଣୁ ମୋରି ଦେହର ଉପାଦାନରୁ ଜଳଚର ଜୀବ ସୃଷ୍ଟି ପାଇଁ ଚେଷ୍ଟା କରିବ ମୋର ମସ୍ତିଷ୍କ,
1: କିନ୍ତୁ
2: ଏଥିରେ କିନ୍ତୁ କିଛି ନାହିଁ, ଚାଲ ମତେ ଟିକେ ଧର।
1: ଆସ ଆସ, ବେଶ ଠିଆ ହେଇପାରୁଛ, ମୁଁ ତ କାନ୍ଧରେ ନେଇଯିବି।
2: ଆଉ ଗୋଟେ ଅନୁରୋଧ ତମ ଦୁହିଙ୍କୁ,
1: କୁହ
3: କୁହ, ଯାହା ହେଲେ ମୁଁ ରକ୍ଷା କରିବି।
2: ଯେଉଁଦିନ ସମୁଦ୍ରରେ ଏକ ମାଛ ଦେଖିବ ସେଇଦିନ ତମେ ତମର ଶେଷତମ କନ୍ୟାକୁ ସମୁଦ୍ରକୁ ଦାନ କରିବ, ଦାନ କରିବ, ଦାନ କରିବ।

0: ତମର ମୂର୍ତ୍ତି ଗଢା ସରିବ ନାହିଁ ନା କଣ?
1: କିଏ? ଓ ସୋଫିଆ, ଆସ, ମନେ ମନେ ତମକୁ ହିଁ ଖୋଜୁଥିଲି।
0: କାହିଁକି, କଣ ହେଲା?
1: ଜନଙ୍କ ମୁହଁକୁ ଟିକେ ଚାହତ।
0: ଠିକ ଏମିତି ହସ ହସ ଅଥଚ ଚିନ୍ତାଯୁକ୍ତ ମୁହଁ, କିନ୍ତୁ ତାଙ୍କର ତ ତିନୋଟି ଆଖି ନଥିଲା।
1: ଥିଲା, କିନ୍ତୁ ଉପରକୁ ଦିଶୁ ନଥିଲା। ସେଇ ତୃତୀୟ ଆଖିଟି ବଳରେ ସେ ମାନବ ଜାତିକୁ ରକ୍ଷା କରିଛନ୍ତି।
0: ସତ କଥା, କାଳ କାଳକୁ ଜନ ଏକ ମିଥ ହେଇ ରହିଯିବେ। ଆଚ୍ଛା, ମଧୁକରା ତମ ପାଖକୁ ଆସିନି?
1: ନା, ଗପ ଶୁଣିବା ପରଠାରୁ ସେ ଆଉକୁ ଏଠିକି ଆସୁଛି, ବସୁଛି ଯେ ସମୁଦ୍ର କୂଳରେ।
0: କାହିଁକି ତମେ ତାକୁ କହିଲ?
1: ନ କହିଥିଲେ କଣ ଲାଭ ହେଇଥାନ୍ତା ସୋଫିଆ? ଦିନେ ନା ଦିନେ ତ
0: କିନ୍ତୁ
1: ଜନଙ୍କର ସବୁ ପରୀକ୍ଷା ସଫଳ ହେଇଛି। ଦେଖିଲ ତ, ତାଙ୍କରି ପରୀକ୍ଷା ଯୋଗୁଁ ପ୍ରଚୁର ବୃଷ୍ଟି ହେଲା, ନଈ ପୋଖରୀର ସୃଷ୍ଟି ହେଲା।
0: ହଁ, ମନେ ପଡୁଛି, ତା ପରଦିନ ସକାଳ ଠାରୁ ସୁବର୍ଣ୍ଣ ବସୁଧା ଅନ୍ତର୍ଧାନ, ସେଇ ଦିନରୁ ଦେଖା ନାହିଁ।
1: ପ୍ରାୟ 90 ବର୍ଷ ହେଇଗଲାଣି, ୟା ଭିତରେ ପୁଅ ଝିଅ ନାତି ନାତୁଣୀରେ ଭରିଗଲାଣି ଏ ଗ୍ରହ, ଅଥଚ ଫେରିଲା ନାହିଁ ସୁବର୍ଣ୍ଣ ବସୁଧା।
0: ବିବର୍ତ୍ତନ ତା ନିଜ ସମୟ ନବ,
1: କିନ୍ତୁ ଆମେ କେତେ ଦିନ ବଞ୍ଚିବା? ଆମର ଶେଷତମ କନ୍ୟା ମଧୁକରା, ତାକୁ ତ ଏବେ 30 ଛୁଇଁଲାଣି। ମୁଁ ତାକୁ କହିଛି, ଯେଉଁଦିନ ଗୋଟେ ଆଶ୍ଚର୍ଯ୍ୟଜନକ ଜୀବ ସେ ଦେଖିବ ସମୁଦ୍ରରେ, ସେଇଦିନ ମୋତେ ଖବର ଦେବ।
0: କିନ୍ତୁ ଇନ୍ଦ୍ରଜିତ, ତମେ କୁହ, ଏମିତି ନିଷ୍ଠୁର କାମ ଆମେ କଣ କରିପାରିବା?
1: ଜନଙ୍କର ଶେଷ ଅନୁରୋଧ ଆମକୁ ରକ୍ଷା କରିବାକୁ ପଡିବ ସୋଫିଆ।
0: ଗୋଟାଏ ଅସମ୍ଭବ ସଂସ୍କୃତି ତମେ ଆରମ୍ଭ କରିଛ, ଏଇ ବିବାହ ପଦ୍ଧତି, ଏଇ ସୀମିତ ବ୍ୟକ୍ତିଙ୍କ ମଧ୍ୟରେ ବିବାହ।
1: ସଭ୍ୟତା ତ ନିଜ ବାଟରେ ଆଗେଇ ଯିବ ସୋଫିଆ।
0: ଅଥଚ ମଧୁକରା ପାଇଁ ବର ନାହିଁ,
1: 20 ଜଣ ପୁରୁଷଙ୍କୁ 21 ଜଣ କନ୍ୟା, ଜଣେ ଝିଅ ଅବିବାହିତା ରହିବା ସ୍ୱାଭାବିକ।
0: କିଏ କହିଲା ମୁଁ ଅବିବାହିତା? ଜନଙ୍କ ସହିତ ମୋର ବିବାହ ହେଇଯାଇଛି ମା। ହଁ, ମୁଁ ତ ତାଙ୍କରି ବାଗଦତ୍ତା। ମା ମଧୁକରା, ମୋ ସୁନା ଝିଅଟା, ମୁଁ ସବୁ ଜାଣିଛି ମା, ସବୁ ଶୁଣିଛି, ତୁମେ ବ୍ୟସ୍ତ ହୁଅନି। ସମୁଦ୍ରରେ ମୁଁ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଦେଖିଛି। ତୁମେ ଦୁହେଁ ସମୁଦ୍ର କୂଳକୁ ଆସ, ମୁଁ ଜାଣିପାରୁନି ସେଟା କଣ।
1: ଅପୂର୍ବ ଦୃଶ୍ୟ ଦେଖିଲୁ? ମୁଁ ଜାଣି, ଜନଙ୍କ ପରୀକ୍ଷା କେବେ ନିଷ୍ଫଳ ହବ ନାହିଁ। ଚାଲ ସୁଫିଆ, ଚାଲ, ତମେ ଆଉ ଡେରି କରନା, ଯଦି ପାରୁଛ ଅନ୍ୟ ପୁଅ ଝିଅଙ୍କୁ ଖବର ଦିଅ, ଡାକ ହରିଣ ହରିଣୀ ମୟୂର ମୟୂରୀ କୋଇଲି ହଳଦୀ ବସନ୍ତ ମାନଙ୍କୁ। ମୁଁ ଚାଲିଲି, ମୁଁ ଚାଲିଲି ସମୁଦ୍ର କୂଳ।
2: ମୋତେ ନିଅ ବାବା, ମୋତେ ସାଙ୍ଗରେ ନିଅ।

0: ଗୋଟେ ସୁନ୍ଦର ଲାଲ ରଙ୍ଗର ମାଛ କେମିତି ସୁବର୍ଣ୍ଣ ବସୁଧାକୁ କୂଳକୁ ଟାଣି ଟାଣି ଆଣୁଛି।
1: ସେଇ ଜୀବଟି ତେବେ ମାଛ? ତେବେ ମୋର ପ୍ରତୀକ୍ଷା ସଫଳ ହେଇଛି ବାବା। ଜନ ମାଛ ରୂପରେ ଆସିଛନ୍ତି ଆମକୁ ଦବା ପାଇଁ ମାନବର ସଭ୍ୟତା ସୁବର୍ଣ୍ଣ ବସୁଧା। ମୋତେ ଏବେ ବିଦାୟ ଦିଅ।

ଶୁଣୁଥିଲେ ନାଟକ ସୁବର୍ଣ୍ଣ ବସୁଧା। ରଚନା କରିଥିଲେ ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା କରିଥିଲେ ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଜନ୍ ଅକ୍ଷୟ କୁମାର ମହାନ୍ତି, ଇନ୍ଦ୍ରଜିତ୍ ବୀରେନ୍ଦ୍ର ପ୍ରସାଦ ମହାନ୍ତି, ମଧୁକରା ଜୟଶ୍ରୀ ବ୍ରାଉନ୍ ଏବଂ ସୋଫିଆ ମାଳବିକା ରାୟ। ଆକାଶବାଣୀ କଟକ। ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଅଞ୍ଜଳି ରାୟ, ବିରଞ୍ଜି ନାରାୟଣ ସାହୁଙ୍କ ରଚନା।

ଆକାଶବାଣୀ କଟକ ଶୁଣନ୍ତୁ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ଦିନ 11:10 ଆଜି ଏଥିରେ ଶୁଣିବେ ଶ୍ରୀକାନ୍ତ କୁମାର ଦାସ ଏବଂ ସ୍ନିଗ୍ଧାରାଣୀ କର ଗାଇଥିବା ଆଧୁନିକ ଗୀତ। ଦାସକାରିଆ ଗୀତ ଦିନ 11:30 ପରିବେଷଣ କରିବେ କାଳନ୍ଦୀଚରଣ ହୋତା ଏବଂ ନବଘନ ବାରିକ। ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12। ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ଶେଖର ସୋରେନ ଏବଂ ସାଥୀ।

ନାରୀମହଲ ଦିନ ଗୋଟେ 20 ମିନିଟ୍ରେ ଏଥିରେ ଆଳାପରେ ରହିଛି କ୍ରୀଡ଼ା ସମୀକ୍ଷକ ସମୀକ୍ଷା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00। ଅନୁରୋଧରେ

ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ ଚାରିଟାରେ ଦେଶଭକ୍ତି ଗୀତ ପ୍ରଚାର କରିବୁ ଅପରାହ୍ନ 4:55।

0: ଅପରାହ୍ନ 5:30 ଯୁବବାଣୀରେ ପ୍ରତିକ୍ରିୟା। ଏଥିରେ ବିଷୟ ରହିଛି ବର୍ତ୍ତମାନର ପରିବର୍ତ୍ତନଶୀଳ ସମୟରେ ଯୁବପିଢ଼ିଙ୍କ ପାଇଁ କୌଶଳ ବିକାଶ କେତେ ଜରୁରୀ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 66ତମ ଭାଗ ସନ୍ଧ୍ୟା 6:10। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଏଥିରେ ରହିଛି ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା। ଆଲୋଚନା କରିଛନ୍ତି କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ। ଓଡ଼ିଆ କଥାଚିତ୍ର ଗୀତ ରାତି 7:02। ଜିଲ୍ଲା ହାଲଚାଲରେ ଆଜି ରହିଛି ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ ରାତି 7:25। କୃଷି ସଂସାର ରାତି 7:30। ଏଥିରେ ଶୁଣିବେ ବର୍ଷାଦିନେ ପାଳ ଛତୁ ଚାଷ, ଏ ସମ୍ପର୍କରେ ଡକ୍ଟର ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ର ଗୀତ ରାତି 8:02। ଓଡ଼ିଶୀ ଗୀତ ପ୍ରଚାର କରିବୁ ରାତି 8:30। ଗାଇଛନ୍ତି ପଶ୍ଚିମେଶ୍ୱର ଜେନା। କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ରାତି 9:30। ରାତି 10:00 ଶୁଣିବେ ସୁଗମ ସଙ୍ଗୀତ। ଲଣ୍ଡନର ଓଭାଲ୍ଠାରେ ଆଇସିସି ମହିଳା T20 ବିଶ୍ୱକପ୍ 2026ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ଧାରା ବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:30ରୁ ଖେଳ ଶେଷ ପର୍ଯ୍ୟନ୍ତ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବା ସହିତ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 29 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 24 ଡିଗ୍ରୀ ସେଲସିୟସ୍ ରହିପାରେ। ଶୁଣିଲେ ପାଣିପାଗ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶେଷ ହେଲା ଅଭୁଲା ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଦାସକାଠିଆ ଗୀତ, ପରିବେଷଣ କରିଛନ୍ତି କାଳନ୍ଦୀ ଚରଣ ହୋତା ଏବଂ ନବଘନ ବାରିକ।

0: ବୁଝିଲୁ ବାବୁ?
1: ଆଚ୍ଛା,
0: ଏବେ ମା ହିସାବରେ ସରସ୍ୱତୀଙ୍କୁ ଉପଦେୟ କହିଲେ,
1: ଏବେ ବାପା ହିସାବରେ ଜଗନ୍ନାଥଙ୍କୁ ପଦେ ସମାନକ ଡାକିଦବା।
0: କେମିତି
1: କିସ ଡାକିବା?
0: ଯେ ତା ପୁରୁଷ କି ଚୈତନ୍ୟ କହୁଛନ୍ତି ରେ ମନ୍ଦାମନା,
1: ଆଚ୍ଛା
0: ତୁ ଯଦି ଏ ମୋହମାୟା ସଂସାରରୁ ଉଦ୍ଧାର ହେବାକୁ ଇଚ୍ଛା କରୁଛୁ
1: ତାହେଲେ ହରିଙ୍କର ଚିନ୍ତା ସବୁବେଳେ କରୁଥାଏ।
0: କେମିତି
1: କେମିତି କରିବା?

0: ବାବୁ
1: ହଁ
0: ଭଗବାନଙ୍କର ବନ୍ଦନା ପଦେ ସାରିଲେ
1: ଆଚ୍ଛା
0: ଏଥର ପୁରୁଣା ଯୁଗର ପୁରୁଣା କଥା ଆଦି ପଦ ଆଲୋଚନା କରିବା।
1: ଆଜିକାଲି କେତେ ଜଣ ସବୁ ପୁରୁଣା ଯୁଗର ପୁରୁଣା କଥାଟାକୁ କାନ ଦେଇକରି ସେମାନେ କା ଶୁଣିଲେ ହେ।
0: ଆଜିକାଲି ପ୍ରାୟ ସମସ୍ତେ ଶୁଣୁଛନ୍ତି ଶିକ୍ଷିତ ଭଦ୍ର ବ୍ୟକ୍ତିମାନେ ଭଗବାନଙ୍କର ନାମ
1: ବୋଲେ ଆଜିକାଲି ଏଇ ରସଗୋଲା ସବୁ ଉପରେ ଗୁଲୁଗୁଲାକୁ ଆଉ କେହି ନଜର ରଖୁନାହାନ୍ତି।
0: ଖାଉ ଥାଉ ତଥାପି ଏ ପୁରାଣ ସଂସ୍କୃତି ବଞ୍ଚି ରହିଛି ଏବେ ରହିବ।
1: ଆଚ୍ଛା
0: ଗଙ୍ଗା ଯମୁନା ନଦୀ ମଧ୍ୟରେ ରତ୍ନ ବେଦୀ ଜହିଁ ବସି ତପ ସିଦ୍ଧି
1: କରିଥିଲେ ବିଧି।

0: শঙ্কর এ তন্তি তিনি সুত
1: রাষ্ট্র দেশ পুত্র
0: নাম দুর্যোধনা।

0: କହୁଛି ଧୀରେ
1: ମନ ଦେଇ ଶୁଣ।
0: ବଡ ବଳୁଆ ହେଲେ ପାଣ୍ଡବ ପାଞ୍ଚ ଜଣ ସବୁବେଳେ ଦେଲେ ମୋ ମୁଖରେ
1: ଅପମାନ।
0: ବଡ ବଳୁଆ ହେଲେ ପାଣ୍ଡବ ପାଞ୍ଚ ଭାଇ ଏଥିର କାରଣ ହେ ମାମୁଁ
1: କହ ସମୁଝାଇ।
0: ଶକୁନିକୁ ବୋଇଲେ ହେ ମାମୁଁ
1: ଆଚ୍ଛା
0: ଏ ପାଣ୍ଡବ ପାଞ୍ଚ ଜଣ ବଳୁଆ ହୋଇ
1: ସବୁବେଳେ ମୋ ମୁଖରେ ସମାନ ଏକା ଅପମାନ ଦେଲେ
0: ତାଙ୍କର ଗର୍ବକୁ କିପରି ଗଞ୍ଜନ କରିବା।
1: ତାହେଲେ ସମାନ ସେଇ କଥାଟା ଏକା ବୁଝେଇ ଦିଅ ହେ।

0: କଥା ଦୁର୍ଯ୍ୟୋଧନ ଯେତେବେଳେ ଶୁଣିଛି
1: ଆଚ୍ଛା
0: ଛାତି କୁଣ୍ଡେ ମୋଟ ହେଇଗଲା
1: ବୋଲେ ଆନନ୍ଦ ରଶ୍ମା ରହିଲା ନାହିଁ
0: ଏତେ ଭାଳି ଦୁର୍ଯ୍ୟୋଧନ ଆନନ୍ଦ
1: ହୋଇଲା
0: ଯୁଧିଷ୍ଠିର ରାଜନଙ୍କୁ
1: ଡକାଇ ଆଣିଲା
0: ବଧାନେ ଶୁଣ ଆହେ
1: ଯୁଧିଷ୍ଠିର ରାଜନ
0: କୁମ୍ଭେ ଆମ୍ଭେ ପଛା ଖେଳ
1: କରିବା ଭିଆଣ।

0: ଜନ୍ମ
1: ଯେ ହାରିବ ସେ ତ ଯିବ
0: ବାର ବର୍ଷ ବନ
1: ବାର ବର୍ଷ ବନ ଭୁଲା
0: କହିଲେ ସମ୍ପୂର୍ଣ୍ଣ
1: ଜ୍ଞାତ ଏକ ବରଷ
0: ଭୁଲିବ ସେ ବନ
1: ପୁଣି କରି ଯୁଧିଷ୍ଠିର ଆନନ୍ଦ ହୋଇଲେ ଧର୍ମକୁ ସୁମରି ପୋଷା
0: କାଠି ଗଡ଼ାଇଲେ
1: ଯେତେବେଳେ କାଠିକୁ ଗଡ଼ାନ୍ତେ
0: ଯୁଧିଷ୍ଠିର
1: ଅଧର୍ମ କାଠି ଯେ ହେଲା
0: ଅନ୍ୟ ପ୍ରକାର
1: କାଠିକୁ ଗଡ଼ାନ୍ତେ ହସିନା
0: କୁରୁପତି
1: ଧାନ ପଡ଼ିଗଲା ତାହାଙ୍କର
0: ପାଞ୍ଚ ବ୍ୟକ୍ତି
1: ହାରିଲେ ସାର ବୋଲି ଡାକିଲା
0: ଦୁର୍ଯ୍ୟୋଧନ
1: ଥର ହାରିଲ ତୁମେ
0: ରାଜନ
1: ରାଜ୍ୟ ଦଣ୍ଡ ସିଂହାସନ ସବୁ ଦେଲ
0: ହାରି
1: ଏବେ ପାଞ୍ଚ ଭାଇ ହେବ
0: ବନର ଭିକାରି
1: ପୁଣି କରି ଯୁଧିଷ୍ଠିର ମୌନ ହୋଇଲେ ରାଜ୍ୟ ଦଣ୍ଡ ହାରି
0: ଗୃହକୁ ଫେରିଲେ ହେ ରାମ ହେ ହରି ରାମ ହେ ଭଜ ରାମ ହେ ତାଳ ଧ୍ୱଜେ ବଳ ରାମ ରେ
1: ବାବୁରେ ଯେତେବେଳେ ସମୟରେ ଯୁଧିଷ୍ଠିର ଅପସାକଳରେ ହାରି ଘରକୁ ଫେରୁଛନ୍ତି ଅର୍ଜୁନ ବାଟରେ ଭେଟ ହେଲେ
0: ବାଟରେ ଏକା ଜୋଟ ହେଇଗଲେ
1: ଅର୍ଜୁନ ବୋଇଲେ ଭାଇନା ତୁମର ମୁଖଟା କାହିଁକି ମଳିନ ପଡିଛି
0: କାହିଁକି ଆଜି ଟିକେ ହସୁନ ଏକା ମନ ଦୁଃଖ ତୁମର ଜଣା ପଡୁଛି
1: ଯୁଧିଷ୍ଠ ବୋଇଲେ ଭାଇରେ ଭାଗ୍ୟର ଲେଖନ କଥା
0: କାହାକୁ କାହା କହିବି
1: ଦୁର୍ଯ୍ୟୋଧନ କପଟରେ ପଶା ଖେଳ
0: କରିବି ବୋଲି ମୋତେ ଜଣା ନଥିଲା
1: ଆମେ ଶପଥ କରିଥିଲୁ
0: ଏ ପଶା ଖେଳରେ ଯିଏ ହାରିବ ସିଏ ଏକା ବାର ବର୍ଷ ବନବାସ ଯିବାକୁ ପଡିବ
1: ଏକ ଅଜ୍ଞାତ ଏକ ବର୍ଷ ବାସ କରିବାକୁ ପଡିବ ହାରିଯାଇଛି ଯୁଧିଷ୍ଠ ଏକ କହନ୍ତେ ଅର୍ଜୁନ କହିଲେ ଭାଇନା ଚାଲ ଭଗବାନ ଡାକିବା
0: ଭଗବାନଙ୍କୁ ଏକା ଡାକିବା
1: କେମିତି ଡାକୁଛନ୍ତି
0: ବିପଦରୁ ଉଦ୍ଧାର କରିବେ
1: କେମିତି ଡାକିଲେ
0: କେମିତି
1: ସମ୍ବଲପୁର ବିପଦ କହୁଛନ୍ତି
0: କିସ କହିଲେ
1: କହିଲା

0: ಊಟ ಊಟ ಪ್ರಭು ತುಂಬೆ ಆಹೆ ದಾಮೋದರ ಹೇ
1: ಕೊಮ್ಮೋಳ ಪೋಡಿಲಾ ಕೋಸಿ ಭಾಯಿ ಬಹು ಡಾಕೆ ದೇಡ ಸುರ ಕುಹೆ ଆସଟି କେ ଦେବ ଘସି
0: ମୂର୍ଖ ଲୋକ ତୁରେ
1: ହେଲା
0: ଦେଢ଼ଶର ଭାଇ ବାବୁ ଡକା ହକା ହେଲେ ଘସା ଘସି ହେବ ବୋଲି
1: ଆଜିକାଲି ହାଇବ୍ରିଡ୍ ଯୁଗରେ କାହିଁ ଘସା ଘସି ହେଇଗଲାଣି
0: ଥାଉ ଥାଉ
1: ଆଚ୍ଛା
0: ଏ ସମୟ

0: ସୁଭଦ୍ରାଙ୍କର କୌଣସି ଅନୁରୋଧ ଶୁଣି ସଖୀରେ ଅଳ୍ପ ଦିନ ମଧ୍ୟରେ ମୁଁ ଜଙ୍ଗଲରୁ ଫେରି ଆସିବି।
1: ମୋ କଥା ତୁ ଚିନ୍ତା କି ଭାବନା କରିବୁ ନାହିଁ।
0: କେମିତି କହୁଛନ୍ତି?
1: କେମିତି କହିଲେ?

0: ଅଟେ
1: ନାରାୟଣ ମହାପ୍ରଭୁ ଭଉଣୀ ସାଙ୍ଗରେ ଧରି ଦ୍ୱାରକାପୁରରେ ପ୍ରବେଶ ହୁଅନ୍ତେ ସତ୍ୟଭାମ ପଚାରିଲେ ସୁଭଦ୍ରେ ତୁମେ କି ଖାଦ୍ୟ ଖାଇବ କୁହ
0: ପ୍ରଥମ କରି ତ ଗର୍ଭ ତେଲ କି ଖାଦ୍ୟ ଖାଇବ ମନେ ରଖ
1: ବୁଝେଇକିରି କହୁଛନ୍ତି
0: କେମିତି
1: ଗୋଟି ଗୋଟିକିରି ବୁଝେଇକିରି କହିଲେ
0: ଆଚ୍ଛା
1: ବୋଲେ ଜମ୍ବୁଦୀ ବା

ଏହିପରି ଭାବରେ ଖାଦ୍ୟ ଯେତେବେଳେ ଖାଇଛନ୍ତି ଏହିପରି ଭାବେ କିଛି ଦିନ ବହି ଯାଇଛନ୍ତି ଏକୋଇଶା ଆଜି ପହଞ୍ଚନ୍ତେ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କଲେ ଭୋଜନ କରିବା ପାଇଁ ବ୍ରାହ୍ମଣ ମାନେ ଭୋଜି ଖାଇସାରିଲେ କଥାବାର୍ତ୍ତା ହେଲେ କି ଖାନା ହେଇଥିଲା।

0: 뭘 아는 데가 와 허리 몰라.
1: ଶୁଣୁଥିଲେ ଦାସକାଠିଆ ଗୀତ। ପରିବେଷଣ କରୁଥିଲେ କାଳନ୍ଦୀ ଚରଣ ହୋତା ଏବଂ ନବଘନ ବାରିକ।

ପ୍ରମୋଦ କୁମାର ସାହୁ, ଆପଣ ମଧ୍ୟ ଜଣେ ଆମର ନିୟମିତ ଶ୍ରୋତା, ଲେଖିଛନ୍ତି ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମା ଓ ମମତା କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି। ତେବେ ଆଉ ଡେରି କରିବନି, ଆପଣଙ୍କ ଗୀତ ଆପଣ ଶୁଣି ନିଅନ୍ତୁ।

ମହମ୍ମଦପୁର ବିରାହାଟ କଟକରୁ ଲେଖିଛନ୍ତି ଆମର ଭାଇମାନେ ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର। ଆପଣ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଆର୍ମି କଥାଚିତ୍ରର ଗୋଟିଏ ଗୀତ। ଯେଉଁ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋଡ଼।

ପରବର୍ତ୍ତୀ ଏସଏମଏସ୍ଟି ଆସିଛି ଦକ୍ଷିଣକୁଲ ଯାଜପୁରରୁ ଲେଖିଛନ୍ତି ବଳରାମ ସାହୁ ଏବଂ ବାମଦେବ ପୃଷ୍ଟି ଆପଣ ଲେଖିଛନ୍ତି ଶୁଭ ମଧ୍ୟାହ୍ନ ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଜ୍ଞା ଶୁଭ ମଧ୍ୟାହ୍ନ ଆପଣଙ୍କୁ ମଧ୍ୟ ଆପଣମାନେ ଆଶା କରୁଛୁ ସମସ୍ତେ ଭଲରେ ଥିବେ ହସଖୁସିରେ ଥାନ୍ତୁ ଆପଣ ଶୁଣିବାକୁ ଚାହିଁଛନ୍ତି ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଡୋରା କଥା ଚିତ୍ରର ଗୋଟିଏ ଗୀତ ସୁନ୍ଦର ଗୀତଟିଏ ବର୍ଷା ପାଗ ଦେଖି ଆପଣମାନେ ଲେଖୁଛନ୍ତି ମୁଁ ବୁଝିପାରୁଛି ତେବେ ଆପଣଙ୍କର ପସନ୍ଦର ଗୀତ ତ ଆପଣଙ୍କ ପାଖରେ ହାଜିର ଆପଣ ଶୁଣି ନିଅନ୍ତୁ ମଜା ଉଠାନ୍ତୁ ଆଉ ଏମିତି ଭଲ ପାଇବା ଦେଉଥାନ୍ତୁ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆପଣମାନେ ଲେଖିଛନ୍ତି ହାଭ୍ ଏ ନାଇସ୍ ଡେ। ନମସ୍କାର ସବୁ ଷ୍ଟାଫ୍ମାନଙ୍କୁ, ନମସ୍କାର ଶ୍ରୋତାମାନଙ୍କୁ, ଗୁଡ୍ ଆଫ୍ଟରନୁନ୍। ବହୁତ ଭଲ କଥା, ଆପଣ ମଧ୍ୟ ଆଶା କରୁଛୁ ସମସ୍ତେ ଭଲରେ ଥିବେ। ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ। ଆପଣ ଶୁଣିବାକୁ ଚାହିଁଛନ୍ତି ସିକନ୍ଦର ଆଲାମଙ୍କ କଣ୍ଠରେ ଧରିତ୍ରୀ କଥାଚିତ୍ରର ଗୋଟିଏ ଗୀତ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ପ୍ରଭାକର ପାତ୍ର ଲେଖିଛନ୍ତି ମହମ୍ମଦପୁର ବିଲାହାଟ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସୁବର୍ଣ୍ଣ ସୀତା କଥାଚିତ୍ରର ଗୋଟିଏ ଗୀତ। ସୁବର୍ଣ୍ଣ ସୀତା କଥାଚିତ୍ରର ଏହି ଗୀତଟି ମୋର ବି ଭାରି ପସନ୍ଦ। ଗୀତଟିକୁ ଗାଇଛନ୍ତି ସୁଶ୍ରୀ ସଙ୍ଗୀତା। ତେବେ ଆଉ ଡେରି କରିବାନି, ଶୁଣିବା କାଚକାନ୍ତର ଏପାଖେ ମୁଁ।

ସୋମନାଥ ସାହୁ ଲେଖିଛନ୍ତି ଜିଗ୍ରନ ପଟା ମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି କୁମାର ସାନୁ ଏବଂ ଅଲକା ଏଗ୍ନିକ କଣ୍ଠରେ ଜିତ୍ କଥାଚିତ୍ରର ଗୋଟିଏ ଗୀତ। ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

0: ପରବର୍ତ୍ତୀ ଏସଏମ୍ଏସ୍ଟି ଆସିଛି ବଳପୁରରୁ। ଲେଖିଛନ୍ତି ବିଷ୍ଣୁରାଜ ପରିବାର। ଆପଣମାନେ ଲେଖିଛନ୍ତି, ଆମ ଘରର ପୁଅ ଋଷିର ଜନ୍ମଦିନ, ବହୁତ ବହୁତ ଅଭିନନ୍ଦନ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଜିଗର ବରୁଣ ଧାୱନଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ, ଜନ୍ମଦିନ ଉପଲକ୍ଷେ ସଚିନ ସାଙ୍ଗଭିଙ୍କ କଣ୍ଠରେ ABCD2 କଥାଚିତ୍ରର ଏ ଗୀତଟି ଶ୍ରୋତାବନ୍ଧୁ ଆପଣ ଶୁଣିଦିଅନ୍ତୁ, ଏବଂ ଜନ୍ମଦିନ ଉପଲକ୍ଷେ ଆପଣଙ୍କ ପୁଅକୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭେଚ୍ଛା।
1: ପାର୍ଟି ତ କବି ସେ ଶୁରୁ ହୋଇ ହେ ପର ଭାଇ ଭାଇ ଭାଇ ମେରି ତ ଏଣ୍ଟ୍ରି ନହିଁ ହୋଇ ହେ।

ପରବର୍ତ୍ତୀ ଏସଏମଏସ୍ଟି ଆସିଛି ବହୁଗ୍ରାମ କଟକରୁ। ଆପଣମାନେ ଲେଖିଛନ୍ତି, ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା ଡାଡ଼ି, ସାଜୁଆ କକେଇ, ରାମ କକେଇ, ଗୌର ଦାଦା। ତେବେ ଆପଣମାନେ ଶୁଣିବାକୁ ଚାହିଁଛନ୍ତି କାବେରୀ କଥା ଚିତ୍ରର ଗୋଟିଏ ଗୀତ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ।

ଦେଖିଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ନାଗିନ କଥାଚିତ୍ରର ଗୋଟିଏ ଗୀତ ଯାହାକୁ ଲତା ମଙ୍ଗେସ୍କର ଗାଇଛନ୍ତି। ପୁରୁଣା ଗୀତଟିଏ, ପୁରୁଣା କଥାଚିତ୍ରଟିଏ 1954ର। ତେବେ ବହୁତ ବଢ଼ିଆ କଥା, ଆପଣ ପୁରୁଣା ଗୀତ ଚଏସ୍ କରିଛନ୍ତି। ନାଗିନ କଥାଚିତ୍ରରେ ସୁନ୍ଦର ଗୀତଟି ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବାସୁଦେବପୁର ଭଦ୍ରକରୁ। ଆପଣ ଲେଖିଛନ୍ତି ନରେନ୍ଦ୍ର ମହାକୁଡ଼, ବର୍ଷାତ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି। କଥାଚିତ୍ରର ଅନେକ ଗୁଡ଼ିଏ ଗୀତ ଥିଲେ ମଧ୍ୟ ଆପଣ ଯେଉଁ ଗୀତଟି ପସନ୍ଦ କରିଛନ୍ତି ସେ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଗୁଲେହି ହିନ୍ଦୋଳ ଢେଙ୍କାନାଳରୁ, ଲେଖିଛନ୍ତି ନୀଳାଦ୍ରି ସାହୁ, ରୀନାବାଳା ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଅନୁତାପ କଥାଚିତ୍ରର ଗୋଟିଏ ଗୀତ ତାନସେନ ସିଂଙ୍କ କଣ୍ଠରେ, ସୁନ୍ଦର ଗୀତଟିଏ, ନୁପୁର କାହିଁକି ମୁଁ ବାନ୍ଧିଲି। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତଟିଏ ଆପଣଙ୍କ ପାଖରେ ହାଜିର।

ପରବର୍ତ୍ତୀ ଏସଏମଏସଟି ଆସିଛି ଗୁଆମାଳ ଭଦ୍ରକରୁ। ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଆପଣ ଶୁଣିବାକୁ ଚାହିଁଛନ୍ତି ମହୋବତୀ କଥାଚିତ୍ରର ଗୋଟିଏ ଗୀତ। ଉଦ୍ଭବ ମନୋହର ସେଟ୍ଟୀଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ ମୁଁ ପ୍ରସାରିତ କରୁଛି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ ଶିଆଳ, ବାଲେଶ୍ୱର ସ୍ୱରରୁ ଭିଲେଜ କୁରୁଣିଆ। ଆପଣ ଶୁଣିବାକୁ ଚାହିଁଛନ୍ତି ବିଜୟ ପଥ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଲକ୍ଷ୍ମୀକାନ୍ତ ଲେଖିଛନ୍ତି ନୂଆପଟଣା ତିଗିରିଆ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କ୍ରିସ୍ ଥ୍ରୀର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ।

0: ଶୁଣୁଥିଲେ ସାନ୍ତାଳି ଗୀତ, ପରିବେଷଣ କରୁଥିଲେ ଶେଖର ସୋରେନ ଏବଂ ସାଥୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଏ ସଂସାରରେ ଅସମ୍ଭବ ବୋଲି କିଛି ନାହିଁ, କୁହନ୍ତୁ ତ ଏଇ କଥାକୁ କ'ଣ ଆପଣମାନେ କେବେ ଅନୁଭବ କରିନାହାନ୍ତି, ନିଜକୁ ନିଜ ପଚାରି ନାହାନ୍ତି ଯେ ଯଦି ଆମ ସହିତ ଏକାଗ୍ରତା ଅଛି, ଆତ୍ମବିଶ୍ୱାସ ଅଛି, ପରିଶ୍ରମ କରିବାକୁ ଇଚ୍ଛାଶକ୍ତିଟିଏ ଅଛି, ତାହେଲେ ନିଜ ନିଜ ଆଗ୍ରହ ମୁତାବକ ଉଦ୍ୟମ କରି ଆମେ ଯାହା କିଛି ବି କରିବା ପାଇଁ ଚାହିଁବା ତା ଅବଶ୍ୟ କରିପାରିବା, ଆଉ ଆତ୍ମନିର୍ଭର ହେବା ବାଟରେ ସଫଳ ବି ହୋଇପାରିବା। ତେବେ ଭଉଣୀ, ଆଜି ଏହିସବୁ ଏ ପ୍ରକାରେ ଆପଣମାନଙ୍କୁ କହିବାର ଅର୍ଥ ସେ ଗୋଟିଏ କଥା ଯେ ସଂସାରରେ ଅସମ୍ଭବ ବୋଲି କିଛି ନାହିଁ, ଏ କେବଳ କେତୋଟି ଶବ୍ଦର ସମାହାର ନୁହେଁ ବରଂ ସମ୍ପୂର୍ଣ୍ଣ ସତ। ଆଉ ଯାହାର ଗୋଟିଏ ବଳିଷ୍ଠ ଉଦାହରଣ ହେଉଛନ୍ତି ଆମର ଆଜିର ଅତିଥି କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ। ତାହେଲେ ଆସନ୍ତୁ ତାଙ୍କୁ ଭେଟିବା ଏବଂ ଜାଣିବା ତାଙ୍କ ଜୀବନର ଅନୁଭୂତି ସମ୍ପର୍କରେ କିଛି ତାଙ୍କରି ମୁହଁରୁ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର,
0: ଆମେ ଜାଣିଛୁ ଆପଣ ଜଣେ କ୍ରୀଡ଼ା ସାମ୍ବାଦିକ।

0: ଉପରେ ବହୁ ବର୍ଷ ଧରି କାମ କରି ଆସୁଛନ୍ତି। ସାମ୍ବାଦିକତାର ଏଇ ଯୋଉ ପେଶାଗତ ଜୀବନ ଆପଣଙ୍କର, ତା କ'ଣ କେମିତି ଆରମ୍ଭ ହେଇଥିଲା ଆମକୁ ଟିକେ ପ୍ରଥମେ କୁହନ୍ତୁ।
1: ନିହାତି ଭାବରେ ମୁଁ ଯେତେବେଳେ 1996 ମସିହାରେ ପ୍ରଥମେ କ୍ରୀଡ଼ା ସାମ୍ବାଦିକ କରିବା ପାଇଁ ଆଗ୍ରହ ପ୍ରକାଶ କଲି, ମୁଁ ପ୍ରଥମେ ତ ଧନ୍ୟବାଦ ଦେବି ଯିଏ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଅଛନ୍ତି ସମ୍ବିତ ମହାପାତ୍ର, ଆଉ ମୋ ହଜବେଣ୍ଡ ଯିଏକି ପଙ୍କଜ ପଟ୍ଟନାୟକ, ଦୁଇଜଣ ଯାକ ମୋତେ ବହୁତ ଉତ୍ସାହିତ କରିଥିଲେ ଯେ କ୍ରୀଡ଼ା ସାମ୍ବାଦିକ କେହି ଝିଅ କରୁନାହାନ୍ତି, ତମେ କରିପାରିବ ଯେହେତୁ ତମେ ଜଣେ। ମୁଁ ଆପଣଙ୍କୁ ଆଉ ଗୋଟେ କଥା ମଧ୍ୟ କହିଦିଏ, ମୁଁ ଜଣେ ନ୍ୟାସନାଲ ଆଥଲେଟ୍ ମଧ୍ୟ ଥିଲି, ତ ଯେହେତୁ ଏଇ ପ୍ରଫେସନ ସାଙ୍ଗରେ ଏଇଟା ଏକା ହେଇଗଲା, ସେମାନେ କର। ସମ୍ବିତ ମହାପାତ୍ର ମଧ୍ୟ ଅଲ୍ ଇଣ୍ଡିଆ ରେଡିଓରେ ଗୋଟିଏ ଟକ୍ ମୋ ପାଇଁ ଲେଖିଦେଇଥିଲେ ନିଜେ ଏବଂ କହିଥିଲେ ଦିଅ, ତାପରେ ମୁଁ ତମକୁ ଯାହା ଆଗକୁ ବଢ଼ିବ ନିହାତି ଭାବରେ ଆଗକୁ ମୁଁ ସାହାଯ୍ୟ କରିବି, ଆଉ ଷ୍ଟିଲ୍ ବି ସେ ମୋତେ ସାହାଯ୍ୟ କରୁଛନ୍ତି। ଏ ଭିତରେ ଆଜି ପର୍ଯ୍ୟନ୍ତ ମୁଁ ପଛକୁ ଚାହିଁକି ଫେରି ନାହିଁ, ପାଖାପାଖି 27-28 ବର୍ଷ ହେଲାଣି ପେଶାଗତ କ୍ରୀଡ଼ା ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛି ଏବଂ ବର୍ତ୍ତମାନ ଗଣମାଧ୍ୟମରେ ମୁଁ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବରେ ରହିଛି ଏବଂ କାର୍ଯ୍ୟ କରୁଛି। ବେଶ ଖୁସି ଅନୁଭବ କରେ କାହିଁକି ନା ପ୍ରଥମ ହେଲା ଘରୁ ସପୋର୍ଟ ମିଳିବା, ନିହାତି ଭାବରେ ମୋ ବାପା ମଧ୍ୟ ଜଣେ ପ୍ରେରଣାଦାୟୀ ଲୋକ ଯିଏକି ମୋତେ ସବୁବେଳେ ଏନକରେଜ କରିଛନ୍ତି କିଛି କରିବା ପାଇଁ, ଯେ କ୍ରୀଡ଼ା ସାମ୍ବାଦିକ ହଉ ଖେଳ ହଉ କିଛି ନା କିଛି କର। ତ ନିହାତି ଭାବରେ ମୋର ଜୀବନରେ ତିନି ଜଣ ଯାକ ନିହାତି ଭାବରେ ଗୋଟେ ଗୋଟେ ପ୍ରେରଣାଦାୟୀ ଉତ୍ସ, ଯେମିତିକି ସମ୍ବିତ ମହାପାତ୍ର ହୁଅନ୍ତୁ, ମୋ ହଜବେଣ୍ଡ ପଙ୍କଜ ପଟ୍ଟନାୟକ ହୁଅନ୍ତୁ, ମୋ ବାପା ସ୍ୱର୍ଗତ ରମାକାନ୍ତ ପଟ୍ଟନାୟକ ହୁଅନ୍ତୁ, ସମସ୍ତେ ବହୁତ ହେଲ୍ପ କରିଛନ୍ତି। ସେଥିପାଇଁ ଆଜି ତାଙ୍କ ମନୋବଳ ଯୋଗୁଁ ମୁଁ ନିଶ୍ଚିତ ଭାବରେ ସାରା ଓଡ଼ିଶାର ଲୋକଙ୍କ ଭଲ ପାଇବା ଯୋଗୁଁ ମୁଁ ନିଶ୍ଚିତ ଭାବରେ ଆଜି 27 ବର୍ଷ ହେଲା କାମ କରୁଛି, ଏପର୍ଯ୍ୟନ୍ତ ଥକି ନାହିଁ। ମୁଁ ସବୁବେଳେ ମଧ୍ୟ ମୋ ସିନିୟର୍ସକୁ କୁହେ ଯେତେବେଳେ ମୁଁ ଥକିଯିବି ସେତେବେଳେ ନିଶ୍ଚିତ ଭାବରେ କହିବି, ଏବେ କିନ୍ତୁ ମୁଁ ଫିଲ୍ଡରେ ଥାଏ, ମୋତେ ଟିକେ ବସେଇ ନଥା, ମାନେ ଡେସ୍କରେ ବସେଇକି ପ୍ଲିଜ୍ କାମ କରାଉନି। ମୁଁ ଯେତେପର୍ଯ୍ୟନ୍ତ କାମ କରୁଛି ନିଶ୍ଚିତ ଭାବରେ ମୋର ଆଗ୍ରହ ଅଛି କରିବି। ଆଉ ଗୋଟେ କଥା ହେଲା, ମୁଁ ଯେତେବେଳେ 1996 ମସିହାରେ କରୁଥିଲି ଆରମ୍ଭ କଲି, ଦୁଇ ତିନି ବର୍ଷ ତ ଡ୍ରେସ୍ ପିନ୍ଧିଥିଲି କାରଣ ଆମେ ଝିଅ ଥିଲୁ ଯେତେବେଳେ, ମୋ ବାହାଘର 2000 ମସିହାରେ ହେଲା, ସେତେବେଳେ ମୋ ହଜବେଣ୍ଡ କିନ୍ତୁ ଟିକେ ଅର୍ଥଡକ୍ସ ଥିଲେ ଏବଂ ଫ୍ୟାମିଲି ବି ତାଙ୍କର ବହୁତ ଟିକେ ଇନ୍ଲଜ୍ ମାନେ ଟିକେ ଅର୍ଥଡକ୍ସ, ଯେ ଡ୍ରେସ୍ ଏତେ ଆଲାଉ କରନ୍ତିନି, ତ ମୋତେ ଶାଢ଼ୀ ପିନ୍ଧିକି ରିପୋର୍ଟିଂ କରିବାକୁ ପଡ଼ିଲା। ଆଉ ଲୋକ ଚାରିଆଡ଼େ ମଧ୍ୟ କୁହାକୁହି ହେଲେ ଯେ ଶାଢ଼ୀ ପିନ୍ଧିକି କ'ଣ ରିପୋର୍ଟିଂ କରିବାକୁ ଆସୁଛି, ପୁଣି ସ୍ପୋର୍ଟସ୍ ରିପୋର୍ଟିଂ, କିନ୍ତୁ ଏତେ ତା ମଧ୍ୟରେ ମୋତେ ଭଲ ପାଇବା ମିଳିଗଲା, ମୁଁ ଆଜି ପର୍ଯ୍ୟନ୍ତ ବି ଶାଢ଼ୀ ଛାଡ଼ି ପାରିନି। ମାନେ ସେ ଏସିଆନ୍ ଗେମ୍ ହଉ, ୱାର୍ଲଡ କପ୍ ହଉ, ବା ଯେତେ ବଡ଼ ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ବା ଓଡ଼ିଶା ବାହାରେ ବି ହଉ, ଆଉ ମୋ ଗେଟଅପ୍ ଟିକେ ଅଲଗା, ଯେହେତୁ ସମସ୍ତେ ମନେ ରଖିପାରନ୍ତି ଯେ ଶାଢ଼ୀ ପିନ୍ଧା ଯୋଉ ସ୍ତ୍ରୀ ଲୋକ ଆସନ୍ତି, ମାନେ ଗୋଟେ ଛାପ ଛାଡ଼ି ଦେଇଛି କହିଲେ ଅତ୍ୟୁକ୍ତ ହବନି। ମୁଁ ଅନେକ ଟୁର୍ଣ୍ଣାମେଣ୍ଟ ଏଇ ଶାଢ଼ୀ ପିନ୍ଧି କଭର କରୁଛି, ଆଉ ବେଶ କମ୍ଫର୍ଟେବୁଲ ମଧ୍ୟ।
0: ଯାହା ହଉ, ଆପଣ ପରିବାରର ଚାପ ଯୋଗୁଁ ଶାଢ଼ୀ ପିନ୍ଧିକିରି ଯେମିତି କହିଲେ ରିପୋର୍ଟିଂ କରିବା ଆରମ୍ଭ କଲେ, କିନ୍ତୁ ସମସ୍ତେ ଆପଣଙ୍କୁ ସେଇ ପରିପାଟିରେ ଦେଖିକି ମନେ ରଖିଲେ, ସେ ଗୋଟେ ବହୁତ ସୁନ୍ଦର କଥା। ତେବେ ଏଇ ଯୋଉ ସାମ୍ବାଦିକତା କ୍ଷେତ୍ରକୁ ଆପଣ ଯେତେବେଳେ ଆସିଲେ, ସେତେବେଳେ ସାମ୍ବାଦିକତାର ତ ଅନ୍ୟ ଅନ୍ୟାନ୍ୟ ସବୁ କ୍ଷେତ୍ର ଥିଲା, କିନ୍ତୁ ଆପଣ ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ହେବେ ବୋଲି କେମିତି କ'ଣ ଆଗ୍ରହୀ ହେଲେ?
1: ମୁଁ ଆପଣଙ୍କୁ ଆଉ ଟିକେ ଆଗରୁ କହିଲି, ମୁଁ ଜଣେ ନ୍ୟାସନାଲ ଆଥଲେଟ୍, ଅନେକ ନ୍ୟାସନାଲ ଆଥଲେଟିକ୍ ଚାମ୍ପିୟନସିପ୍ 100-200 ମୋର ଇଭେଣ୍ଟ ଥିଲା, ତା ସହିତ ମୁଁ ଖୋଖୋ ମଧ୍ୟ ଖେଳୁଥିଲି, ଜାତୀୟ ସ୍ତରର ଖୋଖୋ ଖେଳାଳି ମଧ୍ୟ। ମୋର ଖେଳ ପ୍ରତି ଗୋଟେ ଅହେତୁକ ଦୁର୍ବଳତା ଥିଲା, ଆଉ କହିବାକୁ ଗଲେ ସଂଯୋଗ ହେଇଗଲା ସମ୍ବିତ ମହାପାତ୍ରଙ୍କ ସାଙ୍ଗରେ, ସିଏ ଜଣେ କ୍ରୀଡ଼ା ସାମ୍ବାଦିକ ଭାବରେ ବେଶ ଅନେକ ଦିନ ହେଲା କାମ କରୁଥିଲେ। ସେ ମୋତେ କହୁ କହୁ ଏମିତି କହିଲେ ଯେ ଏବେ ତ ମାନେ ଗ୍ରାଜୁଏସନ୍ ସରିଲା, ଏମ୍ଏ ବି କରିସାରିଲ, ଏବେ କ'ଣ କରିବ? ମୁଁ କହିଲି କ'ଣ କରିବି, କ୍ରୀଡ଼ା ଦେଖିବା ଟ୍ରାଏ କରିବି କୋଚ୍ ପାଇଁ। ସେ କହିଲେ କାହିଁକି କ୍ରୀଡ଼ା ସାମ୍ବାଦିକର କେହି ନାହାନ୍ତି କ୍ରୀଡ଼ା କ୍ଷେତ୍ରରେ, ତମେ ସାମ୍ବାଦିକ କର ନିଶ୍ଚିତ ଭାବରେ ପାରିବ ମୁଁ ଭାବୁଛି। ସେଇଦିନ ଗୋଟେ କ୍ରୀଡ଼ା ପ୍ରତି, ଯେହେତୁ ମୋର କ୍ରୀଡ଼ା ପ୍ରତି ଦୁର୍ବଳତା ରହିଥିଲା, ତ ସାମ୍ବାଦିକତା କରିବା, ଅଧିକା କଥା ଶିଖିବା, ରୁଲ୍ସ ଆଣ୍ଡ ରେଗୁଲେସନ ସବୁ ଖେଳ ବିଷୟରେ ଜାଣିବା ଏବଂ ସବୁ ପ୍ଲେୟାରଙ୍କୁ ଜାଣିବା, ଗୋଟେ ଦୁର୍ବଳତା ବଢ଼ିଲା ଏବଂ ତାଠୁ ଆଉ ପଛକୁ ଫେରିନି। ଆଜି ବି ମୁଁ କ୍ରୀଡ଼ା ସାମ୍ବାଦିକ କରୁଛି, ଆଉ ଯୋଉଠି ଟିକେ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ବା ଇଭେଣ୍ଟ ହୁଏ, ମୋ ଗୋଡ଼ଟା ଆକ୍ଚୁଆଲି ଜମା ସ୍ଥିର ରହିପାରେନି, ମୁଁ ଖାଲି ଏପଟ ସେପଟ ହୁଏ ଯେ ମାନେ ସେ ପିଲାଟା କେମିତି ଅଧିକା ଟାଇମିଂ ଭଲ କରୁ, ଜମ୍ପଟା ଅଧିକା ଭଲ କରୁ, ଗୋଲ୍ଟା ଅଧିକା ଜଲ୍ଦି କେମିତି ହେଇଯାଉ, ମାନେ ଗୋଟେ କ୍ୟୁରିଓସିଟି ରହେ। ତ ଆଜି ବି ସେ ଝୁଙ୍କଟା ମୋ ଭିତରେ ଅଛି ଯେ ମୁଁ କ୍ରୀଡ଼ା କ୍ଷେତ୍ରରେ ନିଶ୍ଚିତ ଭାବରେ କିଛି ନା କିଛି କରିବି, ଏମିତି ବି
0: କରୁଥାଏ
1: ଏବଂ ସମସ୍ତଙ୍କର ଆଶୀର୍ବାଦ ମୋ ଉପରେ ଏମିତି ଥାଉ।
0: ଆଜ୍ଞା, ଆପଣ ଯେତେବେଳେ ପ୍ରଥମ କରି କାମ ଆରମ୍ଭ କରିଥିଲେ, ସେତେବେଳେ ଆମର ଏଇ ଯୋଉ ପ୍ରାଇଭେଟ ବା ଘରୋଇ ଚ୍ୟାନେଲ ସବୁ ଓଡ଼ିଶାକୁ ଆସୁଥିଲା, ଆମେ ଦେଖିଛୁ ତା ଭିତରେ ଜଣେ ନାରୀ ଭାବରେ

0: ଆପଣ ସେଇଠି ସାମ୍ବାଦିକତା କରୁଥିଲେ, ସେ ସମୟରେ ଆପଣ କଣ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା କି?
1: ଦେଖନ୍ତୁ, ଅସୁବିଧା ସବୁ ଜାଗାରେ ଅଛି, ଆଉ ଯେହେତୁ ମୁଁ ଜଣେ ନାରୀ ଆଉ ମୋର ଆଟାୟାର ଯେମିତି ଆପଣ କହୁଥିଲେ, ମୁଁ ଶାଢୀ ପିନ୍ଧିକି ଯେହେତୁ କଭରେଜ କରିବାକୁ ଯାଉଥିଲି, ସମସ୍ତେ ଟିକେ ଟାଇଟ୍ ଅପରା କରନ୍ତି, କିନ୍ତୁ ମୁଁ କେବେ ପଛକୁ ଫେରିକି ଯାଏନି, ଆଉ ମୁଁ ବହୁତ ଷ୍ଟ୍ରେଟ୍ ଫରୱାର୍ଡ, ମତେ ଯିଏ ଯାହା କହିଲେ ମୁଁ ସାଙ୍ଗେ ସାଙ୍ଗେ ଉତ୍ତରଟା ଦେଇଦିଏ। ମୋ କାମକୁ ଦେଖ, ମୁଁ ଶାଢୀ ପିନ୍ଧିଛି କି କଣ ପିନ୍ଧିଛି, ଦାଟ୍ ଇଜ୍ ନଟ୍ ୟୋର ବିଜନେସ୍।
0: ମୁଁ ଜଣେ ନାରୀ
1: ବୋଲି ମୁଁ କରିପାରିବିନି, ତେଣୁ ମୁଁ ବହୁତ ଜଲ୍ଦି ପିକ୍ଅପ୍ କରିଥିଲି, ଏବଂ ସେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଇଲେକ୍ଟ୍ରୋନିକ୍ସ ମିଡିଆର ଥିଲା, ସେଇ ମିଡିଆରେ ମୁଁ ଆଜ୍ ଏ ରିପୋର୍ଟର କାମ କରୁଥିଲି। ବହୁତ ଜାଗାକୁ ଆମେ ଯାଇଛୁ, ଛୋଟ ମୋଟ ଜାଗାକୁ, ବହୁତ ଜାଗାକୁ କଭରେଜ କରି ଯାଉଛୁ, ଆଉ ବହୁତ ଜଲ୍ଦି ମୋ କହିବା କଥା ମୋତେ ସେଇ ଗଣମାଧ୍ୟମ ବହୁତ ଜଲ୍ଦି ମାନେ ଲୋକପ୍ରିୟତା ହାସଲ କରିବାରେ ସଫଳତା ଦେଇଥିଲା। ଆଜି ବି ମୁଁ ସେ ଚ୍ୟାନେଲକୁ ନିହାତି ଭାବରେ ମୋର ଦୁର୍ବଳତା ରହିଛି ଯେ କୋଉଠି

0: କାହିଁକିନା ସେ ମୋତେ କ୍ୟାରିୟର ଦେଇଥିଲା। ଅସୁବିଧା ଏଇଆ ହେଇଛି, ମୁଁ ମୋର ମନେ ଅଛି ଆଜି ବି, ସଞ୍ଜୟ ରାହୁଲ ଯିଏକି ଇଣ୍ଡିଆ ଟିମ୍ରେ ଥିଲେ କ୍ରିକେଟର ହିସାବରେ, ତ ସଞ୍ଜୟ ରାହୁଲ ଯେତେବେଳେ କମନୱେଲ୍ଥ ଖେଳିକି ଆସିଥିଲେ ଆମେ ତାଙ୍କର ଇଣ୍ଟରଭ୍ୟୁ କରିବାକୁ ଯାଉଥିଲୁ ନା, ସେ ବହୁତ କମ୍ ଆଭେଲେବୁଲ ହୁଅନ୍ତି, ମିଳନ୍ତିନି। ତ ମୋତେ ରାତି 7:30 ବେଳେ ଡାକିଲେ ଇଣ୍ଟରଭ୍ୟୁ କରିବା ପାଇଁ ଭୁବନେଶ୍ୱରରୁ। ମୁଁ ପୁରା କ୍ରିଉ ମେମ୍ବର ନେଇକି ଆସିଥିଲି କଟକ କରିବା ପାଇଁ, କିନ୍ତୁ ତାଙ୍କର ଗୋଟେ ଅସୁବିଧା ହେଇଗଲା, ସେ ରାତି କହିଲେ 10:00। ସେତେବେଳେ ଗୋଟେ ଅଘଟଣ ଘଟିଥାଏ ବାରଙ୍ଗ ପାଖରେ, ତ ମୋତେ ବହୁତ ଡର ମାଡୁଥାଏ। ମୋ ବାପା ବି ବାରମ୍ବାର ଫୋନ କରୁଥାନ୍ତି, ଅଫିସରୁ ବି ବାରମ୍ବାର ଫୋନ ଯାଉଥାଏ, କଣ ଏତେ ରାତି ହେଲାଣି ଆପଣ? ମୁଁ କହିଲି ନା ମୁଁ ଆସିଛି ମାନେ କରିକି ଯିବି। ସେ ପାଖାପାଖି 10:30-11 ବେଳେ ସେ ପହଞ୍ଚିଲେ, ତାଙ୍କର ଆମେ ଇଣ୍ଟରଭ୍ୟୁ କଲୁ। ରାତି 1:30 ବେଳେ ମୋର ଇଣ୍ଟରଭ୍ୟୁ ସରିଲା ଏବଂ ମୁଁ ଘରକୁ ଗଲି। ବହୁତ ଡରି ଡରିକା ଯାଉଥାଏ, ତ ବହୁତ ଲୋକ ଅଫିସରେ ପହଞ୍ଚିଲେ ଏତେ ରାତିରେ ଆସିଲ କାହିଁକି କଲ, ନକଲେ କଣ ହେଇନଥାନ୍ତା କି? ମୁଁ କହିଲି ମୁଁ ଯାଇଛି, ଜଣଙ୍କୁ ପାଇଛି ଆଉ ମିଳୁନାହାନ୍ତି ସେ, ତେଣୁ ମୋତେ ଯେହେତୁ ମୋ ବସ୍ର ବି ଅର୍ଡର ଥିଲା, ମୋତେ ଆଜି ସଞ୍ଜୟ ରାହୁଲର ଇଣ୍ଟରଭ୍ୟୁ ଦରକାର ଅଛି, ତେଣୁ ମୋତେ କରିବାକୁ ପଡ଼ିଲା, ମୁଁ କରିଲି। ଆଉ ସେ କ୍ଷେତ୍ରରେ ମୁଁ ଦେଖିଲି ସବୁଠୁ ସପୋର୍ଟିଭ ଥିଲେ ମୋ ବାପା, କିଛି ବ୍ୟସ୍ତ ନାହିଁ, ମୁଁ ଅପେକ୍ଷା କରିକି ରହିଛି, ତୁ ଆରାମରେ ଆସେ। ଆଉ ଅନେକ କଥା ଅଛି ରାସ୍ତାରେ, ମୋତେ ମାନେ କମେଣ୍ଟ ପାସ୍ କରିବା, ଶାଢ଼ୀ ପିନ୍ଧିକି କଣ ରିପୋର୍ଟିଂ, ଶାଢ଼ୀ ପିନ୍ଧିକି ରିପୋର୍ଟିଂ କରେ, କିନ୍ତୁ ସେସବୁକୁ ମୁଁ ମାନେ ଖାତିର କରିନି, ମୋର କାମରେ ମୁଁ ଫୋକସ୍ କରିଛି। ଅସୁବିଧା ଅନେକ, ଛୋଟ ଛୋଟ ଅସୁବିଧା ଅନେକ ହେଇଛି, କିନ୍ତୁ ତାକୁ ମୁଁ ଓଭରକମ୍ କରିକି ନିଶ୍ଚିତ ଭାବରେ କାମରେ ମନ ଦେଇଛି ଏବଂ କାମକୁ ମୋର ସବୁକିଛି ଭାବିଛି, ଆଉ କାମକୁ ଆଜି ବି ମୁଁ କାମକୁ ସେତିକି ଗୁରୁତ୍ୱ ଦେଉଛି।
1: ବହୁତ ବଢିଆ କଥା। ଆପଣ ଆଉ ଗୋଟେ କଥା ପଚାରିବାକୁ ଚାହିଁବୁ, ଯେ ଏଇ ଯୋଉ ଆପଣ ଯେମିତି କହିଲେ ସାମ୍ବାଦିକତା ପୁଣି କ୍ରୀଡ଼ା ସାମ୍ବାଦିକତା, ଏଥିରେ ବହୁତ ଆହ୍ୱାନ ଅଛି, ଏଇ ପେସାରେ ବହୁତ ଆହ୍ୱାନ ଅଛି। ଆପଣ ତ କହିଲେ ଆପଣ ସେସବୁକୁ ସମ୍ମୁଖୀନ ମଧ୍ୟ ହେଇଛନ୍ତି, କିନ୍ତୁ ଆମେ ଯଦି ପଚାରିବା କ'ଣ ସେଇ ମୂଳ ମନ୍ତ୍ରଟି ଯାହାକୁ ଆପଣ ସାଥିରେ ସବୁବେଳେ ଧରି ରଖିଥାନ୍ତି ଆଉ ଧରି ରଖିଛନ୍ତି ବୋଲି ସଫଳ ମଧ୍ୟ ହେଇଛନ୍ତି?
0: ବଢିଆ ପ୍ରଶ୍ନ ପଚାରିଲେ। ମୁଁ ଆକ୍ଚୁଆଲି ଏଇଟା କହିବା ପାଇଁ ମୋ ମନରେ ବହୁତ ଥର ଆସିଛି। ପ୍ରଥମ ହେଲା ମୁଁ କୌଣସି ଜିନିଷକୁ ନା କୁହେନି। ମୋର ମନେ ଅଛି ଆଜି ବି ଅଫିସରେ ଯଦି ଛୋଟିଆ, କାରଣ ମୋର ବହୁତ ବର୍ଷ ହେଇଗଲାଣି, ପାଖାପାଖି 27 ବର୍ଷ ମୁଁ କମ୍ପ୍ଲିଟ କଲିଣି ଆଜ ଏ କ୍ରୀଡ଼ା ସାମ୍ବାଦିକ, କିନ୍ତୁ ଗୋଟେ ଛୋଟିଆ କାମ ପାଇଁ ଯଦି ଅଫିସ ମୋତେ ପଠାଏ, ମ୍ୟାଡାମ ଟିକେ ଏଇଟା କରିଦେଇକି ଆସେ, ମୁଁ କୌଣସି ଜିନିଷ ମନା କରେନି, ମାନେ କାରଣ ଭାବେ ମୋ ପେସା ଏଇଟା ମୁଁ କରିବି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଁ କିଏ ବି ମୋ ସରାଉଣ୍ଡିଙ୍ଗସରେ କିଛି ବି କହିଲେ ମୁଁ ତାକୁ ହଠାତ୍ କରି ନା ବୋଲି କୁହେନି, ମୁଁ କରିଦେବି ବୋଲି କୁହେ, ଆଉ କରେ ମଧ୍ୟ, ଚେଷ୍ଟା କରେ କେମିତି ସେ କାମଟା ତାର ହେଇପାରିବ, କୋଉ ବାଟୁ କଣ କରିକି ମୁଁ ଚେଷ୍ଟା କରିବି ଯେ କେମିତି ମାନେ ସତ୍ ଉପାୟରେ କାମଟା ହେଇପାରିବ। ତ ସେଇ ମନ୍ତ୍ରଟା ମୋର, ଯେ ମୁଁ ଆଇ କ୍ୟାନ୍, ମୁଁ କରିପାରିବି, ମୋ ପାଖରେ ସେ ଦକ୍ଷତା ଅଛି, ମୁଁ କାହିଁ କରିପାରିବିନି, ମୋର କଣ ଅସୁବିଧା ହେଇଛି? ମୋତେ ତ ଭଗବାନ ହାତ ଗୋଡ ନାକ ଆଖି ସବୁ ଦେଇଛନ୍ତି, ମୁଁ ତ ଭଲ ଭାବରେ ଯାଇପାରିବି ଆସିପାରିବି, ଚେଷ୍ଟା ତ କରିପାରିବି। ତ ମୋ ସେଇ ଯୋଉ ଗୁଣଟା ଆଉ ମୋ ସବୁବେଳେ ମୋ ମନରେ ଥାଏ ଯେ ମୁଁ ପାରିବି ଆଉ କରିପାରେ ମଧ୍ୟ, ଆଉ ପ୍ରଥମରୁ ଯଦି ମୁଁ ହାରିଯାଏ ସେ କାମ ମୁଁ କେବେ ବି ମୁଁ କରିପାରିନି, ତେଣୁ ଯିଏ ଯୋଉଟା କୁହେ ହଁ କରିପାରିବି କରିଦେବି ବୋଲି କୁହେ, ସେଇ ଯୋଉ ମନ୍ତ୍ରଟା ମୋର ଯେ ହଁ ପାରିବି, ନିଶ୍ଚିତ ଭାବରେ ପାରିବି ଏବଂ 100% ପାରିବି, ଯେତେ କଷ୍ଟ କାମଟେ ହେଇଥାଉ, ଘର ଲୋକଙ୍କ କଥା ହଉ, ଅଫିସ କଥା ହଉ, ବା ଏଇ ଯୋଉ ରିପୋର୍ଟିଂ କ୍ଷେତ୍ରରେ ଛୋଟିଆ ଛୋଟିଆ ପ୍ରୋଗ୍ରାମ ଯୋଉଠି ଆମେ ଏବେ ଆପଣ ଜାଣିଥିବେ ଛୋଟିଆ ଛୋଟିଆ ପ୍ରୋଗ୍ରାମ, 2-4 ଜଣ ବସିଥିବେ ସେ ଜାଗାକୁ ମଧ୍ୟ ମୁଁ ଯାଇଛି ଏବଂ ପ୍ରୋଗ୍ରାମ କଭର କରିକି ଭାବେ ଯେ ଏଇଟା ଆମର ଦାୟିତ୍ୱ, କାହିଁକି ମତେ ଦେଲେ? ମୁଁ ଭାବୁଛି ଯେ ଇଏ କିଛି ମାଇଣ୍ଡ କରିବେନି, ଇଏ କରିପାରିବେ, ଇଏ କୌଣସି ଜିନିଷ ଧରନ୍ତିନି, ନିଶ୍ଚୟ କରିପାରିବେ, ମୁଁ ତେଣୁ ସେ ଜିନିଷ କରିକି ଆସେ, କେବଳ ଗୋଟିଏ ମନ୍ତ୍ର, ମୁଁ ପାରିବି ଆଉ ହଁ ମୁଁ ପାରିବି, ତେଣୁ ମୋର ଏଇ ମୂଳ ମନ୍ତ୍ର ହେଲା ଏଇଟା, ପାରିବି ହଁ ମୁଁ ପାରିବି।
1: ବହୁତ ସୁନ୍ଦର କଥା କହିଲେ, ଆପଣଙ୍କର କଥା ଶୁଣିକରି ଆମକୁ ବି ପ୍ରେରଣା ମିଳୁଛି। ତେବେ ଆପଣ ସହିତ ଆଲୋଚନା ଆହୁରି ଆଗକୁ ଜାରି ରଖିବା, ହେଲେ ଏଇ ଆଲୋଚନାକୁ ଏଇଠି ଟିକେ ବିରତି ଦେବା ଆଉ ଆପଣଙ୍କ ପସନ୍ଦର ଜଣେ କଣ୍ଠଶିଳ୍ପୀଙ୍କର ଗୀତଟି ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ମଧ୍ୟ ଶୁଣାଇବାକୁ ଚାହିଁବୁ। କୋଉ କଣ୍ଠଶିଳ୍ପୀଙ୍କର ଗୀତ ଆପଣ ଶୁଣାଇବାକୁ ଚାହିଁବେ?
0: ସେମିତି ଦେଖିବାକୁ ଗଲେ ମୁଁ ସୁସ୍ମିତା ଦାସ ଯିଏ ଅଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ, ସେ ଯୋଉଠି ଗୀତ ଶିଖୁଥିଲେ ଧୈବାତ, ମୁଁ ବି ସେଠି ଗୀତ ଶିଖୁଥିଲି, ମୁଁ କଣ୍ଟିନ୍ୟୁ କରିପାରିଲିନି, ସେ ମୋର ଆଦର୍ଶ, ମୋତେ ତାଙ୍କୁ ବହୁତ ଭଲ ଲାଗେ ତାଙ୍କ ଗୀତ ଗୁଡ଼ିକ ଶୁଣିବା ପାଇଁ। ତ ସୁସ୍ମିତା ଦାସଙ୍କ କଣ୍ଠରୁ ଯେକୌଣସି ଗୀତ ଗୋଟେ ଶୁଣିବାକୁ ଚାହିଁବି।
1: ଠିକ୍ ଅଛି, ଆମେ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ କଣ୍ଠରୁ ଏଇ ଗୀତଟି ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣାଇ ଦେଉଛୁ।

0: ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ଅତିଥି ଭାବରେ କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ। ଆମେ ତାଙ୍କ ସହିତ ଆଲୋଚନା କରୁଛୁ। ଆପଣ ଯେମିତି କହିଲେ ଏଇ କ୍ଷେତ୍ରରେ ଗୁଡ଼ାଏ ଅସୁବିଧା ବି ଅଛି, ଆହ୍ୱାନ ଅଛି, କିନ୍ତୁ ସୁବିଧା କ'ଣ କ'ଣ ସେଇ ଗୋଟିଏ ଭଲ ଜିନିଷ ଯେଉଁଥିପାଇଁ ଆପଣ କହିବେ ଯେ ଏଇ କ୍ଷେତ୍ରକୁ ସମସ୍ତେ ଆସନ୍ତୁ ବୋଲି, ବିଶେଷ କରି ଜଣେ ନାରୀ?
1: ନିହାତି ଭାବରେ ମୁଁ ଯୋଉ ୟଙ୍ଗ ଝିଅମାନେ ଏବେ ସବୁ ଆସୁଛନ୍ତି ଏବଂ ସୋସିଆଲ ମିଡିଆରେ ଆପଣ ଦେଖିଥିବେ ନମ୍ବର୍ସ ଅଫ୍ ମାନେ ମହିଳା ବା ଓମେନ୍ସ କାମ କରିବାକୁ ଆରମ୍ଭ କଲେଣି, କିନ୍ତୁ ସେମାନେ କଣ୍ଟିନ୍ୟୁ କରୁନାହାନ୍ତି ଏଇଥିପାଇଁ ଯେ କିଛି ଆଧାରେ ନାହିଁ, କିନ୍ତୁ ସବୁ ଜିନିଷରେ ସବୁ କିଛି ପାଇବା ବୋଲି କିଛି ମାନେ ମାନେ ନାହିଁ। ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡିବ ଏବଂ ଓଭର ନାଇଟ୍ କୌଣସି ଜିନିଷ ଆପଣ ସକ୍ସେସ୍ ହେଇପାରିବେନି, ଏଥିରେ କିଛି ନାହିଁ କହିଲେ ହବ ନାହିଁ, ଆପଣଙ୍କୁ କରିବାକୁ ପଡିବ। ମୁଁ ଭାବୁଛି ଯେ ମୋ ସମୟରେ କ୍ରୀଡ଼ାର କୌଣସି ପ୍ରକାର ପ୍ରଚାର ପ୍ରସାର ନଥିଲା, ସେତେବେଳେ ଏକମାତ୍ର ଯୋଉ ଗୋଟିଏ ଗଣମାଧ୍ୟମ ଚ୍ୟାନେଲ ଥିଲା ଯୋଉ ନ୍ୟୁଜ୍ ଚ୍ୟାନେଲ, ସେଇଭଳିଆ ଆପଣମାନଙ୍କୁ ମଧ୍ୟ ଧୈର୍ଯ୍ୟ ଧରିବାକୁ ପଡିବ, ମିଳିବ ନିହାତି ଭାବରେ। ବୋଧହୁଏ ଯଦି ଆପଣ ପଇସା ଆକାରରେ ଚାହୁଁଛନ୍ତି ତାହେଲେ ପଇସା ଯଦିଓ ଏଥିରେ ବେଶୀ ନାହିଁ, କିନ୍ତୁ ଆଜିକା ଡେଟ୍ରେ ଆପଣ ପଇସା କମେଇ ବି ପାରିବେ। ଏ କ୍ଷେତ୍ରରେ ବିଭିନ୍ନ ପ୍ରକାର ବ୍ଲଗ୍ କରୁଛନ୍ତି ଆପଣ, ଯେମିତି ଛୋଟ ଛୋଟ ଇଣ୍ଟରଭ୍ୟୁ କରିକି ୟୁଟ୍ୟୁବ୍ରେ ଛାଡ଼ିପାରିବେ, ପଡ଼କାଷ୍ଟ କରିପାରିବେ, ସୋସିଆଲ ମିଡିଆରେ କାମ କରିପାରିବେ, କିନ୍ତୁ ମୋ ମତରେ ଆପଣ ଧୈର୍ଯ୍ୟ ଧରିବେ ଏବଂ ନିଶ୍ଚିତ ଭାବରେ ନିଜକୁ ସେତିକି ମାନେ ଆତ୍ମବିଶ୍ୱାସ ଦେବେ ଯେ ମୁଁ କରିପାରିବି। ଆଉ ଓଭରନାଇଟ୍ ସକ୍ସେସ୍ କୌଣସି ଜିନିଷରେ ହୁଏ ନାହିଁ, ଇଏ ବି କ୍ରୀଡ଼ା ସାମ୍ବାଦିକ କଥା ଏବଂ ମହିଳାମାନଙ୍କ କଥା ବା ସାମ୍ବାଦିକଙ୍କ କଥା। ଟିକେ ତ ନିଶ୍ଚିତ ଭାବରେ ଅସୁବିଧା ରହିବ, କିନ୍ତୁ ଆମକୁ ଆଜି ଆଉ 21st century ଆମେ ଅସୁବିଧା କହିକି ମାନେ ପଛେଇ ଯିବା ଆଉ କରିବାନି, ସେ ଦୃଷ୍ଟିରୁ ଆମେ ନିହାତି ଭାବରେ ନିଜକୁ ଷ୍ଟ୍ରଙ୍ଗ କରିବା। ଆମେ ଆତ୍ମବିଶ୍ୱାସ ଥିଲେ ସବୁକିଛି ସମ୍ଭବ ଏବଂ ମୁଁ କରିପାରିବି ବୋଲି ଯୋଉ ଶବ୍ଦଟି ନିଜ ଭିତରେ ରଖିଲେ ମୁଁ ଭାବୁଛି ମହିଳା ସାମ୍ବାଦିକ ବି ଆଜି କ୍ରୀଡ଼ା କ୍ଷେତ୍ରରେ ବେଶ ସଫଳତା
0: ପାଇପାରିବେ। ଆଜ୍ଞା, ଏଇ ଯେମିତି କହିଲେ ଆପଣ ଯେକୌଣସି କ୍ଷେତ୍ରକୁ ଆମେ ଯାଉନା କାହିଁକି, ଆମେ ଯଦି ଆମେ କରିପାରିବାର ଯୋଉ ଆତ୍ମବିଶ୍ୱାସ ନିଜ ଭିତରେ ରଖିବା ଆମେ କରିପାରିବା। ବାକି ଏଇ ଯୋଉ କ୍ରୀଡ଼ା ସାମ୍ବାଦିକତା ବିଷୟରେ ଯେତେବେଳେ ଆମେ ଆଲୋଚନା କରୁଛୁ ତାହେଲେ ମୁଁ ଭାବୁଛି ଯେତେବେଳେ କିଏ ଜଣେ ଏଇ କ୍ଷେତ୍ରକୁ ଆସୁଛନ୍ତି ତାଙ୍କର କ୍ରୀଡ଼ା ନେଇ ନିହାତି ଆଗ୍ରହ ରହିଥିବା ଦରକାର, ଯାହାଫଳରେ ସେମାନେ ଯଦି ଧୈର୍ଯ୍ୟର ସହିତ କାମ କରିବେ ନିହାତି ଭାବରେ ସଫଳ ହୋଇପାରିବେ, ଯେମିତି ଆପଣ ଆମ ସମ୍ମୁଖରେ ଗୋଟେ ଉଦାହରଣ। ତେବେ ଏହି କ୍ଷେତ୍ରକୁ ଆସିବା ପାଇଁ ଆଗ୍ରହୀ ବ୍ୟକ୍ତି, ବିଶେଷ କରି ଆମର ଯେହେତୁ ନାରୀମହଲର କାର୍ଯ୍ୟକ୍ରମ ଅନେକ ଭଉଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କ ମନରେ ହୁଏତ କ୍ରୀଡ଼ା ସାମ୍ବାଦିକତା କରିବାକୁ ଆଗ୍ରହ ଥିବ, ସେମାନେ ଯେତେବେଳେ ଏ କ୍ଷେତ୍ରକୁ ଆସିବାକୁ ଚାହୁଁଛନ୍ତି ବା ଆକୁ ନେଇ ବୃତ୍ତି କରିବାକୁ ଚାହୁଁଛନ୍ତି ସେତେବେଳେ ସେମାନେ ନିଜକୁ କେମିତି ପ୍ରସ୍ତୁତ କରିବେ ବୋଲି ଆପଣ କହିବେ?
1: ସବୁଠୁ ବଡ କଥା ହେଉଛି ଯେ ଆପଣ ସବୁ ଖେଳ ବିଷୟରେ ପ୍ରଥମ ଜାଣନ୍ତୁ, ପ୍ଲେୟାର ଚିହ୍ନନ୍ତୁ, ଖେଳ ଜାଣନ୍ତୁ, ରୁଲ୍ସ ଆଣ୍ଡ ରେଗୁଲେସନ ଜାଣନ୍ତୁ, କାରଣ ଯେହେତୁ ମଡର୍ନ ଡେ ହେଇଗଲାଣି ପ୍ରତିଦିନ ଗେମ୍ସର ରୁଲ୍ସ ଆଣ୍ଡ ରେଗୁଲେସନ ଚେଞ୍ଜ ହେଉଛି, ତାପରେ ଟିକେ ଫୋକସ୍ କରିବାକୁ ପଡିବ। ଇଣ୍ଡିଆନ ପ୍ଲେୟାର ହଉ, ଇଣ୍ଟରନ୍ୟାସନାଲ ପ୍ଲେୟାର ହଉ, ଓଡ଼ିଶା ପ୍ଲେୟାର ହଉ, ତାଙ୍କ ବିଷୟରେ କିଛି କିଛି ନିହାତି ଭାବରେ ପଢ଼ନ୍ତୁ ଏବଂ ଜାଣନ୍ତୁ, କିଛି କିଛି ଲେଖିବା ଆରମ୍ଭ କରନ୍ତୁ। ଲେଖିବା ଅଭ୍ୟାସ ଯେତେ ପର୍ଯ୍ୟନ୍ତ ଆପଣ ରହିଥିବ ଆପଣ ନିଶ୍ଚିତ

0: ଭାବରେ ଦେଖିବେ ସବୁ ଜିନିଷରେ ସକ୍ସେସ ହେବେ। ଯେମିତି କହନ୍ତି କ୍ରୀଡ଼ା ପାଣ୍ଡୁଲିପି ଗୋଟେ ତିଆରି କରନ୍ତୁ, ଆଜିଠୁ ଲେଖନ୍ତୁ ଯେ ଆଜି ଜାତୀୟ ସ୍ତରରେ କଣ ହେଇଛି, ଆନ୍ତର୍ଜାତୀୟ ସ୍ତରରେ କଣ ହେଇଛି, ଓଡ଼ିଆ ଖେଳାଳି କଣ ସଫଳତା ପାଇଛନ୍ତି, ପୁରା ଲେଖନ୍ତୁ। ଲେଖିକି ରଖିଲେ ଆପଣ ଜାଣିପାରିବେ, ଆପଣ ଗୋଟେ ଲାଇବ୍ରେରୀ ଟାଇପ୍ର ହେଇଗଲା, ଆପଣ ସହଜରେ ମାନେ ଆପଣ ଜାଣିପାରିବେ। ଆଉ ଗୋଟେ କଥା ହେଲା, ଆପଣ ଯେମିତି କହିଲେ ଏଇଟା ହଉଛି ଇଣ୍ଟରେଷ୍ଟର କଥା, ଯେହେତୁ ରୁଲ୍ସ ଆଣ୍ଡ ରେଗୁଲେସନ ଟିକେ ଗଡବଡ କରିଦିଏ ସମସ୍ତଙ୍କୁ, ବା ଏତେ ବୁଝିବା ସହଜ ହୁଏନି, ସମସ୍ତେ ଟିକେ ଏଇ ଲାଇନ୍ରେ ଯିବା ପାଇଁ କଷ୍ଟ ଭାବନ୍ତି। କିନ୍ତୁ ମୁଁ ଭାବୁଛି ୱାନ୍ସ ଆମେ ଯେମିତି ମ୍ୟାଥମେଟିକ୍ସ ନ ଦେଖିଲେ ଆମକୁ କଷ୍ଟ ଲାଗେ, ଯେତେ ବାରମ୍ବାର ଆମେ ତାକୁ ଅଭ୍ୟାସ କରୁ ସେତେବେଳେ ଆମର ସହଜ ହୋଇଯାଏ। ଏଇଟା କିନ୍ତୁ ଅଭ୍ୟାସର କଥା, ଆପଣ ଅଭ୍ୟାସ କରନ୍ତୁ କେମିତି ସ୍କ୍ରିପ୍ଟ ଲେଖିବେ, କେମିତି ତଥ୍ୟ ସଂଗ୍ରହ କରିବେ, କୋଉଠିକି ଯିବେ, କୋଉ ସାଇଟ୍ରେ ଦେଖିବେ ନା। ଆଜିକାଲି ଲଟ୍ସ ଅଫ୍ ମାନେ ୱେଜ୍ ଅଛି ଆପଣ କିଭଳି ଭାବରେ କ୍ରୀଡ଼ା କ୍ଷେତ୍ରରେ ନିଜକୁ ପ୍ରତିପାଦନ କରିପାରିବେ, ନିଜର ସଫଳତା ଦେଖାଇ ପାରିବେ, ବିଭିନ୍ନ ପ୍ରକାର ଦିଗ ଅଛି। ଆପଣ ଟିକେ ଫୋକସ୍ ରହିବେ ନିହାତି ଭାବରେ, ଆଉ ଇଣ୍ଟରେଷ୍ଟ ପ୍ରଥମ କଥା ହେଲା। ଆପଣ ଆଗ୍ରହ ନଥିଲେ ଆପଣ କୌଣସି ବି ଜିନିଷ କରିବା ସମ୍ଭବ ହେବ ନାହିଁ
1: ନିଶ୍ଚିତ ଭାବରେ। ଖୁସିର କଥା ଆପଣ ଯେମିତି କହିଲେ ଏଇସବୁ ବିନ୍ଦୁ ପ୍ରତି ହୁଏତ ଆପଣ ଶତ ପ୍ରତିଶତ ଧ୍ୟାନ ଦେଇଛନ୍ତି, ଯତ୍ନ କରିଛନ୍ତି, ସେଥିପାଇଁ ଆପଣ ସଫଳ ହୋଇଛନ୍ତି। ତେବେ ୟା ବାଦେ ଆମେ ନାରୀମାନେ ଆମର ଗୋଟିଏ ସଂସାର ଅଛି, ବିବାହ ପରେ ଆମେ ନିଜେ ନିଜ ହାତରେ ଗୋଟେ ଗଢ଼ିଥିବା ସଂସାର ଅଛି, ସ୍ୱାମୀ ପିଲାମାନେ ଅଛନ୍ତି, ଆପଣଙ୍କ ପରିବାରରୁ ଆପଣଙ୍କ କାମ ପାଇଁ କେମିତି କ'ଣ ସହଯୋଗ ମିଳେ?
0: ପ୍ରଥମତଃ ଯେତେବେଳେ 1996ରେ କାମ ଆରମ୍ଭ କରିଥିଲି, ବାପ ଘରେ ଥିଲି, ଜାଣିଥିବା ବାପ ଘରେ ଝିଅମାନଙ୍କର ଟିକେ ଯାହା ହେଲେ ବି କେହି ନଥିଲେ ବି କେମିତି କାମ ହେଇଯାଏ, ଆମେ ଏତେ ତା ଦେହରେ ପଶୁନି। କିନ୍ତୁ 2000 ନଭେମ୍ବର 1 ମୋର ବାହାଘର ହେଲା, ତାଙ୍କ ଘରେ କେହି ଡ୍ରେସ୍ ପିନ୍ଧନ୍ତିନି, ସେମାନେ ଏତେ ବାହାରକୁ ଯିବାକୁ ତାଙ୍କ ଘରେ କେହି ପସନ୍ଦ କରନ୍ତିନି। କିନ୍ତୁ ମୋ ଶାଶୁ ଆଉ ମୋ ହଜବେଣ୍ଡ ନିହାତି ଭାବରେ ମୋତେ ବହୁତ ପ୍ରେରଣା ଦେଇଥିଲେ, ଆଉ ଆପେ ଆପେ ଘର ଲୋକ ବି ମାନେ ବହୁତ ସାହାଯ୍ୟ କରିଛନ୍ତି। ମୁଁ କାହାକୁ ମାନେ ଏଠି ନିନ୍ଦି ପାରିବିନି, କାରଣ ସେତେବେଳେ ହଜବେଣ୍ଡକୁ ଛାଡି ଦେଇକି ଯାଏ ତ ଲଞ୍ଚ ଟାଇମ୍ରେ ଶାଶୁ ଖାଇବାକୁ ଦିଅନ୍ତି। ତାପରେ ପରେ 2003 ମୋର ଗୋଟେ ପୁଅଟେ ହେଲା, ତ ପୁଅ ହେଲା ଆହୁରି ଦାୟିତ୍ୱ ବଢ଼ିଗଲା, ତ ନିହାତି ଭାବରେ କଣ କେମିତି କରିବି। ଶାଶୁଙ୍କ ସାଙ୍ଗରେ କଥା ହେଲି, ଶାଶୁ ଲଜ୍ ମାନଙ୍କ ସାଙ୍ଗେ କଥା ହେଲି, କହିଲି ତୁ ଗୋଟେ ଯାହା ହେଲେ ବି ଗୋଟେ ମାନେ ବାହାରକୁ ଯିବୁ 4-5 ଘଣ୍ଟା ତ ଠିକ ଅଛି, କିନ୍ତୁ ମଝିରେ ଥରେ ଆସିକି ତତେ ଦେଖିଦେବାକୁ ପଡିବ, ଆମେ କିନ୍ତୁ କ୍ୟାରି କରିନବୁ। ମୋତେ ମୋ ବଡ ଯାଆ ଯିଏ ଅଛନ୍ତି ଭାରତୀ ପଟ୍ଟନାୟକ, ତ ସିଏ ବହୁତ ହେଲ୍ପ କରିଛନ୍ତି, ସେ ମୋ ପୁଅକୁ ରଖୁଥିଲେ। ଶାଶୁ ବି ବହୁତ ହେଲ୍ପ କରିଛନ୍ତି, ବହୁତ ବୁଢ଼ୀ କିନ୍ତୁ ସେ କାଖେଇକି ତାକୁ ବୁଲନ୍ତି, ମୋର ଆଖିରେ ଆଜି ବି ଲୁହ ପଳେଇ ଆସୁଛି। ସେ ବହୁତ ତା ପାଇଁ କରିଛନ୍ତି, ସମସ୍ତେ କୁହନ୍ତି କୋଉ ପିଲା ପାଇଁ ସେ କରିନାହାନ୍ତି ତୋ ଶାଶୁ, କିନ୍ତୁ ବହୁତ ତୋ ପୁଅ ପାଇଁ କରିଛନ୍ତି। ସତରେ ଆଜି ବି ସେ ନାହାନ୍ତି, କିନ୍ତୁ ସେ ବହୁତ ମୋ ପୁଅ ପାଇଁ କରିଛନ୍ତି। ଆଉ ମୋ ବାପ ଘର ବି, ମୋ ବଡ ଭାଉଜ ବି ବହୁତ କେବେ କେବେ ମୋତେ ଅସୁବିଧା ହେଲେ ମୁଁ ତାଙ୍କ ପାଖରେ ଛାଡିକି ଯାଏ, କରେ ମୁଁ କେବେ ମାନେ ଏମିତି ଫିଲ୍ଡରୁ ଦୌଡିକି ପଳେଇ ଆସିବା ଆଜି ଅସୁବିଧା ହେଲା, ଟଚ୍ଉଡ୍ କେବେ ବି ଏମିତି ହେଇନାହିଁ, ସେମାନେ ସବୁ ସମ୍ଭାଳିଛନ୍ତି। ଯଦି କେବେ କେବେ ଏମିତି ହେଇଛି ତାହେଲେ ମୁଁ ଆସିକି ଡାକ୍ତରଖାନା ନେଇକି ଯାଏ, ପିଲାର କିଛି ଅସୁବିଧା ହେଲା କି ଘରେ କୋଉ ଅସୁବିଧା ହେଲା।
1: ବାସ୍ତବିକ ଯଦି ପାରିବାରିକ ସହଯୋଗ ଟିକେ ରହିବ ଜଣେ ନାରୀ ପାଇଁ, ତା ପାଇଁ ତ ଟିକେ ଅଧିକ କାମ, ଯଦି ସେ ବାହାରକୁ ଯାଉଛି ପରିବାର ବି ସମ୍ଭାଳିବ, କର୍ମକ୍ଷେତ୍ରର ଯୋଉ ତାକୁ ଦାୟିତ୍ୱ ଦିଆହେଇଛି ତାକୁ ମଧ୍ୟ ତୁଲେଇବ, ସେତେବେଳେ ଯଦି ଟିକେ ପାରିବାରିକ ସହଯୋଗ ମିଳିଯିବ ତା ପାଇଁ ସବୁ ଟିକେ ସହଜ ହେଇଯାଏ। ଆମେ ମଧ୍ୟ ଏଇ ନାରୀମୂଳ କାର୍ଯ୍ୟକ୍ରମରେ ଅନେକ ଭଉଣୀଙ୍କ ସହିତ ଆଲୋଚନା କରିକି ଏଇ କଥାର ସତ୍ୟତା ଟିକେ ଜାଣିଛୁ। ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପୁଣି ଥରେ କହିବୁ, ଯଦି ଝିଅଟିଏ ବାହାରକୁ ଆସିବାକୁ ଚାହୁଁଛି, କିଛି କରିବାକୁ ଚାହୁଁଛି, ତାହେଲେ ତାକୁ ଟିକେ ପାରିବାରିକ ସହଯୋଗ ମିଳିଲେ ସବୁ ସହଜ ହୋଇପାରିବ, ସେ ନିଜେ ଭଲରେ ରହିବ, ତା ପରିବାର ମଧ୍ୟ ଭଲରେ ରହିବ। ଆଜ୍ଞା, ଆପଣ ତ କ୍ରୀଡ଼ା ସାମ୍ବାଦିକତା କରିଆସୁଛନ୍ତି, ଏଥିପାଇଁ ଆପଣଙ୍କୁ ତ ଯେମିତି କହିଲେ ବହୁତ ଗୁଡ଼େ ଭଲ ପାଇବା ମିଳିଛି ବା ଆଦର ମିଳିଛି, ଆପଣ ଅନେକ ସମ୍ମାନ ବା ପୁରସ୍କାର ବି ପାଇଥିବେ।
0: ନିହାତି ଭାବରେ ସବୁଠୁ ବଡ କଥା ହେଲା ଯେ ଗୋଟେ ଆପଣଙ୍କୁ ଗୋଟେ ମାନେ କଣ ଚାର୍ଜ କରିବା ଆବଶ୍ୟକତା ପଡିବ, ହାଲିଆ ହେଇଗଲେ ତ ଅନେକ ସମୟରେ ବହୁତ କାମ କଲା ପରେ ଟିକେ କେହି ମାନେ ଆଶ୍ୱାସନା ଦଉନାହାନ୍ତି ଯେ ବଢିଆ କାମ କରୁଛ କଣ କରୁଛ, ତ ବହୁତ ଗୁଡ଼େ ଆୱାର୍ଡ ମିଳିଛି, ଛୋଟ ବଡ଼ ବହୁତ ଆୱାର୍ଡ ମିଳିଛି। କିନ୍ତୁ ରାଜ୍ୟ ସରକାରଙ୍କର କ୍ରୀଡ଼ା ବିଭାଗ ପକ୍ଷରୁ ମୋତେ କ୍ରୀଡ଼ା ସାମ୍ବାଦିକ ହିସାବରେ 2004 ବେଷ୍ଟ ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ଭାବରେ ଆୱାର୍ଡ ମିଳିଥିଲା, ତାପରେ ଅନେକ ଛୋଟ ବଡ ଆୱାର୍ଡ ପାଇଛି। କିନ୍ତୁ ନିହାତି ଭାବରେ ରାଜ୍ୟ ସରକାରଙ୍କର ଯୋଉ ପ୍ରୋତ୍ସାହନ ଆଗକୁ ଯିବା ପାଇଁ ମାନେ ମୋତେ ପ୍ରେରଣା ଦେଇଥିଲା। 1996 କାମ ଆରମ୍ଭ, 2004 କ୍ରୀଡ଼ା ସାମ୍ବାଦିକ ଭାବରେ ପୁରସ୍କାର ପାଇବା ନିହାତି ଭାବରେ ମୋ ପାଇଁ ଗୋଟେ ଗର୍ବ ଏବଂ ଗୌରବର କଥା।

0: ଆପଣଙ୍କ ଜୀବନର ତ ଅନୁଭୂତି ଅନେକ, ଆପଣ ଅନେକ କଥା ଆମ ସହିତ ବାଣ୍ଟିଲେ। ତେବେ ଏଇଠି ଆଉ ଗୋଟେ କଥା ପଚାରିବୁ, ଯଦି ଆଜି ଆପଣ ଯୋଉଠି ଆସି ପହଞ୍ଚିଛନ୍ତି ସେଇଠି ଛିଡ଼ା ହେଇକିରି ପଛକୁ ଚାହିଁବେ, ତାହେଲେ ଯାହା ପାଇଛନ୍ତି ଯାହା ହରେଇଛନ୍ତି ତାର ଭାଗମାପ କେମିତି?
1: ସବୁଠୁ ବଡ କଥା ହେଲେ ମତେ ଲାଗୁଛି ମୁଁ ବର୍ତ୍ତମାନ ଏଭରେଷ୍ଟ ଉପରେ ଚଢିଯାଇଛି।
0: ଆଜ୍ଞା,
1: ତଳକୁ ଅନେଇଲେ ବହୁତ ବାଟ ଅଛି। ମୁଁ ଆପଣଙ୍କୁ କହିଲି ମୁଁ କେବେ ପଛକୁ ଅନେଇକି ଚାହିଁନି, କିନ୍ତୁ ବେଳେବେଳେ ଆପଣ ଯେମିତି ମଣିଷ ଆମେ ଭାବୁ ତ ବହୁତ କଥା, ବେଳେବେଳେ କଷ୍ଟ ହୁଏ ଅନେକ କଥା। ଯେମିତି ଯେହେତୁ ଟିକେ ଅର୍ଥଡକ୍ସ ଥିଲେ ମତେ ସାହସ କରେନି ଘରେ କୌଣସି କଥାଟା କହିବା ପାଇଁ, ମୁଁ ଆଜି ରେଡିଓ ସାମ୍ନାରେ କହୁଛି ଯେ ମୁଁ ଆହୁରି ଉପରକୁ ଯାଇପାରିଥାନ୍ତି, କିନ୍ତୁ ମୁଁ ଟିକେ ସବୁ ଜିନିଷ ଜଗିଲି, ମୋ ବାପ ଘର ଶାଶୁଘର ମୋ ହଜବେଣ୍ଡ କଥା ମୋ ଛୁଆ କଥା। ମୁଁ ଟିକେ ସେତେବେଳେ ବାହାରେ ରିପୋର୍ଟିଂ କରିବା ସୁଯୋଗ ମିଳିଲେ ମଧ୍ୟ ଓଡ଼ିଶା ବାହାରେ ମୁଁ ଯାଇପାରିଲିନି, କିନ୍ତୁ ଏବେ ମତେ ବହୁତ ଥର ସୁଯୋଗ ମିଳିଛି। ବାହାଘର ପରେ ପିଲା ବଡ଼ ହେଲା ପରେ ବହୁତ ଥର ସୁଯୋଗ ମିଳିଛି, ଆଉ ମୁଁ ଗଲି ମଧ୍ୟ। ମୋ ହଜବେଣ୍ଡ ମଧ୍ୟ ବହୁତ ଖୁସିରେ ଚାଲି, ମୋ ପୁଅ ମତେ ନିଜେ ଷ୍ଟେସନ ହଉ ଏୟାରପୋର୍ଟରେ ଛାଡ଼ିବାକୁ ଯାଇଛି ଯେ ମାମା ତୁ ଯା। ତ ସେଇ ଗୋଟିଏ କଥା, ଆଉ ମୁଁ ସେମିତି କିଛି ହରେଇଛି ବୋଲି ମୋର ମତେ କାହିଁକି ମନେ, ମୁଁ ବହୁତ କିଛି ପାଇଛି। ହରେଇଛି କହିଲେ ଆଗରେ କିଛି ନାହିଁ, କୋଉ ଗୋଟେ ଦିଟା କଥାରେ ଯଦି ମୁଁ ଯେମିତି କହିଲି ଯେ ଆଉ ଟିକେ ବି ଉପରକୁ ମୁଁ ମାନେ ସିନିୟର ହିସାବରେ ବାହାରେ ରିପୋର୍ଟିଂ କରିପାରିଥାନ୍ତି, ସେ ଗୋଟିଏ କଥା ଯଦି ମୁଁ ଭାବୁନି ସେଟା ଗୋଟେ ମୋ ପାଇଁ ଗୋଟେ ବଡ଼, କିନ୍ତୁ ମୁଁ ବହୁତ କିଛି ପାଇଛି, ମୁଁ କିଛି ବି ହରେଇନି, ସବୁ ପାଇଛି। ମତେ ସମସ୍ତେ ବହୁତ ଭଲ ପାଇଛନ୍ତି। ଆଜିକା ଡେଟ୍ରେ ଯେତେବେଳେ ମୁଁ ବାହାରେ ଆଜ୍ଞା ନମସ୍କାର ମୁଁ କିଏ ନା ମୁଁ ଆପଣ ଚିହ୍ନି ଆଜ୍ଞା ଆପଣ କେତେ ପୁରୁଣା 27-28 ବର୍ଷର ଆମକୁ ସେଇ ଗୋଟିଏ କଥା ଥିଲେ କହିଦିଅନ୍ତି ମୋ ଛାତି ଭିତରେ କେମିତି, ମୁଁ କହିବି ଭାଇ ମୋତେ ସେମାନେ ଚିହ୍ନିଛନ୍ତି। ତ ସେଇ ଯୋଉ ଛୋଟିଆ ଛୋଟିଆ କଥା ବାହାର ଲୋକଙ୍କର ଗୋଟେ ଛୋଟିଆ ଗ୍ରାସ ରୁଟ୍ ଲେବୁଲ ଲୋକଟେ ମ୍ୟାଡାମ ଆପଣ ଅଛନ୍ତି ସେଇ କଥାଟା ଶୁଣିଦିଏ ମୁଁ ମୋ ପେଟରେ ପେଟେ ମାନେ ଖୁସି ଭରି ହେଇଯାଏ। ତେଣୁ ମୁଁ କେବେ ବି ଭାବେନି କିଛି ହରେଇଛି, ବହୁତ କିଛି ପାଇଛି, ଯାହା ହରେଇଛି ତା ମାନେ କହିବା
0: ବହୁତ ବଢିଆ କଥା। ଆପଣ ସାଙ୍ଗରେ ଆଜି ଆଲୋଚନା କରିକିରି ଆମକୁ ମଧ୍ୟ ବହୁତ ଭଲ ଲାଗିଲା, ଆପଣଙ୍କର କଥା ଆମକୁ ବହୁତ ପ୍ରେରଣା ଦେଲା, ବହୁତ କଥା ଆପଣଙ୍କଠୁ ଶିଖିଲୁ, ଭଲ ଲାଗିଲା। ଏ ଯୋଉ ପର୍ସିଭିୟରାନ୍ସ କଥା ଆମେ କହୁଥିଲୁ, ଗୋଟେ ନିରନ୍ତରତା ଯଦି ନିଜ କାମରେ ଜଣେ ରଖିବ ସେ ନିହାତି ସଫଳ ହବ। ଆଉ ଆପଣ ଆଜି ଯେମିତି ଖୋଲା ମନରେ କହିଲେ ଯେ ମୁଁ କିଛି ହରେଇନି, ଯାହା ଯଦି ହରେଇଛି ତାହେଲେ ସେଟା ନଗଣ୍ୟ, ମୁଁ ପାଇଛି ବହୁତ, ଏଇଟା ଗୋଟେ କମ୍ ବଡ଼ ଷ୍ଟେଟମେଣ୍ଟ ନୁହେଁ, କମ୍ ବଡ଼ କଥା ନୁହେଁ ଜଣେ ମୁକ୍ତ ଭାବରେ କହିପାରିବାର। ଈଶ୍ୱର କରନ୍ତୁ ଆପଣ ଆଗକୁ ବି ଏମିତି ଖୋଲା ମନରେ ଭଲ ମନରେ ଆପଣ ଆହୁରି ଆଗକୁ ଯାଆନ୍ତୁ, ଆହୁରି ସଫଳତା ପାଆନ୍ତୁ। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ନମସ୍କାର।
0: ଶୁଣିଥିଲେ ଆମର ଆଜିର ଅତିଥି କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକଙ୍କ ସହିତ ଆମର ଏହି ସାକ୍ଷାତକାର। ପୁଣି ବାସ୍ତବିକ ଯଦି ଆପଣଙ୍କ ପାଖରେ ଲକ୍ଷ୍ୟଟିଏ ଅଛି, ସେଠି ପହଞ୍ଚିବାର ଉପଯୁକ୍ତ ବାଟଟିଏ ମିଳିଛି, ବାଟ ଚାଲିବାକୁ ଆତ୍ମବିଶ୍ୱାସ ଆଗ୍ରହ ରହିଛି, ତାହେଲେ ସଫଳତାର ଆଲୋକରେ ଆଲୋକିତ ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କେହି ଆପଣଙ୍କୁ ଅଟକାଇ ପାରିବେ ନାହିଁ। ତେଣୁ ଆମର କହିବାର କଥା ହେଲା, ଏକନିଷ୍ଠ ହୁଅନ୍ତୁ, ଉଦ୍ୟମ କରିଚାଲନ୍ତୁ, ଆତ୍ମନିର୍ଭର ହେବାକୁ ଜୀବନର ଧ୍ୟେୟ ବୋଲି ଭାବି ରଖିଥାନ୍ତୁ, ଆପଣ ନିଶ୍ଚୟ ସଫଳ ହେବେ। ଆଜିର କାର୍ଯ୍ୟକ୍ରମ ଭଉଣୀ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଏ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଭଉଣୀ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
2: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ। ଏକ ସୂଚନା, ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ଆବେଦନ ନିମନ୍ତେ ଦରଖାସ୍ତ ଆହ୍ୱାନ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7 ଜୁଲାଇ 2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in/vacancies ସେକ୍ସନ୍କୁ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଖଡ଼ିରେ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର, ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026, ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ, ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାରେ ଗୁରୁତ୍ୱପୂର୍ଣ୍ଣ। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5ଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ ଜି7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ଜି20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି। ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି। ଡିଜିଟାଲ୍ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି।

ରିଲିଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ୍ ପ୍ରଶାସନ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି 3 ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ ଶିଳ୍ପ ବିଶେଷଜ୍ଞ ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ 7 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପରଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବା ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4,822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2,312 ଜଣ ଏବଂ ପହଲଗାମ୍ ପଥ ଦେଇ 2,510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3,707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ଫଳରେ 13 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି, ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜଗୋବିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ତାରିଖରେ ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଆଧୁନିକ, ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମାରି ଓଡ଼ିଶା ସରକାର କା ଜୋ ଇପିକଲ ଔର ୟୁଏଇ କେ ସବସେ ବଡେ ବିଜନେସ ଗ୍ରୁପ ଆଇଏଚ୍ସି କେ ବିଚ୍ ଏକ ଐତିହାସିକ ଏମ୍ଓୟୁ ସାଇନ୍ ହୁଆ ହେ। ଓଡ଼ିଶା ମେ ଏକ ଆଲୁମିନିୟମ

କରାଯାଉଛି। ଜନ୍ମରୁ 6 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜିକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜିକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 9,62,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା 9,62,826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ତପ ଏହି କଥାଚିତ୍ରର ଏହି ସୁନ୍ଦର ଗୀତଟି।
2: लगे थे फिर करामत साय सलामत जुआन जबर कमे खबर
3: ¡Oh!

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଶ୍ରୋତାବନ୍ଧୁ ଆଜି କାର୍ଯ୍ୟକ୍ରମରେ ମୁଁ ଅଛି ମୋ ସହିତ ପୂର୍ବଭଳି ଗୋଟିଏ ଶବ୍ଦ ରହିଛି ଯେଉଁ ଶବ୍ଦଟି ପ୍ରତି ଗୀତରେ ବ୍ୟବହାର କରାଯାଇଛି ଆପଣମାନେ ଏହାର ଗୀତଗୁଡ଼ିକ ଶୁଣନ୍ତୁ ଏବଂ ଏହାର ମଜା ଉଠାନ୍ତୁ ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମ ଆରମ୍ଭରେ ତୁମସେ ଅଚ୍ଛା କୌନ୍ ହେ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ତୌସିଫ ଅଖତାର।

0: ମୁକେଶଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟି, କଥାଚିତ୍ର ଅନିତା।
1: ଗୋରେ

ଏଇଠି ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଆକାଶବାଣୀ କଟକ। ଆରମ୍ଭ କରିବା କାର୍ଯ୍ୟକ୍ରମ ଚିରହରିତ। ଅନେକ ଗୁଡ଼ିଏ ଏସଏମଏସ୍ ତମ ପାଖରେ ଆସି ପହଞ୍ଚି ସାରିଛି।

ଏଥିରେ ଦେଖିବା ଆପଣମାନଙ୍କର ପସନ୍ଦର କେଉଁ କେଉଁ ଗୀତ ଗୁଡ଼ିକ ଆସିଛି। ଆପଣମାନେ ଅନେକ ସମୟରେ ମଞ୍ଜୁଳା ମଧ୍ୟାହ୍ନ ସମୟରେ ଚିରହରି ଓଡ଼ିଆ ଲଘୁ ସଙ୍ଗୀତ ଆଲବମ୍ ଗୀତ ଲେଖିକି ପଠାଉଛନ୍ତି, ଆଉ ଚିରହରି ସମୟରେ ହିନ୍ଦୀ କଥାଚିତ୍ର ଗୀତ ଓଡ଼ିଆ କଥାଚିତ୍ର ଗୀତ ଲେଖିକି ପଠାଉଛନ୍ତି। ତେଣୁ ଶ୍ରୋତାବନ୍ଧୁ, ଯେତେବେଳେ ଆପଣ SMS କରୁଛନ୍ତି ଆମ ପାଖକୁ, 4 ବେଳେ ହେଉଛି ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ। ଆପଣ ଏଥିରେ ନିଜ ପସନ୍ଦର ଗୀତ, ଲଘୁ ସଙ୍ଗୀତ କିମ୍ବା ଆଲବମ୍ ଗୀତ ଲେଖିକି ପଠାଇ ପାରିବେ। 12 ଗୋଟେ ହେଉଛି ମଞ୍ଜୁଳା ମଧ୍ୟାହ୍ନ, ଯେଉଁଥିରେ ଆପଣ ହିନ୍ଦୀ କିମ୍ବା ଓଡ଼ିଆ କଥାଚିତ୍ରର ଗୀତ ଲେଖିକି ପଠାଇ ପାରିବେ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କରିବାନି, ଅନେକ ଗୁଡ଼ିଏ SMS ତମ ପାଖରେ ଆସି ପହଞ୍ଚିଛି। ଦେଖିବା ପ୍ରଥମ SMS କୋଉଠୁ ଆସିଛି। ଚିରହରିତ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ। ଆପଣମାନେ ଲେଖିଛନ୍ତି, ଆକାଶବାଣୀର ସମସ୍ତ ଷ୍ଟାଫ୍ ମାନଙ୍କୁ ନମସ୍କାର, ଆଶା କରି ଆପଣ ନିଶ୍ଚୟ ଭଲରେ ଥିବେ। ଆଜ୍ଞା, ବହୁତ ଭଲରେ ଅଛୁ। ମଞ୍ଜୁନାନୀ, ପୁଅ ମୃତ୍ୟୁଞ୍ଜୟ, ଝିଅ ଯାଜ୍ଞସେନୀ, ଆପଣମାନେ ଲେଖିକି ପଠାଇଛନ୍ତି କିନ୍ତୁ ଜାଗା ନାଁ ଲେଖିନାହାନ୍ତି। ଯେତେବେଳେ ଲେଖିବେ ଜାଗା ନାଁ ଲେଖିବେ। ତେବେ ଯାଉ, ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଅଞ୍ଜଳି ମିଶ୍ରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ଟୁଟୁ।

ମୁଁ ବର୍ଷାରାଣୀ ଆଲବମ୍ର ଗୋଟିଏ ଗୀତ, ସେଥିରେ କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ଶ୍ରୋତା ବନ୍ଧୁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ SMS-ଟି ଆସିଛି ପରେଶ୍ୱର ସାହି ଯୁବରା କଲେଜ ସ୍କୋୟାର କଟକରୁ। ଲେଖିଛନ୍ତି ଅମରେନ୍ଦ୍ର ମହାନ୍ତିଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଇଚ୍ଛା କରିଛନ୍ତି। SMS-ଟି କରିଛନ୍ତି ଦୁର୍ଗା ପ୍ରସାଦ ଦଳାଇ। ବହୁ ସୁନ୍ଦର ଗୀତଟିଏ ଆପଣମାନେ ବାଛିଛନ୍ତି। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ମୁଶିର। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍?

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କରୁଆ ଟିକନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମଞ୍ଜୁନାନୀ ମୃତ୍ୟୁଞ୍ଜୟ ଏବଂ ଯାଜ୍ଞସେନୀ ଆପଣମାନେ ଲେଖିଛନ୍ତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବନ୍ଧୁ ସ୍ନେହର ଶ୍ରୀକ୍ଷେତ୍ର ଜୁନାବଣି ବାପରେ ମୁଁ ଶ୍ରୀକ୍ଷେତ୍ର ନୁହେଁ ଆଜ୍ଞା ମୁଁ ଗୋଟେ ଛୋଟିଆ ମଣିଷଟିଏ ଆପଣଙ୍କ କଥା ମିଠା ଓ ଆପଣଙ୍କ ଡାଇଲଗ୍ ବି ମିଠା ଆଚ୍ଛା ମୁଁ ଡାଇଲଗ୍ ବି କହିଲିଣି ୟା ଭିତରେ ଯାହା ହଉ ବହୁତ ଧନ୍ୟବାଦ ଆଜ୍ଞା ଆପଣ ଏମିତି କାର୍ଯ୍ୟକ୍ରମ କରୁଥାନ୍ତୁ ଆଉ ଶ୍ରୋତାବନ୍ଧୁମାନଙ୍କୁ ହସାଉଥାନ୍ତୁ ଆପଣଙ୍କୁ ନମସ୍କାର ଆକାଶବାଣୀର ସମସ୍ତ ଷ୍ଟାଫ୍ମାନଙ୍କୁ ନମସ୍କାର ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ ନିଶ୍ଚୟ ଆଜ୍ଞା ବହୁତ ଭଲରେ ଅଛି ହସିବା ହସେଇବାକୁ ଭଲ ଲାଗେ ମୋତେ ସବୁବେଳେ କାହିଁକି ମନ ଦୁଃଖ କରିବା ଯେତିକି ଦିନ ବଞ୍ଚିଛି ହସ ଖୁସିରେ ବଞ୍ଚିବା ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଗୀତ ରଖିଛି କଣ୍ଠ ଏବଂ ସଙ୍ଗୀତ ଗୋବିନ୍ଦ ଚନ୍ଦ୍ର ଗୀତ ରଚନା ଟୁଟୁ ଶର୍ମା

ସୁଶୁଡ଼ା ଅନୁଗୁଳରୁ ଲେଖିଛନ୍ତି ଘାସିରାମ ପ୍ରଧାନ, ସୁଚିତ୍ରା ସାହୁ, ଦେବଦତ୍ତ ପ୍ରଧାନ, ସୁଫଳା ପ୍ରଧାନ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତଟିକୁ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ଭୁବନେଶ୍ୱର ମିଶ୍ର।

ଆଉ ଗୋଟିଏ ଏସଏମଏସ୍ ଆସିଛି, କିନ୍ତୁ ଏସଏମଏସ୍ଟି କୋଉଠୁ ଆସିଛି କିଏ କରିଛନ୍ତି କିଛି ଲେଖିନାହାନ୍ତି। ଆପଣ ଶୁଣିବାକୁ ଚାହୁଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋଟିଏ ଗୀତ, ମୋହନ ଆସୁଛି ମନ୍ଦିରେ। ଗୀତଟିକୁ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଖଲ ଚନ୍ଦ୍ର ମହାନ୍ତି।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରୁଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ଶୁଭ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ବାଣୀ ଜୟରାମ କଥାଚିତ୍ର ଶେଷ ଶ୍ରାବଣ

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, NPS ସଞ୍ଚୟ ବିଷୟରେ କହୁଛି।

0: ପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
1: ଭାଇ ନମସ୍କାର, ଆପଣଙ୍କୁ ଆଜିର ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଆପଣ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ତ ଅବଗତ ଥିବେ, ଆମର ପ୍ରତିକ୍ରିୟାର ବିଷୟବସ୍ତୁ ସମ୍ପର୍କରେ ଆପଣଙ୍କ ନିଜର କ'ଣ ମତାମତ ଏ ସମ୍ପର୍କରେ ରଖିବେ?
0: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର ଦକ୍ଷତା ଓ କୌଶଳ ବିକାଶ ଉପରେ କିପରି ଗୁରୁତ୍ୱ ରହିଛି?
1: ଆଜ୍ଞା ଭାଇ,
0: ବର୍ତ୍ତମାନ ଦ୍ରୁତ ପରିବର୍ତ୍ତନଶୀଳ ଯୁଗରେ ଯୁବପିଢ଼ିଙ୍କର ଦକ୍ଷତା ଓ କୌଶଳ ବିକାଶ ଏକ ଆବଶ୍ୟକତା ନୁହେଁ, ବରଂ ଏହା ସଫଳତାର ଏକ ବଡ଼ ଚାବିକାଠି। ଏହାଦ୍ୱାରା ନିଯୁକ୍ତି ଓ ଆତ୍ମନିର୍ଭରଶୀଳତା ହୋଇ ଯୁବକ ନୂତନ ଷ୍ଟାର୍ଟଅପ୍ ବ୍ୟବସାୟ ଯେଉଁଥିରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ନିଜର ବିକାଶ କରିପାରିବ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି, ଦେଶର ବିକାଶ, ମାନସିକ ଆତ୍ମବିଶ୍ୱାସ ଓ ସ୍ଥିରତା ବଢ଼ିବ। ପାରମ୍ପରିକ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ କୌଶଳ ବିକାଶ ଆମକୁ ସେହି ଜ୍ଞାନର ବାସ୍ତବ ପ୍ରୟୋଗ ଶିଖାଏ। ବର୍ତ୍ତମାନ ଯୁଗ ହେଉଛି ବିଜ୍ଞାନ, ଜ୍ଞାନ କୌଶଳ ଓ ପରିବର୍ତ୍ତନର ଯୁଗ, ତେଣୁ ଯୁବପିଢ଼ି ହେଉଛନ୍ତି ଦେଶର ମେରୁଦଣ୍ଡ। ଦେଶରେ ଏତିକି କହିବାକୁ ଚାହୁଁଛି, ଦେଶର ଯୁବପିଢ଼ି ଯେତେ କୁଶଳୀ ହେବେ ଦେଶର ପ୍ରଗତି ସେତେ ଅଗ୍ରଗତି ହେବ।
1: ଧନ୍ୟବାଦ ଭାଇ, ଆପଣଙ୍କର ଏତେ ସୁନ୍ଦର ସୁଚିନ୍ତିତ ମତାମତ ଜଣାଇଥିବାରୁ। ଆମ ସହ ଏମିତି ଯୋଡ଼ି ହୋଇ ରହିଥାନ୍ତୁ ଆଉ ସୁନ୍ଦର ସୁନ୍ଦର ମତାମତ ଦେଉଥାନ୍ତୁ।
0: ନମସ୍କାର।
1: ନମସ୍କାର ଭାଇ। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
2: ହ୍ୟାଲୋ ଅପା, ନମସ୍କାର।
1: ନମସ୍କାର ଅପା, କିଏ ଆଉ କେଉଁଠୁ କହୁଥିଲେ?
2: ମୁଁ ବୈଜନ୍ତୀ ବିଷୟ, ହୋଲିପୁର କିଶାନନଗର କଟକରୁ କହୁଛି।
1: ନମସ୍କାର ନମସ୍କାର ବୈଜନ୍ତୀ ଅପା, କେମିତି ଅଛନ୍ତି ଆପଣ?
2: ବହୁତ ଭଲ ଅଛି, ଆପଣମାନେ ବି ଭଲ ଥିବେ ଜଣାପଡୁଛନ୍ତି।
1: ନିଶ୍ଚିତ ଅପା। ତେବେ ଅପା, ଆପଣ ତ ନିଶ୍ଚୟ ଜାଣିଥିବେ ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ କ'ଣ ରହିଛି?
2: କୌଶଳ ବିକାଶରେ ଯୁବପିଢ଼ିଙ୍କ ଭୂମିକା।
1: ଆଜ୍ଞା ଆଜ୍ଞା ଅପା, ତେବେ ଆପଣଙ୍କର ଏହି ବିଷୟରେ କ'ଣ ରହିବ ମତାମତ?
2: ମୋର ମତାମତ ଏହା ହେବ ଯେ କୌଶଳ ବିକାଶରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଦାୟିତ୍ୱ ସମ୍ପନ୍ନ ମଧ୍ୟ। କୌଶଳ ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ସୁଚାରୁ ରୂପେ ସମ୍ପାଦନ କରି ରାଜ୍ୟ ତଥା ଦେଶକୁ ବିକାଶ ପଥରେ ଆଗେଇ ନେବା, ଏହା ତ ଯୁବପିଢ଼ିଙ୍କ କାମ। ସେମାନେ ଯଦି ଅଳସୁଆ ହୋଇ ନିଶାସକ୍ତ ହୋଇ ବିକାଶର ମୂଳମନ୍ତ୍ର ଭୁଲିଯିବେ, ତେବେ କୌଶଳ ବିକାଶରେ ଯୁବପିଢ଼ି ଅଗ୍ରଗଣ୍ୟ ହେବେ କେମିତି? ସମୟ ଏବେ ବଦଳିଗଲାଣି, କୌଶଳ ବିକାଶର ଧାରା ଏବେ ଦ୍ରୁତଗାମୀ, କିନ୍ତୁ ତାକୁ କାର୍ଯ୍ୟରେ ଲଗାଇ ସୁଚାରୁ ରୂପେ କରିବା ହେଉଛି ସେମାନଙ୍କର କର୍ମ ଆଉ ଧର୍ମ। ଯେଉଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ? କୌଶଳ ବିକାଶର ଯୁବପିଢ଼ି ମୂଳମନ୍ତ୍ର ବା କର୍ଣ୍ଣଧାର ହେବା ଏକାନ୍ତ ବାଞ୍ଛନୀୟ। ଏବେ ସେମାନଙ୍କ ହାତରେ ଛୁରୀ ଓ କାକୁଡ଼ି, ତାକୁ ସେମାନେ କେମିତି ବ୍ୟବହାର କରିବେ ଏହା ସେମାନଙ୍କର ବୋଧଗମ୍ୟ ହେବା ନିହାତି ଜରୁରୀ।
1: ବିଲକୁଲ ଠିକ କହିଲେ ଭଉଣୀ, ସମୟ ବଦଳିବା ସହ ବଜାରର ଆବଶ୍ୟକତା ବି ବଦଳି ଯାଇଛି। ଆଜିକାଲି ପ୍ରାକ୍ଟିକାଲ ନଲେଜ୍ ବା ବ୍ୟବହାରିକ ଜ୍ଞାନର ମୂଲ୍ୟ ସବୁଠୁ ଅଧିକା। ଆପଣଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଆମ କାର୍ଯ୍ୟକ୍ରମର ଶୋଭା ବଢ଼ାଇଲା ଭଉଣୀ। ତେବେ ଭଉଣୀ, ଆମେ ଆଶା କରିବୁ ଆପଣ ଆମ ସହିତ ଏମିତି ଯୋଡ଼ି ହୋଇ ରହିଥିବେ ଆଉ ନିଜର ସୁନ୍ଦର ସୁନ୍ଦର ମତାମତ ଏମିତି ଆମକୁ ଦେଉଥିବେ।
2: ଧନ୍ୟବାଦ, ନମସ୍କାର।
1: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
3: ହ୍ୟାଲୋ,
1: ନମସ୍କାର ଭାଇ, ଆପଣ କିଏ ଆଉ କେଉଁଠୁ କହୁଛନ୍ତି?
3: ମୁଁ କଟକରୁ ସମୀର କୁମାର ବେହେରା କହୁଛି।
1: ନମସ୍କାର ସମୀର ଭାଇ, କେମିତି ଅଛନ୍ତି ଆପଣ?
3: ମୁଁ ଭଲ ଅଛି।
1: ଭାଇ, ଆପଣ ତ ଜାଣିଥିବେ ଆଜିର ପ୍ରତିକ୍ରିୟାର ବିଷୟବସ୍ତୁ ରହିଛି ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ୍ ଡେଭଲପମେଣ୍ଟ ବା କୌଶଳ ବିକାଶ କେତେ ଜରୁରୀ। ତେବେ ଏଇ ନେଇ ଆପଣଙ୍କର ମତାମତ କ'ଣ ରହିଛି?
3: ମୋର କହିବା, କୌଶଳ ବିକାଶ ଆଜିକାଲି ଯୁଗରେ ନିହାତି ଦରକାର। ବିନା କୌଶଳରେ କୌଣସି ବ୍ୟକ୍ତି ଗୋଟେ ସମ୍ପୂର୍ଣ୍ଣ ବା ସେ ସ୍ୱାବଲମ୍ବୀ ହେବା ଏତେ ସହଜ ନୁହେଁ। କାରଣ ଦୁନିଆ ହେଉଛି, ସମସ୍ତେ ଚାକିରି ପଛରେ ଦୌଡ଼ୁଛନ୍ତି କିନ୍ତୁ କେହି ଚାକିରି ଦବା ପାଇଁ ଚାହୁଁନାହାନ୍ତି। ଦେଟ୍ ମିନ୍ସ ସମସ୍ତେ ଭାବିବା କଥା ଜଣେ ଜଣେ ଜବ୍ ଗିଭର ହବା ଦରକାର, ନଟ୍ ଜବ୍ ସିକର। କାରଣ ଯଦି ଜଣେ ସ୍କିଲ୍ଡ ହେଇଗଲା, ସେ ନିହାତି ଆରାଉଣ୍ଡ 50 କି ଅଧିକ ଅଧିକ ଲୋକଙ୍କୁ ସେ ନିଜେ ସ୍କିଲ୍ଡ କରେଇ ଏବଂ ତାଙ୍କ ପାଇଁ ରୋଜଗାର କରିପାରିଥାଏ ଏବଂ ତାଙ୍କର ବ୍ୟକ୍ତିଗତ ନିଜର ବିକାଶ ହେବା ତଥା ଦେଶର ବି ପ୍ରଗତି ହେବ ଆଉ ବେକାରୀ ସମସ୍ୟାର ଦୂରୀକରଣ ହେବ ଏବଂ ସେମାନେ ନିଜେ ଆତ୍ମନିର୍ଭରଶୀଳ ହେଇପାରିବେ। ତେଣୁକରି ଆଜି ଯୁବପିଢ଼ି ଏଇଆ ମୁଁ କହିବାକୁ ଚାହେଁ, ଚାକିରି ପାଇଁ ପ୍ରସ୍ତୁତି ଠିକ ଅଛି, ବଟ୍ ଯଦି ଚାକିରି ନ ମିଳିଲେ ସେମାନେ କ'ଣ କରିବେ? ସେଥିପାଇଁ ସେମାନେ ନିଜକୁ ପ୍ରାରମ୍ଭ ସ୍କିଲ୍ ଡେଭଲପମେଣ୍ଟ ବା ତାଙ୍କର ନିଜର ଦକ୍ଷତାର ବିକାଶ କରିବା ଉଚିତ।
1: ବହୁତ ଗୁରୁତ୍ୱପୂର୍ଣ୍ଣ କଥାଟିଏ କହିଲେ ଭାଇ, ଆଜିର ସମୟରେ କେବଳ ଡିଗ୍ରୀ ଧରି ବସିଲେ ଚଳିବ ନାହିଁ, ବଦଳୁଥିବା ଦୁନିଆ ସହ ଆମକୁ ଆମର କାମ କରିବାର ଶୈଳୀ ଓ ଦକ୍ଷତାକୁ ବି ବଦଳାଇବାକୁ ପଡ଼ିବ। ଆପଣଙ୍କର ଏହି ସୁଚିନ୍ତିତ ମତାମତ ଆମର ଅନ୍ୟ ଯୁବ ଶ୍ରୋତାମାନଙ୍କୁ ନିଶ୍ଚିତ ଭାବରେ ପ୍ରେରିତ କରିବ ବୋଲି ଆମେ ଆଶା କରୁଛୁ। ଭାଇ, ଆମ ସହ ଏମିତି ଯୋଡ଼ି ହୋଇ ରହିଥାନ୍ତୁ ଆଉ ସୁନ୍ଦର ସୁନ୍ଦର ମତାମତ ଦେଉଥାନ୍ତୁ। ନମସ୍କାର। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
4: ନମସ୍କାର।
5: ନମସ୍କାର ଭାଇ, ଆପଣଙ୍କ ପରିଚୟ କ'ଣ ଏବଂ ଆପଣ କେଉଁଠାରୁ କହୁଥିଲେ?
4: ମୁଁ ସତ୍ୟପ୍ରକାଶ କହୁଥିଲି, ପୁରୀରୁ।
5: ଭାଇ, ଆପଣ ଆଜିର ବିଷୟବସ୍ତୁ ସମ୍ପର୍କରେ ନିଶ୍ଚୟ ଅବଗତ ଥିବେ?
4: ହଁ ହଁ, ମୁଁ ଅବଗତ ଅଛି।
5: ତେବେ ଭାଇ, ଆପଣ ଏ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଆମକୁ ପ୍ରଦାନ କରନ୍ତୁ।

0: ହେଉଛି କି ବର୍ତ୍ତମାନ ଯେଉଁ ଯୁଗ ହେଉଛି ବିଜ୍ଞାନ ଜ୍ଞାନ କୌଶଳ ଏବଂ ଦ୍ରୁତ ପରିବର୍ତ୍ତନର ଯୁଗ, ଆମେ ଏଭଳି ସମୟରେ ବାସ କରୁଛୁ ଯେଉଁଠି ପ୍ରତିଦିନ ପୁରୁଣା ପଦ୍ଧତି ବଦଳି ନୂଆ ପ୍ରଯୁକ୍ତି ବିଦ୍ୟା ସ୍ଥାନ ନେଉଛି। ତେବେ ଏଇ ଯୋଉ ଏକବିଂଶ ଶତାବ୍ଦୀରେ କେବଳ ପାରମ୍ପରିକ ଶିକ୍ଷା ବା କଲେଜ ଡିଗ୍ରୀ ଜଣେ ଯୁବକକୁ କେବେ ହେଲେ ସଫଳତାର ଶୀର୍ଷକୁ ପହଞ୍ଚାଇ ପାରିବ ନାହିଁ। ଆଜିକା ସମୟରେ ପାଠ ପୁସ୍ତକ ଯେ ସବୁ ରହିଛି ତତ୍ତ୍ୱଗତ ଜ୍ଞାନ ସହିତ ବ୍ୟବହାରିକ କାର୍ଯ୍ୟଦକ୍ଷତା ବା କୌଶଳ ବିକାଶ ଯୋଉଟାକୁ ଆମେ ସ୍କିଲ ଡେଭଲପମେଣ୍ଟ କହୁଛୁ ତା ନିହାତି ଭାବରେ ଜରୁରୀ ଅଛି। ଯୁବପିଢ଼ି ଆମର ଯେତକ ଯୁବପିଢ଼ି ଅଛନ୍ତି ଦେଶର ସେମାନେ ହେଉଛନ୍ତି ଆମର ପ୍ରକୃତ ଶକ୍ତି କହିବାକୁ ଗଲେ ଏବଂ ମେରୁଦଣ୍ଡ। ତେଣୁ ମୋ ମତରେ ସେମାନଙ୍କର ଦକ୍ଷତା ବୃଦ୍ଧି କେବଳ ସେମାନଙ୍କର ବ୍ୟକ୍ତିଗତ ଭବିଷ୍ୟତ ନୁହେଁ ବରଂ ଦେଶର ଅର୍ଥନୈତିକ ସାମାଜିକ ପ୍ରଗତି ପାଇଁ ମଧ୍ୟ ଯେମିତି ହେଲେ ଆବଶ୍ୟକତା। କୌଶଳ ବିକାଶ ହେଉଛି ଆଧୁନିକ ଯୁବପିଢ଼ିଙ୍କର ସଫଳତାର ଚାବିକାଠି। ଜଣେ ଯଦି ସ୍କିଲ ଡେଭଲପ୍ ନ କରିବ ନିଜର କେବଳ ଥିଓରିଟିକାଲ ନଲେଜ ଭିତରେ ରହିଯିବ ତ ଆଜିକା ସମୟରେ ଯୋଉ କମ୍ପିଟିସନ ଯୁଗରେ ସେ ନିଜକୁ ଚ୍ୟାଲେଞ୍ଜ କରିପାରିବ ନାହିଁ। ଯୁବକମାନଙ୍କ ମଧ୍ୟରେ ଯୋଉ ନକାରାତ୍ମକ ଚିନ୍ତାଧାରା ଆସୁଛି, ଆତ୍ମବିଶ୍ୱାସ କମିଯାଉଛି, ଯଦି ସେମାନଙ୍କର ସ୍କିଲ ଡେଭଲପମେଣ୍ଟଟା ଠିକ୍ ଭାବରେ ହେଇଥିବ ବା ଆମେ ଯୋଉଟାକୁ କହୁଛେ କାର୍ଯ୍ୟଦକ୍ଷତା କୌଶଳ ବିକାଶ ଠିକ୍ ଭାବରେ ହେଇଥିବ ତ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ କର୍ମକ୍ଷେତ୍ରରେ ଅନ୍ୟାନ୍ୟ କ୍ୟାରିୟରରେ। ମୁଁ ଗୋଟେ ଏଠି ଗୋଟେ ପ୍ରେଷ୍ଟ କହିବା ପାଇଁ ଚାହୁଁଛି, ସ୍ୱାମୀ ବିବେକାନନ୍ଦ କହିଥିଲେ ଶିକ୍ଷା ମଣିଷକୁ ଆତ୍ମନିର୍ଭରଶୀଳ କରିବା ଆବଶ୍ୟକ। ଏଥିରୁ ଆମେ ଏଇଆ ବୁଝିପାରିବା ଯେ ପ୍ରତ୍ୟେକ ଯୁବକ ଯୁବତୀ କୌଶଳଯୁକ୍ତ ବା କୁଶଳୀ ହେବା ଏକାନ୍ତ ଆବଶ୍ୟକ। ଯେତେବେଳେ ଦେଶର ଯୁବଶକ୍ତି ହିଁ କୁଶଳୀ ହେବେ ସେତେବେଳେ ଦେଶ ଯେମିତି ହେଲେ ପ୍ରଗତି ପଥରେ ଆଗେଇବ।
1: ଧନ୍ୟବାଦ ଭାଇ, ବହୁତ ସୁନ୍ଦର ଆପଣ ନିଜର ସୁଚିନ୍ତିତ ମତାମତ ଆମକୁ ଦେଇଛନ୍ତି। ଆଶା କରୁଛି ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ନିଶ୍ଚୟ ଭଲ ଲାଗିବ। ଆମ ସହ ଏମିତି ଯୋଡ଼ି ହୋଇ ରହିଥାନ୍ତୁ ଆଉ ସୁନ୍ଦର ସୁନ୍ଦର ମତାମତ ଦେଉଥାନ୍ତୁ। ଧନ୍ୟବାଦ ଭାଇ,
0: ଧନ୍ୟବାଦ,
1: ନମସ୍କାର। ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା।
2: ହ୍ୟାଲୋ, ଫୋନ୍ ଇନ୍ ପ୍ରତିକ୍ରିୟା, ମୁଁ କବିରାଜ ପରିଡ଼ା, ଲତାହରଣ କାକଟପୁର ପୁରୀରୁ କହୁଥିଲି। ଆଜ୍ଞା
1: ନମସ୍କାର କବିରାଜ ଭାଇ, କେମିତି ଅଛନ୍ତି ଆପଣ?
2: ହଁ, ମୁଁ ତ ବହୁତ ଭଲରେ ଅଛି, ଭଗବାନଙ୍କ କୃପାରୁ, ମା ମଙ୍ଗଳାଙ୍କ କୃପାରୁ, ଜଗନ୍ନାଥଙ୍କ କୃପାରୁ ବହୁତ ଭଲରେ ଅଛି। ଆଶା ବ୍ୟକ୍ତ କରୁଛି ମୋ ଅପା ମାନେ ଭାଇମାନେ ବହୁତ ଭଲରେ ଥିବେ, ସେମାନେ ସୁସ୍ଥ ସବଳ ଏବଂ ନିରାମୟ ଜୀବନ ଯାପନ କରନ୍ତୁ। ତାଙ୍କ ପାଦରେ ସଦାବେଳେ ପୁଷ୍ପ ପ୍ରସ୍ଫୁଟିତ ହୋଇ ଚଲାପଥ କୁସୁମିତ ହୋଇ ଆଉ ସେମାନେ ସଦାବେଳେ ନିରୋଗ ଜୀବନ ଯାପନ କରନ୍ତୁ। ଆଉ ଅପା ଭାଇମାନେ ତ ସଦାବେଳେ ଭଲରେ ରହିଲେ ଆମେ ଭଲ, ଅପା ଭାଇମାନଙ୍କୁ ନେଇକରି ତ ଆମେ ଯଦି ବଞ୍ଚିଥାଉ କେବଳ ଅପା ମାନ ଭାଇମାନଙ୍କ ନେଇ, ସେମାନେ ହେଲେ ଆମର ଆଦର୍ଶ ଆଉ ପଥ ପ୍ରଦର୍ଶକ।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କର ଏହି ମିଠା କଥା ଶୁଣି ସତରେ ଆମ ମନ ବହୁତ ଖୁସି ହେଇଗଲା। ଭାଇ, ଆପଣଙ୍କ ଭଳି ଶ୍ରୋତାମାନେ ହିଁ ହେଉଛନ୍ତି ଆମ ଆକାଶବାଣୀ ଏବଂ ଯୁବବାଣୀର ପ୍ରକୃତ ଶକ୍ତି, ଆଉ ଆପଣଙ୍କର ଏହି ଭଲ ପାଇବା ପାଇଁ ଆମେ ସଦା ସର୍ବଦା ଆପଣଙ୍କ ପାଖରେ କୃତଜ୍ଞ। ତେବେ ଆସନ୍ତୁ, ଆଜିର ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଯୁବପିଢ଼ିଙ୍କ ସ୍କିଲ ଡେଭଲପମେଣ୍ଟ ବା କୌଶଳ ବିକାଶ, ସେହି ବିଷୟରେ ଆପଣଙ୍କର ମତାମତ କ'ଣ ରହିବ?
2: ଦେଖନ୍ତୁ ଅପା, ଏଠି ଆମର ପ୍ରସଙ୍ଗ ରହିଛି ବା ପ୍ରତିକ୍ରିୟାର ବିଷୟବସ୍ତୁ ରହିଛି ଗୋଟାଏ ଭଲ ବିଷୟବସ୍ତୁ, ସ୍ୱାଗତ ଯୋଗ୍ୟ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ ଯୁବବାଣୀ ପାଇଁ, ଯୁବପିଢ଼ି ମାନଙ୍କର ଦକ୍ଷତାର କୌଶଳର ମାନଦଣ୍ଡ। ଦେଖନ୍ତୁ, ଆମର ଯଦି ଯୁବପିଢ଼ିର କୌଶଳ କଥା ଆମ ମନକୁ ଆସୁଛି ବା ତାର ଦକ୍ଷତା ବିଷୟରେ ଆସୁଛି, ଦକ୍ଷତାଟା ନିର୍ଭର କରୁଛି ଆମର ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ, ସେଇଟା ହେଉଛି ଆମର ମାନଦଣ୍ଡ ବା ମାପକାଠି ସଦୃଶ ବା ସ୍ୱରୂପ, ତାହାରି ଉପରେ ସବୁକିଛି ଦଣ୍ଡାୟମାନ ବା ପର୍ଯ୍ୟବେଶୀ। କିନ୍ତୁ ତଫାତ ଏଇଟା ଯେ ଆମ୍ଭେ ତା କେତେ ଗ୍ରହଣ କରୁଛେ ବା କେତେ ଗ୍ରହଣ ନ କରୁଛେ ସେଟା ନିର୍ଭର କରୁଛି ଆମ ଉପରେ, ସେଥିପାଇଁ ତୃଣମୂଳ ସ୍ତରରେ ଆମର ଉଦ୍ୟମ ଅବ୍ୟାହତ ରହିବା ଦରକାର। କିନ୍ତୁ ସେ କୌଶଳ ହଉ କି ଯାହା ହଉ, ଯେକୌଣସି କୌଶଳ ହଉ, ଆମକୁ ସମୟ ବାହାର କରିବାକୁ ପଡିବ, ଆଉ ସେଥିରେ ଆମର ଅଗ୍ରାଧିକାର ଦେବାକୁ ପଡିବ, ପ୍ରଥମେ ପ୍ରାଧାନ୍ୟ ଦେବାକୁ ପଡିବ, ଆଉ ବିଶେଷ କରି ଆମକୁ ସମୟ ବାହାର କରିବାକୁ ପଡିବ, ଆଉ ବିଶେଷ କରି ଆମର ଯୋଉ ବିଶେଷ କରି ଅନ୍ୟ ଯୁବପିଢ଼ି ମାନେ ଅଛନ୍ତି ସେ କେମିତି ଆମର ମାର୍ଗଦର୍ଶକ ହେବେ ବା ଆମର ପଥ ପ୍ରଦର୍ଶକ ହେବେ, ଆମେ କେମିତି ତାଙ୍କ ଉପରେ ଗୋଟେ ସକାରାତ୍ମକ ମନୋଭାବ ସୃଷ୍ଟି କରିପାରିବା, ତାଙ୍କୁ ସେ ଜାଗାରେ ସାହାଯ୍ୟ ସହଯୋଗର ବା ସହାନୁଭୂତିର ହାତ ବଢାଇ ପାରିବା, ଯଦି ଆମେ କୌଣସି ଦକ୍ଷତା ଆମର ଅଛି ବା କୌଶଳ ଅଛି ବୋଲି ଆମେ ଅନୁଭବ କରୁଛେ, ଯେ ସେମାନଙ୍କୁ କାହିଁ ଆମେ ସେ ବିଷୟରେ ଅବଗତ କରେଇ ପାରିବାନି ବା ସଚେତନ କରିପାରିବାନି, ନିଶ୍ଚିନ୍ତ କରିପାରିବା, କିନ୍ତୁ ସେଥିପାଇଁ ଆମର ପ୍ରଥମେ ଉଦ୍ୟମ ରହିବା ଦରକାର, ଆମର ଉଦ୍ୟମ ଆନ୍ତରିକତା ନିଶାପର ତ୍ୟାଗ ଏଗୁଡା ସବୁ ରହିବା ଦରକାର। ଏଇଟା ଥିଲେ କେବଳ ଯୁବପିଢ଼ି କାହିଁକି ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ସମଗ୍ର ସମାଜ ଭିତରେ ଆଗେଇ ପାରିବ କହିଲେ ଅତ୍ୟୁକ୍ତି ହେବ ନାହିଁ, କିନ୍ତୁ ସେ ଯାହା ହଉ ନା କାହିଁକି ମୁଁ ସର୍ବଶେଷରେ ଏତିକି କହିବି ଯେ ସମସ୍ତେ ସମୟକୁ ତାଳ ଦେଇ ଚାଲନ୍ତୁ, ସମୟରେ ସଦୁପଯୋଗ ବିନିଯୋଗ କରନ୍ତୁ, କର୍ତ୍ତବ୍ୟ ଠିକ ସେ କରନ୍ତୁ ଏବଂ ଅନ୍ୟମାନଙ୍କୁ, ଏବେ କଥାରେ ଅଛି ଆମେ ଭଲ କାମ କଲେ କିଏ ଭଲ କାମ କରିବ ନ କରିବ ସେଇଟା ବଡ କଥା ନୁହେଁ, ବଡ କଥା ହଉଛି ଆମେ ତାଙ୍କ ଉପରେ ପ୍ରଭାବ ବିସ୍ତାର କରିବା, ତାଙ୍କୁ କହିବା।

0: ଆଉ ମୁଁ ଭାବୁଛି ଆମେ ଯୋଉଟା ଭଲ କାମ କଲେ ସେ ନିଶ୍ଚିନ୍ତ ଆମ କାମକୁ ଅନୁକରଣ କରିବେ, ଆମେ ଖରାପ କାମ କଲେ ସେମାନେ ଅନୁକରଣ କରିବେ? ଯୁବପିଢ଼ି ଭଲ କାମ କଲେ ଅନୁକରଣ କରିବେ, ଅନୁକରଣ କରିବା ସ୍ୱାଭାବିକ କଥା, କିନ୍ତୁ ପ୍ରଶ୍ନ ଉଠୁଛି ସେମାନେ ଅନୁକରଣ ତ ନିଶ୍ଚିନ୍ତ କରିବେ, କିନ୍ତୁ ଆମେ ଗୋଟେ ନକାରାତ୍ମକ କାର୍ଯ୍ୟ ପ୍ରତି ଧ୍ୟାନ ଦେବାନି, ଯୋଉଟା ସକାରାତ୍ମକ, ଯୋଉଟା ଯୁବପିଢ଼ି ମାନଙ୍କ ଉପରେ ସମାଜ ଉପରେ ଯୋଉଟା ସୁପ୍ରଭାବ ବିସ୍ତାର କରିପାରିବ, ସୁପ୍ରଭାବ ନାହିଁ ଚିନ୍ତାରେ ଏଇ କାର୍ଯ୍ୟଧାରାରେ ଯଦି ଆମେ ଅନୁପ୍ରାଣିତ ହେବା, ଏଇ ମନୋବୃତ୍ତି ଯଦି ରଖି ଆମେ କାର୍ଯ୍ୟ କରିବା, ତାହେଲେ ସମାଜ ନିଶ୍ଚିନ୍ତ ଭାବରେ ଦକ୍ଷତା ହେଉ ବା ଯେକୌଣସି କୌଶଳ ହେଉ ନିଶ୍ଚିନ୍ତ ଆଗେଇ ପାରିବ, ଏଥିରେ କିଳେ ମାତ୍ର ସନ୍ଦେହର ଅବକାଶ ନାହିଁ।
1: ବିଲକୁଲ ଠିକ କଥା କହିଲେ ଭାଇ, ଯୁବପିଢ଼ି ନିହାତି ପ୍ରତି ମୁହୂର୍ତ୍ତରେ ଚେଷ୍ଟିତ ହେବା ଦରକାର, ଉଦ୍ୟମ କରି ଚାଲୁଥିବା ଦରକାର ଏବଂ ସତ୍ ମାର୍ଗରେ ରହିଥିବା ଦରକାର। ତେବେ ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କର ସୁଚିନ୍ତିତ ମତାମତ ରଖିଥିବାରୁ। ଆମେ ଆଶା କରିବୁ ଆମ ସହିତ ଆପଣ ଏମିତି ଯୋଡ଼ି ହୋଇ ରହିଥିବେ ଓ ସୁନ୍ଦର ସୁନ୍ଦର ମତାମତ ଦେଉଥିବେ।
0: ରହୁଛି, ନମସ୍କାର।
2: ନମସ୍କାର।
1: ତେବେ ଶ୍ରୀ, ଆମେ ତ ଆମ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କର ମତାମତ ସବୁ ଶୁଣିଲେ, ଏବେ ଏ ନେଇ ଚାଲୁ ଶୁଣିବା ବିଶେଷଜ୍ଞଙ୍କର କଣ ରହିଛି ମତାମତ।
2: ବିଲକୁଲ ଜାଣିବା ପ୍ରତୀକ୍ଷା।
1: ଆମ ସହିତ ଉପସ୍ଥିତ ଅଛନ୍ତି କୌଶଳ ପ୍ରଶିକ୍ଷଣର ଜଣେ ସଫଳ ଉଦ୍ୟୋକ୍ତା ଶ୍ରୀ ତ୍ରିଲୋଚନ ରାୟ ସାର।
2: ନମସ୍କାର ସାର, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ନମସ୍କାର। ପ୍ରଶ୍ନ ହେଉଛି ଆଜିର ଯୁବପିଢ଼ିଙ୍କ ପାଇଁ ସ୍କିଲ ଟ୍ରେନିଂର ଆବଶ୍ୟକତା କେତେ? ଆମେ ସମସ୍ତେ ଜାଣିଛନ୍ତି ଭାରତ ଗୋଟିଏ ଜନବହୁଳ ରାଷ୍ଟ୍ର, ଯେହେତୁ ଆମର ଶିକ୍ଷା ବ୍ୟବସ୍ଥାରେ ସ୍କିଲ ଟ୍ରେନିଂର କୌଣସି ଅପରଚୁନିଟି ନାହିଁ, ତେଣୁ ଆମର ଯୁବପିଢ଼ି ପ୍ରାୟ ବେକାରୀ ଆଡ଼କୁ ମୁହାଁଉଛନ୍ତି। ଆମେ ସମସ୍ତେ ଜାଣିଛନ୍ତି ଆମର ପଡ଼ୋଶୀ ରାଷ୍ଟ୍ର ଚାଇନା, ଯଦି ତା କଥା ଆମେ ବିଚାରକୁ ନବା, ତେବେ ସେ ଦେଶ ଗୋଟିଏ ମଧ୍ୟ ଜନବହୁଳ ରାଷ୍ଟ୍ର, ମାତ୍ର ସେ ଦେଶରେ ବେକାରୀ ଶବ୍ଦ ନାହିଁ। ତାର କାରଣ ହେଉଛି ଚାଇନାର ଅଧିକାଂଶ ଲୋକ, ପ୍ରାୟ 97% ଲୋକ ସେମାନେ ସ୍କିଲ ଅଟନ୍ତି, ସମସ୍ତେ ରୋଜଗାରକ୍ଷମ ଅଟନ୍ତି, ତେଣୁ ତାଙ୍କ ଦେଶରେ ବେକାରୀ ଶବ୍ଦ ନାହିଁ। ଆଜି ଆମ ଦେଶ ଯୁବପିଢ଼ି ବେକାରୀ ହେଉଛନ୍ତି, ଏଠି ତାର କାରଣ ଆମ ପାଖରେ ସ୍କିଲ ଟ୍ରେନିଂର ଅଭାବ ଅଛି। ତେଣୁ ଆମର ଏବେକାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏହି କଥା ଠିକ ଭାବରେ ବୁଝିପାରିଛନ୍ତି ଏବଂ ସେଥିପାଇଁ ସେ କେମିତି ଆମ ଦେଶରୁ ବେକାରୀ ଦୂର ହେବ ଏବଂ ଆମ ପିଲାମାନେ ବା ଆମର ଯୁବପିଢ଼ି କେମିତି ସ୍କିଲ ଟ୍ରେନିଂ ନେବେ ଏବଂ ରୋଜଗାରକ୍ଷମ ହେବେ, ସେ ପ୍ରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଆମର ଯୁବପିଢ଼ି ଏଥିପାଇଁ ଆଗେଇ ଆସିବା ଦରକାର। ସମସ୍ତେ ସ୍କିଲ ଟ୍ରେନିଂ ନେଲେ ଆମ ଦେଶରେ କାମର ଅଭାବ ନାହିଁ, ମାତ୍ର ଆମେ ମାନେ କେହି ସ୍କିଲ ନୁହନ୍ତି। ସେଥିପାଇଁ ଭାରତ ସରକାର ଯୋଉ ବ୍ୟବସ୍ଥା କରିଛନ୍ତି, ରାଜ୍ୟ ସରକାର ଯୋଉ ସ୍କିଲ ଟ୍ରେନିଂର ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ଆମ ଯୁବପିଢ଼ି ଆଗେଇ ଆସିବା ଦରକାର।
2: ସାର୍, ଆପଣ ନିଜର ଏତେ ସୁଚିନ୍ତିତ ମତାମତ ଆମ ଯୁବବାଣୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
3: ଧନ୍ୟବାଦ।
2: ନମସ୍କାର।
1: ତେବେ ଶ୍ରୀ, ଆଜି ଆମ ସହ ଅନେକ ଶ୍ରୋତାବନ୍ଧୁ ଯୋଡ଼ିଲେ ନା, ସେମାନଙ୍କ ସୁଚିନ୍ତିତ ପ୍ରତିକ୍ରିୟା ମଧ୍ୟ ରଖିଲେ, ଆଉ ତାଙ୍କ ସହିତ ଆମ ଆଲୋଚନାରୁ ଏହା ସ୍ପଷ୍ଟ ଯେ ବଦଳୁଥିବା ଏହି ଆଧୁନିକ ଯୁଗରେ ପାଦ ମିଳେଇ ଚାଲିବାକୁ ହେଲେ ଆମ ଯୁବପିଢ଼ିଙ୍କୁ ଡିଗ୍ରୀଧାରୀ ହେବା ସହ କୌଶଳଧାରୀ ବା ସ୍କିଲ୍ଡ ହେବାକୁ ପଡ଼ିବ, ତେବେ ଯାଇ ଆମର ରାଜ୍ୟ ଏବଂ ସମଗ୍ର ଦେଶ ଆଗକୁ ବଢ଼ିପାରିବ।
2: ଠିକ୍ କହିଛ ପ୍ରତୀକ୍ଷା। ଆମେ ସମସ୍ତେ ଜାଣୁ ଆଜିର ଯୁଗ ହେଉଛି କମ୍ପ୍ୟୁଟର, ଏକ୍ସପର୍ଟାଇଜ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ। କେବଳ ପାଠ୍ୟପୁସ୍ତକର ଶିକ୍ଷା ବା ଡିଗ୍ରୀ ଆଜିର ଯୁବପିଢ଼ିଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଯଥେଷ୍ଟ ନୁହେଁ। ନିଜ ଭିତରେ ଥିବା କୌଶଳକୁ ଚିହ୍ନିବା ଏବଂ ଆଧୁନିକ ବଜାରର ଆବଶ୍ୟକତା ଅନୁଯାୟୀ ବିକଶିତ କରିବା ଏବଂ ନିଜକୁ ଆତ୍ମନିର୍ଭରଶୀଳ କରିବା ଆଜିର ସମୟର ସବୁଠାରୁ ବଡ଼ ଆହ୍ୱାନ।
1: ବିଲକୁଲ ଠିକ କହିଛ ଶ୍ରୀ। ତେବେ ଆଜିର ଏହି ବିଷୟ ଉପରେ ଆପଣ ସମସ୍ତଙ୍କର ପ୍ରତିକ୍ରିୟା ସହିତ ଆମକୁ ଅବଗତ କରାଇଥିବାରୁ ଆପଣ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା, ଆମ ପାଖକୁ ଚିଠି ବା ମେଲ୍ ଦ୍ୱାରା ମତାମତ ପଠାଇବାକୁ ଆଦୌ ଭୁଲିବେନି।
2: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
2: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
1: ଆଉ ମୁଁ ପ୍ରତୀକ୍ଷା।
2: ରହୁଛୁ,
1: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟା ମୁଖ୍ୟ ସମ୍ଭାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟରୀ ରାଜ୍ୟ ମୁଖ୍ୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ। ଗଞ୍ଜାମ ଜିଲ୍ଲାରେ ଆଜି ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା

0: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026 ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା 7 ଜଣ ଶ୍ରମିକଙ୍କ ମୃତ୍ୟୁ ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 3 ଜଣ ରାଜସ୍ଥାନର ଜୟପୁରରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ହେବ ଉଦ୍ଯାପିତ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2095କୁ ବୃଦ୍ଧି ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ଶ୍ରୋତାବନ୍ଧୁ ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା ଆପଣମାନେ ମୋର ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ ନମସ୍କାର
1: यहां खबरें तोड़ी मरोड़ी नहीं जाती
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है
1: यहां होती है सीधी सटीक और सच्ची खबरें
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर
1: क्योंकि ये है देश का सबसे भरोसेमंद न्यूज चैनल डीडी न्यूज केवल खबर पूरी खबर

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 66ତମ ଭାଗ ସନ୍ଧ୍ୟା 6:10। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଏଥିରେ ଶୁଣିବେ ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା। ଆଲୋଚନା କରିବେ କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରାତି 17:25। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ ବର୍ଷାଦିନେ ପାଳଛତୁ ଚାଷ ସମ୍ପର୍କରେ ଡକ୍ଟର ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଓଡ଼ିଶୀ ଗୀତ ରାତି 8:30। କଣ୍ଠଶିଳ୍ପୀ ପଶ୍ଚିମେଶ୍ୱର ଜେନା। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଓ ଇନ୍ସାଇଟ୍ସ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ରାତି 9:30। ରାତି 10:00 ଶୁଣିବେ ସୁଗମ ସଂଗୀତ। ଲଣ୍ଡନର ଓଭାଲ୍ଠାରେ ଆଇସିସି ମହିଳା ଟି20 ବିଶ୍ୱକପ୍ 2026ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:30। ଖେଳ ଶେଷ ହେବା ପର୍ଯ୍ୟନ୍ତ

ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ଦିଲ୍ଲୀପ ଶ୍ରୀଚନ୍ଦନ ଶ୍ରୀମଦ୍ ଭାଗବତର 84ତମ ଭାଗ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ଶୁଣିବେ ଅସ୍ଥିର ସୁରକ୍ଷା ଓ ଯତ୍ନ ଆଲୋଚନା କରିବେ ଡାକ୍ତର ଅଜିତ କୁମାର କର ପ୍ରଭାତ ପରିକ୍ରମା ସକାଳ 17:25 କଥିକା ସକାଳ 17:35 ଏଥିରେ ଶୁଣିବେ ନୈତିକ ଶିକ୍ଷାର ଆବଶ୍ୟକତା ଆଲୋଚକ ମନୋରଞ୍ଜନ ମିଶ୍ର ଅଞ୍ଜଳି ସକାଳ 17:40 କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ ସଙ୍ଗୀତ ପ୍ରସନ୍ନଜିତ ସିଂ ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ଏଥିରେ ଶୁଣିବେ ରଥ ନିର୍ମାଣ ଐତିହ୍ୟ ଆଲୋଚନା କରିବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ବୈଦେହିକ ବିଳାସର 73ତମ ଭାଗ ସକାଳ 8:45 ନାଟକ ଭଞ୍ଜ କବି ସମ୍ରାଟ ପ୍ରଚାର କରିବୁ ଦିନ 10:00 ରଚନା ରଜତ କୁମାରଙ୍କର ପ୍ରଯୋଜନା ରମାପଦ ନନ୍ଦ ଅଭୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ସରିତା ପଣ୍ଡା ଏବଂ ପ୍ରଦୀପ କୁମାର ପଲ୍ଲୀ ଦିନ 11:30 ଗୋପାଳଙ୍କ ଓଗାଳ ପରିବେଷଣ କରିବେ ଧରଣୀଧର ବେହେରା ଏବଂ ସାଥୀ ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30 ଏଥିରେ ଶୁଣିବେ ମଧୁମେହ ରୋଗୀଙ୍କର ଖାଦ୍ୟ ଓ ସ୍ୱାସ୍ଥ୍ୟର ଯତ୍ନ ଆଲୋଚନା କରିବେ ଡାକ୍ତର ସମ୍ବିତ କୁମାର ସୁବୁଧି ଖଞ୍ଜଣୀ ଭୋଜନ ଦିନ 1:10 ପରିବେଷଣ କରିବେ ତ୍ରିବିକ୍ରମ ସେନାପତି ନାରୀମହଲ ଦିନ 1:20 ଏଥିରେ ଶୁଣିବେ ପୀଡ଼ିତା କ୍ଷତିପୂରଣ ଆଇନ ଏ ସମ୍ପର୍କରେ ଆଇନଜୀବୀ ସଂଜତ ଦାସଙ୍କ ସହିତ ଆଲୋଚନା ଗାନ୍ଧୀ ଚର୍ଚ୍ଚା ଦିନ 2:45 ଏଥିରେ ଶୁଣିବେ ଗାନ୍ଧିଜୀଙ୍କର ସମୟାନୁବର୍ତ୍ତିତା ଆଲୋଚକ ନାରାୟଣ ପ୍ରସାଦ ଜେନା ଯୁବବାଣୀରେ ମହ୍ଲାର ଅପରାହ୍ନ 5:30 ଏଥିରେ ଶୁଣିବେ ଗୀତିକଥା ଆସିଛି ବରଷା ହସୁଛି ଚଷା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ ସନ୍ଧ୍ୟା 6:10 ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରାତି 17:25 ପଲ୍ଲୀମଞ୍ଚ ରାତି 17:30 ଏଥିରେ ଶୁଣିବେ ଖମ୍ବ ଆଳୁ ଚାଷରୁ ଅଧିକ ଲାଭ ଏ ସମ୍ପର୍କରେ ଡକ୍ଟର ସୁଶାନ୍ତ କୁମାର ଜଟ୍ଟଙ୍କ ସହିତ ଆଲୋଚନା ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30 ଏଥିରେ ଶୁଣିବେ ଫେମିନିଜମ୍ ଏ ସାଇକୋଲୋଜିକାଲ ପରସ୍ପେକ୍ଟିଭ୍ ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ନାଟକ ଭକ୍ତବତ୍ସଳ ଜଗନ୍ନାଥ ପ୍ରଚାର କରିବୁ ରାତି 10:02 ରଚନା ନାରାୟଣ ଚନ୍ଦ୍ର ମହାପାତ୍ର ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତ କ୍ରମରେ ଶୁଣିବେ ମାଣ୍ଡୋଲିନ୍ ବାଦନ ରାତି 10:30 ପରିବେଷଣ କରିବେ ୟୁ ଶ୍ରୀନିବାସ ଗୀତ ଗୀତିକା ଶୁଣିବେ ସକାଳ 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00 ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 5:00 ସନ୍ଧ୍ୟା 6:30 ଓଡ଼ିଆ ଆଲବମ୍ ଗୀତ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 8:02 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 66ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 66ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କଲେ। ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି, ସେମାନଙ୍କୁ ପ୍ରୋତ୍ସାହନ ଦଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ ରହିବ, ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳି ମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି। ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳି ମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି, ସେ ବହୁତ କିଛି କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ୍ ଠାରୁ ଆରମ୍ଭ କରି ମନୋବଳ ବଢାଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଶୁଣୁଥିଲେ ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ।
1: ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ବୃହତ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ

ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍କେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିଭିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ଥ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା।

0: ଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍କତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ ଦୁଇଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ

0: ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ ଭିବିଜି ରାମଜୀ ଯୋଜନା ଜୁଲାଇ ପହିଲାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସ୍ବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10 ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋହାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଳିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ଭାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମଦ୍ୱେଷେ ରାଷ୍ଟ୍ରତେ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର ଶ୍ରୋତା ବନ୍ଧୁ, ରାତି 7ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ଏକ ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ

କରିଛନ୍ତି। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମରସତ୍ତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ମୁଖ୍ୟ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି ଓ ଇରା ମହାନ୍ତି କଥାଚିତ୍ର ଓ ମାଇ ଲଭ୍।

吹唱吧，吹唱吧，吹。ଏଥର ଏଥର ଗାଇଛନ୍ତି ମଧୁବାଳା ଓ ଚିତ୍ରଭାନୁ କଥାଚିତ୍ର ମାଇ ଫାର୍ଷ୍ଟ ଲଭ୍।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ନୀନା ସାହୁ ମୁଖ୍ୟ ସମ୍ବାଦ ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମ୍ନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା କୃତ୍ରିମ ବୁଦ୍ଧିମତା ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଏହା ଭବିଷ୍ୟତ

0: ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
1: जो नए साथी इस फोरम के साथ जुड़ रहे हैं, मैं उन्हें भारत जापान सक्सेस स्टोरी का भाग बनने पर हार्दिक बधाई देता हूं। फ्रेंड्स, भारत जापान संबंध वाकई बहुत स्पेशल है। हमारी इकोनॉमिक पार्टनरशिप की सफलता के कई उज्जवल उदाहरण है। अभी अभी हमने हरियाणा के खरखोदा में मारुति सुजुकी के नए प्लांट का उद्घाटन किया। जब जापान की एक्सपर्टीज और इन्वेस्टमेंट भारत के स्पीड और स्केल के साथ जुड़ती है तो पूरी दुनिया को फायदा होता है।
0: ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବାବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଆଗାମୀ 6ରୁ 12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋହାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ

0: ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,01,673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିଭିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି ବର୍ଷନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ୍ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପଭିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପଭି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
3: ଖଣିଜ ସମ୍ପଦ ବହୁଳ ଏହି ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକାଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କ

0: ଆମେ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ। ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
1: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ ଟିଏଚ୍ଆଇ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ ଟିଏଚ୍ଆର୍ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତୀ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5 ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋହାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ତମର ତ ଜାଣିକି ସବୁକିଛି ଅଛି, ଗାଡି ଅଛି, ଘୋଡା ଅଛି, ଜମିବାଡି ଅଛି, ରୋଜଗାର ଅଛି, ଏ ଦେଲା ବେଳକୁ କିଆଁ ଜୀବନ ଛାଡି ଯାଉଛି ମୁଁ କିଛି ଜାଣିପାରୁ ନାହିଁ। ଏଠି କଣ ଆଉ କେହି ଭଦ୍ର ଲୋକ ନାହାନ୍ତି?
1: ଅଛନ୍ତି ଅଛନ୍ତି ଭଦ୍ର ଲୋକ। ନବଘନ ଭାଇ ଜୁହାରେ ଜୁହାରେ, ମୁଁ ଯେ ମାଓପା।
0: ତେମେ ତ ଯେ ମାଓପା ମୁଁ ଜାଣିଲି, ଏମିତିଆ କାମଟା କାହିଁକି କଲ?
1: କଣ ହେଇଛି କି?
0: ମାନେ ତମେ ଯେମିତି ନ ଜାଣିଲା ଭଳିଆ ହଉଛ।
1: ତମେ କହିଲେ ସିନା ଜାଣିବି।
0: ଆଜି ମୋ ନାତିକି ପଠେଇଥିଲି ତମ ଘରକୁ। ହଁ, ତମେ ଜାଣିଥିବ
1: ଗଛ ତ
0: ନାଇଁ। ଆଉ ଗୋଟେ କାମ ଥିଲା।
1: କୋଉ କାମ?
0: ଟ୍ରାକ୍ଟର।

0: ପଠେଇଥାନ୍ତ
1: ଟ୍ରାକ୍ଟର ମାଧିଆ ଭାଇ ନେଇଛି
0: ନେଇଛି
1: ହଁ
0: ଯେ କଣ ମୋ ନାଁ ହେଇତାନି କାରଣ କଟିଗଲା
1: ନା ନା ଅଛି ଏଇ ଯୋଉ ଗଛ ଲଗା ଆମର ଚାଲିଛି ଗଛ ସବୁ ଲଗା ହଉଛି ତାକୁ ଟିକେ ମୁଁ ଦେଖୁଛି ଯାଇ
0: ଦେଖୁଛ
1: ଲଗଉଛି
0: ଲଗଉଛି
1: କେମିତି କଣ ବାଡ଼ବନ୍ଦୀ ହବ ଗାଈ ଷଢ ପଶିଯିବ ଖାଇଦବ ଭାଙ୍ଗିଦବ
0: ହେଇଟି ହେଇଟି ହେଇଟି ଯେ ମା ଅପା ଭଲ ତ ଡିହ ଖଣ୍ଡିଏ ତମର ଅଛି ବାଡି ବଗିଚା କରିଛ ଶାଗ ମୁଗ ହଉଛି ବିଲ ବାଡି ଅଛି ଏତକ ପୁଣି ନିଅଟ ପଇଲା ଯେ ଆହୁରି ଗଛ ଲାଗିବ ତମ ଭାଇ
1: ଇଏ ଆମ ବାଡିରେ ନୁହଁ ମୋ ଭାଇ
0: ଆଉ କଣ କହ ମୋ ବାଡିରେ
1: ଆମ ବାଡିରେ ଯାହା ଲାଗିବା କଥା ଲାଗିଛି
0: ଲାଗିଯାଇଛି
1: ଆଉ ଗାଁରେ ଗାଁ ବାହାରେ
0: ରାସ୍ତା କଡ଼ରେ
1: ଖାଲି ଜାଗା ମାନଙ୍କରେ
0: ଜାଗାରେ
1: ହଁ
0: କିଏ ନ କହୁଛି
1: ଆମେ ସବୁ ଲଗଉଛୁ ଆମ ଗୋଷ୍ଠୀରେ
0: ମୁଁ ଜାଣିଛି ଜାଣିଛି ମୁଁ ବି ଗଛ ଦେଇଥିଲି ପଇସା ପତ୍ର ଦେଇଥିଲି ତମେମାନେ ସବୁ ନେଇଥିଲ ଏମିତି କେତେ ଦିନ ଯାଏ ଗଛ ସବୁ ନଗା ଲଗେଇ ଚାଲିବ କି
1: ଭାଇ ଜୁଲାଇ ଏକ ତାରିଖରୁ ସାତ ତାରିଖ ଯାଏ ବନ ମହୋତ୍ସବ ସପ୍ତାହ ପାଳନ ଚାଲିଛି ତାରି ଭିତରେ ଅଧିକରୁ ଅଧିକ ଗଛ ଲଗେଇବା
0: ଶ୍ରୋତା ବନ୍ଧୁ ଇଏ ବୁଝି ରଖିବା।

0: ଏମିତି କେତେ ଦିନ ଯାଏ ଗଛ ସବୁ ଲଗାଲଗି ଚାଲିବ କି
1: ଭାଇ? ଜୁଲାଇ ଏକ ତାରିଖରୁ ସାତ ତାରିଖ ଯାଏ ବନ ମହୋତ୍ସବ ସପ୍ତାହ ପାଳନ ଚାଲିଛି। ଅଧିକରୁ ଅଧିକ ଗଛ ଲଗେଇବା।
0: ଶ୍ରୋତା ବନ୍ଧୁ, ଇଏ ବୁଝି ରଖିବା ଦରକାର, ଏ ଯୋଉ ବନ ମହୋତ୍ସବ କାର୍ଯ୍ୟକ୍ରମଟି ହଉଛି ଇଏ ଜାଣିକି ଆମ ମାନଙ୍କ ଭବିଷ୍ୟତ
1: ପାଇଁ। ଆମେ କେମିତି ଭଲରେ ରହିବା, ବର୍ଷା କେମିତି ଭଲରେ ହବ,
0: ଶୀତ ବି ହବ, ଚାଷବାସ ବି ଠିକ ହବ,
1: ଚାଷବାସ ଠିକ ହବ, ଭୂପୃଷ୍ଠ ଜଳସ୍ତର କେମିତି ଠିକ ରହିବ, ଆମ ପରିବେଶ କେମିତି ସବୁଜିମାରେ ଭରିକି ରହିବ, ଆମର ଲକ୍ଷ୍ୟ ରହିଛି ସେଇଆ।
0: ତମେ ଏମିତି ଗଛ ଗଣ୍ଡାଏ ଲଗେଇଦେଲେ ସବୁ ଠିକଠାକ ହେଇଯିବ।
1: ଗଣ୍ଡାଏ କେତେ ଗଛ ଲାଗିଲାଣି ତୁମେ ଦେଖିଲଣି?
0: ହବ, ତମରି ଗୋଟାଏ ଗାଁରେ ଗଛ ଲାଗି ଗଲେ ଗଗଲା ରାଇଜ
1: ନା ନା ସବୁଆଡେ ଲାଗୁଛି। ବର୍ତ୍ତମାନ ବର୍ଷା ଟିକେ ହେଇଛି, ପାଗ ଭଲ ଅନୁକୂଳ ଅଛି, ଏଇ ସମୟରେ ଯଦି ଆମେ ଗଛ ଟିକେ ଲଗେଇବା ଆଉ ପାଣି ଦବାକୁ ଗଛରେ ପଡିବନି।
0: ଶ୍ରୋତା ବନ୍ଧୁ, ସରକାରୀ ସ୍ତରରେ ବ୍ୟାପକ ଆୟୋଜନ କରାଯାଉଛି, ମାଗଣାରେ ଚାରା ଦିଆଯାଉଛି, ଆପଣମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି। ଟିକିଏ ଖାଲି ସହଯୋଗ ପାଇଁ ଆପଣମାନେ ହାତ ବଢେଇଲେ ଆମେ ଯଦି ମଣିଷ ଗୋଟାକେ ଗୋଟାଏ ଯୋଡ଼ାଏ ଲେଖା ଗଛ ଲଗେଇବା।
1: ଗୋଟାଏ ଯୋଡ଼ାଏ କାହିଁକି ଭାଇ, ଅଧିକ ଲଗେଇଲେ କଣ ଅସୁବିଧା ହବ କି?
0: ଅଧିକ ଲଗେଇଲେ ସେ ଗଛ ବଢିବା ଦରକାର ନା? ଆଉ
1: ବଢିବ,
0: ବଢିବ,
1: ନିଶ୍ଚିତ ବଢିବ।
0: କେମିତି?
1: ଆମେ ମାନେ ଟିକେ ଯତ୍ନ ନଉଥିବା।
0: ଆଚ୍ଛା,
1: ଆମେ ଯେମିତି ପିଲା ଛୁଆଙ୍କ ଯତ୍ନ ନଉଛନ୍ତି ସେମିତି ଗଛର ଯତ୍ନ ନବା
0: ନିହାତି କଥା। ଶ୍ରୋତା ବନ୍ଧୁ, ପାଣିପାଗ ଯାହା ହେଲାଣି, ଏଥରକ ଯୋଉ ଭଳିଆ ନିଅଣ୍ଟିଆ ବର୍ଷା, ଯୋଉ ଭୟଙ୍କର ଗୁଳୁଗୁଳି, ତା ସାଙ୍ଗକୁ ଯେମିତିଆ ମୁଣ୍ଡ ଫଟା ଖରା, ଯଦି ପାଣି ନ ମିଳିବ, ଚାଷବାସ ବନ୍ଦ ହେଇଯିବ, ଏ ମାନବ ସମାଜ ବଞ୍ଚିବ କେମିତି?
1: ନା ଭାଇ, ଆମେ ଏବେଠୁ ଯଦି ସଚେତନ ହବା, ଗଛ
0: ଲଗେଇବା,
1: ସବୁଜିମାରେ ଭରିବା, ତାହେଲେ ଆଗାମୀ କି ବର୍ଷା ଠିକ ହବ, ଆଉ ଗୁଳୁଗୁଳି ଏତେ ହବନି।
0: ଓ, ଗୋଟାଏ କଥା ମନେ ପକେଇଦେଲ।
1: କୋଉ କଥା?
0: କୋଉ କଥା? ସ୍ନାନ ପୂର୍ଣ୍ଣମୀ କି ଆମେ ଅରିଖି ତିଆର ମୋର ଯାଇଥିଲୁ।
1: ହଁ, ଯାଇଥିଲ ବା, ଦର୍ଶନ କରିକି ଆସିଲ ମହାପ୍ରଭୁଙ୍କୁ।
0: ହଁ, ଠାକୁରଙ୍କୁ ଦର୍ଶନ ହେଲା।
1: ହଁ,
0: ଭୋଗରାଗ ନେଇକି ଆଇଥିଲୁ।
1: ହଁ,
0: ଖର୍ଚ୍ଚ ବାର୍ଚ୍ଚ ବି ଗୁଡାଏ ହେଲା।
1: ହଉ ହେଲା, ଠାକୁରଙ୍କ ପାଖକୁ ଯାଇଥିଲ, ଖର୍ଚ୍ଚ ହେଲା, ସେଥିରେ ମନ ଦୁଃଖ କରନି।
0: ଜମାରୁ ସେ କଥା କରୁନି, ମୋ ଗାଡିଟା ତମ ଘରଠି ରହିଯାଇଛି, ଏପର୍ଯ୍ୟନ୍ତ ମୋ ଘରକୁ ଫେରିଲାନି।
1: ମାଗୁଣୀ ନେଇକି ଯାଇଛି,
0: ପୁଣି ମୋ ଗାଡି ଆଉ ଜଣକୁ ଦେଇଦେଲ?
1: ନା ଦେଇନି, ସେ କହିଲା କି ଭାଇ କହିଲେ ତମ ପୁତୁରା କଣ ତାଙ୍କ ସାଙ୍ଗରେ ଗଲା, ସେ ନେଇକି ଯାଇଛି, ଆସିକି ଦେଇଦବ ତମକୁ।
0: ଏମିତି?
1: ହଁ,
0: ଠାକୁରଙ୍କ କଥା ମନେ ପକେଇଲ।
1: ହଁ,
0: ମହାପୁରୁ ଏବେ ଅଣସରରେ ଅଛନ୍ତି।
1: ହଁ, ଅଛନ୍ତି,
0: ଅଲାରନାଥଙ୍କ ଦର୍ଶନ ଚାଲିଛି,
1: ଯିବା କି ଟିକେ?
0: ବର୍ତ୍ତମାନ କାମଟା ସାର,
1: ହଉ, ସନ୍ଧ୍ୟା ବେଳ ବସିକି ଭଜନ ଟିକେ ଶୁଣିବା, ତାପରେ କଥା ହବା।
0: ହଉ।

0: ହେ ମାପା ଛଞ୍ଚ ଘଡି ହରି କଥା ଟିକେ କାନରେ ପଡିଗଲା ମନ କର୍ଣ୍ଣ ପବିତ୍ର
1: ହେଲେ ଛତୁ ତରକାରୀ ଟିକେ ଆଣିଥିଲି ତମ ପାଇଁ
0: ମୋ ପାଇଁ
1: ହଁ
0: ତମେ
1: ଆଜି ବହୁ କରିଥିଲା ତ
0: ଖାଇଲା
1: ବେଳେ ଆଉ ପେଟକୁ ଗଲାନି
0: ଆଣିଛ
1: ହଁ ନେଇ ଆସି ଏଇଠି ରହିଲା ଆଉ ନେଇଯିବ ଘରେ ଖାଇବ
0: ମୁଁ ଘରେ ଖାଇବି ଯେ ଏ ଛତୁ ତିଅଣ ଟିକେ ଦେଇଦେଲେ କଣ କାମଟା ହବ
1: ଭାରି ବଢିଆ ହେଇଛି
0: ଓ ତମକୁ ଭଲ ଲାଗିଲା ମତେ ଭଲ ଲାଗିବ କିନ୍ତୁ ଶ୍ରୋତା ବନ୍ଧୁ ଏଥିରୁ ଜାଣିବେ କଣ
1: ଆଜି ପରା ତାରି ଉପରେ ବିଷୟଟିଏ ଅଛି
0: କହିବାକୁ କଣ ଚାହୁଁଛ
1: ଆଜିର ଆଲୋଚନାର ବିଷୟ ହେଉଛି ବର୍ଷା ଦିନେ ପାଳ ଛତୁ ଚାଷ
0: ଆଚ୍ଛା
1: ମହାଶୟ ହେଉଛନ୍ତି ଡକ୍ଟର ବିଶ୍ୱରଞ୍ଜନ ପଟ୍ଟନାୟକ ଆଲୋଚନା ଆରମ୍ଭ ହଉ
0: ଶୁଣିବା
2: ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ବିଶ୍ୱରଞ୍ଜନ ପଟ୍ଟନାୟକ ପଟ୍ଟନାୟକ ସ୍ୱାଗତ ନମସ୍କାର
3: ନମସ୍କାର
2: ଛତୁ ଚାଷ ବିଷୟରେ ଟିକେ ଜାଣିବା ଛତୁ ଚାଷ ଆମେ କାହିଁକି କରିବା
3: ଛତୁ ହେଉଛି ଗୋଟେ ସ୍ୱାସ୍ଥ୍ୟ ପାଇଁ ତମ ଖାଦ୍ୟ ରୂପରେ ବିବେଚିତ ଛତୁ ପୁରାତନ କାଳରୁ ରାଜା ମହାରାଜା ମାନେ ଏହାକୁ ବ୍ୟବହାର କରିଆସିଛନ୍ତି ଛତୁର ସ୍ୱାଦ ଏବଂ ସୁଗନ୍ଧ ସହିତ ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଭିଟାମିନ୍ ଧାତବ ଲବଣ ଥିବାରୁ ଏହା ଅତି ଉତ୍କୃଷ୍ଟ ଖାଦ୍ୟ ରୂପେ ବିବେଚିତ ପ୍ରଥମେ ଗୋଟେ କେଜି ଛତୁରେ ଆପଣଙ୍କର 910 ଗ୍ରାମ ଜଳୀୟ ଅଂଶ ରହୁଛି 11 ଗ୍ରାମ ତନ୍ତୁ ଜାତୀୟ ପଦାର୍ଥ ବା ଫାଇବର ଯୋଉଟା ସେଟା ରହୁଛି 28 ଗ୍ରାମ ପୁଷ୍ଟିସାର 7 ଗ୍ରାମ ଚର୍ବି ଜାତୀୟ 10 ଗ୍ରାମ ଧାତୁ ସାର ସନ୍ତୁଳିତ ଅବସ୍ଥାରେ ରହିଥାଏ ତେଣୁ ଛତୁରେ ଯେଉଁ ପ୍ରୋଟିନ୍ ଆଉ ଖାଦ୍ୟ ସାର ଥିବା ସତ୍ତ୍ୱେ ଶ୍ୱେତସାର ଓ ଚର୍ବି କମ୍ ଥିବାରୁ ବହୁମୂତ୍ର ରୋଗୀ ଯେଉଁ ଆପଣଙ୍କର ଡାଇବେଟିସ୍ ପେସେଣ୍ଟ ହେଲେ ବା ବ୍ଲଡ୍ ପ୍ରେସର ପେସେଣ୍ଟ ହେଲେ ଏହା ପଥ୍ୟ ରୂପରେ କାମ ଦିଏ ଆଉ ଛତୁ ଗୋଟେ ଏମିତିଆ ଜିନିଷ ଯୋଉଟାକି ଇଜିଲି ଡାଇଜେଷ୍ଟିଭ ହୁଏ ମଧ୍ୟ ହଜମ ହୁଏ ଛୋଟ ଛୁଆ ଖାଆନ୍ତୁ ବା ବୃଦ୍ଧା ଲୋକ ଖାଆନ୍ତୁ ବା ଯେଉଁମାନେ ପ୍ରେଗନେଣ୍ଟ ଲେଡ଼ିମାନେ ଖାଆନ୍ତୁ ମଧ୍ୟ ଏହା ସହଜରେ ହଜମ ହୋଇଥାଏ ଏବଂ ଭଲ ମେଡିସିନାଲ ବା ଔଷଧୀୟ ରୂପରେ ମଧ୍ୟ କାମ କରିଥାଏ ତେଣୁ ଛତୁରୁ ମଧ୍ୟ ବିଭିନ୍ନ ପ୍ରକାର ଆମର ଆଜିକାଲି ଭାଲ୍ୟୁ ଆଡିସନ ଖାଦ୍ୟ ରୂପରେ ମଧ୍ୟ ପରିଚିତ ହେଲାଣି ଛତୁ ସୁପ୍ କରନ୍ତୁ ଛତୁ ଭଜା କରନ୍ତୁ ଛତୁ ଆମଲେଟ୍ କରନ୍ତୁ ଛତୁ ବଡ଼ି କରନ୍ତୁ ଛତୁ ପାମ୍ପଡ଼ କରନ୍ତୁ ଏବଂ ଛତୁ ଆଚାର ମଧ୍ୟ ଆପଣ କରିପାରିବେ ତେଣୁ ପ୍ରଥମେ ଯଦି ଆମେ ସତେଜ ଛତୁ ଆଣି ଖାଇବା ତାହେଲେ ଆମର ଏଇଟା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷରେ ହିତକାରକ ସବୁ ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛି ସେମାନେ ନିଜ ଘରେ ବ୍ୟବହାର କରନ୍ତୁ ଏବଂ ଏହାକୁ ବହୁଳ ଭାବରେ ବ୍ୟବସାୟିକ ଭିତ୍ତିରେ ମଧ୍ୟ ଆକୁ ପ୍ରଚାର ପ୍ରସାର କରନ୍ତୁ ଏବଂ ଏଥିରୁ ମଧ୍ୟ 2 ପଇସା ରୋଜଗାର ମଧ୍ୟ କରିପାରିବେ ଆମେ ଓଡ଼ିଶାରେ 2 ପ୍ରକାର ଛତୁ କରୁଛେ ବ୍ୟବସାୟିକ ଭିତ୍ତିରେ ଏମିତି ତ ଛତୁ ବହୁତ ପ୍ରକାର ଅଛି ଯୋଉଟାକି 10,000 ଶ୍ରେଣୀର କବକ ଅଛନ୍ତି କିଛି ଆମର ଔଷଧୀୟ ଗୁଣ ଅଛି ମଧ୍ୟ ଯୋଉଟାକି ଔଷଧ ପ୍ରିପାରେସନ ମେଡିସିନ ପ୍ରିପାରେସନ କରୁଛେ ଆଉ କିଛି ଆମେ ଖାଦ୍ୟ ରୂପରେ ମଧ୍ୟ ତାକୁ ବ୍ୟବହାର କରୁଛେ ଆଉ କିଛି ବିଷାକ୍ତ ଛତୁ ମଧ୍ୟ ଅଛି ତା ପ୍ରତି ମଧ୍ୟ ଆମକୁ ନିବୃତ ରହିବା ଦରକାର ତେଣୁ ଏଇ ଯୋଉ 2 ପ୍ରକାର କହିଲି ସାଧାରଣତଃ ଆମେ ଯୋଉ ବ୍ୟବସାୟିକ ଭିତ୍ତିରେ କରିବା ଗୋଟେ ପାଳ ଛତୁ ଆଉ ଗୋଟିଏ ହେଉଛି ଧିଙ୍ଗିରି ଛତୁ ଏହାର ପ୍ରଚାର ପ୍ରସାର ଆମର ଓଡ଼ିଶାରେ ବହୁଳ ମାତ୍ରାରେ ହେଉଛି ସାଧାରଣତଃ ଆପଣ ଦେଖନ୍ତୁ କଟକ ଭୁବନେଶ୍ୱର ପୁରୀ ଜଗତସିଂହପୁର ଯେତେ ସବୁ କୋଷ୍ଟାଲ ବେଲ୍ଟ ରହିଲା ତା ଦେହରେ ଲୋକମାନେ ରୋଜଗାର କରି ସେମାନଙ୍କର ଆର୍ଥିକ ମାନଦଣ୍ଡ ମଧ୍ୟ ସୁଦୃଢ଼ ହୋଇପାରିଛି ତେଣୁ ଏହା ହେଉଛି ଗୋଟେ ଆତ୍ମନିଯୁକ୍ତିର ପନ୍ଥା ମଧ୍ୟ ଆମ ରାଜ୍ୟରେ ଯୋଉ ବେକାର ଯୁବକ ଯୁବତୀ ମାନେ ଅଛନ୍ତି ଆତ୍ମନିଯୁକ୍ତ ଦାରିଦ୍ର୍ୟ ମୁକାବିଲା କରିବା ପାଇଁ ଛତୁ ଚାଷ କରୁଛନ୍ତି ଏହା ଏକ ଉତ୍କୃଷ୍ଟ ପନ୍ଥା ଏହି ଛତୁ ଚାଷକୁ ଭିତ୍ତି କରି ବହୁ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ି ଉଠିଛି ଯେମିତି ଆପଣଙ୍କର ଛତୁ ମଞ୍ଜି ଉତ୍ପାଦନ ଶିଳ୍ପ ଆଉ ଆପଣଙ୍କର ଛତୁ ପ୍ରକ୍ରିୟାକରଣ ସଂରକ୍ଷଣ ଇତ୍ୟାଦି ଦ୍ୱାରା ଯେଉଁଥିରେ କି ବେକାର ଯୁବକ ଯୁବତୀମାନେ ଆତ୍ମନିଯୁକ୍ତି

0: ପାଇପାରିବେ ଯେଉଁମାନଙ୍କର ଜମି ନାହିଁ, ଭୂମିହୀନ ଚାଷୀ, ତାଙ୍କ ପାଇଁ ମଧ୍ୟ ଏଇଟା ଗୋଟିଏ ଭଲ ପନ୍ଥା। ଗୋଟିଏ ଘର ମଧ୍ୟରେ ଯଦି ଆପଣ ତିନି ଚାରି ଥାକ କରିକି ଛତୁ ବେଡ୍ ପ୍ରସ୍ତୁତ କରିପାରିବେ ଭାଡ଼ି କରିକିରି, ତାହେଲେ ମଧ୍ୟ ଆପଣ ବହୁତ କମ୍ ଜାଗାରେ ଆପଣ ମଧ୍ୟ ଅମଳ ପାଇପାରିବେ ଓ ରୋଜଗାର ମଧ୍ୟ କରିପାରିବେ। ଆଉ ଗୋଟିଏ ରହିଲା ଆପଣଙ୍କର ଯେଉଁମାନେ ମହିଳାମାନେ ରହୁଛନ୍ତି, ତାଙ୍କ ପାଇଁ ମଧ୍ୟ ଇଏ ଗୋଟିଏ ଭଲ ଚାଷ, ଯେଉଁଟାକି ତାଙ୍କର ଅବସର ସମୟ ବାହାର କରି ଯଦି କିଛି ସମୟ ଆଧିରେ ବିନିଯୋଗ କରୁଛନ୍ତି, ଘର ଭିତରେ ରହିକରି କମ୍ ସମୟରେ ଅଧିକ ଲାଭଜନକ ହୋଇପାରିବେ। ମହିଳାମାନଙ୍କ ପାଇଁ ଛତୁ ଚାଷ ଆୟର ଅନ୍ୟତମ ପନ୍ଥା ତଥା ଅବସର ସମୟରେ ମହିଳାମାନେ ଏହି ଛତୁ ଚାଷ ଯଦି କରିବେ ତାହେଲେ ଅର୍ଥ ମଧ୍ୟ ଉପାର୍ଜନ କରିପାରିବେ।
1: ତେବେ ଆମେ ଆସିବା ଛତୁ ଚାଷ ପ୍ରଣାଳୀ କେମିତି ଚାଷ କରିବା ଆଉ ତାର ପରବର୍ତ୍ତୀ ଯତ୍ନ କେମିତି ନିଆଯିବ ସେ ବିଷୟରେ ଆଲୋଚନା କରିବା। ଛତୁ ଚାଷ ବିଷୟ ଟିକେ କୁହନ୍ତୁ।
0: ଯଦି ଆମେ ପାଳ ଛତୁ ଚାଷ କରିବାକୁ ଚାହୁଁଛେ ତାହେଲେ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ ଆମେ କରିବା। ଯଦି ଆମେ ଧିଙ୍ଗିରି ଛତୁ ଚାଷ କରିବା ତାହେଲେ ଆମକୁ ଯୋଉ ଶୀତ ଦିନ ରହିଲା ଆମର ଅକ୍ଟୋବରରୁ ଫେବୃଆରୀରେ ଆମେ ଧିଙ୍ଗିରି ଛତୁ ଚାଷ କରିପାରିବା। ବର୍ଷା ଦିନେ ଆଉ ଖରା ଦିନେ ଛତୁ ଚାଷ କରିବା, ତା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଉତ୍ତାପ ମଧ୍ୟ ଦରକାର, ଟେମ୍ପରେଚର ଆଉ ହ୍ୟୁମିଡିଟି, ଯୋଉଟାକି ଆମର ପାଳ ଛତୁ ପାଇଁ 25-38 ଡିଗ୍ରୀ ଟେମ୍ପରେଚର ଦରକାର, ହ୍ୟୁମିଡିଟି ସେଇଟା ମଧ୍ୟ 80-90% ଆର୍ଦ୍ରତା ଦରକାର, ରହିଲେ ଆମର ଛତୁଟି ଅମଳ ଠିକ ପାଇବା। ଆଉ ଯଦି ଆପଣ ଧିଙ୍ଗିରି ଛତୁ କରୁଛନ୍ତି ଶୀତ ଦିନେ ତାହେଲେ ସେଥିପାଇଁ ଆମକୁ ଶୀତ ଦରକାର, 20-30 ଡିଗ୍ରୀ ସେଣ୍ଟିଗ୍ରେଡ ଟେମ୍ପରେଚରରେ ଆପଣ ଧିଙ୍ଗିରି ଛତୁ ଚାଷ କରିପାରିବେ। କିନ୍ତୁ ବର୍ତ୍ତମାନ ଆମେ ମଧ୍ୟ ଅଫ୍ ସିଜିନ୍ ଛତୁ ମଧ୍ୟ କରୁଛେ, ଯଦି ଆମେ ଚାହିଁବା ଶୀତ ଦିନେ ମଧ୍ୟ ପାଳ ଛତୁ ଚାଷ କରିବାକୁ ତାହେଲେ ମଧ୍ୟ ଆମେ ଯଦି ଏହି ଟେମ୍ପରେଚର ମେଣ୍ଟେନ୍ କରି ଗୋଟିଏ ଘର ଭିତରେ ପଲି ହାଉସ୍ ଭିତରେ 200 μ ପଲିଥିନ୍ର ଘର କରି ତା ଭିତରେ ଯଦି ବାଲି ଫାଲି ଦେଇକରି ଏବଂ ଯଦି କିଛି ବଲ୍ ପକେଇକି ଯଦି ଟେମ୍ପରେଚର ମେଣ୍ଟେନ୍ କରିବା ଶୀତ ଦିନେ ମଧ୍ୟ ଆମେ ପାଳ ଛତୁ ପାଇପାରିବା। ଯଦି ପାଳ ଛତୁ କରିବା ତା ପାଇଁ କିଛି ଆବଶ୍ୟକ ସାମଗ୍ରୀ ମଧ୍ୟ ଆମମାନଙ୍କୁ ଯୋଗାଡ଼ କରିବାକୁ ପଡ଼ିବ। ସେଥିପାଇଁ ଆପଣମାନେ ଯଦି ଚାହିଁବେ ଲେଖିକି ରଖନ୍ତୁ, ଆପଣଙ୍କର ଯଦି ଗୋଟିଏ ବେଡ୍ ତିଆରି କରିବେ ପ୍ରଥମେ ଆଗ ଗୋଟିଏ ବେଡ୍ କରି ନିଜେ ଆଗ ବ୍ୟବହାର କରନ୍ତୁ, କେମିତି ଆପଣଙ୍କର ଅମଳ ମିଳୁଛି, କ'ଣ କ'ଣ ଜିନିଷ ଲାଗୁଛି, ତାପରେ ଆପଣ ତାକୁ ବ୍ୟବସାୟିକ ଭିତ୍ତିରେ କରିବାକୁ ଯିବେ। ତେଣୁ ଗୋଟିଏ ପଟି ବା ଗୋଟିଏ ବେଡ୍ ପାଇଁ ଆପଣଙ୍କର ନଡ଼ା ଆପଣଙ୍କର 20-30 ବିଡ଼ା ନଡ଼ା ବା 15 କେଜି, ମାନେ କୋଉଠି ନଡ଼ା ହେଉଛି ଛୋଟ ସାଇଜ ଥିବ, କୋଉଠି ମୋଟା ଥିବ, କୋଉଠି ବଡ଼ ଥିବ, ତେଣୁ ସେହି ଅନୁସାରେ ଆପଣ ଯେମିତି 20 ବିଡ଼ା ନହେଲେ 15 ବିଡ଼ା ଏମିତି ଆପଣଙ୍କର ନଡ଼ା ଦରକାର ହେବ। ନଡ଼ା ବିଡ଼ାକୁ ଦେଖିକିରି ଆଜିକାଲି ମଧ୍ୟ ନଡ଼ାରେ ନ କରି ମଧ୍ୟ ପୁଆଳରେ ମଧ୍ୟ କରୁଛନ୍ତି, ଯେହେତୁ ଆମର କମ୍ବାଇଣ୍ଡ ହାର୍ଭେଷ୍ଟର ଧାନ କାଟୁଛି ତେଣୁ ସେଥିରୁ ନଡ଼ା ଆଉ ବାହାରୁନି, ପୁଆଳ ବାହାରୁଛି, ପାଳ ଯୋଉ କହୁଛନ୍ତି ସେ ପାଳକୁ ନେଇକି ମଧ୍ୟ ଆପଣ ତାକୁ ମଧ୍ୟ ଛତୁ ବେଡ୍ କରିପାରିବେ, କିଛି ଅସୁବିଧା ନାହିଁ। ଆଉ ଛତୁ ମଞ୍ଜି 1 ବୋତଲ, ଖାଦ୍ୟ ତାର ଯୋଉ ମାଇସେଲିୟମ ମାଡ଼ିବା ପାଇଁ ଛତୁ ହେଉଛି ଗୋଟେ ଫିମ୍ପି ବା କବକ, ତେଣୁ ସେଥିପାଇଁ ଯୋଉ ଛତୁ ମଞ୍ଜି ଆପଣ ପକେଇଲେ ଏବଂ ତା ସହିତ ଆପଣଙ୍କର ଖାଦ୍ୟ ଯୋଉ ଦେବେ ଫିମ୍ପି ମାଇସେଲିୟମ ମାଡ଼ିବା ପାଇଁ ବେସନ ଗୁଣ୍ଡ ହଉ ବା ବୁଟ ଗୁଣ୍ଡ, ଏନି ପଲ୍ସ ପାଉଡର ଡାଲି ଗୁଣ୍ଡ ଯା ଚୋପା ଲଗା, ତାକୁ 250 ଗ୍ରାମ ଯୋଉ ଆପଣ ଭାଡ଼ି କରିବେ, ମୁଁ କହିଥିଲି ଆପଣ ବର୍ଷା ଦିନେ ଯେହେତୁ କରିବେ ଆପଣ ବାହାର କଲେ ଠିକ ହବନି, ତେଣୁ ଗୋଟିଏ ଆପଣ ଲୋ କଷ୍ଟ ଘର ତିଆରି କରିବେ ଏବଂ ତା ଦେହରେ ଆପଣଙ୍କୁ ଭାଡ଼ି କରିକିରି 2-3 ଥାକ କରିବେ, 3 ଫୁଟରେ 3 ଫୁଟ ବା 4 ଫୁଟରେ 4 ଫୁଟ ଯେମିତି ଆପଣଙ୍କର ସୁବିଧା ଦେଖି କରିବେ। 16 ବର୍ଗ ଫୁଟରେ ଗୋଟେ ବେଡ୍ ଆପଣଙ୍କର ପଡ଼ିପାରିବ, ବିଶେଷ ଯନ୍ତ୍ରପାତିର ଆବଶ୍ୟକତା ନାହିଁ, କେବଳ ଗୋଟିଏ ସ୍ପ୍ରେୟାର ଯୋଉ ପାଣି ସ୍ପ୍ରେ କରିବା ପାଇଁ ଦରକାର ଏବଂ ଆଉ ଗୋଟିଏ କଇଁଚି ଯୋଉ ନଡ଼ା ଗୁଡ଼ିକ ସାଇଜ କରିବ ବା ଗୋଟେ ଆପଣଙ୍କର ଯୋଉ ନଡ଼ା କଟା ଯନ୍ତ୍ର ଦା ସାଇଜ ଦା ଭଳିଆ ହେଲେ ତାକୁ ନଡ଼ାକୁ ସାଇଜ କରିବା ପାଇଁ ମଧ୍ୟ ଦରକାର। ତେଣୁ ପାଳ ଛତୁ ଚାଷ ପାଇଁ ପ୍ରଥମେ ଆମେ ନଡ଼ାକୁ ସଂରକ୍ଷିତ କରି ରଖିବାକୁ ପଡ଼ିବ, ଟାଣ ନଡ଼ା ଧଳା ମୂଳିଆ ଯୋଉଗୁଡ଼ାକ ଟିକେ 3-4 ମାସର ନଡ଼ା ପୁରୁଣା ହେଲେ ଭଲ ହବ, ତାକୁ ରଖିବେ ଏବଂ ପାଳ ଛତୁ ପାଇଁ ଭାଡ଼ି ପିଛା 1 ମିଟର × 1 ମିଟର ରଖି କରିବେ ଭାଡ଼ି ଏବଂ ଗୋଟିଏ ବୋତଲ ମଞ୍ଜି ଯୋଉଟାକି ଆପଣ 200-250 ଗ୍ରାମ ଥିବ ଗୋଟେ ବୋତଲରେ ତାକୁ ନେବେ, ସେଇ ଯୋଉ ଟାଣ ନଡ଼ାକୁ ଗୋଟେ ପଟ ସାଇଜ ଥିବ ତାକୁ ବାଡ଼େଇଦେବେ, ବାଡ଼େଇକି ସମାନ କରିଦେବେ, ଆଉ ଗୋଟେ ପଟ ଯୋଉ ପଟେ ପତ୍ର ଅଂଶ ଥିବ ତାକୁ ମଧ୍ୟ ପତ୍ର ଗୁଡ଼ାକ କାଢ଼ିଦେବେ ହାତରେ ଇଏ କରିକି, ତାପରେ ତାକୁ ସାଇଜ କରି ଯୋଉ କହିଥିଲେ ଆପଣ ଦା ବା ଆପଣ ନଡ଼ା କଟା ଯନ୍ତ୍ର ସାହାଯ୍ୟରେ ତା ଗୋଟେ ପଟ ସାଇଜ କରିଦେବେ। ସାଇଜ କରି ତାକୁ କ'ଣ କରିବେ, ପାଣି କୁଣ୍ଡରେ ତାକୁ 10-12 ଘଣ୍ଟା ବତୁରେଇବେ। ବିଶୋଧନ କରିବା ପାଇଁ ଆପଣ ଫର୍ମାଲିନ ହଉ କି ବାଭିଷ୍ଟିନ ହଉ କି ଚୂନ ତାକୁ ଯଦି ଆପଣ ପକେଇବେ ବିଶୋଧିତ ହେଇ

0: ପାରିବ। ଗରମ ପାଣିରେ ଅଧଘଣ୍ଟା ଯଦି ତାକୁ ଆଉ ଥରେ ତାକୁ ଟିକେ ଷ୍ଟିମ୍ ଦେବେ ତାହେଲେ ମଧ୍ୟ ଆହୁରି ଭଲ ବିଶୋଧନ ହେବ ଏବଂ ଯୋଉ ଆପଣଙ୍କର ବୀଜାଣୁ ଜୀବାଣୁ ଯୋଉ ସବୁ ଥିବେ ରୋଗ ପୋକ ଏଗୁଡ଼ିକ ମଧ୍ୟ ମରିକି ନଷ୍ଟ ହୋଇଯିବେ। ତାକୁ ଛିଡ଼ା କରି ଗୋଟେ ଛାଇ ଜାଗାରେ ରଖିଦେବେ, ତା ଦେହରୁ ଯେମିତି ପାଣି ପୁରା ନିଗିଡ଼ିଯିବ। ଯୋଉ ଘରେ ପକେଇବେ ଯୋଉ ଆଲୋକ ଚଳାଚଳ ମଧ୍ୟ ଠିକ୍ରେ ହେଉଥିବା ଦରକାର, ଆଲୋକ ଏବଂ ଉପଯୁକ୍ତ ପବନ ଯାତାୟତ କରୁଥିବା ଘରେ କିମ୍ବା ଗଛ ଛାଇ ତଳେ 3 ଫୁଟ ଲମ୍ବା 3 ଫୁଟ ଓସାର କାଠ ବା ବାଉଁଶ ଦ୍ୱାରା ଭୂମିଠାରୁ ପ୍ରାୟ 1 ଫୁଟ ଉଚ୍ଚରେ ଭାଡ଼ି ପ୍ରସ୍ତୁତ କରିବେ। ତାପରେ ଓଦା ହୋଇନଥିବା ନଡ଼ାକୁ ପୂର୍ବ ପଶ୍ଚିମ କରି 6 ଇଞ୍ଚ ଉଚ୍ଚତାରେ ବିଛେଇବେ ଏବଂ ନଡ଼ା ଭାଡ଼ିକୁ ସାମାନ୍ୟ ଭାବରେ ହାତରେ ଚାପି ଦେଇ ସମତୁଳ କରିଦେବେ, ଯେମିତି ତଳକୁ ଗଡ଼ି ନଯିବ ବା ଇନ୍ବାଲାନ୍ସ ନ ହେବ ବା ମାଇସେଲିୟମ୍ ବା ଫିମ୍ପି ଗୁଡ଼ିକ ତଳକୁ ନ ଗଡ଼ି ପଡ଼ିବ। ତାପରେ ଆପଣ କ'ଣ କରିବେ, ସ୍ପନ୍ ବୋତଲ ଯୋଉ ମଞ୍ଜି, ସ୍ପନ୍ ବୋତଲ କହିଲେ ଛତୁ ମଞ୍ଜି, ସେ ଛତୁ ମଞ୍ଜିକି ଆପଣ ଭାଙ୍ଗିବେ, ତାକୁ ମଧ୍ୟ 4 ଭାଗ କରିବେ। ମୁଁ ଆପଣଙ୍କୁ କହିଥିଲି ଡାଲି ଗୁଣ୍ଡ ବା ବେସନ ବା ଚୋକଡ଼ ବା କୁଣ୍ଡା ଯାହା ବି ଦେବେ ବା ମିଶେଇକିରି ମଧ୍ୟ ଦେବେ, ଯୋଉଟା ଆପଣଙ୍କ ଲୋକାଲିଟିରେ ଆଭେଲେବୁଲ ଅଛି ବା ଭଲ ଅମଳ ପାଉଛି ତାକୁ ଆପଣ 4 ଭାଗ କରିବେ, 200 ବା 250 ଗ୍ରାମ ଡାଲି ଗୁଣ୍ଡକୁ। ତା ଉପରେ 2 ଆଙ୍ଗୁଳ ଲେଖା 4 ପଟୁ ଛାଡ଼ିକିରି ଆପଣ ମଞ୍ଜିକି 1 ଭାଗ ଦେଲେ ଏବଂ ଖାଦ୍ୟ ଯୋଉ କହିଲେ ଆପଣଙ୍କର ଡାଲି ଗୁଣ୍ଡ ହଉ ବା ବେସନ ହଉ ତାକୁ ମଧ୍ୟ ତା ଉପରେ ଦେବେ, ମଞ୍ଜି ପକେଇବେ, ମଝିରେ ପକେଇବେନି। ତାପରେ ପୁଣି ଅପୋଜିଟ୍ ଡିରେକ୍ସନରେ ସେମିତି ନଡ଼ାକୁ ମଧ୍ୟ ଆଉ 3 ବିଡ଼ା ନଡ଼ା ଖଣ୍ଡେ କି ଯେତିକି ଲାଗିବ 4 ବିଡ଼ା ତାକୁ ମଧ୍ୟ ଦେବେ, ସେମିତି 2 ଆଙ୍ଗୁଳି ଲେଖା 4 ପଟୁ ଛାଡ଼ିକିରି ସେମିତି ମଞ୍ଜି ଦେବେ, ପୁଣି ଆପଣଙ୍କର ଖାଦ୍ୟ ଦେବେ। ଏଇଭଳି ଭାବରେ 2 ଥାକ ହେଇଗଲା। ତାପରେ ତୃତୀୟ ଥାକରେ ପୁଣି ସେମିତି ଆପଣ ମଞ୍ଜି ଯୋଉ 2 ଭାଗ ଅଛି ଆଉ ବେସନ 2 ଭାଗ ଅଛି ତାକୁ 4 ପଟ ଦବା ପ୍ଲସ୍ ମଝିରେ ମଧ୍ୟ ଦବା। ତାପରେ ପତଳା ଆକାରରେ 2 ବିଡ଼ା ତାକୁ ଆପଣ ପୁରା ଆଚ୍ଛାଦିତ କରିଦେବ, ପୁରା ଘୋଡ଼େଇ ଦେବେ ଏବଂ ତାକୁ ହାତରେ ଥାପିକି ସାଇଜ କରିଦେବେ। କଇଁଚି ଯୋଉ କହିଲି 4 ପଟୁ ଯଦି କିଛି ନଡ଼ା କି ପତ୍ର ବାହାରି ଯାଇଥିବ ତାକୁ ମଧ୍ୟ କାଟିକିରି ସମାନ କରି ସାଇଜ କରିଦେବେ। ତାପରେ ଆପଣ ତା ଉପରେ ଗୋଟେ ପଲିଥିନ ଚାଦର, ହ୍ୱାଇଟ୍ ପଲିଥିନ ହେଲେ ଭଲ, ଯୋଉଟାକି ମାଇସେଲିୟମ୍ ବା ଫିମ୍ପିଟା ଆଖିକି ଦେଖାଯିବ, ନହେଲେ ଯେକୌଣସି ପଲିଥିନ ଘୋଡ଼େଇଲେ ମଧ୍ୟ ହବ, କିଛି ଅସୁବିଧା ନାହିଁ। 6 ଦିନ ପର୍ଯ୍ୟନ୍ତ ଆପଣ ଛାଡ଼ିଦେବେ ବେଡ୍ଟିକୁ, ଯେମିତି ନଡ଼ାରେ ଫିମ୍ପି ହୁଏ ସେମିତି ବୁଢ଼ିଆଣୀ ଜାଲ ଭଳିଆ ପୁରା ମାଡ଼ି ଯାଇଥିବ, ପୁରା ବେଡ୍ଟି ପୁରା ବାନ୍ଧି ଦେଇଥିବ। ତାପରେ ଆପଣ 7ମ ବେଳକୁ ଆପଣ ପଲିଥିନ ଚାଦରକୁ କାଢ଼ିଦେବେ, ତା ନେକ୍ସଟ ଦିନଠୁ ଦେଖିବେ କେତେ ମଶ୍ଚର ଅଛି, ତାପରେ ପାଣି ଆପଣ ସ୍ପ୍ରେୟର ସାହାଯ୍ୟରେ ତାକୁ ସ୍ପ୍ରେ କରିବେ। ଏଇଭଳି ଭାବରେ ଆପଣଙ୍କୁ 10, 12, 13 ଦିନ ଯାଏ ଆପଣ କଲାପରେ ଆପଣ ଦେଖିବେ 8-10 ଦିନ ପରେ ଆପଣଙ୍କର ସୁଜି ଦାନା ଭଳିଆ ଟିପ୍ ଟିପ୍ ଟିପ୍ ଟିପ୍ ହେଇକିରି ଚାରିଆଡ଼ ବାହାରି ଯାଇଥିବ। ତାର 1-2 ଦିନ ପରେ ଦେଖିବେ ତା ଦେହରେ ସବୁ ପିନ୍ ହେଡ୍ ଆସିଯାଇଥିବ, କଡ଼ ଟାଇପ୍ର ଆସିଯାଇଥିବ। ଆପଣ ମ୍ୟାକ୍ସିମମ୍ 14-15 ଦିନ ଭିତରେ ଆପଣଙ୍କର କଢ଼ ବାହାରିଯିବ। ବର୍ଷା ଦିନେ ଛତୁ ଆପଣ ଯୋଉ ଯତ୍ନ ନେବେ, ପ୍ରଥମ କଥା ଧ୍ୟାନ ରଖିବେ ଯଦି ବେଶୀ ବର୍ଷା ହଉଛି, ଆପଣ ଯଦି ବାହାରେ ବି ବେଡ୍ ପକଉଛନ୍ତି କି ପାଣିର ଅଛି ଚାନ୍ସେସ୍, ତାହେଲେ ଆପଣ ପଲିଥିନ ମଝିରେ ମଝିରେ ଘୋଡ଼େଇ ଦେବାଟା ବି ଭଲ। ବର୍ଷା ଦିନେ ଆପଣ ନଡ଼ାକୁ ବିଶୋଧନ କରିବା ଦରକାର, ସବୁବେଳେ ସଫା ସୁତୁରା ରଖିବା ଦରକାର, ଯେମିତି ପାନ ବରଜରେ ଆପଣମାନେ ଯେମିତି ସଫା ସୁତୁରା ରଖୁଛ ସେମିତି ପାନ ବରଜ ସେମିତି ରଖିବେ। ଆଉ କଣ୍ଟାମିନେସନ ମଞ୍ଜି ବା ଯଦି ବେଡ୍ କଣ୍ଟାମିନେସନ ହେଲା ତାହେଲେ ଆପଣ ତାକୁ ଜମା ଆଲାଉ କରିବେନି, ସେଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଛତୁ
1: ଅମଳ କରିକି ସାଇତ ରଖିବାର ପ୍ଲାନ୍ଟା କ'ଣ,
0: ଆପଣଙ୍କର ଯଦି ପାଳ ଛତୁ ବେଶୀ ସମୟ ତୋଳିଲା ପରେ ଯେ କଢ଼ ଅବସ୍ଥାରେ ତୋଳିଥିବେ ତାହେଲେ ଆପଣ 15-18 ଘଣ୍ଟା ଆପଣ ସାଇତିକି ରଖିପାରିବେ, ତାଠୁ ଅଧିକ ରଖିପାରିବେନି। କିନ୍ତୁ ଯଦି ଆପଣ ତାକୁ ଚାହୁଁଛନ୍ତି ବେଶୀ ସମୟ ରଖିବା ପାଇଁ ଫ୍ରିଜରେ ଆପଣ ତାକୁ ରଖିପାରିବେ 1-2 ଦିନ ଯାଏ। ଆଜିକାଲି ମଧ୍ୟ ଆସିଲାଣି ସବୁ ମେସିନ୍ ତାର ଆସିଲାଣି, ଯେମିତି ଆପଣଙ୍କର କିଓସ୍କ ମେସିନ୍ ଯେମିତି ମାଛର ଯେମିତି ରହିଛି 3-4 ଦିନ ରହିପାରିବ ତାକୁ ରଖିପାରିବେ, ନହେଲେ ଆପଣ ତାକୁ ଖରାରେ ଶୁଖେଇକିରି ଯୋଉ ମେଟାବାଇ ସଲଫେଟ୍ ଦେଇକିରି ତାକୁ ମଧ୍ୟ ଯଦି ପଲିଥିନ୍ରେ ତାକୁ ଯଦି ପ୍ୟାକିଂ କରିକିରି ତାକୁ ରଖିବେ ମଧ୍ୟ ତାହେଲେ ରହିପାରିବ, ନହେଲେ ତାକୁ ଡ୍ରାଏ କରିକିରି ତାକୁ ମଧ୍ୟ ପାଉଡର କରିକିରି ମଧ୍ୟ ବଜାରକୁ ଛାଡ଼ିପାରିବେ। ତେଣୁ ଏଇଭଳି ଭାବରେ ଯଦି ରଖିବେ ତାହେଲେ ମଧ୍ୟ ଆପଣ ଛତୁକୁ ବେଶୀ ଦିନ ରଖିପାରିବେ।
1: ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ, ରହୁଛୁ, ନମସ୍କାର।
0: ନମସ୍କାର।
2: ଏ ମାପା
3: କଣ ହେଲା ଭାଇ,
2: ଆ କେଡ଼େ ସୁନ୍ଦର।

0: ପାଠ
1: ମହାଶୟ ଯେମିତି ବୁଝେଇ କହିଦେଲେ ଡିଙ୍ଗରି ଛତୁ ହଉ ପାଳ ଛତୁ ହଉ ତାକୁ ଆମେ ଚାଷ ଯେମିତି କରିବା ତାର ଦର ସେମିତି ରହିଛି ଭିଟାମିନ ମଧ୍ୟ ଅଛି
0: ଲାଭ ବି ମିଳୁଛି
1: ହଁ
0: ବଢିଆ କଥା ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
1: ଆଉ ଥରେ ଧନ୍ୟବାଦ
0: ଯେ ମୋର ଗୋଟେ କଥା ଥିଲା
1: କଣ କଥା
0: ଏ ଯୋଉ ବନ ମହୋତ୍ସବ ଚାଲିଛି ତମେ ମାନେ ସାମିଲ ହଉଛ ଇଏ ତ ତମ ଆମର କଥା କିନ୍ତୁ ଆମର ଯୋଉମାନେ ଶ୍ରୋତାବନ୍ଧୁ ରହିଲେ ରାଜ୍ୟବାସୀ ରହିଲେ ଦେଶବାସୀ ରହିଲେ ଏମାନେ ଏଥିରେ ସାମିଲ ହଉଛନ୍ତି ତ
1: ନିଶ୍ଚିତ ସାମିଲ ହଉଛନ୍ତି
0: କେମିତି ଜାଣିବା
1: ଆମର ଜଣେ ଯୁବକ ଭାଇ ପାଠ ପଢୁଆ ପିଲା କେମିତି କଣ ଗାଁରେ ଗଛ ଲଗଉଛନ୍ତି ସବୁ ଜିମାରେ ଭରୁଛନ୍ତି ସେ କହୁଛନ୍ତି ଆମେ ଶୁଣିବା ତାପରେ କଥା ହବା
0: ଆଉ ତାହେଲେ ବଢିଆ
2: କେନ୍ଦ୍ରାପଡାରୁ କହୁଛି ଆମ ଗ୍ରାମରେ ଥିବା ଯେତେ ସବୁ ଅନାବତୀ ଜମି ଯୋଉଠି ଗୋଚର ଜମି ଅଛି ସେଇ ପଡିଆ ଗୁଡାକୁ ସବୁ ଆମେ ଗଛରେ ଭରି ଦଉଛୁ ବର୍ତ୍ତମାନ ଯୋଉ ସରକାରଙ୍କର ବନ ମହୋତ୍ସବ ପ୍ରୋଗ୍ରାମ ଚାଲିଛି ସେଇ ପ୍ରୋଗ୍ରାମରେ ଆମେ କିଛି ଆମ୍ବ ଗଛ ଲିଚୁ ଗଛ ଏମିତି ସବୁ ଯେତେ ଗଛ ଅଛି ତାକୁ କଲେକ୍ସନ କରିଛୁ ସରକାର ଜରିଆରୁ କିଛି ଗଛ ମିଳିଛି କିଛି ଆମେ ପ୍ରାଇଭେଟ ବି ଆଣିଛୁ ଆମ ଗାଁ ପିଲା ସବୁ ଯେଉଁମାନେ ଅଛନ୍ତି ସେମାନେ ଆମ ସାଥି ସବୁ ସ୍ୱର୍ଣ୍ଣ ପିଲା ସେମାନଙ୍କୁ ସମସ୍ତଙ୍କୁ ସହଯୋଗରେ ଆମେ ତାକୁ ବାଡ଼ ଘେରେଇ ତାର ବାଡ଼ ଘେରେଇ କୁଣ୍ଠ ପକେଇ ଗାଈ ଛେଳି ଏମାନେ ସବୁ ନଷ୍ଟ କରିବା ପାଇଁ କୁଣ୍ଠକୁ ବଞ୍ଚାଇବା ପାଇଁ ତାକୁ ବାଡ଼ବନ୍ଧ ଦେଇ ସେ ଗଛ ସବୁ ଲଗେଇଛୁ
1: ଭାଇ ଆପଣଙ୍କ ମନକୁ କାହିଁକି ଆସିଲା ଆମେ ଗଛ ଲଗେଇବୁ ଆଉ ସବୁ ଜିମାରେ ଭରିବୁ ସେ ବିଷୟଟି କୁହନ୍ତୁ
2: ପୁରା ଧୀରେ ଧୀରେ ଗରମର ଯୋଉ ସମସ୍ୟା ହେଲାଣି ଟେମ୍ପରେଚର ଯୋଉଭଳିଆ ବଢୁଛି ପରିବେଶକୁ ପରିଷ୍କାର ରଖିବା ଗ୍ରୀନ ଫିଲ୍ଡ କି ତିଆରି କରିବା ଏଇସବୁ ପାଇଁ ଧୀରେ ଧୀରେ ଆମେ ଏଇସବୁ ଇନିସିଏଟିଭ ନେଇକି ଆମ ପାଖ ଅଞ୍ଚଳରେ ଯେତେ ଯୋଉଠି ସବୁ ଫାଙ୍କା ଜମି ଅଛି ଇଏ ଅଛି ସେଗୁଡାକୁ ସବୁ ଆମେ
1: ସେଇ ଫାଙ୍କା ଜାଗା ମାନଙ୍କରେ ଆପଣ ଗଛ ଲଗାଉଛନ୍ତି ସମସ୍ତଙ୍କର ସହଯୋଗରେ
2: ସେଇ ଲକ୍ଷ୍ୟରେ ଆମେ ହିଁ କରୁଛୁ ଆମ ଗାଁରେ ଯେତେ ଯୁବକ ଅଛନ୍ତି ଯେଉଁମାନେ ଗାଁରେ ରହୁଛନ୍ତି ବା ବାହାରୁ ଆସିଛନ୍ତି ଏମାନେ ସେମାନେ ସମସ୍ତଙ୍କ ସହଯୋଗ ମିଳିଛି ତା ସହିତ ଗ୍ରାମରେ ଯେ ବୟସ୍କ ବ୍ୟକ୍ତି ଅଛନ୍ତି ଗ୍ରାମରେ ଯେ ମୁଖିଆ ଅଛନ୍ତି ସେମାନେ ଆସିକି ସହଯୋଗ କରୁଛନ୍ତି ତା ସହିତ ଗୋଟେ ସ୍ପେଶାଲ ଜଣଙ୍କ ନାଁ ମେନସନ୍ କରିବି ସେ ଆମର ସତ୍ୟ ଭାଇ ସମସ୍ତଙ୍କର ପ୍ରିୟ ସେ ଆମ ପଡିଆ ବାସନ୍ତୀ ପୂଜା ଯୋଉ ସେ ପୋଖରୀ ପୋଖରୀ ଯେତେ ଯୋଉଠି ଅସନା ଅବର୍ଜନା ଯାହା ଅଛି ସବୁ ସେ ସଫା କରନ୍ତି ଆଉ ଗଛ ଯୋଉଠି ପାରିଲେ ଗଛ ଲଗାନ୍ତି ତାର କେୟାର କରନ୍ତି ତ ତାଙ୍କ ସହଯୋଗରେ ତାଙ୍କରି ଗାଇଡାନ୍ସରେ ହିଁ ଆମେ ସବୁ ଲଗାଉଛୁ
1: ତାମାନେ ସତ୍ୟ ଭାଇ ଆପଣଙ୍କର ଗୋଟେ ମାର୍ଗଦର୍ଶକ
2: ନିଶ୍ଚିନ୍ତ ଭାବରେ
1: ବର୍ତ୍ତମାନ ଯୋଉ ଗଛ ଲଗେଇଛନ୍ତି ପଡିଆରେ କେତେ ଗଛ ଲଗେଇଛନ୍ତି କଣ କଣ ଗଛ ଲଗେଇଛନ୍ତି
2: 100ଟି ଆମ୍ବ ଗଛ ଲଗେଇଛ 50ଟି ଲିଚୁ ଗଛ
1: ଆଜ୍ଞା
2: ଆଉ 30-40ଟି ହବ କଦମ୍ବ ଗଛ
1: ଆଜ୍ଞା
2: ଏମିତି 200-250 ଗଛ ଲଗେଇଛୁ
1: ଆଉ ଆଗରୁ କିଛି ଗଛ ଲଗେଇଛନ୍ତି ସେ ଗଛ ତ ବଡ ହେଇଯିବନି
2: ହଁ ଲଗେଇଥିଲୁ ଆମେ ବାତ୍ୟା ପରେ ପରେ ଯୋଉ ସବୁ ଗଛ ଭାଙ୍ଗିଥିଲା ସେଇ ସମୟରେ ଆମେ କିଛି ଲଗେଇଥିଲୁ 100-200 ଗଛ ଲଗେଇଥିଲୁ ସେ ତ ବହୁତ ବଡ ବଡ ହେଇସାରିଲାଣି ସବୁ କାଜୁ ଗଛ କିଛି ଲଗେଇଥିଲୁ ବନ୍ୟାଞ୍ଚଳ ତ ଏପଟ ବନ୍ୟା ହେଇଥିବାରୁ ସେ ନଷ୍ଟ ହେଇଗଲା ଆଉ ତାପରେ ବି ଯେତେବେଳେ ସମୟ ସୁବିଧା ହୁଏ ସେମିତି ଗଛ ଲଗେଇଛୁ କିଛି ଇଣ୍ଡିଭିଜୁଆଲ ଲୋକ ବି ଗଛ ଲଗେଇଛନ୍ତି ଯୋଉଟା ଗୋଟେ ଗୋଟେ କରି ଗଛ ବର ଗଛ ହେଲା ଅସ୍ତ ଗଛ ହେଲା ଏମିତି ଗଛ ଲଗେଇକି ପଡିଆରେ ବଡ କରିଛନ୍ତି ତ ବର୍ତ୍ତମାନ ଏଇଟା ଯୋଉଟା ଚାଲିଛି ଏଇଟା ମାସ୍ ପ୍ଲାଣ୍ଟେସନ ହଉଛି ଯୋଉଠି ଯୋଉଠି ଅଛି ଫାଙ୍କା ଜମି ସେ ସବୁ ଜାଗାରେ ଲଗାଉଛି
1: ତାମାନେ ଆମର ବର୍ତ୍ତମାନ ଯୁବପିଢି ଲାଗି ପଡୁଛନ୍ତି ଗଛ ଲଗେଇବାରେ କେତେ ଜଣ ପିଲା ସହଯୋଗ କରୁଛନ୍ତି କେମିତି କଣ
2: ପାଖାପାଖି ପ୍ରାୟ 20 ପିଲା ଯୁବବର୍ଗ ପିଲା ତା ସହିତ ବୟସ୍କ ବ୍ୟକ୍ତି 5-6 ଅଛନ୍ତି ଆଉ କିଛି ସଫଳ ଚାଷୀ ବି ଆମ ଏରିଆରେ ଅଛନ୍ତି ସେ 2 ଚାଷୀ ବି ତାଙ୍କ ପୋଖରୀ କରିବେ ସେମାନେ ସେ ଯାଇ କରୁଛନ୍ତି ସେ ବି କିଛି ଗାଇଡାନ୍ସ ଆମକୁ ଦଉଛନ୍ତି ସେ ବି ଆମ ସହିତ ଅଛନ୍ତି
1: ବହୁତ ବଢିଆ କଥା ଅତି ସୁନ୍ଦର ପଦକ୍ଷେପ ଆଉ ଧୀରେନ୍ ଭାଇ ଗୋଟେ କଥା କୁହନ୍ତୁ ଆପଣ ଯେତେବେଳେ ଗଛଟି ଲଗାଉଛନ୍ତି ଗଛ ଯଦି ଟିକେ ବଢି ଯାଉଛି ଆପଣ ତା ମୂଳରେ ଠିଆ ହେଲେ ଆପଣଙ୍କୁ କେମିତି ଲାଗୁଛି
2: ନିଶ୍ଚିନ୍ତ ଭାବରେ ଆପଣ ଘରେ ରହିବା ଯାହା ଗଛ ମୂଳେ ରହିବା ତାଠୁ ନିହାତି ଭାବରେ ଆନନ୍ଦମୟ ଆଉ ନିଜେ ଲଗେଇଥିବା ଗଛ ମୂଳରେ ରହିବା ସେଟା ଆହୁରି ଖୁସିର କଥା ଆଉ ଗଛର ବର୍ତ୍ତମାନ ସହର ଯାହା ଥିଲା ବର୍ତ୍ତମାନ ଗ୍ରାମାଞ୍ଚଳ ତ ଧୀରେ ଧୀରେ ସହରାଞ୍ଚଳରେ ପରିବର୍ତ୍ତନ ହେଇଯାଉଛି ସେଇ କଂକ୍ରିଟ ସେଇ ବାଲିଗୁଡ଼ି ସେଇ ସବୁ ବର୍ତ୍ତମାନ ଗାଁର ପ୍ରତି ଗାଁରେ ଆଉ ଚାଳ ମାଟି ସେ ଘର ଆଉ ମିଳୁନି ସବୁ ତ ପକ୍କାଘର କଲେଣି ତାଦ୍ୱାରା ଗାଁର ପରିବେଶ ଗାଁର ବି ତାପମାତ୍ରା ସେଇ ସହର ଭଳିଆ ଚାଳିଆସି ଉପରକୁ ପଳେଇ ଯାଉଛି ଗଛ ଧୀରେ ଧୀରେ ଗଛ ନ ଲଗେଇଲେ ଆମ ପାଇଁ ଆମ ଛୁଆଙ୍କ ପାଇଁ ହିଁ ଭବିଷ୍ୟତ ହିଁ ଧୀରେ ଧୀରେ ବିପଦପୂର୍ଣ୍ଣ ହୋଇଯାଉଛି
1: ପୂର୍ବରୁ ଟିକେ କହୁଥିଲେ ବାଡ଼ବନ୍ଦୀ କରିଛନ୍ତି ସିମେଣ୍ଟ ଖୁଣ୍ଟି ବି ଲଗେଇଛନ୍ତି ଏଇ ଯୋଉ ଖର୍ଚ୍ଚ ହଉଛି ତାକୁ କିଏ ଦଉଛନ୍ତି କେମିତି କଣ ଆପଣ ମ୍ୟାନେଜ କରୁଛନ୍ତି
2: ଏଇଟା ସ୍ୱତଃପୃତ ଭାବରେ ଆମର ଯୋଉମାନେ ସମାଜସେବୀ ଅଛନ୍ତି ଆଉ ଯୋଉ ଆମ ପିଲା ସବୁ ବାହାରେ ଅଛନ୍ତି ଯିଏ ବି ଅଛନ୍ତି ତାଙ୍କ ନିଜ ସବୁ ଇଚ୍ଛାରେ ସେମାନେ ଖର୍ଚ୍ଚଟା ବହନ କରୁଛନ୍ତି ନିଜ ହାତରେ ପଇସା ଖର୍ଚ୍ଚ କରିକି ପିଲାମାନଙ୍କୁ କନେକ୍ସନ କରିକି କରୁଛୁ
1: ବହୁତ ସୁନ୍ଦର ପଦକ୍ଷେପ ଧୀରେନ୍ ଭାଇ ଆପଣ ଅତି ସୁନ୍ଦର ଭାବରେ ଆପଣଙ୍କ ଅଞ୍ଚଳରେ ଗଛ ଲଗାଉଛନ୍ତି ଆଉ ନିଜ ଅଞ୍ଚଳକୁ ନିଜ ବାଡ଼ି ବଗିଚାକୁ ସବୁ ଜିମାରେ ଭରୁଛନ୍ତି ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର।

0: ବଢିଆ ମନଟାକୁ ଖୁସ କରିଦେଲେ ବଢିଆ କାମ କରୁଛନ୍ତି।
1: ଏ ଧୀରେ ନା ଭାଇ, ଏମିତି କାମ କରୁଛନ୍ତି ତା ସହିତ ସିଏ ଗୋଟେ ଭାଇଙ୍କ ନାଁ କହିଲେ, ଆଉ ସିଏ ତାଙ୍କର ମାର୍ଗଦର୍ଶକ। ଆଉ
0: ବଢିଆ, ଆମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରେରଣାଦାୟୀ ବାର୍ତ୍ତା ଇଏ ଶ୍ରୋତା ବନ୍ଧୁ। ଧୀରେନ ଭାଇଙ୍କୁ ଆମ ଅନୁଷ୍ଠାନ ତରଫରୁ ଟିକେ ଧନ୍ୟବାଦ ଜଣେଇବୁ।
1: ଆଉ ଥରେ ଧନ୍ୟବାଦ।
0: ହଁ, ଆପଣମାନଙ୍କୁ କିନ୍ତୁ କଥା ନାଗିଲା, ଏଇଥରକ ଏଇ ଯୋଉ ବନ ମହୋତ୍ସବ ସପ୍ତାହ ଚାଲିଛି, ସବୁଆଡେ ଗଛ ନଗେଇବା, ତାକୁ ପାଳି ପୋଷିକି ବଡ଼
1: କରିବା।
0: ତମେ ଏଇଠି ବଇଥା, ଛତୁ ତରକାରୀ ଧରିକି ମୁଁ ଘରକୁ ଯାଉଛି।
1: ନା ନା, ଯିବ କଣ ମ? ଆଉ ପାଣିପାଗ କିଏ ଶୁଣିବ?
0: ପାଣିପାଗ
1: ପାଣିପାଗ ଶୁଣିବା, ତାପରେ ଉଠିବା।
0: ହଉ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାଶ ଚନ୍ଦ୍ର ଶତପଥୀ। ରାଜ୍ୟରେ ବୃହତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ମସିହା ସୁଦ୍ଧା ଏକ ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ ଗୀତ ଓ ଛାନ୍ଦ। କଣ୍ଠଶିଳ୍ପୀ ପଶ୍ଚିମେଶ୍ୱର ଜେନା ପ୍ରଥମେ ଓଡ଼ିଶୀ ଗୀତ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଲୋକସେବା ଭବନଠାରେ 64ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ୍ 2026 ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଛି। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଖୁବ୍ ଶୀଘ୍ର ସମ୍ବଲପୁର ବାଲେଶ୍ୱର ଭୁବନେଶ୍ୱର ଏବଂ ପୁରୀରେ ଡପ୍ଲର ରାଡର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ ରୋଗୀ ସେବାକୁ ନିରବଚ୍ଛିନ୍ନ ରଖିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆନ୍ଦୋଳନରତ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦାନ ସହ ଆଲୋଚନାରେ ସାମିଲ ହେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ପୁରୀରେ ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ମେଘୁଆ ରହିବା ସହ ଉପକୂଳ ଅଞ୍ଚଳରେ 40-50 କିଲୋମିଟର ବେଗରେ ପବନ ବହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ପାଇଁ ଶେଷ ହେଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ତାନସେନ ସିଂ ଗାଇଛନ୍ତି ଶୁଭନାରାୟଣ ସ୍ୱାଇଁଙ୍କ ରଚନାରୁ।

ଶୁଣିଲେ ଆଧୁନିକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲଣ୍ଡନର ଓଭାଲ୍ଠାରେ ଆଇସିସି ମହିଳା ଟି20 ବିଶ୍ୱକପ୍ 2026ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ମିଛ ନୁହେଁ ସାର୍, ମିଛ ନୁହେଁ, ମୁଁ ପୁରା ନିଜ ଆଖିରେ ଦେଖିଛି।
1: କଣ ଭୂତକୁ ଦେଖିଛୁ?
0: ନାଇଁ ସାର, ଥରେ କଣ ହେଲା ନା, ଲାଇନ କିଲର ନଥିଲା ବୋଲି ରାୟପୁର ପାସେଞ୍ଜର ସେଇ ଡିଷ୍ଟାଣ୍ଟ ସିଙ୍ଗଲ ପାଖେ ଅଟକିଗଲା। ପାଖ ଗାଁର କେତେ ପାସେଞ୍ଜର ଓହ୍ଲେଇଗଲେ, ମୁଁ ବି ସେଇଦିନ ଗାଁକୁ ଫେରୁଥାଏ ଆଜ୍ଞା। ହଠାତ୍ ଗୋଟାଏ ଲୋକର ଗଁ ଗଁ ଗର୍ଜନ ଶୁଭିଲା, ଆମେ ଦୌଡ଼ ଯାଇ ଦେଖୁ ତ ଆମରି ଗାଁର ଚୈତନ ରକ୍ତ ବାନ୍ତି କରି ସେଇ ସିଙ୍ଗଲ ପାଖେ ମରି ପଡ଼ିଛି। ସେଇଦିନଠୁ ଆଜ୍ଞା ରାତିରେ ସେ ସିଙ୍ଗଲ ପାଖକୁ କେହି ଯାଆନ୍ତିନି। ଆମ ଗାଁର ବୁଢା ମାନେ କହନ୍ତି କେତେ ବର୍ଷ ହବ ସେଠି ଗୋଟାଏ ଭୋକିଲା ଭୂତ ଘୁରି ବୁଲୁଛି।
1: Is it a hungry ghost? Really interesting.
2: ଏଇ ବରଷକ ତଳେ ସାର୍, ଆମ ଜ୍ଞାନକୁଲି ବସନ୍ତ ସେଇ ସିଙ୍ଗଲ ପାଖେ ଦାନ୍ତ କାମୁଡି ମରି ପଡ଼ିବାର ଆମେ ଦେଖିଛୁ। ଲୋକେ କହନ୍ତି ସେଇ ଭୋକିଲା ଭୂତ କୁଆଡେ ତା ଉପରେ ଆଜ୍ଞା ସବାର ହେଲା। ମୁଁ ସେଇ କଥା ଏଇନେ ବସନ୍ତକୁ କହୁଥିଲି ସାର୍। ଅନ୍ଧାର ରାତିରେ ଏତେ ରାତି ଯାଏ ଏଠି କାମ କରିବାକୁ ଭାରି ଡର ମାଡୁଛି। ରାତି 12 ବାଜିଗଲେ ସାର୍, ଭୂତଟା ବାହାରି ସେଇ ଜାଗାରେ ଘୁରି ବୁଲି ସାର୍।
1: ବିଲକୁଲ ମିଛ, କ୍ୱାଇଟ ଫଲ୍ସ, ମ୍ୟାନ୍ ମେଡ୍ ଷ୍ଟୋରିଜ୍।

0: ଆଜ୍ଞା ସବାର ହେଲା, ମୁଁ ସେଇ କଥା ହିଁ ବସନ୍ତକୁ କହୁଥିଲି ସାର୍। ଅନ୍ଧାର ରାତିରେ ଏତେ ରାତି ଯାଏ ଏଠି କାମ କରିବାକୁ ଭାରି ଡର ମାଡୁଛି। ରାତି 12 ବାଜିଗଲେ ସାର୍, ଭୂତଟା ବାହାରି ସେଇ ଜାଗାରେ ଘୁରି ବୁଲି ସାର୍।
1: ବିଲକୁଲ ମିଛ, କ୍ୱାଇଟ ଫଲ୍ସ, ମ୍ୟାନ୍ ମେଡ୍ ଷ୍ଟୋରିଜ, ଭୂତ ଭୂତ କିଛି ନାହିଁ।
0: ବିଶ୍ୱାସ କରନ୍ତୁ ସାର୍, ଆମେ ଜମା ମିଛ।
1: ନୋ ନୋ, ଆଇ କ୍ୟାନ୍ ନେଭର ବିଲିଭ ଇଟ୍। ମୁଁ ବୁଝିପାରୁନି ତମମାନଙ୍କର ଏତେ ଫିୟର କାହିଁକି। ୟୁ ସି ସିଗ୍ନାଲ ପୋଷ୍ଟ ଆସ କେମିତି ଖୁଣ୍ଟ ପରି ଠିଆ ହେଇଛି, ଲାଇଫଲେସ୍ ପୋଲ, ରାତିର ଅନ୍ଧାରରେ ମଣିଷର ଛାଇ ପରି ଦିଶୁଛି। ଆରେ ଏଥିରେ ଭୟ କରିବାର କଣ ଅଛି?
0: ନାଇଁ ସାର୍, ଆପଣ ଯେତେ କହିଲେ ବି ଆମ ଆଖିକି ତ ଆମେ ଅବିଶ୍ୱାସ କରିପାରିବୁ।
1: ଅଲ୍ ରାଇଟ୍ ଅଲ୍ ରାଇଟ୍, ତୁମ ମନ ଯଦି ଏତେ ଭୟ, କାହାରି ଯିବା ଦରକାର ନାହିଁ, ଆଇ ମାଇ ସେଲ୍ଫ ୱିଲ୍ ଗୋ, ମୁଁ ନିଜେ ଯିବି।
0: ସାର୍ ସାର୍ ସାର୍ ସାର୍, ମୋ କଥା ମାନୁ ସାର୍, ଆପଣ ଏକୁଟିଆ ଜମା ସେପଟକୁ ଯାଆନ୍ତୁନି, ଏଇଲେ ରାତି ଅଧ ଉପରେ ହେବ, ଭୂତର ଘୁରି ବୁଲିବା ଟାଇମ ହଉଛି ଏଇଟା।
1: ଓ ୟୁ ଫୁଲ, ସେ ଭୂତ ଫୁତକୁ ମୁଁ ବିଲିଭ କରେ ନା। ତମେ ସବୁ ଏଇଠି ଥାଇ ଦେଖ ମୁଁ ଚା ଆଣି ପାରୁଛି କି ନାହିଁ।
0: ସାର୍ ଚା କହିବେ ଯଦି ଚାଲନ୍ତୁ ଷ୍ଟେସନକୁ ଯିବା, ଷ୍ଟେସନ ମାଷ୍ଟର କହିଲେ ସେ କିଛି ଗୋଟେ ବ୍ୟବସ୍ଥା କରିବେ। ହେଲେ ଅନ୍ଧାର ରାତିରେ
1: ଡୋଣ୍ଟ ଟକ୍ ଲାଇକ୍ ଏ ଚାଇଲ୍ଡ, ଏତେ ରାତିରେ ଷ୍ଟେସନ ମାଷ୍ଟର କୋଉଠୁ ଚା ଆଣିବେ? ଡୋଣ୍ଟ ବି ଆଫ୍ରେଡ୍, ମୁଁ ନିଜେ ଯାଇ ଠିକ୍ ଆଣିପାରିବି।
0: ଆପଣଙ୍କୁ ଗୋଟେ ପଡୁ ସାର୍, ଆପଣ ଜମା ଯାଆନ୍ତୁନି, ଜାଣିଶୁଣି ମରଣ ମୁହଁକୁ ଯାଆନ୍ତୁନି ଆଜ୍ଞା, ଆପଣ ଏଇଠି ବସନ୍ତୁ, ମୁଁ ବରଂ ଷ୍ଟେସନ ମାଷ୍ଟର ପାଖକୁ ଯାଉଛି ଚା କଥା କହିବି।
1: ନଥିଙ୍ଗ ଡୁଇଙ୍ଗ, ଇଟ୍ ଇଜ୍ ଟୁ ଲେଟ୍, ଚା ମୋର ଖୁବ୍ ଦରକାର। ୱେଲ୍ ନବଗଣ, ତମେମାନେ ସବୁ ବରଂ ରେଷ୍ଟ ନିଅ, ମୁଁ ଚାଲି
0: ବୁଝିଲୁ। ଶଙ୍କର, ସାଇ ବସିନା ଦମ୍ଭ ଦେଖେଇ ଚାଲିଗଲା, ହେଲେ ଫେରିବା ଭଳି ମତେ ଆଉ ଲାଗୁନି ରେ।
2: ଆମେ ଆଉ କଣ କରିବା, ଏତେ କରି ତ ବୁଝେଇଲେ, ହେଲେ ଆମ କଥା ସେ କାନକୁ ନେଲାନି।
0: ହଁ ଯାଉ ମ, ଜାଣୁ ଜାଣୁ ଯିଏ ମରିବାକୁ ଗୋଡ କାଢିବ ତାକୁ ଅଟକେଇବ କି? ଚାଲବା ଆମେ ଆମର ଶୋଇବା ଚାଲ।
2: ମୁଁ ଭାବି ପାରୁନି ନବ, ରବର୍ଟସନ କଣ ସତରେ ସେ ସିଙ୍ଗଲ ଡେଇଁ ଚା ଦୋକାନରେ ପହଞ୍ଚି ପାରିବ?
0: ଆହା, ତୋର ଏତେ ମୁଣ୍ଡ ବଥଉଛି କାହିଁ କହିଲୁ, ସେ ମଲେ ମରୁ ଆମେ କଣ କରିବା, ଭୂତ ପ୍ରତଙ୍କ ଠେଇଁ ଯାହାର ଡର ଭୟ ନାହିଁ, ତୁ ଆସିଲୁ ଆ।
1: ଏ ଚାବାଲା, ଏ ଫ୍ଲାସ୍କରେ 4 କପ୍ ଚା ଦେନ।
0: ସାହେବ, ଆପଣ ଏତେ ରାତିରେ କଣ ଏକା ଆସୁଛନ୍ତି, ସାଙ୍ଗରେ କେହି ନାହାନ୍ତି?
1: ନୋ, ୱାଇ, ହ୍ୱାଟ୍ ହ୍ୟାପେନ୍ଡ, କଣ ହେଲା?
0: ସାହେବ, ଏ କିଟିକିଟିଆ ଅନ୍ଧାର ରାତିରେ ସେ ସିଙ୍ଗଲଟା ବି ଆପଣ ଏକା ଆସିଲେ?
1: ଓ ଶୁଅର, କାହିଁକି?
0: ଧନ୍ୟ କହିବ ଆଜ୍ଞା ଆପଣଙ୍କ ସାହସକୁ, ଆଜିକି 15 ବର୍ଷ ହବ ଅଧରାତିରେ ସେ ସିଙ୍ଗଲ ଡେଇଁ କାହାକୁ ଆସିବାର ମୁଁ ଦେଖିନି।
1: ୟେସ୍, ମୋ ଗ୍ୟାଙ୍ଗ କୁଲିମାନେ ବି ଠିକ୍ ସେଇ କଥା କହୁଛନ୍ତି, ହେଲେ କାହିଁ ମୁଁ ତ ଆସିଲି।
0: ସେଇଆ ଦେଖି ତ ମୁଁ ତାଟଙ୍ଗ ହଉଛି ସାହେବ, ଆପଣ ସେଇ ରେଳ ଧାରଣା ଉପରେ ଚାଲି ଚାଲି ଏକୁଟିଆ ସିଙ୍ଗଲଟା ବି ଏଠିକି କେମିତି ଆସିଲେ? ଆଚ୍ଛା ସାହେବ, ଆସିଲା ବେଳେ ଆପଣ କାହାକୁ ଭେଟି ନାହାନ୍ତି?
1: ହ୍ୱାଟ୍ ନନ୍ସେନ୍ସ, ଏତେ ରାତିରେ ସେଠି କିଏ ଅଛି, କାହାକୁ ଭେଟିବି?
0: କଣ କହିଲେ, କେହି ନାହାନ୍ତି, ଆଉ ସେ ଭୂତଟା?
1: ଅଲ୍ ବୋଗସ୍, ଭୂତ ଫୁତ କିଛି ନାହିଁ, ସବୁ ଗୁଲି ଖଟି ଗପ।
0: କେ ଜାଣି ସାହେବ, ମୁଁ ତ ପ୍ରଥମ କରି ଆପଣଙ୍କୁ ସିଙ୍ଗଲ ଟପି ଆସିବାର ଦେଖିଲି। ସାହେବ, ଆପଣଙ୍କର କୋଉଠି ଖଣ୍ଡିଆ ଖାବରା ହେଇନି ତ?
1: କଣ ସବୁ ବୁଦ୍ଧଙ୍କ ପରି କହୁଛ, ହେ? ଦିଅ ଦିଅ ଚା ଦିଅ, ମୁଁ ଯିବି।
0: ଦେଲି ସାହେବ।

0: ଗୁଡ୍ ଲର୍ଡ, ଏକା ନିଶ୍ୱାସରେ ସବୁତକ ଚାହା ତମେ ପିଇଦେଲ।
1: ଥ୍ୟାଙ୍କ ୟୁ ରବର୍ଟସନ, ଅନେକ ବର୍ଷ ହେଲା ଚା ଟିକେ ଖାଇପାରି ନଥିଲି। ଥ୍ୟାଙ୍କ ୟୁ ଭେରି ମଚ। କଣ ପୁଣି ଭାବୁଛ ରବର୍ଟସନ? ଡୋଣ୍ଟ ବି ଆଫ୍ରେଡ୍, ମୁଁ ତମର କିଛି କ୍ଷତି କରିବିନି। ସବୁଠାରୁ ମଜାର କଥା କଣ ଜାଣ, ତମର କୌଣସି କ୍ଷତି କରିବା ମୋ ଶକ୍ତିର ବାହାରେ। ବଟ୍ ଆଇ ରିକ୍ୱେଷ୍ଟ ୟୁ ରବର୍ଟସନ, ତମେ ଯେତେ ଦିନ ଏଠି ରହିବ ପ୍ରତି ରାତିରେ ମତେ କପେ କପେ ଚା ଦବ। ପ୍ଲିଜ ପ୍ଲିଜ ରବର୍ଟସନ, ଡୋଣ୍ଟ ଡିସାପଏଣ୍ଟ ମି ପ୍ଲିଜ।
0: ଓକେ, ତମ ଅନୁରୋଧ ମୁଁ ନିଶ୍ଚୟ ରକ୍ଷା କରିବି।
1: କିନ୍ତୁ କାହିଁ, ତମେ ତ ମତେ ପଚାରିଲନି ମୁଁ ଏ ଅବସ୍ଥାରେ ଏତେ ବର୍ଷ ଧରି

0: Thank you, Robertson. Thank you very much for the tea. ହଁ କଣ କହୁଥିଲି ସେଦିନ ଡ୍ୟୁଟିରୁ ଫେରି ମୁଁ ୱାର୍କସପ୍ରେ ଅଟକିଗଲି ତେଣେ ହେଲେନ୍ ହୁଏତ ମୋ ପାଇଁ ବ୍ୟସ୍ତ ହେଉଥିବ ଚା ତିଆରି କରି ମୋତେ ଅପେକ୍ଷା କରିଥିବ ହଠାତ୍ ଟେଲରକୁ ଦେଖି ଅଟକିଗଲି ତାକୁ ରିକ୍ୱେଷ୍ଟ କଲି ମୋ ଡେରିରେ ଫେରିବା କଥା ହେଲେନ୍କୁ ଜଣେଇ ଦେବା ପାଇଁ
1: Hey, Taylor, तुम्हें
2: गुड मॉर्निंग

ସ୍କ୍ରିନ୍ ମନ ଦୁଃଖ କରିବେ। ଟେଲର ହେଲେନ୍ ମୋ ସ୍ତ୍ରୀ, ମୋ ଅପେକ୍ଷା ତୁ କ'ଣ ତାକୁ ବେଶୀ ଜାଣୁ, ତୁ ଯାଇ ତାକୁ ଜଣେଇଦେବୁ, ସି ୱଣ୍ଟ ମାଇଣ୍ଡ। ଓକେ ମୁଁ ଗଲି, ବାଏ।

ସେତେବେଳକୁ ରାତି ପ୍ରାୟ 12ଟା ହବ। ଟ୍ରେନ ଚାଲୁଛି, ବନ୍ଦ ହଉଛି, ପୁଣି ଚାଲୁଛି, ସବୁ କିଛି ଘଟି ଯାଉଛି ଗତାନୁଗତିକ ଭାବରେ। ମୋର ଆସିଷ୍ଟାଣ୍ଟ ଡ୍ରାଇଭର ଘୁମେଇ ପଡ଼ିଛି ଅନେକ ବେଳୁ। ସେତେବେଳକୁ ଟ୍ରେନର ବେଗ ବଢ଼ିଯାଇଛି ଅନେକ। ଆଗରେ ଏଇ ଡିଷ୍ଟାଣ୍ଟ ସିଗ୍ନାଲର ଲାଲ ଆଲୁଅଟା ଦପ୍ ଦପ୍ ହେଇ ଜଳୁଛି। ମୁଁ ବି ଜଳ ଜଳ ହେଇ ଚାହିଁ ରହିଛି ଶୂନ୍ୟ ଆକାଶକୁ। ଆଖି ଆଗରେ ଭାସି ଯାଉଛି ଆଜି ସକାଳର ସେଇ ବିବତ୍ସ ଦୃଶ୍ୟ। ହେଲେନର ଛାତି ଭିତରେ ମୁଣ୍ଡ ଗୁଞ୍ଜି ଦେଇଛି ଟେଲର, ଆଉ ଟେଲରର କଳା କଳା ବାଳ ଉପରେ ହେଲେନର ହାତ ଆଙ୍ଗୁଠି ଆଙ୍ଗୁଠି ଉପରେ ଜଗ୍ ଜଗ୍ କରୁଛି ଆମ ବାଘର ମୁଦିର ଲାଲ ରୁବି ପଥରଟା। ମତେ ଲାଗୁଥାଏ ସତେ ବା ଆଜିର ଏଇ ଟ୍ରେନରେ ହନିମୁନ୍ କରୁଛନ୍ତି ହେଲେନ ଆଉ ଟେଲର। ଟ୍ରେନ ଆଗକୁ ମାଡ଼ି ଚାଲିଛି, ସ୍ପିଡ୍ କମିବାକୁ ମୋର କୌଣସି ଚେଷ୍ଟା ନାହିଁ। ଅଥଚ ସେହି ଲାଇନ ଉପରେ ହେଡ୍ଲାଇଟର ଉଜ୍ଜଳ ଆଲୁଅ ଜଳେଇ ଠିଆ ହେଇଛି ରାୟପୁର ପାସେଞ୍ଜର। ମୋର ଚେତନା ଫେରିଲା ବେଳକୁ ଆଉ କୌଣସି ଉପାୟ ନଥିଲା ରବର୍ଟସନ୍, ଆଉ ମାତ୍ର 10-15 ହାତର ବ୍ୟବଧାନ, ଆଉ ତାପରେ ହଠାତ୍

ସେଇଦିନୁ ଠୁ ଆଜିକି 15 ବର୍ଷ ହବ ମୁଁ ଏଇ ଅବସ୍ଥାରେ ଏଇଠି ଠିଆ ହେଇ ରହିଛି ସମସ୍ତଙ୍କ ଅଲକ୍ଷ୍ୟରେ। ଆଜି ବି ପ୍ରତି ରାତିରେ ବମ୍ବେ ମେଲ୍ ଛାଡୁଛି ଆଉ ପ୍ରତିଦିନ ଆସୁଛି ରାୟପୁର ପାସେଞ୍ଜର। ଟ୍ରେନ୍ସ ମେ କମ୍ ଟ୍ରେନ୍ସ ମେ ଗୋ ରବର୍ଟ ସନ୍ ବଟ୍ ଗ୍ରୀନ୍ ଷ୍ଟାଣ୍ଡ ସିଅର୍ ଫର୍ ଏଭର। ଓକେ ରବର୍ଟ ସନ୍, ସକାଳ ହବା ଉପରେ ଏଥର ମୋତେ ବିଦାୟ ଦିଅ। ଗୁଡ୍ ବାଏ ଫ୍ରେଣ୍ଡ, ଗୁଡ୍ ବାଏ।

ପରମାତ୍ମା ଭଗବତମୟ ମହାପ୍ରଭୁଙ୍କର ସ୍ମରଣ ଅର୍ଚ୍ଚନ ବନ୍ଦନ ପରେ ଈଶ୍ୱର କଲ୍ୟାଣ କରିବା ପାଇଁ କଲ୍ୟାଣମୟ ଠାକୁରଙ୍କ ନିକଟରେ ଆତ୍ମ ନିବେଦନ ସ୍ୱରୂପ ପଦୁଟିଏ।

0: ଜଗତର ନାଥ ଜଗନ୍ନାଥ କୋଟି କୈବଲ୍ୟ ନାଥ ବିଶ୍ୱ ଚିନ୍ତାମଣି ପ୍ରଭୁ
1: ପ୍ରଭୁ
0: ବିଶ୍ୱର ସର୍ବାଧୁ କଲ୍ୟାଣ କରନ୍ତୁ ସର୍ବେ ବୋଲନ୍ତୁ ପ୍ରେମାନନ୍ଦେ କବା ଆଜି ପବିତ୍ର ଆସର ପବିତ୍ର ଦରବାର ଉପରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର କଥାବସ୍ତୁକୁ ଆଲୋଚ୍ୟ ଆଡ଼କୁ ନେଲା ବେଳକୁ ବାବା ଗୋଟିଏ ଶ୍ଳୋକଟିଏ ଉତ୍ଥାପନ କଲି
1: ହେଲା
0: ଜଗନ୍ନାଥ ଅକ୍ଷର ହଉଛି ଚାରି ଦେବତା ଆସିବେ ଚାରି ପ୍ରଭୁଙ୍କର ଭୁଜ ହାତ ହଉଛି ଚାରି ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବିଧକୁ ପ୍ରଦାନ କରନ୍ତି ଚାରି ଭକ୍ତ ହଉଛନ୍ତି ଚାରି ଏବଂ ଭୂତ ସେଇ ଜଗତର ନାଥ ଜଗନ୍ନାଥ କାଳିଆ ସାନ୍ତକୁ ଦର୍ଶନ କରିବା ପାଇଁ ନିର୍ଜନ ଅରଣ୍ୟ ମଧ୍ୟରେ ବସତି ସ୍ଥାପନ କରୁଥିବା ପ୍ରଭୁଙ୍କର ଏକ ପ୍ରଧାନ ଭକ୍ତ ଜାତିଟି ହଉଛି ଶବର ଶବର ଆଭିଜାତ୍ୟର ପରମ୍ପରାକୁ ଭୁଲି ନାହାନ୍ତି ମୋ ପ୍ରଭୁ ସେଇ ଶବର ପଲ୍ଲୀରୁ ବୁଢା ଶବର ଶବରୀକୁ ସାଙ୍ଗରେ ଧରି ବାହାରି ପଡିଛି ପବିତ୍ର ପୁରୁଷୋତ୍ତମ ଧାମରେ ପହଞ୍ଚିବା ପାଇଁ ସ୍ତ୍ରୀକୁ ସାଙ୍ଗରେ ଧରି ଶାସ୍ତ୍ର ଯାହାକୁ କହେ ସହଧର୍ମିଣୀ ବିନା କାର୍ଯ୍ୟ କରିବା ନିଷେଧ ସ୍ତ୍ରୀକୁ ସାଙ୍ଗରେ ଧରି ଶବର ଶବନୀକୁ ଧରି ଯେତେବେଳେ ପବିତ୍ର ବଡ଼ଦାଣ୍ଡରେ ପହଞ୍ଚିଲା ହଠାତ୍ ହସିଦେଲା ଶବରୀ ଡାକିଲା ସ୍ୱାମୀ ଯୋଉ ସ୍ଥାନକୁ ଆମକୁ ଆମେ ଆସିଛେ ଯାହା ନିକଟକୁ ଆସିଛେ ଇଏ କିଏ ସେ ଏଇଠି ବୁଢା ଶବର ପ୍ରେମମୟୀ ପତ୍ନୀ ଶବରୀକୁ ବୁଝଉଛି କବି ହେଲା ଆପଣ ମାନଙ୍କର କୀର୍ତ୍ତନ ଜଗତର ସୁନାମଧନ୍ୟ କବି କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ କଣ ଶବର କହିଲା ଶବରୀ କି କଲାରେ ଚାହା

0: ଖବର କହୁଛି ସଖୀ ଯାହାର ମିତ ଚକା ନେତ୍ର ଛଟକ ଯାହାର ସମୁଦ୍ର ହଉଛି ନୀଳ ସମୁଦ୍ର ଯାହାର ପର୍ବତ ହଉଛି ନୀଳ ପର୍ବତ ଯାହାର ଚକ୍ର ହଉଛି ନୀଳ ଚକ୍ର ଏ ନୀଳ ଚକ୍ର ଉପରେ ବିରାଜିତ ପତିତ ପାବନ ବାନା ଏବଂ ହୁତ ଯେଉଁ ହଉଛନ୍ତି ଜଗତର ନାଥ ଜଗନ୍ନାଥ ଶାସ୍ତ୍ର କହିଲେ କବି କହିଲେ ଏ କ୍ଷେତ୍ରଗଡକୁ ଯିବାକୁ ଦର୍ଶନ କରିବା ଜଗତର ନାଥ ଜଗନ୍ନାଥଙ୍କୁ
1: ହେଲା
0: ହଠାତ ସଦରୀର ଦୃଷ୍ଟି ପଡିଗଲା ଏ ପତିତ ପାବନ ବାନା ଉପରେ ପଚାରିଲା ସ୍ୱାମୀ ଇଏ କଣ
1: ଶବର
0: କହୁଛି କଲା ସଖୀ ନୀଳ ଚକ୍ର।

ଶବର କହୁଛି ସଖୀରେ ନୀଳ ଚକ୍ର ଉଡୁଛି ବାନା, ଏଇ ଯୋଉ ବାନରଟି ଉଡୁଛି ସେ ବାନାର ନାମ ହଉଛି ପତିତ ପାବନ। ପତିତ ମାନଙ୍କୁ ତ୍ରାଣ କରିବା ସତ୍ତ୍ୱେ ୟାର ନାମ ପତିତ ପାବନ ବାନା। ଇଏ ବାନା ଉଡୁନି, ଇଏ ମନା କରୁଛି। କ୍ଷେତ୍ରଗଡର ଫାଟକ ନ ଡେଇଁଲା ପୂର୍ବରୁ ଯେତେ ପାପ ଥାଏ, ଯେତେ ରୋଗ ଥାଏ, ସନ୍ତାପିତ ଅବସ୍ଥାରେ ବାପା ସବୁ ଧୌତ ହେଇଯାଏ। ଏହା କେତେ ଦୂର ସତ୍ୟ? ଆମେ ଡାକ୍ତରଙ୍କ ନିକଟକୁ ଗଲାବେଳେ ଡାକ୍ତର କହନ୍ତି ବସ, ତମ ଦେହକୁ ଆମେ ଭଲ କରିବା। ଗୋଟେ ବାନା କହୁଛି ମୁଁ ତମକୁ ଭଲ କରିବି। ବାବା, ଆମର ଦେହ ଯାବତୀୟ ଦେହର କଷ୍ଟକୁ ଡାକ୍ତରଙ୍କ ନିକଟକୁ ଗଲାବେଳେ କିଛି କ୍ୟାନ୍ସର ଯଦି ଆମେ ଉପଶମ ପାଉ, କିନ୍ତୁ କିଛି କ୍ୟାନ୍ସର ମଧ୍ୟ ବିଫଳ ବି ହେଇଥାଉ, କିନ୍ତୁ ଏ ନୀଳାଚଳରେ ଯୋଉ ଡାକ୍ତର ଔଷଧ ଦରକାର ନାହିଁ, ତା ପାଇଁ ଆସୁ ଚିକିତ୍ସାର ବ୍ୟବସ୍ଥା କିଛି ନାହିଁ, ଖାଲି କଥା କହିଦେଲେ ଭଲ ହେଇଯାଏ। ପ୍ରମାଣ? ହଁ, ସେ ରଥ କହିଲେ କଲେ ଆପ ବି ଯଥେଷ୍ଟ ପ୍ରମାଣ ଅଛି। କଣ କହିଲେ?

ଆଜନ୍ମନ୍ଧକୁ ଆଖି ଦେଇଛି। ଏ ଆଜନ୍ମନ୍ଧ କିଏ? ସତ୍ୟ ଯୁଗରେ ଜଣେ ଆଜନ୍ମନ୍ଧ ଆଖି ଥାଉଥା ବନ୍ଧ, ତ୍ରେତୟା ଯୁଗରେ ଜଣେ ଆଖି ଥାଉଥା ବନ୍ଧ, ଦ୍ୱାପର ଯୁଗରେ ଜଣେ ଆଖି ଥାଉଥା ବନ୍ଧ, କଳି ଯୁଗରେ ଜଣେ ଆଖି ଥାଉଥା ବନ୍ଧ। ସେ ଜଣେ କନ୍ୟା କେହି ନୁହେଁ, ନିର୍ଜନ ଜଙ୍ଗଲ ଭିତରେ ବସତି ସ୍ଥାପନ କରିଥିବା ଜାତିରେ କନ୍ଧ ଆଜନ୍ମନ୍ଧ, ଯାହାକୁ ଆପଣ ମାନଙ୍କର ଶାସ୍ତ୍ର କହେ ସନ୍ଥକ ବିଭୀମ ହୁଏ ଚପଳମତି ବୟସ ଛୋଟ ହୁଏ। ଜନ୍ମ ହେଲା ପରଠାରୁ ଖୋଜି ବୁଲିଲା ଭଗବାନଙ୍କୁ। ସେଦିନ ଗୁରୁମାନଙ୍କର ଲାଞ୍ଜକୁ ଧରି ଗୋପାଳ ପୁଅ ସହିତ ନିର୍ଜନ ଅରଣ୍ୟକୁ ଗୋ ଚାଣ କରିବାକୁ ଯାଉଥିଲା ବେଳେ ନିର୍ଜନ ଜଙ୍ଗଲ ଭିତରେ ପିଲାଟା ଖସି ପଡିଲା। ଗୋ ଭିତରେ ପଡିଛି ଭୀମ। ଚାରିଦିନ ପରେ ଯେତେବେଳେ ଆତ୍ମୀୟ ସ୍ୱଜନ ବାପା ମା ମାନେ ଖୋଜି ବୁଲିଲେ ଭୀମକୁ, ପହଞ୍ଚିଲେ ସେ କୂଅ ନିକଟରେ ଦେଖିଲେ ନିର୍ଜନ ଜଙ୍ଗଲ ଭିତରେ କୂଅରେ ପଡିଛି। ଡାକିଲେ କଲେ, ନା ମୋ ଗାଈ ନାଞ୍ଜ ମତେ ତମେ ଧରେନା, ଜଙ୍ଗଲକୁ ମତେ ତମେ ଆଣିନା, ଜଙ୍ଗଲ ଭିତରେ ଶୁଖିଲା କୂଅ ଭିତରେ ତମେ ମତେ ପକେଇନା, ଯେଇ ମତେ ଶୁଖିଲା କୂଅ ଭିତରେ ପକେଇଛି, ଯଦି ସେଇ ମତେ ଉଦ୍ଧାର କରିବ ତାହେଲେ ମୁଁ ଉଦ୍ଧାର ହେବି, ଯଦି ସେ ମତେ ଉଦ୍ଧାର ନ କରିବ ମୋ ଜୀବନର ମାନେ କିଛି ନା। ସମସ୍ତେ ଫେରିଗଲା ବେଳେ ଦୃଢ ଭାବରେ ବିଶ୍ୱାସ ସହକାରେ ଗତଗତ ଭାବରେ ଅନ୍ଧ କବି ସନ୍ଥ ବାପା ଏ ସାତ ବର୍ଷର ଚପଳମତି ବାର ବର୍ଷର ସୁନ୍ଦର ପୁଅ ଭୀମ ଡାକିଲା ପ୍ରଭୁଙ୍କୁ। ଠାକୁର ଭେରାମ ପରମହଂସ ସୁନ୍ଦର ଭାବରେ ପଦଟିଏ କଲମ କଲେ, ଅଖିଳ।

ରଥ ହେ ବିଶ୍ୱପତିତ ପାବନ ହରି ଏ ଅନ୍ଧାର କୂଅ ଭିତରୁ ଯଦି ରଖିବୁ ରଖିବୁ ମାରିଲେ ମାରିବୁ ଆପତ୍ତି କିଛି ନାହିଁ। ଯିଏ ସବୁ ସମର୍ପି ଦିଏ ଭଗବାନ ତା ସନ୍ନିକଟ ହେଇଯାନ୍ତି। ଭକ୍ତ ବତ୍ସଳ ହରି ଆନନ୍ଦ ହେଲେ ଭୀମର ଡାକରେ ଆସି ଶୁକିଲା କୂଅ ନିକଟରେ ପହଞ୍ଚିଗଲେ। ଏଇଥିଲାଗି ଓଡ଼ିଆ ବେଦ ଭାଗବତ କହେ।

0: ଭଗବାନ ପରମ କରୁଣିକ ମଙ୍ଗଳମୟ ଭଗବାନ
1: ଭଗବାନ
0: ବନ୍ଧପୁଅ ଭୀମକୁ କୂଅ ଭିତରୁ ଉଦ୍ଧାର କରିବାକୁ ଯେତେବେଳେ ଆସି ପହଞ୍ଚିଲେ ହସିଲା କଲା ତୁ ସେଇ ଯଦି ମୁଁ ଜାଣିବି ତୁ କିଏ
1: କିଏ
0: ଯେ ଆକୁ ଡାକୁଥିଲି କୂଅ ଭିତରେ ପଡି ସତରେ କଣ ସେଇ ମତେ ଆସିଛୁ ଉଦ୍ଧାର କରିବା ପାଇଁ ନା ହରେ ଭୀମ ମୁଁ ହଉଛି ସିଏ ଦେଖିବୁ ଦେଖିବୁ ଦେଖିବୁ ଦେଖିବୁ ବଳିଛି ମନରେ।

0: ପରମ କରୁଣିକ ମଙ୍ଗଳମୟ ଭଗବାନ କଲେ ଭୀମ ଦେଖ
1: ଦେଖ
0: ଦେଖ ସତରେ ମୁଁ ଆସିଛି କି ନାହିଁ ଶୁଖିଲା କୋ ଭିତରେ ପଡିଥିବା ଭୀମକୁ ଦେଖେ ବୋଲି କହୁ କହୁ ଆଖି ଦିଟା ଖୋଲିଗଲା କୋ ଭିତରେ ପଡିଥିବା ଭୀମକୁ ଦର୍ଶନ ଦେଲେ ରୂପକୁ ଦେଖି ଭୀମ ଗଦଗଦ ହେଇଗଲା ଗୋଟିଏ ପଦ ଛାନ୍ଦ କୋ ଭିତରେ ପଡିଥିବା ଭୀମ ପୁଅ ଯୋଉ ରୂପଟିକୁ ଦର୍ଶନ କଲା ସେ ରୂପଟା କେମିତି କବି ହେଲା ଆପଣ ମାନଙ୍କର ଦିନ କୃଷ୍ଣ ଦାସ ବହିନା ହଉଛି ରସ କୋଲଳ ପ୍ରଥମ ଅକ୍ଷର କହ କଲା।

ଜଗନ୍ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଗଲାବେଳେ ଆମେ ଚାରୋଟି ଦ୍ୱାର ଦେଖୁଥାଉ, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ବିଶ୍ୱ ସଂସାର ନାୟକ ବିଶ୍ୱ ବ୍ରହ୍ମାଣ୍ଡର ଯୋଉ ଭଗବାନ, ଚାହିଁଥିଲେ ଗୋଟା ଦେବତା ବାନ୍ଧି ଥାଇପାରନ୍ତେ, ଚାହିଁଥିଲେ ଗୋଟା ମଣିଷ ବାନ୍ଧି ଥାଇପାରନ୍ତେ, କିନ୍ତୁ ଜଙ୍ଗଲର ଚାରି ପ୍ରକାର ପଶୁକୁ ଚାରି ଦ୍ୱାର ବାନ୍ଧିଛନ୍ତି। ପୂର୍ବ ଦ୍ୱାର ହଉଛି ଆପଣ ମାନଙ୍କର କେଶରୀ, ସିଂହ ଦ୍ୱାର ପୂର୍ବ ଦିଗେ ବନ୍ଧା କେଶରୀ, ପଶ୍ଚିମେ ତା ବଳିଷ୍ଠ କରି ବୋଲେ ହାତୀ, କାହିଁକି ପଶ୍ଚିମ ଦ୍ୱାରା ହାତୀ ବନ୍ଧା ହେଇଛି, ପୂର୍ବ ଦ୍ୱାରା କାହିଁକି ଆଜ୍ଞା କେଶରୀ ବୋଲେ ସିଂହ ବନ୍ଧା ହେଇଛି, ଉତ୍ତର ଦ୍ୱାରା ତା ବନ୍ଧା ଶାର୍ଦ୍ଦୁଳ ବୋଲେ ବାଘ, ଉତ୍ତର ଦ୍ୱାରେ କାହିଁକି ବାଘ ବନ୍ଧା ହେଇଛି, ଦକ୍ଷିଣରେ କଳା ଧଳା ଘଟକ, ଦିଟା କଳା ଧଳା ଘୋଡା ବନ୍ଧା ହେଇଛନ୍ତି ଦକ୍ଷିଣ ଦ୍ୱାରରେ। କଣ ପାଇଁ? ଜଗତ ପାଇଁ ଶିକ୍ଷା ଆଉ ଜଗତ ପାଇଁ ବାର୍ତ୍ତା, ସୁନ୍ଦର ଜଗତକୁ ଦର୍ଶନ ଦେବା ପାଇଁ ଜଗନ୍ନାଥ ପ୍ରଭୁଙ୍କର ତତ୍ଵ ହଉଛି ଏଇଆ। ପୂର୍ବ ଦ୍ୱାରେ କାହିଁକି ସିଂହ ବନ୍ଧା ହେଇଛି, ଏଇଥିଲାଗି ମନେ ପଡିଯାଏ ଆପଣ ମାନଙ୍କର ବୃହତ ଜଗନ୍ନାଥ ସଂସ୍କୃତି ମାତଳ ପାଞ୍ଜି ସୁନ୍ଦର ଶ୍ଳୋକଟିଏ। କଣ କବି କହିଲେ?

ସିଂହ ଭଳି ଶୁକର ମାଂସ ଭୋଗୀ। ସିଂହ ହେଉଛି ଜଙ୍ଗଲର ଏକ ହିଂସ୍ର ଜନ୍ତୁ। ଏ ପଶୁଟି ହିଂସ୍ର ସ୍ୱଭାବରେ ହେଲେ ମଧ୍ୟ ପ୍ରତ୍ୟେକ ଦିନ ଜୀବ ମାରେ, ସତ୍ୟ ମାଂସକୁ ଭକ୍ଷଣ କରେ, କିନ୍ତୁ ତା ନିୟମକୁ ସେ ଉଲ୍ଲଂଘନ କରିନି, ତା ସଂଯମତାକୁ ସେ ପ୍ରତ୍ୟାଖ୍ୟାନ କରିନି। କବି କହିଲେ କହିଲେ ଋତୁ ମେ ଏକ ମାର ଋତୁ ସିଂହିକା ସହିତ ରେ ପୁରୁଷ ସିଂହ ବର୍ଷକରେ ଥରେ ସହବାସ କରେ, ଶୃଙ୍ଗାର କରେ, ପ୍ରେମ କରେ। ହେ ବିଶ୍ୱ ଜଗତ, ପଶୁଟା ଯାହା କରିପାରେ ମଣିଷ କିନ୍ତୁ ତାହା କରେ ନାହିଁ। ମଣିଷ ପାଇଁ ଆକଟ କଲେ ଆପଣ ମାନେ କର ଜଗନ୍ନାଥ ଦାସ ଓଡ଼ିଆ ବେଦ ଭାଗବତ କହିଲେ କଣ କହିଲେ।

0: ହସେଦେଲା ବୁଢ଼ୀ ଶବରୀକଳା ସ୍ୱାମୀ
1: ଏ ଯୋଉ ରଥ ରଥରେ ଦେଖୁଛି ତିନି ଜଣ ବିଗ୍ରହ ତିନିଟି ବିଗ୍ରହ କଣ ମୁଁ ଏଇଥି ଲାଗି ପ୍ରଥମେ କହିଥିଲି ଜୟକାରସ୍ତୁ ଜଗନ୍ନାଥ ଜଗନ୍ନାଥ ଜରେ ଜଗନ୍ନାଥ ଗରେ ବଳଦେବ ନରେ ସୁଭଦ୍ରା ଥରେ ସୁଦର୍ଶନ ଇଏ ତିନି ମୂର୍ତ୍ତିକୁ ଆମେ ଦେଖୁ ସତ ଆଶ୍ଚର୍ଯ୍ୟର ସଂକେତର ବାର୍ତ୍ତାକୁ ଦିଅନ୍ତି ବିଶ୍ୱ ଜଗତରେ ଭକ୍ତକୁ ଧରି ନୀଳାଚରଣ କରିଥିବା ଜଗତର ନାଥ ଜଗନ୍ନାଥ ଜଗନ୍ନାଥ ବ୍ରହ୍ମ ସୁଭଦ୍ରା ଭଉଣୀ ଆଉ ପାଖରେ ଯିଏ ଅଛନ୍ତି ତାଙ୍କର ବଡ ଭାଇ ଆଉ ସୁଦର୍ଶନ ହଉଛନ୍ତି ଭକ୍ତ ପ୍ରବର ଚାରି ଜଣଙ୍କୁ ଆମେ ଦେଖୁଥିଲା ବେଳେ ରହନ୍ତି ରତ୍ନବେଦୀ ଉପରେ ସାତ ଜଣ ଏଇଥିଲା କି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସୁଭଦ୍ରା ପଣ୍ଡିତ ସୁନ୍ଦର କଥାଟିଏ କହନ୍ତି
0: କଣ କହିଲେ

0: ନୂଆ ଛୁଆ ଭେଦଭାବ ସେ ସ୍ଥାନରେ ନାହିଁ। ବ୍ରାହ୍ମଣ ହାତରୁ ଚଣ୍ଡାଳ ଖାଇବ, ଚଣ୍ଡାଳ ହାତରୁ ବ୍ରାହ୍ମଣ ଖାଇବ। ଆଶ୍ଚର୍ଯ୍ୟ କ ସାତ ଜଣ ଥିଲା ବେଳେ ଆମେ ତିନି ଚାରି ଜଣକୁ ଦେଖୁ, ଇଏ ହଉଛି ଦ୍ୱିତୀୟ ଆଶ୍ଚର୍ଯ୍ୟ। ହସେଇଦେଲା ଶବରୀ, ପଚାରିଲା କଲା ସ୍ୱାମୀ, ଏ ଯୋଉ ଚାରି ଜଣକୁ ଆମେ ଦେଖୁଛେ, ଏ ଚାରି ଜଣ କିଏ? ନା ହଉଛନ୍ତି ମୋ ପ୍ରଭୁ ନୀଳ ବିହାଦ୍ରୀ ନୀଳାଦ୍ରୀ ବିହାରୀ ଜଗତନ୍ନାଥ ଜଗନ୍ନାଥ। ମଝିରେ ଯିଏ ଅଛନ୍ତି ତାଙ୍କର ଭଉଣୀ ସୁଭଦ୍ରା, ତାଙ୍କ ପାଖରେ ଯିଏ ବସିଛନ୍ତି ତାଙ୍କ ବଡ ଭାଇ ନାମ ତାଙ୍କର ବଳଭଦ୍ର, ଆଉ ଏଇ ଯୋଉ ପାଖରେ ଅଛନ୍ତି ଅନ୍ୟ ଜଣକ ସେ ହଉଛନ୍ତି ଭକ୍ତ, ତାଙ୍କର ନାମ ହଉଛି ସୁଦର୍ଶନ। ହସେଦେଲା ଆଜ୍ଞା ସବରୁଣୀ, କହିଲା ସ୍ୱାମୀ, ସ୍ୱାମୀ ଯୋଉଠି ଅଭାବ ଥାଏ, ସ୍ତ୍ରୀ ଯୋଉଠି ଅଭାବ ଥାଏ, ଭଉଣୀ କି ଧରିକି ବୁଲିବା ହଉଛି ସମ୍ଭବ? ଜଗତନ୍ନାଥ ଜଗନ୍ନାଥ ଏଡେ ବଡ ଠାକୁର, କଣ ତାଙ୍କର ସ୍ତ୍ରୀ ନାହିଁ କି? ସ୍ତ୍ରୀ ଥାଉ ଥାଉ ସ୍ତ୍ରୀକୁ ଛାଡି ବାର ମାସରେ ତେର ଯାତ୍ରା ଏ ଜଗତନ୍ନାଥ ଜଗନ୍ନାଥ ଭଉଣୀ କି ଧରି କାଇ କରୁଛି? ହସେଦେଲା ଆଜ୍ଞା ବୁଢା ଶବର, କହିଲା ସଖୀରେ ଶୁଣୁ ତାହେଲେ ସେ ଜଣକ କିଏ? ଆପଣ ମାନଙ୍କର ସେଇ ଗାୟକ କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ
1: କହିଲେ,
0: ଶେଷ ପଦରେ କହିଲେ, ଭାଇ

କବି କହିଲେ ଭାଇ ଭଉଣୀରେ ବିହାର ବସି ସଦା ନୀଳକନ୍ଦର ବୁଢ଼ୀ ସବର୍ଣ୍ଣୀ ହସିଦେଲା କଲା ସ୍ତ୍ରୀ ନାହିଁ ଭଉଣୀକୁ ଧରିକି ବୁଲୁଛି ତାଙ୍କ ସ୍ତ୍ରୀ କୁଆଡେ ଗଲେ ବୁଢ଼ା ହସେଲା ସବର କଲା ସଖୀରେ ଇଏ ହେଉଛି ସ୍ୱତନ୍ତ୍ରତା କଥା ଭଉଣୀ ବୋଲି ଆମେ ଯାହାକୁ ଦେଖୁଛେ ସିଏ ଭଉଣୀ ନୁହନ୍ତି ସିଏ ହଉଛନ୍ତି ତାଙ୍କ ଭାଇରେ କଲା ମଲା ମୁଁ ଦେଖୁଛି ଗୋଟା ନାରୀ କି ତମେ କହୁଛ ସିଏ ତାଙ୍କ ଭାଇ ପୁରୁଷ କେମିତି ମତେ କହ ନୀଳାଦ୍ରି ବିହାରୀ ନାଟକରେ ସୁନ୍ଦର ଭାବରେ ପ୍ରମାଣଟିଏ ଯୁକ୍ତି ସହକାରେ ବାଢି ଦେଲା ବୁଢା ଶବର କଲା ସଖୀ ଶୁଣ ତାହେଲେ କିଏ ଶୁଣ ଫାଲଗୁଣୀ ମୋର ସାପର

ପୁରୁଷଟା ନାରୀ ରୂପରେ କାହିଁ ପୂଜା ପାଇଲେ? ସୁନ୍ଦର ଉକ୍ତିଟିଏ ତ୍ରିନାଥ ମେଳାରେ ସୁନ୍ଦର ଭାବରେ ଆଜ୍ଞା ବ୍ରାହ୍ମଣ ମହୋଦୟ ପଢନ୍ତି, ପୁରାଣ ପାଠ କରୁଥିଲା ବେଳେ କୁହନ୍ତି, ତ୍ରିନାଥ ହେ ଅନାଥ ଜନକ ନାଥ, ଇଏ ହଉଛନ୍ତି ନାଥ ଆଜ୍ଞା ତିନି, ଜଣେ ହେଲେ ଜଗତ ମିଶାଣ ନାଥ ସମାନ ଜଗନ୍ନାଥ, ଜଣେ ହେଲେ ଲୋକ ମିଶାଣ ନାଥ ସମାନ ଲୋକନାଥ ଶିବ, ଆଉ ଜଣେ ହଉଛନ୍ତି ବ୍ରହ୍ମା। ଏ ବ୍ରହ୍ମା କେଉଁ ନାଥ? ଇଏ ଅନାଥ ଜନକ ନାଥ। କାହିଁକି ବ୍ରହ୍ମା ନାରୀ ରୂପରେ ପୂଜା ପାଇବେ? ଏ ମୋର ଜ୍ଞାନୀ ସମାଜ ସତ୍ୟ ଯୁଗ କଥା ଆନନ୍ଦ।

ବୁଢା ଶବର ଡାକିଲା କଲା ସଖୀ ଯାହାକୁ ଦେଖୁଛୁ ନାରୀ ରୂପରେ ସୁଭଦ୍ରା ରୂପରେ ସିଏ ସୁଭଦ୍ରା ନୁହନ୍ତି ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ବେଦପତି ବ୍ରହ୍ମା ସୃଷ୍ଟିକର୍ତ୍ତା ବେଦପତି ବ୍ରହ୍ମା କାହିଁକି ଏଠି ପୂଜା ପାଇଲେ।

ସଂସାର ଥିଲା ଜଳମଗ୍ନ, ସମ୍ପୂର୍ଣ୍ଣ ଜଳ ଥିଲା ଭିତରେ ପ୍ରଭୁ ଚିନ୍ତା କଲେ ସୃଷ୍ଟି ନିର୍ମାଣ କରିବା ପାଇଁ, ନିଜର ଜଙ୍ଘ ମୂଳରୁ ଦୁଇଟି ଲୋମକୁ ଉତ୍ପାଟିତ କରି ଜଳ ଭିତରେ ପକେଇ ଦେଲେ। ଏ ଦି ଜଣ ହେଲେ ପୁଣି ଦୁଇ ଜଣ ଅସୁର, ଜଣକ ନାଁ ହେଲା ମଧୁ ଆଉ ଜଣକ ନାଁ କୈଟ। ଜଳ ଉପରେ ବିଶ୍ରମିତ ସମୟରେ ବରପତ୍ର ଉପରେ ବିଶ୍ରାମ କରିଛନ୍ତି ଭଗବାନ ନାରାୟଣ, ପରମ ପୁରୁଷ ପରମାତ୍ମାଙ୍କର ସେବା କରୁଛନ୍ତି ଆଦିମାତା। ଇଏ ଦୁଇ ଜଣ ଅସୁର ଆଣ୍ଠୁଏ ଜଳରେ ବୁଲୁ ବୁଲୁ ହଠାତ ଯେତେବେଳେ ରୂପ ସୌଟବ ଜଣେ ନାରୀଟିକୁ ଦେଖି ଦର୍ଶନ କଲେ, ମନ ଭିତରେ ଆସିଲା କାମ ଭାବ, ମଧୁ ଆଉ କୈଟବ ଆଦିମାତାଙ୍କୁ ସ୍ତ୍ରୀ ଭାବରେ ଭୋଗ କରିବା ଇଚ୍ଛା ପୋଷଣ କରନ୍ତେ। ଜାଣିଲେ ଚନ୍ତୁର ଚିନ୍ତାମଣି ମଙ୍ଗଳମୟ ଭଗବାନ ଅନାଦି ବ୍ରହ୍ମ, ଇଏ ସୃଷ୍ଟିକୁ ତିଆରି କରିବା ପାଇଁ ଯାହାକୁ ଯଦୁମଣି ସାହିତ୍ୟ କହେ, ସୃଷ୍ଟି ଅର୍ଥେ କୈଟଭକୁ ପିଶ୍ଚିତ ମଣିନ, ତାକୁ ସୃଷ୍ଟିକୁ ତିଆରି କରିବା ପାଇଁ ଏମାନଙ୍କର ମେଦା ମେଦରୁ ମେଦିନୀ ନିର୍ମାଣ କଲେ। ହେଇଗଲା ମେଦିନୀ, ସୃଷ୍ଟି ତିଆରି ହବ ବୋଲି ନିଜ ଠାରୁ ସୃଷ୍ଟି କଲେ ତିନି ସନ୍ତାନକୁ, ଯାହାକୁ ଆପଣ ମାନଙ୍କର ଓଡ଼ିଆ ବେଦ ଭାଗବତ ଜଗନ୍ନାଥ ଦାସ କହେ।

ଏକ ବ୍ରହ୍ମ ଥିଲା ନିଜେ ସ୍ୱୟଂ ଶାସିତ ପରମ ପୁରୁଷ ପରମାତ୍ମା ପ୍ରକୃତି ଜୀବ ରୂପକ ନାରୀ ଆଦିମାତାକୁ ସୃଷ୍ଟି କଲେ ନିଜ ଠାରୁ ତିନିକୁ ସୃଷ୍ଟି କଲେ ସେ ତିନି ଜଣ କିଏ ବ୍ରହ୍ମାଣ୍ଡ ଭୂଗୋଳରେ କବି ବଳରାମ ଦାସ କହିଲେ ଯେ କାରଣ

ଏବଂ ସାଧିତ ପରମ ପୁରୁଷ ପରମାତ୍ମା ନିଜ ଠାରୁ ନିଜେ ସୃଷ୍ଟି କଲେ ତିନିକୁ, ଜଣେ ହେଲେ ବ୍ରହ୍ମା, ଜଣେ ହେଲେ ବିଷ୍ଣୁ, ଜଣେ ହେଲେ ଶିବ। ତିନି ଜଣ ଗଲେ ତପସ୍ୟା କରିବା ପାଇଁ, ସୃଷ୍ଟିକୁ ନିର୍ମାଣ କରିବାର ନିମିତ୍ତ ତପସ୍ୟା କରୁ କରୁ ସାନ ପୁଅ ଶିବକୁ ହେଲା ପଣ୍ଡିତ ଜର। ଏ ମା ସେବା କରିବା ସତ୍ତ୍ୱେ ମାର ଉପଶମ ପାଇଲେ, ମାର ବାତ୍ସଲ୍ୟ ସ୍ନେହ ଟିକେ ପାଇଲେ ସାନ ପୁଅ ଶିବ ଶଙ୍କର ଜରଟା ଭଲ ହେଇଯିବ। ଅନାଦି ପରମ ପୁରୁଷ ପରମାତ୍ମାଙ୍କର କଥା ଶୁଣି କଥାକୁ ମାନି ନେଇ ଆଦିମାତା ଯେତେବେଳେ କ୍ରମାନ୍ୱୟରେ ତିନି ପୁଅଙ୍କ ନିକଟକୁ ଯାଉଥିଲେ, ପ୍ରଥମେ ଦେଖିଲେ ବେଦପତି ବ୍ରହ୍ମାଙ୍କୁ। ଏ ତେଜମୟ ବେଦପତି ବ୍ରହ୍ମାଙ୍କ ରୂପରେ ଆକୃଷ୍ଟ ହେଇଗଲେ ଆଦିମାତା। ମନେ ମନେ ଚିନ୍ତା କଲେ, ବାପାକୁ ସିନା ବା ହେଲି, ନିଜର ସ୍ୱାମୀ ସହିତ ସୁଖର ସଂସର୍ଗ କରିନି, ଏ ପୁଅ ସାଙ୍ଗରେ ଯଦି ଟିକେ ମିଶନ୍ତି, ତା ସହିତ ଯଦି ମୁଁ ଟିକେ ମିଶି ଯାଏ ଏ କଙ୍ଗରେ, ତାହେଲେ ମୋ ନାରୀତ୍ୱ ପ୍ରାପ୍ତ ହେଇଯାନ୍ତା। ଏଇଠି ବେଦପତି ବ୍ରହ୍ମାଙ୍କୁ ଡାକିଲେ, କହିଲେ, ହେ ବେଦପତି ବ୍ରହ୍ମା, ତମେ ହଉଛ ପୁଅ, ମୁଁ ହଉଛି ମା, ମୁଁ ଯାହା ମାଗିବି ମତେ ଦବ। ହସିଦେଲେ ବେଦପତି ବ୍ରହ୍ମା। କଥା ଶୁଣି ଆଦିମାତା କହିଲେ, କଣ ମା? ନା ମୁଁ ତୁମ ସାଙ୍ଗରେ ମିଶିବି, ମୁଁ ତୁମ ସାଙ୍ଗରେ ପ୍ରେମ କରିବି। କାନରେ ହାତ ଦେଇଦେଲେ ଆଦିମାତା କହିଲେ, ଏଡେ ବଡ କଥା ମା କେମିତି କହୁଛୁ? କଟିକଟା ଆଶ୍ରମର ବାବାଜୀ ଠକ ସୁନ୍ଦର ଭାବରେ ପଦେ କହନ୍ତି, ମହାବଲି।

ତାଙ୍କ ଭଉଣୀ ସୁଭଦ୍ରା, ସେ ସୁଭଦ୍ରା ନୁହେଁ, ସେ ତାଙ୍କର ଭାଇ, ତାଙ୍କ ନାଁ ହଉଛି ବେଦପତି ବ୍ରହ୍ମା। ଏବଂ ଭୂତ ଯୋଉ ବିଚିତ୍ର କର୍ମାଙ୍କର ବିଚିତ୍ର ଲୀଳା ତାହାକୁ କିଏ ଅବଲୋକନ କରିପାରେ। ଏବଂ ଭୂତ ସେଇ ଜଗତର ନାଥ ଜଗନ୍ନାଥ କଥା ତ କହିଲେ ସରିବ ନାହିଁ। ବିଶ୍ୱ ସଂସାର କଲ୍ୟାଣ କରନ୍ତୁ ସର୍ବେ, ବୋଲନ୍ତୁ ପ୍ରେମ ଆନନ୍ଦ ବୋଲନ୍ତୁ ସର୍ବେ, ଦିନ ଜନସ୍ୟ ସଂରକ୍ଷଣ ଆନନ୍ଦ ସାଗରେ ପବିତ୍ର ପୀର ଦରବାରେ ହରିବୋଲ ସହିତ ହୁଳହୁଳି ଦେବା।

0: ସାତ ଦିନରେ ଭଲ କରିଦେବେ।
1: ସାଲୁ ବେଗ, ତୁ ଏ କଣ କହୁଛୁ ପୁଅ? ତୁ ସବୁ କହ ପଛେ, ଦୁଃଖ ହାରି ଜଗନ୍ନାଥଙ୍କୁ ତୁ ଗାଳି ଦେ ନା ପୁଅ। ଏ ଦୁନିଆରେ ମୋ ଦୁଃଖ କେହି ନ ଶୁଣିଲେ ବି ସେ ନିଶ୍ଚୟ ଶୁଣିବେ। ସେ ନିଶ୍ଚୟ ତତେ ଭଲ କରିଦେବେ ବାମା।
0: କେବେ କେବେ ଆଉ ଭଲ ହେବି ମା? କେବେ ଆଉ ଭଲ ହେବି? କେବେ ଆଉ ସେ ମୋ ଡାକୁ ଶୁଣିବେ?
1: ତୁ ଧୈର୍ଯ୍ୟ ଧରୁ ପୁଅ। ଆଜି ରାତି ପାଇଲେ ସାତ ଦିନ ପୁରିବ। ଭକ୍ତ ପାଇଁ ଭଗବାନଙ୍କର ଏହା ଏକ କଠୋର ପରୀକ୍ଷା। ଆଜି ରାତି ପାଇବା ଯାଏ ତୁ ସେଇ ମହାମନ୍ତ୍ର ଜପ କର ବାପା, ତାପରେ ଜାଣିବୁ ମୋ ଠାକୁରଙ୍କର ମହିମା କେତେ।
0: ସତ କହୁଛୁ ମା, ସତ କହୁଛୁ। ମୋ ଦୁଃଖ ଯନ୍ତ୍ରଣା ଆଜି ଶେଷ ହେବ।
1: ହଁ ବାପା, ମନକୁ ଦୃଢ଼ କର। ନିଜ ଭିତରୁ ଅହଙ୍କାର, ଗ୍ଲାନି ଆଉ କ୍ରୋଧକୁ ତ୍ୟାଗ କରି ଚକଡୋଳାଙ୍କର ପାଦ ପଦ୍ମରେ ଆତ୍ମସମର୍ପଣ କର, ଫଳ ନିଶ୍ଚୟ ମିଳିବ।
0: ଆତ୍ମସମର୍ପଣ?
1: ହଁ, ଏଇ ଦୁର୍ଦ୍ଦିନରେ ସେଇ ଦୁଃଖ ହାରି ତୋର ଏକମାତ୍ର ସାହା ଭରସା। ରାତି ଅନେକ ହେଲାଣି, ତୁ ପ୍ରଭୁଙ୍କ ନାମ ସ୍ମରଣ କରି ଶୋଇପଡ଼।
0: ହଉ ମା, ହଉ।

0: ସାଲ ବେଗ, ତୁ ମୋତେ ନିନ୍ଦା ଭର୍ଛନା କଲେ ବି ମୁଁ ତୋର ପାଖେ ପାଖେ ଅଛି। ସାଲ ବେଗ, ତୋର ଆରାଧ୍ୟା ଜନ୍ମଦାତ୍ରୀ ମା ଯେ ମୋର ପରମ ଭକ୍ତ, ମୁଁ ଅନ୍ତର୍ଯ୍ୟମୀ, ମୁଁ ଅଣାକାର ନିରାକାର, କେହି କଣ ମୋତେ ସହଜରେ ପାଇପାରେ। ଗର୍ବ ଅହଙ୍କାର ଆତ୍ମବଡ଼ିମାକୁ ତ୍ୟାଗ କରି ଯିଏ ମୋର ଶରଣାପନ୍ନ ହୁଏ ସିଏ ମୋତେ ନିଶ୍ଚୟ ପାଏ। ମୁଁ ପରା ଭକ୍ତର ଭଗବାନ, ନିଷ୍ଠାରେ ଅଟଳ ରହିଲେ ତୁ ମଧ୍ୟ ମୋର ଦର୍ଶନ ପାଇବୁ। ସାଲ ବେଗ,
1: କିଏ ମୋତେ ଡାକିଲା? ତୁ ତ ସେଇ ଗୋପାଳ। ଗୋପାଳ ନା ହେଲେ ହେଲେ ତୁ ହାତରେ ବଂଶୀ, ଲଲାଟରେ ଶିଖି ପୁଚ୍ଛ, କି ସୁନ୍ଦର ଠଳ ଠଳ ଆଖି, ତୁ କଣ ଦେବି ସେଇ ଜଗନ୍ନାଥ?
0: ମୋତେ ଏବେ ଚିହ୍ନିଲୁ ତ?
1: ହେଲେ ମୋ ଯନ୍ତ୍ରଣା ଯେ ବଢି ବଢି ଚାଲିଛି, ତୁ ତାହେଲେ କି ଠାକୁର? ତୁ ଗୋଟେ ଠକ।
0: ଓ ମୋତେ ଧରିବୁ ବୋଲି ଆସୁଛୁ, ଧରିଲୁ ଦେଖି?
1: ହଁ, ତତେ ନିଶ୍ଚୟ ଧରିବି। ଘର ଦୁଆର ସବୁ ବନ୍ଦ ହେଇଛି, ଧରା ନଦୀ ତୁ ଯିବୁ କୁଆଡେ?
0: ମୁଁ କଣ ଏତେ ସହଜରେ କାହାକୁ ଧରା ଦିଏ?
1: ମୁଁ ଆଉ ପାରୁନି ପ୍ରଭୁ, ମୋର ଦୋଷ ମାର୍ଚ୍ଚନା କରି ମୋତେ ଦୟା କର। ହେ ଦୟାମୟ, ଥରେ ମାତ୍ର ପ୍ରଭୁ, ଥରେ ମାତ୍ର ତମର ସେ କୋମଳ ପରସ ଦିଅ ମହାବହୁ, ଥରେ ମାତ୍ର ଥରା ଦିଅ ପ୍ରଭୁ, ଥରା ଦିଅ, ଥରା ଦିଅ ପ୍ରଭୁ, ଥରା ଦିଅ, ଥରା ଦିଅ ପ୍ରଭୁ, ଥରା ଦିଅ।
0: ଏକୁଣ ସାଲ ବେଗ, ମୋର ସ୍ୱରୂପ ଦେଖି ତୁ ମୋହମୁଗ୍ଧ ହେଇଯାଇଛୁ। ଯା ହଉ, ବିଳମ୍ବରେ ହେଲେ ବି ନିଜର ଆତ୍ମାଭିମାନ ଅହମ୍ଭାବ ତ୍ୟାଗ କରି ତୁ ମୋର ଶରଣାପନ୍ନ ହେଲୁ, ସେଇଥିପାଇଁ ଆଜି ମୁଁ ତୋର ଅତି ନିକଟରେ। ମୋର ସ୍ପର୍ଶରେ ତୋର ଅସାଧ୍ୟ ରୋଗ ଆଉ କ୍ଷତ ଏହି ମୁହୂର୍ତ୍ତରେ ଆରୋଗ୍ୟ ଲାଭ କରୁ।
2: କଣ ହେଲା ସାଲ ବେଗ, ତୁ ଏମିତି ଚିତ୍କାର କରି ଉଠିଲୁ ଯେ?
1: ମା, ମା, ଦେଖ ମା,

0: ଦେଖ ମୁଁ ପୁରା ପ୍ରିଫଲ ହୋଇଯାଇଛି। ମୋ ଦେହରେ ଥିବା କ୍ଷତର ଚିହ୍ନ ବର୍ଣ୍ଣ ନାହିଁ ମା।
1: ହେ ପ୍ରଭୁ ଚକାଡଳ, ଅନାଥର ନାଥ ଜଗନ୍ନାଥ, ମୋ ପୁଅର ତାହେଲେ ଡାକ ତମେ ଶୁଣିଛ ପ୍ରଭୁ?
0: ହଁ ମା, ସେ ମୋ କାଥର ଡାକ ଶୁଣିଛନ୍ତି, ମୋ ଦୁଃଖ ସେ ଦୂର କରିଛନ୍ତି ମା।
1: ମୋ ପ୍ରଭୁଙ୍କର ମହିମା ଏବେ ଜାଣିଲୁ ତ ସାଲ ବେଗ?
0: ହଁ ମା, ମହିମା ତାଙ୍କର ଅତୁଳନୀୟ। ତମେ ଜାଣିଛ ମା, ତମେ ଜାଣିଛ ସେ କାଲି ରାତିରେ ମୋ ପାଖକୁ ଆସିଥିଲେ।
1: ସତରେ?
0: ହଁ ମା।
1: ସତରେ ତୁ ତାଙ୍କର ଦର୍ଶନ ପାଇପାରିଛୁ ସାଲ ବେଗ?
0: ହଁ ମା। କି କମନୀୟ ସେ ମୂର୍ତ୍ତି, ହାତରେ ବଂଶୀ, ଶିରରେ ମୟୂର ଚନ୍ଦ୍ରିକା, କି ସୁନ୍ଦର ରୂପ, ମୁହଁଟି ସତେ ଯେମିତି ଆମ ଗୋପାଳ ମୁହଁ ପରି।
1: କି ଶାନ୍ତି, କି ଶାନ୍ତି ଆଜି ମୁଁ ପାଇଲି। ତୁ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ଲାଭ କରି ଜୀବନକୁ ଧନ୍ୟ କରିଛୁ ପୁଅ, ତୁ ତାଙ୍କର ପରମ ଭକ୍ତ ହେଇପାରିଛୁ ସାଲ ବେଗ।
0: ତାଙ୍କରି ପରସରେ ମୁଁ ଆଜି ନୂଆ ମଣିଷ ହେଇଛି ମା। ମୋର ଭ୍ରମ ଧାରଣା ଦୂର ହେଇଯାଇଛି, ଜଗନ୍ନାଥ ମହାପ୍ରଭୁ କେବଳ ଉତ୍କଳର ନୁହନ୍ତି, ସମଗ୍ର ବିଶ୍ୱର ପ୍ରଭୁ ସେ, ସମସ୍ତ ପତିତ ଜନର ଉଦ୍ଧାରକର୍ତ୍ତା ବୋଲି ସେ ପତିତ ପାବନ।
1: ହଁ ବାପା, ସେ ସମସ୍ତଙ୍କର, ଯିଏ ତାଙ୍କୁ ଭକ୍ତିରେ ଡାକିବ ସେ ନିଶ୍ଚୟ ଆସି ତା ପାଖରେ ପହଞ୍ଚିବେ, ସିଏ ପରା ଭକ୍ତ ବତ୍ସଳ।
2: ଆଜି କଣ ସକାଳୁ ସକାଳୁ ମା ପୁଅଙ୍କର ଗପ ଆରମ୍ଭ ହେଇଯାଇଛି?
1: ତୁ ଆସିଛୁ ଗୋପାଳ, ଦେଖ ଦେଖ ବାପା, ମୋ ସାଲ ବେଗକୁ ଠାକୁର ଭଲ କରି ଦେଇଛନ୍ତି।
2: ଠାକୁରେ?
0: ଠାକୁର ଆଉ କିଏ, ନୀଳାଚଳ ନାଥ ଜଗନ୍ନାଥ ମତେ ସାହା ହେଲେ ଗୋପାଳ, ମୁଁ ପୁରାପୁରି ଭଲ ହେଇଯାଇଛି।
2: ମୁଁ କହିନଥିଲି ଭଲ ବେଳ ଆସିଲେ ତୁ ଭଲ ହେଇଯିବୁ?
0: କାଲି ରାତିରେ ପରା ସେ ମୋ ପାଖକୁ ଆସିଥିଲେ, ଠିକ ତୋରି ମୁହଁ ପରି ସୁନ୍ଦର ମୁହଁ, ଠଳ ଠଳ ଆଖି।
2: ମୋ ମୁହଁ ପରି କାହିଁକି ହବ, ମୁଁ ଗୋପାଳ, ସିଏ ଜଗନ୍ନାଥ।
0: ନା ରେ, ମୋର କିନ୍ତୁ ମନେ ହେଲା ସତେ ଯେମିତି ଶ୍ରୀକୃଷ୍ଣଙ୍କର ରୂପରେ ତୁ ମୋ ପାଖକୁ ଆସିଥିଲୁ।
2: ହଉ ହେଲା ବାବା, ମୁଁ ଆସିଥିଲି, ଆଉ କିଛି କହିବୁ?
1: ସିଏ କଣ କହିବ, ମୁଁ କହୁଛି ଆଫଗାନ ଯୁଦ୍ଧରେ ସେ ହାତ ହେଇ ଚିତ୍କାର କଲାବେଳେ ତୁ ତାକୁ ଉଦ୍ଧାର କରି ମୋ ପାଖକୁ ଆଣିଥିଲୁ, ତାପରଠାରୁ ତ ଛାଇ ପରି ତୁ ତାକୁ ଜଗି ରହିଛୁ।
2: ସବୁ ସେଇ ଚକାଡୋଳାର ଇଚ୍ଛା ମାଉସୀ, କଥାରେ ନାହିଁ, କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।
0: ସେଇ ଚକାଡୋଳାଙ୍କ ଦୟାରୁ ମୁଁ ଆଜି ଜୀବନ ପାଇଛି, କେତେ ନିନ୍ଦା ମୁଁ ତାଙ୍କୁ କରିଛି, କେତେ ପରିହାସ କରିଛି, ହେଲେ ଶେଷରେ ତାଙ୍କରି ଦୟା, ତାଙ୍କରି ଦୟାରୁ ମୁଁ ଆଜି ପୁନର୍ଜନ୍ମ ପାଇଛି।
1: ନିଏ ବାବା, ପ୍ରଭୁ ଜଗନ୍ନାଥଙ୍କର ତୁଳସୀ ଜଳ ଟିକେ ପାଇଦେ।
0: ଦିଅ ମା।
1: ହେ ପ୍ରଭୁ ଚକାଡୋଳା, ତୁଇ ମୋ ଧନର ସାହା ଭରସା ପ୍ରଭୁ, ତୋ ପଦ ସେବାରୁ, ତୋ ପଦ ସେବାରୁ ତାକୁ ଯେମିତି ବଞ୍ଚିତ ନ କରୁ ପ୍ରଭୁ।
2: ସେ ଭୟ କର ନା ମାଉସୀ, ସାଲ ବେଗ ଯେ ଜଗନ୍ନାଥଙ୍କର ପରମ ଭକ୍ତ, ସିଏ କଣ କେବେ ତାଙ୍କ ପଦ ସେବାରୁ ବଞ୍ଚିତ ହେଇପାରେ?
0: ଭାଇ ଗୋପାଳ, ମତେ ଯଦି ସାହାଯ୍ୟ କରନ୍ତୁ, ତତେ ସାଥୀ କରି ମୁଁ ଟିକେ ଶ୍ରୀକ୍ଷେତ୍ର ଯାଇ ପ୍ରଭୁକୁ ଦର୍ଶନ କରନ୍ତି।
2: ଏଇ କଥା ତ, ଶ୍ରୀକ୍ଷେତ୍ରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବୁ, ଏଠାରୁ ଆନନ୍ଦର କଥା ଆଉ କଣ ଅଛି?
0: ହେଲେ ଗୋପାଳ, ମୋ ପ୍ରତି ଉତ୍କଳର ରାଜା ପ୍ରଜା ଆଉ ପ୍ରଭୁଙ୍କ ସେବକମାନଙ୍କର ଯୋଉ ମନୋଭାବ ଅଛି, ମୁଁ ଶ୍ରୀକ୍ଷେତ୍ରକୁ ଯାଇପାରିବି ତ?
2: ଆରେ, ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ପରା ସମସ୍ତଙ୍କ ପାଇଁ, ସାରା ବିଶ୍ୱବାସୀ ପରା ସେଇ ବଡ଼ଦାଣ୍ଡରେ ଠୁଳ ହୁଅନ୍ତି, ତତେ ପୁଣି ବାଧା ଦେବ କିଏ?
0: ମା, ମା, ମୁଁ ତାହେଲେ ଯିବି ମା।
1: ଯା ଧନ, ମୁଁ ଆଶୀର୍ବାଦ କରୁଛି, ପ୍ରଭୁ ଚକଡୋଳା ତ ବିପଦ ଆପଦରେ ତତେ ସାହା ହୋଇଥାନ୍ତୁ।

0: ଲାଲ ଭାଇ, ଆମେ ଆଗ ବୃନ୍ଦାବନ ଯାଇ ବୃନ୍ଦାବନ ବିହାରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରି ତାପରେ ଶ୍ରୀକ୍ଷେତ୍ର ଯାତ୍ରା କରିବା।
1: ବୃନ୍ଦାବନ ଯିବା?
0: ହଁ, ଶୁଣିଲି ଯବନମାନଙ୍କ ଆକ୍ରମଣ ଭୟରେ ଜଗନ୍ନାଥଙ୍କୁ ପଣ୍ଡାମାନେ ଶ୍ରୀକ୍ଷେତ୍ରରୁ ଅନ୍ୟ କେଉଁ ଅଜଣା ସ୍ଥାନକୁ ନେଇଯାଇଛନ୍ତି।
1: ନା ନା ଗୋପାଳ, ଏହା କେବେ ହେଇନପାରେ। ମୋ ପ୍ରଭୁଙ୍କ ପାଇଁ ମୁଁ ପୁଣି ଥରେ ଅସ୍ତ୍ର ଧରିବି। ଗୋପାଳ,
2: ତୁ ଚିନ୍ତା କରନା ସାଲ ବେଗ, ଜଗତର ନାଥ ଜଗନ୍ନାଥଙ୍କର ପୁଣି କିଏ କ୍ଷତି କରିବ।
0: ଆଉ କିଛି ନ ଭାବି ବେଗେ ବାହାରି ପଡ଼। ବୃନ୍ଦାବନରେ ଗୋପୀନାଥଙ୍କ ଦର୍ଶନ ସାରି ସେଠୁ ସିଧା ଶ୍ରୀକ୍ଷେତ୍ରକୁ ଯାତ୍ରା କରିବା।
1: ହେ ପ୍ରଭୁ ଚକାଟୋଳା, ହେ ହତଭାଗ୍ୟ ସାଲ ବେଗର, ତମେ ହିଁ ସାହା ଭରସା ପ୍ରଭୁ, ତମେ ହିଁ ସାହା ଭରସା।

0: ଇଏ କଣ ହେଲା ପଡ଼ିହାରି? ଦିନେ କାଳେ ଯାହା ଶୁଣା ନଥିଲା କି ଦେଖା ନଥିଲା, ଆଖି ପୁଣି ଏଇଆ ଦେଖିଲା?
1: ମୁଁ ତ କିଛି ଭାବି ପାରୁନି ହେ ପୂଜା ପଣ୍ଡେ, ତିନି ଦିନ ଆସି ହେଇଗଲା, ତଥାପି ନନ୍ଦିଘୋଷ ହାତେ ବି ଘୁଞ୍ଚିଲାନି। ସେସବୁ ଷୋଳ ଜଣ ହାତୀ ମଧ୍ୟ ରଥ ଟାଣି ପାରିଲେନି। କାଳିଆର କଣ ଇଚ୍ଛା ଅଛି ସେ କଥା କିଏ ବା କହିବ।
0: ଠାକୁରାଜ ତ ଦୁଇ ଦିନ ହେଲା ଅକ୍ଷୟ ଅପିଆ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଛନ୍ତି, ଦେଖାଯାଉ କଣ ସ୍ୱପ୍ନାଶ ହଉଛି।
1: ଏ ପୂଜା ପଣ୍ଡାଏ, ଏ ମୁଁ ଭାବୁଛି ପୂଜା ପରେ କିଛି ଆଉ ଅନ୍ୟାୟ ଅନୀତି ହେଲା କିଏ,
0: ନହେଲେ କୋଉ ଭକ୍ତ ପାଇଁ ହୁଏତ କାଳିଆ ଅପେକ୍ଷା କରିଛି।
1: କଣ ହେଇଛି ରାଜଗୁରୁ ଆପଣ? ମହାରାଜା କଣ ଚାଲି ଚାଲି ବଡ଼ଦାଣ୍ଡରେ ଆସୁଛନ୍ତି ରାଜଗୁରୁ ଆପଣ?
2: ଆଶ୍ଚର୍ଯ୍ୟ ସମ୍ବାଦ,
1: ଆଶ୍ଚର୍ଯ୍ୟ ସମ୍ବାଦ,
2: ହଁ ଆଶ୍ଚର୍ଯ୍ୟ ସମ୍ବାଦ ପାଇବ ପଡ଼ିହାରି। ମହାରାଜାଙ୍କୁ ପ୍ରଭୁଙ୍କର ସ୍ୱପ୍ନାଦେଶ ହେଇଛି।
1: ସ୍ୱପ୍ନାଦେଶ? ଏଇ ତ ମହାମନ୍ତ୍ରୀଙ୍କ ସହିତ ମହାରାଜ ଆସିଲେଣି। ଜୟ ମହାରାଜ
3: ମୋ ଜୟଗାନର କ୍ଷାନ୍ତ ହୁଅ ପୂଜା ପଣ୍ଡେ, ଅପେକ୍ଷା କର ଆଉ ଦେଖ ଏବେ କଣ ହେବାକୁ ଯାଉଛି। ହେ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ଭକ୍ତ ବତ୍ସଳ ନାମ ତୁମର ସାର୍ଥକ ହେଉ।
0: ପ୍ରଭୁଙ୍କର କି ଆଦେଶ ହେଲା ଛାମୁ?
3: ତାଙ୍କର ପରମ ଭକ୍ତ ସାଲବେଗ ବୃନ୍ଦାବନରୁ ଚାଲି ଚାଲି ଆସୁଛନ୍ତି ନନ୍ଦିଘୋଷ ଉପରେ ପ୍ରଭୁଙ୍କ ଦର୍ଶନ ପାଇଁ। ଆଉ ଭକ୍ତର ଇଚ୍ଛାରେ ପ୍ରଭୁ ଏଇ ବଳଗଣ୍ଡିରେ ଆଜିକୁ ତିନି ଦିନ ହେଲା ଅଟକି ରହିଛନ୍ତି।
1: ଭକ୍ତ ସାଲବେଗ?
0: ଯବନ ସେନାପତି ସାଲବେଗ,
1: ଲାଲବେଗ ପୁଅ ସାଲବେଗ?
3: ହଁ, ସେଇ ଯବନ ସାଲବେଗ ହେଉଛନ୍ତି ପ୍ରଭୁଙ୍କର ପରମ ଭକ୍ତ। ପ୍ରଭୁଙ୍କ ଆଦେଶରେ ଅଠର ନଳା ଠାରୁ ତାଙ୍କୁ ପାଛୋଟି ଆଣିବାକୁ ହେବ।
2: ଏଇ ଦେଖନ୍ତୁ ମହାରାଜ, ପାଗଳ ଭଳି କି ଜଣେ ଏଇ ଆଡ଼କୁ ଛୁଟି ଆସୁଛି, ସାଙ୍ଗରେ ତାର ଗୋଟିଏ ଦିବ୍ୟ କାନ୍ତି ବାଳକ।
0: ହଁ ମହାରାଜ, ଗେରୁଆ ବସ୍ତ୍ର ସାଙ୍ଗକୁ ଗଳାରେ ରୁଦ୍ରାକ୍ଷ ମାଳା, ଲଲାଟ ବକ୍ଷଦେଶ ଆଉ ହାତରେ ଚନ୍ଦନ ଚିତା, ଇଏ ଭକ୍ତ ସାଲବେଗଙ୍କ ବ୍ୟତୀତ ଆଉ କେହି ନୁହନ୍ତି ମହାରାଜ।
3: କହନ୍ତି କହନ୍ତି ମୋର ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ, କି ସୁନ୍ଦର କି କମନୀୟ ମୋ ପ୍ରଭୁଙ୍କର ରୂପ। ହେ ପ୍ରଭୁ ଦୟାମୟ, ଅନାଥର ନାଥ ଜଗନ୍ନାଥ, ତମ ପାଦପଦ୍ମ ଦର୍ଶନ କରି ମୋ ଜନ୍ମ ସାର୍ଥକ ହେଇଛି ପ୍ରଭୁ। ସତରେ କଣ, ସତରେ କଣ ତମେ ଏ ଅକିଞ୍ଚନ ସାଲବେଗ ପାଇଁ ତିନି ଦିନ ହେଲା ଏ ବଡ଼ଦାଣ୍ଡରେ ପଡ଼ି ରହିଥିଲ?
4: ହଁ ଭକ୍ତ ଶିରୋମଣି, ଏହା ନିରାଟ ସତ୍ୟ।
3: ମହାରାଜ ଆପଣ ମୋର ପ୍ରଣାମ ଘେନା କରନ୍ତୁ, ମହାଭାଗ ମୋର ଦୋଷ ମାର୍ଜନା କରନ୍ତୁ।
4: ତମେ ଏ କଣ କରୁଛ ସାଲବେଗ? ତୁମେ ଯେ ପ୍ରଭୁ ଚକାଡୋଳାଙ୍କର ପରମ ଭକ୍ତ, ସମସ୍ତଙ୍କର ନମସ୍ୟ।
5: ଜୟ ଭକ୍ତ ଶ୍ରେଷ୍ଠ ସାଲବେଗଙ୍କ, ଜୟ ମହାରାଜ ନରସିଂହଙ୍କ।
3: ନା କହ କହ ଭକ୍ତବୃନ୍ଦ, ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ।
5: ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ।

0: ବର୍ଷେ ଦାନବରାଜ ଦ୍ରୁମିଳ ମାୟାରେ ମୋ ପିତାଙ୍କ ରୂପ ଧାରଣ କରି ନାନା ନାମ ନିଶ୍ରେଷ୍ଠ ଭୋଜରାଜ ବଂଶରେ କଳଙ୍କ ମୁଁ ସହିପାରିବିନି।
1: ପବିତ୍ର ଭୋଜ ବଂଶର କୁଳଲକ୍ଷ୍ମୀ ଇନ୍ଦୁମତୀର ଗର୍ଭରୁ ତୋର ଜନ୍ମ, ପୁଣି ତୋ ଦେହରେ ଅଛି ଅସୁରର ରକ୍ତ। ତୋର ଏହି ଅସୁର ସ୍ୱଭାବ ଯୋଗୁଁ ତୁ ମୁନି ଋଷି ଦେବତା ବ୍ରାହ୍ମଣ ସମସ୍ତଙ୍କୁ ପଦଦଳିତ କରି ହବୁ ତ୍ରିପୁର ବିଜୟୀ। କଳଙ୍କ ଚିନ୍ତା ତୁ କରୁଛୁ କାହିଁକି? ତୋର ଅନ୍ୟ ଚିନ୍ତାର କାରଣ ରହିଛି।
0: ମୋର ତାହେଲେ ଆଉ କି ଚିନ୍ତା?
2: ଶୁଣିଲୁ।

0: ଆସମ ରାଷ୍ଟ୍ର ବନ୍ଧୁ ପ୍ରାଣ ସଦର ଆଷ୍ଟ ମଲ୍ଲ, ତୁମ ଆଗମନରେ ମୋ ରାଜପୁରୀ ଧନ୍ୟ ହେଲା, ତୁମକୁ ସମ୍ଭାଷଣ କରି ମୋ ଜୀବନ ସାର୍ଥକ ହେଲା। ଆସ ଆସନ ଗ୍ରହଣ କର, ସଭା ମଣ୍ଡନ କର।
1: ଏତେ କାଳ ଆମେ ତମରି ଅପେକ୍ଷାରେ ଥିଲୁ, ଆଜି ତମକୁ ଆମେ ପାଇଲୁ, ଆମର ନବଜୀବନ ଲାଭ ହେଲା। ଆମ ଅଷ୍ଟମଲ୍ଲଙ୍କ ଶରୀରରେ ଅଷ୍ଟତର ସତ ସିଂହର ବଳ, ତମ ଆଦେଶ ପାଇଲେ ଆମେ ଅସାଧ୍ୟ ସାଧନ କରିବୁ। ଆଦେଶ ଦିଅ ବୀର।
0: ତେବେ ଯାଅ ଯାଅ ବୀର ବୃନ୍ଦ, ମଥୁରା କଟକରେ ଆତଙ୍କ ଖେଳାଇ ଦିଅ, ହତ୍ୟା କର, ଲୁଣ୍ଠନ କର, ଜାନବକୋଳ ଧ୍ୱଂସ କର, ଏହା ମୋର ଆଦେଶ। ତମ ପଦାଘାତରେ ପୃଥିବୀ ପ୍ରକମ୍ପିତ ହେଉ, ସ୍ୱର୍ଗ ମତ୍ୟ ପାତାଳ ତ୍ରିପୁରାବାସୀ ପ୍ରମାଦ କରନ୍ତୁ, ସମସ୍ତେ ଜାଣନ୍ତୁ କଂସ ରାଜାର ଶକ୍ତି କେତେ।

0: ତୁମେ ବାପା
1: କଣ ହେଲା
0: ହୋ ଦେଖିକିରି ବି ତୁମେ ବୁଝିପାରୁନ
1: ଏ ମଥୁରା ରାଜ୍ୟର ଜଣେ ପ୍ରଜା
0: ଏଠି ସମସ୍ତେ ତ ମଥୁରା ରାଜ୍ୟର ପ୍ରଜା ତମକୁ ଆଉ ଦେଖିବି କଣ ବୁଝିବି କଣ
1: ଆରେ ତମେ ନ ବୁଝିଲେ ନାହିଁ ମତେ ଟିକେ ବୁଝେଇଦେଲ
0: କୋଉ କଥା
1: ଏଇ ଯୋଉ ଗୀତ ପଦକ ତମେ ଗାଇଲ
0: ବୁଝିପାରିଲ ନାହିଁ
1: ପାରିଲେ ନାହିଁ କଣ କି ଗୀତର ମରମ କଥାଟା ଟିକେ ଠିକ ଠିକ ବୁଝିପାର
0: ହଉ ଭଗବାନଙ୍କୁ ଡାକ ଯଦି ଆଉ ପାଞ୍ଚ ଦଶ ବର୍ଷ ବଞ୍ଚିବ ତେବେ ମରମ କରମ ଧରମ ସବୁ ଧୀରେ ଧୀରେ ବୁଝିପାରିବ ଯେ ଆହେ ବାତ ଛାଡ଼ ହେ ମୁଁ ଯାଏ
1: ରାଜା ଘର ଡଗର ତମେଟି
0: ଆହେ ରାଜା ଘର ଡଗର ହେଇଛି ରାଜ କଥା ରାଜାଙ୍କୁ ବୁଝେଇବି ନା ରାଜା ଘର କଥା ତମକୁ ବୁଝେଇବି ଆରେ ଆଚ୍ଛା ଲୋକ ତ ଇଏ
1: ହଉ ହେଲା ହେଲା ହେଲେ ଭାଇ ଏଇଠି ଟିକେ ତମ କାନଟାକୁ ମୋ ମୁହଁ ପାଖକୁ ଆଣିବଟି
2: କାନଟା
1: କାନରେ କହିବି
2: ହଉ କୁହ କୁହ
1: କଂସ ରାଜାଙ୍କର ଏଇ ଯୋଉ ଅଷ୍ଟମଲ୍ଲ ରାଜ୍ୟ ସାରା ଖେଦି ଯାଇ ପ୍ରଜା ପାଟକଙ୍କୁ ଯେ ମାରୁଛନ୍ତି ହାଣୁଛନ୍ତି ଆଉ ମାନେ
0: କହିଯା କହିଯା ଧନ ସମ୍ପତ୍ତି ଲୁଟି ନଉଛନ୍ତି ଝିଅଙ୍କୁ ହରଣ କରି ନଉଛନ୍ତି ଏଇଆ ତ
1: ଏ ସମାଚାର ରାଜାଙ୍କୁ ଯାଇ କଣ ବୁଝେଇବ
0: ଠିକ ଠିକ ବୁଝେଇବି ରାଜା ଉଗ୍ରସେନ ଯଦି ପଚାରିବେ ରାଜ୍ୟ ସମାଚାର କଣ କହିବି ମହାରାଜ ରାଜ୍ୟର ସବୁ ମଙ୍ଗଳ ଆଉ ରାଜା କଂସ ଯଦି ପଚାରନ୍ତି ରାଜ୍ୟ କେମିତି ଚାଲିଛି କହିବି ରାଜ୍ୟକୁ ଛାମୁ ଯେମିତି ଚଳିଛନ୍ତି ସେମିତି ଚାଲିଛି ଅଷ୍ଟମଲଙ୍କ ବୀରପଣିଆ ଯୋଗୁ ସବୁ ପ୍ରଜାଙ୍କର ବର୍ତ୍ତମାନ ଶନି ଅଷ୍ଟମ
1: ଭଲ କଥା ତ କେଉଁ ଭଲ ପାଠ ମତେ ପଢେଇଲ
0: ଏ ପାଠ ମୁଁ ତମକୁ ପଢଉନି ଏ ପାଠ ରାଜା ଘର ଆମକୁ ପଢେଇଛନ୍ତି ବୁଝିଲ।

0: ବୀରଗଣ ଅଷ୍ଟ ମଲ୍ଲ, ତୁମେମାନେ ଯେଉଁ ଅଲୌକିକ ଶକ୍ତିର ପରିଚୟ ଦେଇଛ ସେଥିରେ ତ୍ରିପୁରବାସୀ ଆତଙ୍କିତ। ବର୍ତ୍ତମାନ ତୁମମାନଙ୍କ ଗହଣରେ ମୁଁ ଦିଗ୍ବିଜୟ ଯାତ୍ରାରେ ଯିବା ପାଇଁ ସ୍ଥିର କରିଛି।
1: ତା ପୂର୍ବରୁ ମଥୁରା ରାଜସିଂହାସନରେ ତୁମର ଅଭିଷେକ ହେବା ଉଚିତ।
0: କିନ୍ତୁ ମୋର ପିତା ରାଜା ଉଗ୍ରସେନ ଯେ ଜୀବିତ,
1: ତୁମ ପରେ ବୀର ପୁତ୍ର ଥାଉ ଥାଉ ଉଗ୍ରସେନ ହାତରେ ଆଉ ରାଜଦଣ୍ଡ ଶୋଭା ପାଏ ନା। ତାଙ୍କୁ ସିଂହାସନଚ୍ୟୁତ କରି ତୁମେ ରାଜ୍ୟଭାର ଗ୍ରହଣ କର।
0: ମଲ୍ଲ ବୀର ଠିକ କଥା କହିଛି, ମୁଁ ରାଜା ନ ହେଲେ ଦେବକୀ ଗର୍ଭରୁ ଯୋଉ ସନ୍ତାନ ଜାତ ହେବ।
1: ଆଉ କଣ ଭାବୁଛ ବୀର କଂସ?
0: ନା ନା ନା, ତୁମେ ଠିକ କହିଛ।
2: କିଏ ଅଛି?
3: ଆଦେଶ କରନ୍ତୁ ଚାମୁ।
0: ପିତାଙ୍କୁ ସମ୍ବାଦ ଦିଅ, ମୁଁ ବର୍ତ୍ତମାନ ତାଙ୍କ ସହିତ ସାକ୍ଷାତ କରିବି।
3: ଯଥାଜ୍ଞା ପ୍ରଭୁ।
4: ମହାମନ୍ତ୍ରୀ
5: କୁହନ୍ତୁ ମହାରାଜ।
4: ମୋର ବୀର ପୁତ୍ର କଂସର ଅତ୍ୟାଚାରର କାହାଣୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ରାତ୍ର ପ୍ରଭାତ ହେବା ପୂର୍ବରୁ ରାଜ ଦରବାରରେ ଯେଉଁ ସବୁ ସମ୍ବାଦ ଆସି ପହଞ୍ଚୁଛି।
5: କ୍ଷମା କରିବେ ମହାରାଜ, ଯେତିକି ସମ୍ବାଦ ଆପଣ ପାଉଛନ୍ତି ତାଠୁ ବହୁ ଗୁଣରେ ଅତ୍ୟାଚାର ଘଟି ଯାଉଛି। ଆତଙ୍କିତ ପ୍ରଜାକୁଳ ରାଜ ଦରବାରକୁ ଆସିବାକୁ ସାହସ କରୁନାହାନ୍ତି।
4: ମୋର ପ୍ରିୟ ପୁତ୍ର, ସେ ମୋ ଜୀବନଠୁ ଅଧିକ।
5: ରାଜ୍ୟର ପ୍ରଜାଙ୍କ ଜୀବନ ରକ୍ଷା ମଧ୍ୟ ରାଜାଙ୍କ ପ୍ରଧାନ କର୍ତ୍ତବ୍ୟ।
4: କଂସ ମୋର ଜ୍ୟେଷ୍ଠ ପୁତ୍ର, ଏଇ ସିଂହାସନର ସେ ହେଉଛି ଅଧିକାରୀ।
5: ସେଇ ସଙ୍ଗେ ସଙ୍ଗେ ଏ ସିଂହାସନର ମର୍ଯ୍ୟାଦା ରକ୍ଷା କରିବାର ଦାୟିତ୍ୱ ମଧ୍ୟ ତାଙ୍କର ରହିଛି।
4: କିନ୍ତୁ ମହାମନ୍ତ୍ରୀ, କଂସ ଯଦି ସେ ଦାୟିତ୍ୱ ପାଳନ ନ କରେ?
5: ଆପଣ ତାଙ୍କୁ ଆଦେଶ ଦେବେ, ଉପଦେଶ ଦେବେ?
4: ଆଉ ମୋର ଆଦେଶ ମୋର ଉପଦେଶକୁ ଯଦି ସେ ଅବହେଳା କରେ,
5: ତେବେ ଜ୍ୟେଷ୍ଠ ପୁତ୍ର କଂସ ପରିବର୍ତ୍ତେ କନିଷ୍ଠ ପୁତ୍ର ସୁନାଶ ହେବ ମଥୁରାର ରାଜା।
4: ନା ନା ମହାମନ୍ତ୍ରୀ, ବୀରାଧିବୀରବର କଂସ ମୋର ଜ୍ୟେଷ୍ଠ ପୁତ୍ର, ତା ପ୍ରତି ଅବିଚାର ମୁଁ କରିପାରିବି ନାହିଁ।
6: ମହାରାଜଙ୍କର ଜୟ ହଉ।
4: କି ସମ୍ବାଦ ଜଗର?
6: ବୀର ଚୂଡାମଣି କଂସ ଶ୍ରୀଚାମୁଙ୍କ ସାକ୍ଷାତ ପାଇଁ ବିଜେ ହଉଛନ୍ତି ମହାରାଜ।
4: ଶୁଣିଲ ତ ମହାମନ୍ତ୍ରୀ, କଂସ ମୋ ସହିତ ସାକ୍ଷାତ କରିବ, ତା ଅପକର୍ମ ପାଇଁ ସେ ନିଶ୍ଚୟ ମୋ ପାଖରେ ଅନୁତାପ କରିବାକୁ ଧାଇଁ ଆସୁଛି। ଏଇତ ଆସିଲାଣି।
0: ପ୍ରଣାମ ଗ୍ରହଣ କରନ୍ତୁ।
4: ବାପ, ତୋର ତ ସବୁ କୁଶଳ।
0: ମୋର ସବୁ କୁଶଳ, ସବୁ ମଙ୍ଗଳ ଗୋଟିଏ କଥା ଉପରେ ନିର୍ଭର କରିବି।
4: କି କଥା ବାପ?
0: ମୁଁ ଚାହେଁ ମଥୁରାର ରାଜ ସିଂହାସନ।
4: ମୁଁ ବୁଝିପାରିଲି ନାହିଁ।
0: ମଥୁରାର ରାଜ ସିଂହାସନରେ ମୁଁ ଅଭିଷିକ୍ତ ହେବାକୁ ଚାହେଁ। ଆଜିଠୁ ମୁଁ ହେବି ମଥୁରାର ରାଜା।
5: କି ଅସମ୍ଭବ କଥା କହୁଛ ରାଜକୁମାର?
0: ମୁଁ ରାଜକୁମାର ନୁହେଁ, ରାଜା।
5: ପିତା ଯେ ତୁମର ଜୀବିତ,
0: ପୁତ୍ର ଶକ୍ତି ସାମର୍ଥ୍ୟ ଗୌରବ ଗରିମାର ପରିଚୟ ପାଇ ସୁଦ୍ଧା ଯୋଉ ମନ୍ତ୍ରୀ ପିତାକୁ ଏଭଳି କୁମନ୍ତ୍ରଣା ଦେଇପାରନ୍ତି?
4: ଶୁଣ ଶୁଣ ବାପ ଶୁଣ, ତୁମର ନୟନର ମଣି ମୋର ଜ୍ୟେଷ୍ଠ ପୁତ୍ର, ଏଇ ସିଂହାସନ ତ ତୋର।
0: ମୁଁ ତ ସେତିକି ଚାହୁଁଛି।
4: ତୁ ଯାହା ଚାହୁଁଛୁ ତା ପାଇବୁ, ହେଲେ ତା ପୂର୍ବରୁ ମୋର କେଇ ପଦ କଥା ଶୁଣ।
0: କି କଥା?

ଦୁହେ ଖାଲି ହତ ଚମତ ରାଜଦଣ୍ଡ ରାଜ ମୁକୁଟ ନୁହେ ଖାଲି ହତ ଚମତ ପ୍ରଜାନୁରଞ୍ଜନ ନୁହେ ଯାର ଧ୍ୟାନ

0: ଦେବେ। ମୁଁ ତ୍ରିପୁର ଜୟ କରିଛି, ସ୍ୱର୍ଗ ମର୍ତ୍ତ ପାତାଳ କୋଉଠି କାହାରିକି ମୋର ଭୟ ନାହିଁ, କିନ୍ତୁ ମୋର ଶତ୍ରୁ ଅଛି ଏଇଠି ଏଇ ମଥୁରାରେ।
1: କିଏ ସେ?
0: ତୋରି ଗର୍ଭରୁ ଯୋଉ ସନ୍ତାନ ଜନ୍ମ ହବ ତାରି ହାତରେ ମୋ ମୃତ୍ୟୁ ନିହିତ, ସେଇ ମୋର ଶତ୍ରୁ।

0: ଏଥିପାଇଁ ଯେ କି କଷ୍ଟ ସ୍ୱୀକାର କି ଅସାଧ୍ୟ ସାଧନ କରିବାକୁ ପଡିବ।
1: ହେ ଜଗତର କଲ୍ୟାଣ ପାଇଁ ଜଗତନାଥ ବିଷ୍ଣୁଙ୍କୁ ତ ସୃଷ୍ଟିର ଆରମ୍ଭରୁ କଷ୍ଟ ସ୍ୱୀକାର କରିବାକୁ ପଡି ଆସିଛି।
0: ଭବିଷ୍ୟତ ପାଇଁ ତାହିଁ ମୋର ପ୍ରଧାନ ସମ୍ବଳ, ଏକମାତ୍ର ସାନ୍ତ୍ୱନ।
1: ମୁଁ ଯାଏ ତେବେ ଦେବଗଣଙ୍କୁ ଏ ସୁସମ୍ବାଦ ଦିଏ। ନାରାୟଣ ନାରାୟଣ ନାରାୟଣ।
0: ମାତା ଦେବକୀ, ତୁମ ପବିତ୍ର ଗର୍ଭରେ ମୁଁ ସ୍ଥାନ ପାଇବି, ଜାଣେ ନା ଏ ସୌଭାଗ୍ୟ ତୁମର କି ମୋର। ଏଇଠି ଥାଇ ମୁଁ ନିବେଦନ କରୁଛି ମାତ, ସେଇ ପର୍ଯ୍ୟନ୍ତ ତୁମେ ଧୈର୍ଯ୍ୟ ଧରି ରୁହ।
2: ଧୈର୍ଯ୍ୟ ଧୈର୍ଯ୍ୟ ଧରି ରହିବି, କିନ୍ତୁ କେତେ କାଳ ଆଉ କାହିଁକି ବା ଧୈର୍ଯ୍ୟ ଧରିବି? କି ଆଶା କାହା ଭରସାରେ? କୁହ କୁହ ତୁମେ।
3: କହିବାର କଥା ମୋ ତୁଣ୍ଡରେ ଥିଲେ ପ୍ରତିକାରର ଶକ୍ତି ମଧ୍ୟ ମୋର ଥାନ୍ତା ଦେବକୀ, କିନ୍ତୁ ମୁଁ ନିରୁପାୟ। ନିଜ ବିବେକର ଦ୍ୱାହି ଦେଇ ଯେଉଁ ସତ୍ୟ ତମେ କରିଛ,
2: ସତ୍ୟ ସତ୍ୟ ସତ୍ୟ, ଏକ ମା ରକ୍ତର ଭାଇ ଯେ ତାରି ଜୀବନ ରକ୍ଷା ପାଇଁ ମୁଁ ଅନ୍ଧୁଣୀ ସାଜି ସତ୍ୟ କରିଥିଲି, ହେଲେ ତୁମେ ଆଜି ତ୍ରିଭୁବନ ବୁଲି ଆସି ମତେ କୁହ, ସତ୍ୟ ପାଳନ ଲାଗି କୋଉ ମା ଗୋଟିଏ ନୁହେଁ ଦୁଇଟି ନୁହେଁ ତାର ଛଅ ଛଅଟି ସନ୍ତାନ ମରଣ ମୁହଁକୁ ଟେକି ଦେଇଛି?
3: ଦେବକୀ,
2: ଛଅଟି ସନ୍ତାନ ମୋର, ଛଅ ପୁଅ, କାହାନ୍ତି ସେମାନେ? କୋଉଠି କୁହ ତୁମେ, ମୋ ଛଅ ପୁଅଙ୍କୁ କିଏ ମତେ ଆଣିଦବ? କିଏ ଆଣିଦବ ମୋ ଛଅ ପୁଅଙ୍କୁ? ମତେ ଆଉ ମୋ ମା ବୋଲି କିଏ ଡାକିବ? କିଏ

ସବୁ ବୁଝି ତମେ ଅବୁଝ ହୁଅନି ଦେବକୀ, ତମେ ସତ୍ୟ କରିଛ ମହାସତ୍ୟ ଦେବକୀ। ସତ୍ୟକୁ ଛାଡ଼ି ଏ ସଂସାର ମୁହୂର୍ତ୍ତକ ପାଇଁ ସୁଦ୍ଧା ଚଳିପାରିବ ନାହିଁ।

0: ରାଣୀ ଯଶୋମତୀ
1: ଗୋପର ଗୋପାଳ ମାନେ ଲଉଡ଼ି ଖେଳୁଥିଲେ, ଏଇଠି ଠିଆ ହେଇ ଦେଖୁଥିଲି।
0: ମୁଁ ମଧ୍ୟ ଦେଖୁଥିଲି, ହେଲେ ତମକୁ ଦେଖି ମୁଁ ଗୋଟାଏ କଥା ବୁଝିପାରୁଛି।
1: କଣ?
0: ତମ ମନ ସବୁବେଳେ ପ୍ରଫୁଲ୍ଲ, ହସ ଖୁସିରେ ତମ ମନ ଯେମିତି ଉଛୁଳି ଉଠୁଛି।
1: ସତ କହୁଛି, ଏଇ କେଇ ଦିନ ହବ ମୁଁ ସବୁବେଳେ ଶୁଭ ସଂକୁନ ଦେଖୁଛି, ବାମ ଆଖି ସ୍ଫୁରୁଛି, ଶଙ୍ଖ ଚିଲେ ଉଡି ଯାଉଛି।
0: ଏଇ ଶୁଭ ସଂକୁନର ଅର୍ଥ କଣ ଜାଣ? ପୁତ୍ର ଲାଭ। ନା ନା, ମୁଁ ପରିହାସ କରୁନାହିଁ, ତୁମେ ଦେଖିବ ପ୍ରଭୁ ଦିନ ବାନ୍ଧବ ଆମର ଦୁଃଖ ନିଶ୍ଚୟ ଦୂର କରିବେ। ସବୁଦିନ ସମାନ ଯାଏ ନାହିଁ ଯଶୋଦା, ଏ ନନ୍ଦ ରାଜା ସବୁଦିନେ ଅପୁତ୍ରିକ ରହିବ ନାହିଁ, ତାର କୂଳ ଉଜ୍ଜଳ ହବ, ଏ ଗୋପଦାଣ୍ଡ ହସି ଉଠିବ।

0: ଫେରି ଯାଉଛି ମା, ତ ଫେରି ଯାଉଛି ପୁଣି ତୁମ କୋଳକୁ ଫେରି ଆସିବା ପାଇଁ।
1: ମୁଁ କିଛି ବୁଝିପାରୁନାହିଁ।
0: ଯଥା କାଳରେ ସବୁ ବୁଝିପାରିବ ଦେବୀ। ମୋର ଏଇ କରସ୍ପର୍ଶରେ ପୁଣି ତୁମେ ଶାନ୍ତିରେ ନିଦ୍ରା ଯାଅ, ସ୍ୱପ୍ନ ପରି ଏ ସବୁ କଥା ଭୁଲି।

0: ମନର ସବୁ ଆଶଙ୍କା ଉଦ୍ବେଗକୁ ଚାପି ରଖି ଦେବକୀ ଗାଢ଼ ନିଦ୍ରାରେ ଶୋଇପଡ଼ିଲାଣି। କୋଳରେ କୋଳରେ ତାର ନବଜାତ ଶିଶୁ। କ'ଣ କରିବି ମୁଁ, କ'ଣ କରିବି? ସମ୍ବାଦ ପାଇଲା ମାତ୍ରେ କଂସ ଆସି ଶିଶୁକୁ ଛଡ଼ାଇ ନେବ। କିଏ କିଏ ଆସୁଛି? ଘରେ ଯାଏ ମୂର୍ତ୍ତି ଦେବେ ତେବେ କ'ଣ କଂସ
1: ବିଷ୍ଣୁ ମାୟାରେ ସମସ୍ତେ ମୋହନିଦ୍ରା ଯାଇଛନ୍ତି। ଇନ୍ଦ୍ରଙ୍କ ଆଦେଶରେ ମୁଁ ଏ ବୈଜୟନ୍ତୀ ମାଳା ନେଇ ତୁମ ପାଖକୁ ଧାଇଁ ଆସିଛି। ତୁମେ ଭୁଲି ଯାଉ ନାହିଁ ଯେ ତୁମର ପୁତ୍ର ହେଉଛନ୍ତି ସ୍ୱୟଂ ନାରାୟଣ। ଏଇ ମୁହୂର୍ତ୍ତରେ ଏ ତମା ପାତ୍ରରେ ତାଙ୍କୁ ନେଇ ଚାଲିଯାଅ।
0: କିନ୍ତୁ ମୁଁ ଯିବି କୋଉଠିକି?
1: ଗୋପପୁର ନନ୍ଦରାଜାଙ୍କ ଗୃହକୁ। ଯଶୋଦାଙ୍କର ଆଜି ଠିକ୍ ଏହି ସମୟରେ କନ୍ୟା ଜନ୍ମ ହୋଇଛି। ତୁମେ ତୁମ ପୁଅକୁ ତାଙ୍କ କୋଳରେ ଶୁଆଇ ଦେଇ କନ୍ୟାକୁ ନେଇ ଫେରିଆସିବ। କଂସ ଜାଣିବ ତୁମର କନ୍ୟାଜାତ ହୋଇଛି। ଯାଅ, ଆଉ ବିଳମ୍ବ କର ନାହିଁ। କଂସ ଜାଣିବା ପୂର୍ବରୁ ତୁମେ ମଥୁରାଗଡ଼ ଛାଡ଼ି ଚାଲିଯାଅ। ଏଇ ଦେଖ, ବିଷ୍ଣୁ ମାୟାରେ ଲୁହା କବାଟ ଆପେ ଆପେ ଖୋଲିଗଲା। ଯାଅ ତୁମେ।
0: ହେ ସୃଷ୍ଟିକର୍ତ୍ତା, ହେ ପରମେଶ୍ୱର, ଏ ତମ୍ବା ପାତ୍ରରେ ଭରି ମୁଁ ମୋ ନବଜାତ ପୁତ୍ରକୁ ନଉନାହିଁ। ନଉନାହିଁ କେବଳ ନାରାୟଣଙ୍କୁ, ମମଥାରେ ଏ ସମସ୍ତ ସୃଷ୍ଟିର ବୋଝ ବହନ କରି ମୁଁ ଚାଲିଛି। ଏ ବୋଝ ରକ୍ଷା ହେଲେ ସୃଷ୍ଟି ରକ୍ଷା ହବ। କି ବର୍ଷା! ଆଜି କ'ଣ ଚାରିମେଘ ଠୁଳ ହୋଇଛନ୍ତି? ରକ୍ଷକ ପ୍ରହରୀ ଜଗୁଆଳ ସମସ୍ତେ ନିତ୍ରିତ। ଏ କିଏ ଡାକ ଦେଇ ଦେଇ ଚାଲିଛି? ରାଜା ଉଗ୍ରସେନ! ସମସ୍ତ ମଥୁରା ପରି ନିଦ୍ରା ଯାଇଛି। ଏଟା ଉଗ୍ରସେନ କଠୋର ଜାଗ୍ରତ। କଣ କରିବି, କଣ କରିବି? ମୁଁ କୁଆଡେ ଯିବି? କଣ କରିବି?
2: ଆଉ କବେ ଆଗେଇ ଯେ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେବି। କହ ତୁ କିଏ? ଏ ବର୍ଷା ଅନ୍ଧାର ମୁହଁକୁ ମୁହଁ ଦିଶୁ ନାହିଁ। କହ କିଏ ତୁ?

0: ସମଗ୍ର ମଥୁରାପୁରୀ ଆଉ ଗୋପପୁରୀ ଯେତେବେଳେ ନିତ୍ରିତ ଏକା ବସୁଦେବ ଜାଗ୍ରତ ରହି ତାର କର୍ତ୍ତବ୍ୟ ସମ୍ପାଦନ କରିପାରିଛି। ନିତ୍ରିତା ଯଶୋଧା ରାଣୀଙ୍କ କୋଳରୁ ବିଜୁଳି କନ୍ୟାକୁ ନିର୍ବିଘ୍ନରେ ଆଣି ତମରି କୋଳରେ ଶୋଇ ଦେଲି ଦେବକୀ। ଏବେ ତମର ନିଦ୍ରା ଭଙ୍ଗ ଯାଏ ଅପେକ୍ଷାରେ ରହିଲି।
1: ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ହେଇଛି।
2: କେତେବେଳେ?
1: ମଧ୍ୟରାତିରୁ।
2: ଏ ପର୍ଯ୍ୟନ୍ତ ମତେ କହିନଥିଲୁ କାହିଁକି? କହ, ଉତ୍ତର ଦେ।
1: ଶୋଇପଡିଥିଲୁ। କାଳ ନିଦ୍ରା ଘଟିଲା ପରେ ସମସ୍ତଙ୍କୁ ନିଦ ଘଟିଗଲା।
2: କାଳ ନିଦ୍ରା ଘଟି ନଥିଲା ଯେ କାଳ ନିଦ୍ରା ଏବେ ଘଟିବ ଏଇ ଖର୍ଗରେ। ଏହା ହିଁ ତୋ ଅବହେଳାର ପ୍ରତିଫଳ। ମୁଁ ଯା। ଦେବକୀ, ଦେବକୀ, ଦେବକୀ, କାହିଁ କାହିଁ ତୋର ପୁତ୍ର ଦେ, ମତେ ଦେ, ଚାହିଁଛୁ କଣ? ଦେ
1: ପୁତ୍ର ନୁହେଁ ରେ କଂସ, କନ୍ୟା।
2: କନ୍ୟା? ତୋ ଅଷ୍ଟମ ଗର୍ଭରୁ କନ୍ୟା ଜାତ ହୋଇଛି? କାହିଁ କାହିଁ ସେ କନ୍ୟା? ଏ କଣ ମୁଁ ଦେଖୁଛି? ସେଦିନ ସ୍ୱପ୍ନରେ ଯୋଉ ରୂପ ମୁଁ ଦେଖିଥିଲି ସେ କନ୍ୟା ଏ ସୂର୍ଯ୍ୟର ତେଜ ବିଜୁଳିର ଚମକ ଏ ମାୟା ନୁହେଁ ତ, ପ୍ରହେଳିକା ନୁହେଁ ତ? ନିରବ ରହିଲୁ ଯେ, ଦେ ଦେ ସେ ପାପିଅସି କନ୍ୟାକୁ ଦେ।
1: ପୁତ୍ର ନୁହେଁ ଯେ ତୋର ଶତ୍ରୁ ହେବ, ନିର୍ଦ୍ଦୋଷ କନ୍ୟାଟାକୁ ମାରିବୁ କାହିଁକି?
2: ଦେ କହୁଛି
1: ନା।

0: ଏତେ ନିଷ୍ଠୁର, ଏଡ଼େ ନିର୍ଦ୍ଦୟ ତୁ।
1: ପୁତ୍ର କନ୍ୟା ନାରୀ ପୁରୁଷର ପ୍ରଭେଦ ମୋ ନିକଟରେ କିଛି ନାହିଁ। ଦେବକୀ ଗର୍ଭରୁ ଯିଏ ଜନ୍ମ ହେଇଛି ସେ ମୋ ଶତ୍ରୁ। ଏଇ ଦର୍ପଣ
2: ଶିଳାରେ ପିଜିବା ପୂର୍ବରୁ ମୋ ହାତରୁ ଖସି ଯାଇ ଆକାଶରେ ଇଏ କି ବିକଟାଳ ରୂପ ବିସ୍ତାର କରିଛି। ଲତା ବିଜୁଳି ପରି ଦେହ, ହସ୍ତରେ ଖଣ୍ଡା ଖର୍ପରୁ, ଗଳାରେ ମନ୍ଦାର ମାଳା, କିଳି କିଳି ନାଦ, ଟହଟ ହସ, କିଏ କିଏ ତୁ? ମାୟାବିନୀ କୁହୁକିନି ନାରୀ, ତୁ ଜାଣୁ ମୁଁ ଦେବ ଦର୍ପ ଦଳନକାରୀ କଂସ, ମୁଁ ତ୍ରିଭୁବନ ବିଜୟୀ।
0: ମାତ୍ର ଏ ଜନ୍ମରେ ତୁ ମତେ ଜୟ କରିପାରିବୁ ନାହିଁ, ତୋ ପରାଜୟର ବେଳ ଆସିଗଲା, ଆସିଗଲା ତୋର ମରଣ ମୁହୂର୍ତ୍ତ।
1: ମୋ ମରଣ? ମୋ ମରଣ ତୋ ହାତରେ? ତୋତେ ମୁଁ ହତ୍ୟା କରିବି।

ସେଇ ନୀଳାଦ୍ରିନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱର ମଙ୍ଗଳ କରିବା ସହିତ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ସର୍ବେ ବୋଲ ଆନନ୍ଦେ କବା।

0: ବରଣ୍ୟ ସମସ୍ତ ଶ୍ରୋତୃମଣ୍ଡଳୀ, ମୁଁ ଆଜି ଆପଣମାନଙ୍କ ନିକଟରେ ଭକ୍ତ ଭଗବାନଙ୍କର ଏକ ନିଚ୍ଛୁକ ପ୍ରତିଛବି ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି। ଏହି ସ୍ଥଳରେ କହି ରଖେ, ମହାପ୍ରଭୁ ନୀଳାଦ୍ରିନାଥ ଜଗନ୍ନାଥ ହେଉଛନ୍ତି ଅପାରୁଷ ଦାରୁ ବ୍ରହ୍ମ। ସେଇ ଦାରୁ ବ୍ରହ୍ମ ଜଗନ୍ନାଥଙ୍କର ମହିମା ଶୁଣି, ସେଇ ଦାରୁ ବ୍ରହ୍ମ ଜଗନ୍ନାଥଙ୍କର କୀର୍ତ୍ତି ଶୁଣି ଅନେକ ଭକ୍ତମାନେ ଆସିଛନ୍ତି ସେଇ ଶ୍ରୀକ୍ଷେତ୍ରକୁ। ଆସିଛନ୍ତି ଗଣପତି ଭଟ୍ଟ, ଯିଏ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ହାତୀ ବେଶରେ। ଆସିଛନ୍ତି ମହାପ୍ରଭୁ ଶ୍ରୀ ଚୈତନ୍ୟ ବାବୁରେ। ଆସିଛନ୍ତି ଆହୁରି ଅନେକ ଅନେକ ଭକ୍ତ। ସନ୍ଥ ତୁଳସୀଦାସ ଦର୍ଶନ କରିଛନ୍ତି ରାମ ରୂପରେ। ଏଇଭଳି ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତମାନେ ମଧ୍ୟ ଆନନ୍ଦରେ ବିଭୋର ହୋଇଯାଇଛନ୍ତି। କିନ୍ତୁ ପରେ ପରେ
1: କଣ ହେଲା,
0: କିଛି ଯବାନ ମାନେ ମଧ୍ୟ ଶ୍ରୀକ୍ଷେତ୍ରକୁ ଲୁଣ୍ଠନ କରିବାକୁ ଆସିଛନ୍ତି, ଶ୍ରୀକ୍ଷେତ୍ରଙ୍କୁ ଆକ୍ରମଣ କରିବାକୁ ଆସିଛନ୍ତି। ସେଇଭଳି ଏକ ଯବାନ ସେଦିନ ଏ କଟକରୁ ବାହାରିଛି, ଯିବ ଶ୍ରୀକ୍ଷେତ୍ର ଆକ୍ରମଣ କରିବ। ପୁଅ ରହୁଥିଲା କୋଉଠି,
1: କୋଉଠି ରହୁଥିଲା ଆଜ୍ଞା,
0: ରହୁଥିଲେ ସେ କଟକର ଲାଲବେଗ କୋଠିରେ।
1: ଆଜ୍ଞା ଆଜ୍ଞା,
0: କଟକରୁ ପୁରୀ ସେଦିନ ଯାତ୍ରା କରୁଥାନ୍ତି ଏହି ଯବାନ ଜଣଙ୍କ।
1: ଆଚ୍ଛା ଆଚ୍ଛା,
0: ନାମ ତାଙ୍କର ହେଉଛି ଜାହାଙ୍ଗୀର କୁଲି ଖାଁ ବା ନାମ

ବାଟରେ ଯାଉଥିଲା ବେଳେ ଯେଉଁ ଗ୍ରାମ ଗୁଡ଼ିଏ ପଡ଼େ ସେ ଗ୍ରାମରୁ ଲୁଣ୍ଠନ କରନ୍ତି, ସେ ଗ୍ରାମରେ ଅଗ୍ନି ଲଗାଇ ଆନନ୍ଦ ବିଭୋର ହୁଅନ୍ତି ଆପଣ ମାନଙ୍କର ଯବନ ସେନାମାନେ। ଓରେ ଯେଉଁମାନେ ହରିମନ୍ଦିର ଚିତା କାଟିଥାନ୍ତି ତାଙ୍କୁ ନାନା କଷଣ ଦିଅନ୍ତି। ହରିମନ୍ଦିର ଯେଉଁଠାରେ ଦେଖନ୍ତି ସେଠାରେ ଭଗ୍ନ କରନ୍ତି। ଏଇଭଳି ଭାବରେ ଭୁବନେଶ୍ୱର ଅତିକ୍ରମ କରି ସେଦିନ ପ୍ରବେଶ କରିଛନ୍ତି ଏକ ବିରାଟ ଗ୍ରାମରେ। ସେ ଗ୍ରାମ ନାମ

0: ସୁନ୍ଦରିଆ ଝିଅଟିଏ ଦେଖି ସେଦିନ ଆତ୍ମବିଭୋର ହୋଇ ରମଣୀ ପାର୍ଶ୍ୱରେ ଯାଇ ପହଞ୍ଚି ଯାଇଛି ଆପଣ ମାନଙ୍କର ଲାଲ ବେଗ
1: ଆଜ୍ଞା।
0: ଇଏ ଯେତେବେଳେ ନିକଟରୁ ନିକଟତର ହେଉଛି ଏ ରମଣୀ ଟିଏ ଆଜ୍ଞା ଦୂରକୁ ଦୂରକୁ ଚାଲି ଯାଉଛି। ନଜରୁ ନ ଯା।

ମାରା ତା ନିକଟରୁ ନିକଟତର ହେଇ ଏ ଲାଲ ବେଗ ଆଜ୍ଞା ତା ପାର୍ଶ୍ୱରେ ଯାଇ ତାର ଆତ୍ମନିବେଦନ କରିଛି, କହିଲା ରେ ସୁନ୍ଦରୀ ତୁମେ ମୋ ସହିତ ଆସ, ମୁଁ ତୁମକୁ ରାଣୀ କରି ରଖିବି, ଆସରେ ସୁନ୍ଦରୀ।

0: ଭିତରେ ସହମତି ନ ହଉନୁ। ଏ ଝିଅଟି ଆଜ୍ଞା ମୂର୍ଚ୍ଛା ଯାଇଛି, ସେଇ ଅଶ୍ୱ ଉପରେ ଝିଅଟିକି ପକାଇ ଲାଲବେଗ କଟକ ଆଜ୍ଞା ଫେରି ଆସିଛି। ପହଞ୍ଚି ଯାଇଛି ତାର ଲାଲବେଗ କୋଠିରେ। ବାବୁରେ ସନ୍ଧ୍ୟାବେଳ ହେଇଛି, ଝିଅଟି ଚେତା ପାଇଛି, ଦେଖିବାକୁ ପାଇଛି ଯେ ନାହିଁ ତାର ଗ୍ରାମର ସେଇ ସବୁଜିମା, ନାହିଁ ତାର ଗ୍ରାମ୍ୟର ସେଇ ପ୍ରାକୃତିକ ପରିବେଶ, ଅଛି କେବଳ ଏକ ରୁଦ୍ଧ କୋଠରୀ। ଏତିକି ବେଳେ ଯବନ ଲାଲବେଗ ହାତରେ କିଛି ଅଳଙ୍କାର ନେଇ ବାବୁରେ ପହଞ୍ଚି ଯାଇଛି ସେଇ ବ୍ରାହ୍ମଣୀ ନିକଟରେ।
1: ଆଚ୍ଛା, ତାପରେ କଣ ଘଟଣା ଘଟିଲା ଆଜ୍ଞା?
0: ବ୍ରାହ୍ମଣୀ କି ନିବେଦନ କରିଛି, ତୁମେ ଏ ଅଳଙ୍କାର ପିନ୍ଧି ଦିଅ, ଆଜି ଠାରୁ ମୋର ସ୍ତ୍ରୀ ହୋଇଯାଅ। ବ୍ରାହ୍ମଣୀ ଜଣଙ୍କ ନିବେଦନ କରିଛି, କହିଲା ଦେଖ ତୁମେ ଜଣେ ଯବନ, ମୁଁ ଜଣେ ବ୍ରାହ୍ମଣୀ, ତୁମେ ଜଣେ ମୁସଲମାନ, ମୁଁ ଜଣେ ହିନ୍ଦୁ, ମୋର ଏ ଜୀବନରେ ତମେ କେବେ ପ୍ରବେଶ କରିବାକୁ ଇଚ୍ଛା କର ନାହିଁ। ଲାଲବେଗ ବାରମ୍ବାର ବାବୁରେ ବାଧ୍ୟ କରିଛି। ଶେଷରେ ବ୍ରାହ୍ମଣୀ କହିଛନ୍ତି, ଯଦି ମୋ ସର୍ତ୍ତରେ ତୁମେ ରାଜି ହବ ତାହେଲେ ମୁଁ

ଲାଲ ବେଗ ଆପଣ ମାନଙ୍କର ରାଜି ହେଇଯାଇଛି ବ୍ରାହ୍ମଣୀର କଥାରେ, କହିଲା ତମେ ଯାହା କହିବ ମୁଁ ତୁମ କଥା ରକ୍ଷା କରିବି। କହିଲା ତୁମେ ହଉଛ ମୁସଲମାନ, ମୁଁ ହଉଛି ହିନ୍ଦୁ, ଏହି ଘରେ ପ୍ରତିଦିନ ମୁଁ ଜଗନ୍ନାଥଙ୍କୁ ପୂଜା କରିବି, ଦିନେ ହେଲେ ତୁମେ ମୋତେ ବାରଣ କରିବ ନାହିଁ।

ସ୍ନେହରେ ସେଇ ପୁତ୍ରର ନାମ ରଖିଛନ୍ତି ସାଲବେଗ। ବାବୁରେ କ୍ରମେ କ୍ରମେ ଯେତେବେଳେ ପୁଅଟିକି ପାଞ୍ଚ କି ଛଅ ବର୍ଷ ହେଇଛି, ପୁଅ ସବୁଦିନ ଆଜ୍ଞା ଗ୍ରାମ ଦାଣ୍ଡକୁ ଯାଏ ଖେଳିବା ପାଇଁ। ଖେଳି ଫେରିବା ବେଳେ ଦେଖୁଛି ସେଦିନ ତା ମା ଜଗନ୍ନାଥଙ୍କୁ ପୂଜା କରୁଛି ସେଇ କୋଠରୀ ମଧ୍ୟରେ। ଗୋଟାଏ ପଦ ଡାକୁଛି ମହାପ୍ରଭୁ ଶ୍ରୀ ଜାରୁ ବ୍ରହ୍ମ ଜଗନ୍ନାଥଙ୍କୁ, ଗୋଟାଏ ପଦ ଜଗନ୍ନାଥ କଷ୍ଟକମ୍ କଦାଚ।

ପଚାରିଛି ମା, ଏ ହାତ ପାଦ ନଥିବା ଏ ଠାକୁର କିଏ ସେ? ସେଦିନ ଚିନ୍ତା କରୁଛି ବ୍ରାହ୍ମଣୀ, କହିଲା ଏ ପୁଅକୁ କଣ କହିବି, ଇଏ ତ ଯବନ ରକ୍ତରେ ଜନ୍ମ ହେଇଛି, ଯବନ ରକ୍ତରେ ପ୍ରତିମା ପୂଜା ନାହିଁ, ଆମେ ତ ପ୍ରତିମା ପୂଜା କରୁଛୁ, ଏ ଠାକୁରଙ୍କ କଥା କହିଲେ ଏ ଶୁଣିବ କିବା ନ ଶୁଣିବ, ବୁଝିବ କିବା ନ ଶୁଣିବ।

ଯେତିକି ବେଳେ ବ୍ରାହ୍ମଣୀ କହିଛି ଧନରେ କଣ ତତେ କହିବି, ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁରରେ ହଉଛି ମୋର ଜନ୍ମ। ମୁଁ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହେଇଥିଲି। ଦିନେ ତୋ ବାପା ଏ ଶ୍ରୀମନ୍ଦିର ଆକ୍ରମଣ କରି ଗଲାବେଳେ ମତେ ସେଠାରୁ ନେଇ ଆସିଥିଲେ। ମୁଁ ଏଇଠାରେ ରହିଯାଇଛି, ତୁ ମୋ ଗର୍ଭରୁ ଜନ୍ମ ନେଇଛୁ। ନା ମା ସେ ଠାକୁର ଏବେ କୋଉଠି? ଆପଣ ମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ଆପଣ ମାନଙ୍କର।

କହିଲା ହେ ଧନ ଭାରତର ଖଣ୍ଡେ ଧାମ ହଉଛି ଶ୍ରୀକ୍ଷେତ୍ର। ଏଇ ଶ୍ରୀକ୍ଷେତ୍ର ପୁଣ୍ୟ ଧାମରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ ବିରାଜମାନ କରିଛନ୍ତି। ସେ ଭକ୍ତର ଠାକୁର ଭକ୍ତ ଯେତେବେଳେ ତାଙ୍କୁ ଡାକିଛି ଭଗବାନ ତା ଡାକ ଶୁଣିଛନ୍ତି। କହିଲା ମା ଆଉ ସେ ଜାଗାର ପରିସୀମା କିପରି? ଆପଣ ମାନଙ୍କର ସ୍କନ୍ଦ ପୁରାଣରେ ବ୍ୟାସ କହିଲେ ସାଗରସ୍ୟ ଉତ୍ତର ତୀରେ

ନୈବରଣ୍ୟ ପଣ୍ଡିତ ମଣ୍ଡଳୀ ସେଦିନ ମାତା ମୁଖରେ ଜଗନ୍ନାଥଙ୍କର ଏ ବିଭୋର ମହିମା ଶୁଣିଛି ଆପଣମାନଙ୍କର ସାଲବେ ଶୁଣିଲା ପରେ ପ୍ରଭୁ ପ୍ରତି ତାର ଏ ଆତ୍ମାଟା ବିଡ଼ି ହେଇଯାଇଛି, ଚିତ୍ତଟା ଚଳଚଞ୍ଚଳ ହେଇଯାଇଛି।

ପରତ୍ୟାଗ କରି ବାବୁରେ ପଳେଇ ଆସିଛି ମାତା ନିକଟକୁ। ଏହିପରି କିଛି ଦିନ ଅତିବାହିତ ହେଉଛି। ପୁଅରେ ଏ କଟକରେ ପତ୍ନୀ ଆଉ ପୁତ୍ରକୁ ରଖିଦେଇ ଲାଲବେଗ ଚଳି ଯାଆନ୍ତି ଆପଣ ମାନଙ୍କର ବଙ୍ଗଦେଶ, କିନ୍ତୁ ସାଲବେଗ ଆଉ ଏ ବ୍ରାହ୍ମଣୀ ରହିଯାଆନ୍ତି କଟକର ସେଇ।

ଯୁଦ୍ଧ କରୁଛି, ସେତେବେଳେ ସାଲବେଗ ହେଇଯାଇଛି ଯୁବକ। ଏ ଓଡ଼ିଆ ପାଇକ ମାନଙ୍କ ସହିତ ଯୁଦ୍ଧ କରୁଥିଲା ବେଳେ କଲା ବହୁ ଶସ୍ତ୍ରାଘାତ ପାଇ ସାଲବେଗ ବରଜି।

0: ଆପଣମାନଙ୍କର ଶାଲା ବେଗଙ୍କ ଦେହରେ କ୍ରମେ କ୍ରମେ ସେ ଶସ୍ତ୍ରାଘାତ ଗୁଡାକ ଆଉ ସଜ୍ଜନ ମଣ୍ଡଳୀ ଶୁଖୁ ନାହିଁ, ଯନ୍ତ୍ରଣା ଦେଉଛି ସେ କଟା ଘା ଗୁଡିକ। ଦିନକର ଯେତେବେଳେ ଅତିଶୟ ଯନ୍ତ୍ରଣା ହେଲା, ଶାଲାବେଗ ନିଜ ଜୀବନ ଉପରୁ ଭରସା ତୁଟିଗଲା, ଯାଇ ମା ପାଖରେ ପହଞ୍ଚିଗଲା ଭକ୍ତ ଶାଲାବେଗ। ଡାକିଲା, କହିଲା, ମା
1: ମା,
0: ଏ ଯନ୍ତ୍ରଣା ଆଉ ସହ୍ୟ କରିପାରୁନି,
1: ସହିପାରୁନି ଯନ୍ତ୍ରଣା ମା,
0: ଦେହର ଯନ୍ତ୍ରଣା ବେଳକୁ ବେଳ ମୋର ବିକଳ ହବାକୁ ଲାଗିଛି, ମୋ ପିଣ୍ଡରୁ ପ୍ରାଣ ଚାଲିଯିବାକୁ ବସିଲାଣି। ତୁ ପରା କହୁଥିଲୁ ତୋ ଠାକୁରଙ୍କୁ ଯିଏ ଯେଉଁଠି ଡାକେ ତୋ ଠାକୁର ସେଇଠି ପହଞ୍ଚି ଯାଆନ୍ତି
1: ବୋଲି,
0: ତେବେ ମୁଁ ଯଦି ମୋ ସେଇ ଠାକୁରଙ୍କ ପାଖରେ ଏ ଜୀବନଟାକୁ ଆତ୍ମୋତ୍ସର୍ଗ କରିଦଉଛି, ସେ ଠାକୁରଙ୍କର ପ୍ରେମରେ ସେ ଠାକୁରଙ୍କର ନାମରେ ଏ ଜୀବନଟାକୁ ବିକି ଦଉଛି।

ସାଲମେଗ ଭଗବାନଙ୍କ ନିକଟରେ ଆତ୍ମ ଉତ୍ସର୍ଗ କରିଦେଲା। ବରଣ୍ୟ ପଣ୍ଡିତ ମଣ୍ଡଳୀ ରାତ୍ରରେ ଶୋଇଛି ସେ ଭକ୍ତର ଭଗବାନ, ଭକ୍ତ କଥାକୁ ଶୁଣିଲେ ପ୍ରଭୁ ପଳେଇ ଆସନ୍ତି। ଭକ୍ତ ଯୋଉଠି ଭଗବାନ ସେଇଠି। ସେଦିନ କାନ୍ଦି କାନ୍ଦି ସାଲବେଗ ଭଗବାନଙ୍କୁ ଡାକି ଶୋଇପଡିଛି। ଅର୍ଦ୍ଧକାଳେ ସର୍ବେ ନିଦ୍ରା।

0: ଭଗବାନ ପହଞ୍ଚିଗଲେ ହାତରେ ଧରିଥିଲେ ବିଭୂତି ଦେଇଦେଲେ
1: ଆଜ୍ଞା
0: ତାପରେ କହିଲେ ଏ ତୁଳସୀ ପାଇଦିଅ ମହାପ୍ରଭୁଙ୍କ ପାଖରେ ମୁଖ୍ୟ ହଉଛି ବାବୁରେ ତୁଳସୀ
1: ଆଜ୍ଞା
0: ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟନା ତୁଳସୀ ଚଉରା ପାଶେ ଜଗି ବସି ଧାଉଛନ୍ତି ଭଗବାନଙ୍କ ପାଖରେ ତୁଳସୀ ଚଉରା ପାଖରେ କେତେ ଜଗି ଧାଉଛନ୍ତି ସେଇ ତୁଳସୀ ପ୍ରଭୁ ଦେଇଦେଲେ ସାଲବେଗ ବିଭୂତି ବଳି ହେଇଗଲା ତୁଳସୀ ଖାଇଦେଲା ତା ଦେହଟା ପଣ୍ଡିତେ ଭଲ ହେଇଗଲା ମା କୁ ଡାକ ପକେଇଲା କହିଲା ମା ଲୋ ମୋ ଦେହ ସମ୍ପୂର୍ଣ୍ଣ ଆରୋଗ୍ୟ ହେଇଯାଇଛି ମା ପହଞ୍ଚିଗଲେ ମାତା ଠାରୁ ଘେନି

ସକ୍ଷେତ୍ରରେ ଅନେକ ଦିନ ରହିଲା ପରେ ସାଧୁ ସନ୍ଥ ମାନଙ୍କ ଠାରୁ ପ୍ରଭୁଙ୍କର ଗୁଣଗାନ ଶୁଣିଛନ୍ତି, ପୁରାଣ ବାର୍ତ୍ତା ଶୁଣିଛନ୍ତି, ହେଲେ ଦିନେ ମନ ହେଇଛି କହିଲା

ମହାପ୍ରଭୁଙ୍କର ଆରମ୍ଭ ହେଇଯାଇଥାଏ। ସାଲବେଗ ରହିଯାଇଥାନ୍ତି ବୃନ୍ଦାବନରେ, ବୃନ୍ଦାବନରୁ ଶ୍ରୀକ୍ଷେତ୍ର 750 କୋଶ କିଭଳି ଆସିବେ, ତେଣୁ ଚିନ୍ତା କଲେ ପ୍ରଭୁ ମୁଁ କଣ ଏ ନନ୍ଦିଘୋଷ ରଥରେ ହେ କଳା ବାମନ ହେ ଜଗନ୍ନାଥ ମୁଁ ଆପଣଙ୍କୁ ଦର୍ଶନ କରିପାରିବିନି। କାନ୍ଦି କାନ୍ଦି ସାଲବେଗ ସେଦିନ ଭଗବାନଙ୍କ ନିକଟରେ ଜଣାଇଲେ, କହିଲେ ପ୍ରଭୁ ମୋତେ ଟିକେ ବଡ ଦାଣ୍ଡରେ ରଥ ଉପରେ ଦର୍ଶନ ଦେବେ, ମୁଁ ଯିବା ପର୍ଯ୍ୟନ୍ତ।

ବାବୁରେ ବଡଦାଣ୍ଡରେ ବଳଗଣ୍ଡି ନିକଟରେ ରଥ ଅଟକି ଗଲା, ସାଲବେଗ ଆସିଲେ ଭଗବାନଙ୍କର ରଥ ଚାଲିଲା। ସେ ହଉଛନ୍ତି ଭକ୍ତର ଭଗବାନ। ଭକ୍ତ ପାଇଁ କାଳେ କାଳେ ପ୍ରଭୁର ଆତ୍ମ, ଆଉ ଭକ୍ତ ହିଁ ଭଗବାନଙ୍କ ନିକଟରେ ଆତ୍ମବିସର୍ଜନ କରେ। ମହାପ୍ରଭୁ ଏ ବିଶ୍ୱର ମଙ୍ଗଳ କରନ୍ତୁ। ସର୍ବେ ବୋଲ ଆନନ୍ଦେ ଏକ ବାର ବୋଲ ଦିନ ଜନ ସଂରକ୍ଷଣ ମହାବାହୁ। ସର୍ବେ ଏକ ସ୍ୱର ଆନନ୍ଦ ସାଗରେ ପ୍ରିୟ ଦରବାରେ।

धा धा तरज विधा धा धा तरज विधा धा धा तरज विधा।

ଭାଇ ନା ଜଗତ ଜନନୀ ମା ଶଙ୍କର ବାସିନୀ ମା ସାରଳାଙ୍କୁ ପଦେ ଦୁଃଖ ଜଣିଲେ ଆଉ ବିଶ୍ୱ ଜଗତର ବିଶ୍ୱ ଚିନ୍ତାମଣି ପ୍ରଭୁ ଜଗନ୍ନାଥ ଭକ୍ତ ପଦେ ଭଗବାନଙ୍କୁ ନିବେଦନ କରୁଛି। କିପରି ନିବେଦନ କରୁଛି? ମାୟା ସଂସାରୁ ଆଜି ଉଦ୍ଧାର ହେବା ପାଇଁ ଆଜି ଭକ୍ତ ଭଗବାନଙ୍କୁ ନିବେଦନ କରୁଛି।

0: କାଳିଆ କଳା ଘନ କଳା ମେଘ ସଦୃଶ ଯୋଉ ପ୍ରଭୁ ଜଗନ୍ନାଥଙ୍କର ରୂପ ବା କାନ୍ତି, ପ୍ରଭୁଙ୍କର ରୂପଟା ହେଲା କଳା ମେଘ ସଦୃଶ। ଆଜ୍ଞା, କଳା ମେଘରେ ଚପଲା ବୋଇଲେ ବିଜୁଳି, କଳା ମେଘରେ ବିଜୁଳି କ୍ଷଣକରେ ଯେପରି ଶୋଭା ଦେଖାଯାଏ, ଏ ପ୍ରଭୁ ଜଗନ୍ନାଥଙ୍କର ରୂପ ବା କାନ୍ତିଟା ହେଲା
1: କଳା
0: କଳା ମେଘ। ବିଜୁଳି ହେଲା କିଏ? ସେ ପ୍ରଭୁ ଜଗନ୍ନାଥଙ୍କର ମୁଖମଣ୍ଡଳ ହେଲା ବିଜୁଳି।
1: ବିଜୁଳି

0: ହେଲେ ପାତାଳପୁର ରାଜା ହେଲେ ମକର ଧ୍ୱଜ, ରାଣୀ ହେଲେ ସୌଦାମିନୀ। ସୌଦାମିନୀ କି ଗର୍ଭରୁ ଗୋଟିଏ ନବଜାତ ଝିଅ ଜନ୍ମ ହୋଇଛି। ରାଜା ମକର ଧ୍ୱଜ କହିଲେ ଝିଅଟିଏ ଜନ୍ମ ହେଲା, ନାମକରଣ କିଏ ସେ ଦବ?
1: ଆଚ୍ଛା,
0: ରାଜା ମନ୍ତ୍ରୀ କି ପଚାରୁଛନ୍ତି। କହିଲେ ବୃଦ୍ଧି ସାଗର ମନ୍ତ୍ରୀ। ହେଲେ ନାମକରଣ ଦବ ଝିଅର କିଏ?
1: କିଏ?
0: କହିଲେ ହନୁମାନର ପ୍ରଭୁ ଯେ ପରମ ବ୍ରହ୍ମ ରାମ।
1: ଆଚ୍ଛା,
0: ରାମଙ୍କର ଗୁରୁ ହେଲେ ବଶିଷ୍ଠ, ବଶିଷ୍ଠଙ୍କର ଗୁରୁ ହଉଛନ୍ତି ଶକ୍ତି ଋଷି। ସରଜ କୂଳେ ତାଙ୍କର ଆଶ୍ରମ, ତାଙ୍କୁ ଯେ ପାତାଳପୁର ନିମନ୍ତ୍ରଣ କରି ଆଣିବା। ରାଜା ଶକ୍ତିମନିକି ନିମନ୍ତ୍ରଣ କରି ପାତାଳପୁର ସଭାରେ ଆଜ୍ଞା ଦିବ୍ୟ ଆସନ ଦେଇ କୃତ୍ୟ ହେଇକି ପଚାରିଲେ, ବସନ୍ତୁ ମହର୍ଷି। ରାଣୀ ଆଣି ଦେଲେ କୁମାରୀ ଭଣିଲେ ନେଇ ଦିଅନ୍ତୁ ମହର୍ଷି ହସ୍ତରେ।

0: ଆରେ କନ୍ୟାକୁ ଅତି ଯତ୍ନରେ ଆସିମାନେ ପାଳନ ପାଳନ କରୁଛନ୍ତି, ଏକ ବର୍ଷ ଦୁଇ ବର୍ଷ ତିନି ବର୍ଷ ଚାରି ବର୍ଷ ହେଇଗଲା, ଚାରି ବର୍ଷ ଚାରି ମାସ ଚାରି ଦିନ ହେଇଛି, ହେଲେ ସୁଚିତ୍ରାଙ୍କୁ ନେଇ ଗୁରୁଙ୍କ ପାଖରେ ବିଦ୍ୟା ପଢ଼ାଉଛନ୍ତି, ହେଲେ ଓଡ଼ିଆ ସାହିତ୍ୟ ସଂସ୍କୃତ ବିଦ୍ୟାରେ ଏଗା ରାଜଜମା ପାରଙ୍ଗମ ହେଇଗଲା
1: ହେଇଗଲା
0: କ୍ରମେ କ୍ରମେ ଆଜ୍ଞା ବୟସ ବର୍ଷ ପରେ ବର୍ଷ ଆଜ୍ଞା ଚାଲିଛି
1: ଚାଲିଛି,
0: ଆଠ ବର୍ଷ ନଅ ବର୍ଷ ଦଶ ବର୍ଷ ହେଇଗଲା, କାଳିଦାସ ଗୋଟିଏ ପଦ ଏଠି କହୁଛନ୍ତି,
1: କଣ କହୁଛନ୍ତି,
0: ଅଷ୍ଟ ବର୍ଷ।

ଯେ ଆଠ ବର୍ଷ ହେଇଗଲା ବୋଲି କୁହାଯିବ, ନବ ବର୍ଷ ତ ରୋହିଣୀ ଝିଅଟିକି ନଅ ବର୍ଷ ହେଲେ ରୋହିଣୀ ବୋଲି କୁହାଯିବ, ଦଶ ବର୍ଷ ହବ ତ କନ୍ୟା, ଆରେ ଚଉଦ ହବ।

0: ପିଲା 14-15 ବର୍ଷ ହେଇଯାଇଛି, ସମ୍ପୂର୍ଣ୍ଣାଙ୍ଗ ନବଯୌବନ ହୋଇ ରହିଛନ୍ତି। ରାଜା ମକର ଧ୍ୱଜ ଚିନ୍ତା କଲେ, ଯୁବା କନ୍ୟା ସାଇତି ରଖିବା ପିତାର ମଙ୍ଗଳ, ତେଣୁ କରି କନ୍ୟାଟି ନବଯୌବନ ପ୍ରାପ୍ତ ହେଲା, ଆଜି ଗୋଟିଏ ଉପଯୁକ୍ତ ବର ପାତ୍ର ଠିକ କରିବା। ଏ ପାତାଳପୁରରେ ଯେତେ ସବୁ ରାଜପୁତ୍ର ମାନେ ଅଛନ୍ତି, ରାଜପୁତ୍ରଙ୍କ ଚିତ୍ରପଟ ମୋର କନ୍ୟାକୁ ଦେଖେଇବ। ଏ କନ୍ୟାର ଯାହାକୁ ମନୋନୀତ ହବ ସେ ରାଜପୁତ୍ର ସହିତ ମୋର କନ୍ୟାକୁ ବିବାହ
1: କରିବ।
0: ଆରେ ଶହ ଶହ ଚିତ୍ରପଟ ଦାସୀ ମାନେ ଏକା ସୁଚିତ୍ରାକୁ ଦେଖଉଛନ୍ତି, ସୁଚିତ୍ରା ଏକା ମୌନ ବ୍ରତ ହେଇକି ଭୂତଳେ ବସିଲା
1: ବସିଲା।
0: ରାଜା ବିଚାର କରୁଛନ୍ତି, ହେଲେ ଝିଅଟିକି ଧର୍ମ ଝିଅ କରି ଯାଇଛନ୍ତି ଶକ୍ତି ମୁନି। କହିଥିଲେ ରାଜା ମତେ ଡକେଇଲେ ଏ କନ୍ୟା ଲାଗି ବର ପାତ୍ର ମୁଁ ଠିକ
1: କରିବି।
0: ଶକ୍ତି ମୁନିକି ଡାକି ନାହିଁ ବୋଲି କନ୍ୟା ଆଜି ମୌନ ବ୍ରତ ହେଇକି ବସିଛି। ତେଣୁ ରାଜା ମକର ଧ୍ୱଜ କହିଲେ, ବିମାନ ସଜ କରି 2-4 ଜଣ ଦାସୀ ଦେଇ ଧର୍ମପିତା ଶକ୍ତିମୁନିଙ୍କ ଆଶ୍ରମକୁ ପଠାଇ ଦେବି।

0: ଆରେ ଶକ୍ତି ମୁନିଙ୍କ ଆଶ୍ରମର ସତ୍ୟତା ରହିଛି, କିଛି ଦିନ ଆଜ୍ଞା ଚାଲି ଯାଇଛି, ଏଇ ସମୟରେ କଣ ହେଇଛି ମୋର ଜ୍ଞାନ ମଣ୍ଡଳୀ ରକ୍ଷା କରିବେ।
1: ଆଚ୍ଛା,
0: ଲକ୍ଷ୍ମଣଙ୍କ ନନ୍ଦନ ଯେ ଚିତ୍ରକେତୁ
1: ବୀର
0: ଲକ୍ଷ୍ମଣଙ୍କ ନନ୍ଦନ ଯେ ଚିତ୍ରକେତୁ ବୀର ପାରି ଯିବା ପାଇଁ।

0: ହେଲେ ଲକ୍ଷ୍ମଣଙ୍କ ପୁଅ ଚିତ୍ରକେତୁ ଦିନଙ୍କର ପ୍ରଭାତରୁ ଉଠି ନିତ୍ୟ କର୍ମ ସାରି ଧନୁସର ଧରି ମୃଗୟା ବିନୋଦେ ନିବିଡ଼ ନିଘଞ୍ଚ ଅରଣ୍ୟରେ ପହଞ୍ଚି
1: ଯାଇଛି।
0: ମୃଗ ନ ପାଇ ଚାଲି ଚାଲି ପଥକ୍ରାନ୍ତ ହୋଇ ପଡିଲେ ଦେଖିଲେ ଗୋଟେ ସରଜୁ ନଦୀ କୁଳୁ କୁଳୁ ନାଦ କରି ବହି
1: ଯାଉଛି।
0: ଆରେ ନଦୀ ସେପଟରେ ସୁନ୍ଦର ବା ସୌନ୍ଦର୍ଯ୍ୟ ମୃଗ ଗୁଡିଏ
1: ଚରୁଛନ୍ତି।
0: ଏ ନାବଟିଏ ଜାଗା ନଦୀରେ ପଡିଛି, ଏ ନାବରେ କାର୍ତ୍ତ ବାହି ନେଇ ସେପଟରେ ପହଞ୍ଚି ଏ ମୃଗ ପଛେ ପଛେ ସର ସନ୍ଧାନ କରିବି। ଯେତେବେଳେ ନାବରେ ପାର ହୋଇ ବୀର ଚିତ୍ର କେତୁ ଆଜ୍ଞା ମୃଗ ପଛେ ପଛେ ସର ସନ୍ଧାନ କରିଛନ୍ତି। ଏ ତ ଆଶ୍ରମ ରହୁଛି ପାଳିତା ମୃଗ, ଆରେ ଆଶ୍ରମକୁ
1: ପଳେଇଗଲା।
0: ରାଜଦେମା ସୁଚିତ୍ରା ଆଦି ଋଷି କୁମାରୀଙ୍କର ମେଳରେ ପୁଷ୍ପ ଉଦ୍ୟାନରେ ଭ୍ରମଣ
1: କରୁଛି।
0: ଚିତ୍ର କେତୁରେ ଏକା ଦୃଷ୍ଟି ପଡିଗଲା
1: ପଡିଗଲା।
0: ଏ ତ ଋଷିଙ୍କର ଆଶ୍ରମ, ଏ ତ ସବୁ ଋଷିଙ୍କର ବାଳିକା। ଏ ରାଜନନ୍ଦିନୀ ରାଜଦେମା କାହୁଁ ଆସିଲା ଏ ଆଶ୍ରମକୁ?

0: ଫୁଲ ଚାଙ୍ଗୁଡି
1: ଚିତ୍ର କେତେ ଭାବନା କରୁଛି ଏ ରାଜଦେମା କାହିଁ ଆଶ୍ରମକୁ ଆସିଲା
0: କାହିଁକି
1: ଚିତ୍ର କେତୁ ଆଗେ ସଚେତାର ରୂପ କାନ୍ତି ବା ତା ମୁଖମଣ୍ଡଳକୁ ଦେଖି ପ୍ରଶଂସା କରୁଛନ୍ତି ରୂପ ବର୍ଣ୍ଣନା କରୁଛନ୍ତି ଆସିଗଲା ଗୋଟା ପଦ କୀଚକ ବଦ୍ଧରେ ଗଙ୍ଗାଧର ମେହର କହୁଛନ୍ତି।

0: କରୁଛନ୍ତି।
1: ଆଚ୍ଛା
0: ଜମ୍ବୁନଦ ହାର ମଧ୍ୟରେ ହୀରା ପଦକ ପରି
1: ପରି
0: ଜମ୍ବୁନଦ ବୋଇଲେ ଗୋଟେ ସୁବର୍ଣ୍ଣ ହାର, ସୁବର୍ଣ୍ଣ ହାର ମଧ୍ୟରେ ଯେପରି ଗୋଟେ ହୀରାର ପଦକ ସୌନ୍ଦର୍ଯ୍ୟ ପାଏ
1: ପାଏ
0: ଶୋଭା ପାଏ, ଋଷି କୁମାରୀ ମାନେ ହେଲେ ଗୋଟେ ସୁବର୍ଣ୍ଣର ହାର, ରାଜଜିମା ସୁଚିତ୍ରା ହେଲେ ଗୋଟେ ହୀରାର ପଦକ
1: ପଦକ।
0: ଚିତ୍ର କେତୁ ଦେଖି ସୁଚିତ୍ରାକୁ ଭାବନା କରୁଛି, ଆଉ ଗୋଟେ ପଦ ଆସିଗଲା।
1: କଣ ଆସିଗଲା?
0: ଦୁଇକ ପଣିକାରେ ଏକା କବି ଆମର ପ୍ରମାଣ କରୁଛନ୍ତି।
1: କଣ ପ୍ରମାଣ କରୁ?

ଗୀତ ଗାଇଲା ସୁନ୍ଦର ଦୁଇ ନୟନ ମୋର ଦୁଇ ନୟନ ଚାରି ନୟନ ଯେତେବେଳେ ଏକତ୍ର ହେଇଯାଇଛି ଏ ବିଶ୍ୱ ସୁନ୍ଦରୀକି ଦେଖି ମୋର ବୁଦ୍ଧିଟା ହଜିଗଲା।

0: ଆଠରେ ଖଣ୍ଡେ ନାଗରି ହୀରାରେ ଦୁଇ କେ ଦୁଇ ନୟନା
1: ଚାହିଁ ଦେଲାରେ ଦୁଇ କେ ଦୁଇ ନୟନା
0: ଚିତ୍ର କେତେ ସୁଚିତ୍ରାକୁ ଦେଖି ଭାବନା କରୁଛନ୍ତି ଏ ଦୁଇ

0: ତେଣୁ ସୁଚିତ୍ରା ଚିତ୍ର କେତୁଙ୍କର ମିଳନ ହେଇଗଲା
1: ହେଇଗଲା।
0: ଚିତ୍ର କେତୁ କହିଲା, ପ୍ରିୟ ଆମେ ଆଉ ଏ ଧର୍ମ ପିତାଙ୍କ ଆଶ୍ରମରେ ରହିବା ନାହିଁ, ଯୋଉ ସରଜୁ ନଦୀ ପାର ହେଇକି ଆସିଛି ସେ ନଦୀ ପାର ହୋଇ ଆମେ ଏକା ଅଯୋଧ୍ୟାକୁ
1: ପଳେଇଯିବା।
0: ତର ତର ସରଜୁ ନଦୀକୁ ଚଳି ଗଲେ କୂଳେ ଖଟିଥିବା ନା ବୋଉ ଉପରେ ବସିଲେ

0: ଚିତ୍ରକେତୁ ସୁଚିତ୍ରା ଆଜି ସରଜୁ ନଦୀ କୂଳେ ପହଞ୍ଚିଗଲେ। ସୁଚିତ୍ରା କହିଲେ, ସ୍ୱାମୀ ଆଜି ସରଜୁ ନଦୀରେ ସ୍ନାନ କରି ଆମେ ଅଯୋଧ୍ୟାକୁ
1: ପଳେଇଯିବା।
0: କହିଦେଇଛନ୍ତି ଆଜ୍ଞା, ପ୍ରଭାତ ହେଇଗଲା, ଆସିଗଲା ଗୋଟିଏ ପ୍ରଭାତ ବର୍ଣ୍ଣନା। ମଥୁରା ମଙ୍ଗଳରେ ଭକ୍ତ ଚରଣ ଦାସ ଲେଖୁଛନ୍ତି,
1: ଲେଖୁଛନ୍ତି
0: ପ୍ରଭାତ କିପରି ହେଲା।

ରଜନୀ ଶେଷରେ ପରଭୃତ ଦିରେ ଭାସି ରଜନୀ ବୋଲନ୍ତେ ରାତି ପରଭୃତ ବୋଲନ୍ତେ କୋଇଲି କୋଇଲିଙ୍କର କୁକୁ ଶବ୍ଦ ଶୋଇବାରୁ ସୁଚିତ୍ରା ବୋଇଲେ ହେ ପ୍ରାଣନାଥ ରାତି ପାହିଗଲା ତାହେଲେ ଏ ସରଜରେ ସ୍ନାନ କରିବା ଆଜ୍ଞା ସରଜ କୁଳେ ପହଞ୍ଚିଗଲେ ଏଠୁ ଅନ୍ତେ ଯାହା ହେଲା ଶୁଣ ଗୌରୀ ଏଠୁ ଅନ୍ତେ ଯାହା ହେଲା ଶୁଣ ଗୌରୀ ବ୍ରହ୍ମ ମୁହୂର୍ତ୍ତରୁ ବିଶ୍ୱାମିତ୍ର ତପ ଚାରି ସେ ନଦୀରେ ସ୍ନାନ ସାରି କରନ୍ତି ତର୍ପଣ ଦେଖିନାହାନ୍ତି ତାଙ୍କୁ।

0: ଗର୍ଭ ଭିଙ୍ଗି ଦଳ ଫିଙ୍ଗି କଲା ଦେଲୁ ଫଟା ମାସକ ମଧ୍ୟରେ ତାର ସିଅ ହେଉ
1: ଫଟା ରାମ ଜେ ରାମ ଜେ ରାମ ରାମ ଜେ।
0: ଯେତେବେଳେ ପ୍ରଭାତରୁ ବିଶ୍ୱାମିତ୍ର ଋଷି ଉଠି ସରୋଜିନୀ ସ୍ନାନ ତର୍ପଣ କରି ସପ୍ତ ପୁରୁଷକୁ ଜଳଦାନ ଦେଉଛନ୍ତି
2: ଦେଉଛନ୍ତି
0: ଚିତ୍ର କେତୁ ଗର୍ଭରେ ଏକା ନଦୀକି ଡେଇଁ ପଡିଲା ଡେଇଁ ପଡିଛି ତାର ପାଦ ପାଣି ଆସି ବିଶ୍ୱାମିତ୍ରଙ୍କ ତର୍ପଣରେ ପଡିଗଲା। ବିଶ୍ୱାମିତ୍ର ମହାକ୍ରୋଧ ହୋଇ
2: ଅଭିଶାପ ଦେଲେ
0: କହିଲେ ଯେ ମୂର୍ଖ ଆଜି ମୋର ସପ୍ତ ପୁରୁଷକୁ ଅପବିତ୍ର କଲା ଅପଭ୍ରଷ୍ଟ କଲା ସାତ ଦିନ ମଧ୍ୟରେ ତାର ଶିର କଟା ହେବ
2: କଟା ହେବ।
0: ଆଜ୍ଞା ସୁଚିତ୍ରା ନଦୀ କୂଳେ ଥିଲେ କହିଲେ ଆଜି ସ୍ୱାମୀ ମୋର ଗର୍ଭରେ ନଦୀକି ଡେଇଁ ପଡିଲେ ଆଜି ବିଶ୍ୱାମିତ୍ର।

0: ସାତ ଦିନ ମଧ୍ୟରେ ଆଜି ମୋ ସ୍ୱାମୀଙ୍କର ଶିର କଟା ହବ
1: କଟା ହବ,
0: ଏ ସିନ୍ଦୁର ମୋର ଲିଭିଯିବ, ଏ ହସ୍ତରୁ ମୋର ଶଙ୍ଖା ଉତୁରିଯିବ
1: ଉତୁରିଯିବ,
0: ତେଣୁ କଣ କରିବି?
1: ତେଣୁ
0: ସୁଚିତ୍ରା ଯାଇ ବିଶ୍ୱାମିତ୍ରଙ୍କ ପାଦ ତଳେ ଆପତ୍ତି ଅଭିଯୋଗ କରି ଦଣ୍ଡା
1: ଦଣ୍ଡାୟମନ ହେଲେ
0: କଣ କହୁଛନ୍ତି
1: କଣ କହିଲେ?

0: ସୁଚିତ୍ରା ପ୍ରତି ଅଭିଯୋଗ କରି ବିଶ୍ୱାମିତ୍ରଙ୍କ ପାଦ ତଳେ ଆଜି ପଡିଯାଇଛି। ବିଶ୍ୱାମିତ୍ର କ୍ରୋଧର କଲେ ନା
1: ହେବ ନାହିଁ,
0: ଯେ ମୂର୍ଖ ଆଜି ମୋର ସପ୍ତ ପୁରୁଷକୁ ଅପବିତ୍ର କରିଛି। ସାତ ଦିନ ମଧ୍ୟରେ ତାର ଶିର କଟା ହବ। ଆଜ୍ଞା, ଚିତ୍ରକେତୁ ନଦୀରେ ଜଳରେ ପହଁରୁଥିଲେ, ଚାହିଁଦେଲେ ମୋର ପ୍ରିୟାଙ୍କ ସହିତ ଜଣେ ଋଷିଙ୍କର କଥୋପକଥନ ହେଉଛି। ବିରାଶୀ ନଦୀ କୂଳେ ପହଞ୍ଚିଗଲେ। ସୁଚିତ୍ରା କହିଲେ, ସ୍ୱାମୀ ଆଜି ବଡ ଅପରାଧ କଲ, ଭୁଲ କଲ, ନଦୀକି ଡେଇଁ ପଡିଲ, ତୁମର ପାଦ ପାଣି ବିଶ୍ୱାମିତ୍ରଙ୍କ ତର୍ପଣରେ ପଡିଗଲା। ବିଶ୍ୱାମିତ୍ର ଆଜି କ୍ରୋଧ ହୋଇ ଅଭିଶାପ ଦେଇଛନ୍ତି, ସାତ ଦିନ ମଧ୍ୟରେ ତୁମର ଶିର କଟା ହବ,
1: ଅଯୋଧ୍ୟା ଫେରିଯିବା।
0: ସୁଚିତ୍ରା କହିଲେ, ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଯାଇ ସେ ମୁନିଙ୍କର ପାଦ ତଳେ ଆପତ୍ତି ଅଭିଯୋଗ କରି
1: କହିବା।
0: ହେଲେ ସ୍ୱାମୀ ସୁଚିତ୍ରା ଚିତ୍ରକେତୁ ବିଶ୍ୱାମିତ୍ରଙ୍କ ପାଦ ତଳେ ଆପତ୍ତି ଅଭିଯୋଗ କରି କହିଲେ, ବିଶ୍ୱାମିତ୍ର କଲେ ନା ହେଇପାରିବ
1: ନାହିଁ,
0: ମହାମୃଖ ଆଜି ମୋର ସପ୍ତ ପୁରୁଷକୁ ସେ ଅପବିତ୍ର କଲା, ଅପଭ୍ରଷ୍ଟ କଲା, ତେଣୁ ସାତ ଦିନ ମଧ୍ୟରେ ତାହାର ଶିର କଟା ହବ। ସୁଚିତ୍ରା କହିଲେ, ସ୍ୱାମୀ ମୁଁ ଏତେ ଆପତ୍ତି ଅଭିଯୋଗ କରି କହିଲି, ତମେ ଏତେ ଆପତ୍ତି ଅଭିଯୋଗ କରି କହିଲ, ମୁଁ

ଲଣ୍ଡନର ଓଭାଲ୍ଠାରେ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ସେମିଫାଇନାଲ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 2:44। ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35 ଉପସ୍ଥାପନା କରିବେ ଦିଲୀପ ଶ୍ରୀଚନ୍ଦନ। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ଆଲୋଚନାର ବିଷୟ ରହିଛି ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କର। କଥିକା 7:35 ଅଞ୍ଜଳି 7:40 ଶିଳ୍ପୀ ପ୍ରତିଭା ପ୍ରଧାନ, ସଙ୍ଗୀତ ପ୍ରସଞ୍ଜିତ ସିଂ। ଶ୍ରୀକ୍ଷେତ୍ର ମାଧୁରୀ 8:30 ଏଥିରେ ଶୁଣିବେ ରଥ ନିର୍ମାଣ ଐତିହ୍ୟ। ଆଲୋଚନା କରିବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ଦିନ 10:00 ପ୍ରଚାର କରିବୁ ନାଟକ ଭଞ୍ଜ କବି ସମ୍ରାଟ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ।

ତମେ କଣ ଏଡ଼େ କପଟିଆ ମହାପ୍ରଭୁ, ଏଡ଼େ ଛୋଳିଆ? ସତରେ କଣ ତମେ କାହାର କୋଳ ବୁଡ଼ି ଦେଇଛ? ଚାରିଆଡ଼େ ତମ ନାଁରେ ଯେଉଁ ଅପନିନ୍ଦା ଶୁଣାଯାଉଛି, ସେ କଥା କଣ ସତ? ଗୋପାଙ୍ଗନାମାନଙ୍କୁ ସତରେ କଣ ତମେ ଅନେକ ହଇରାଣ କରିଛ? ବାଟରେ ଘାଟରେ ଏକୁଟିଆ ଛିଡ଼ା ହୋଇ ତାଙ୍କର ମାଠିଆ କଣ ସତରେ ତମେ ଭାଙ୍ଗି ଦେଇଛ? ପିନ୍ଧାବସ୍ତ୍ରକୁ ଚୋରେଇ ନେଇଛ? କିନ୍ତୁ ଏବେ ତ ରତ୍ନସିଂହାସନ ଉପରେ ତମକୁ ଦେଖିବା ପରେ ତମେ କାହିଁକି ସେମିତି ଲାଗୁନ?

ମହାପ୍ରଭୁ, କଣ ବା ମୋ ଦୋଷ ଥିଲା, କଣ ପାଇଁ ଏତେ ଦଣ୍ଡ ଭୋଗୁଅଛି? ଥରୁଟିଏ କହିଦିଅ, କହିଦିଅ ଥରୁଟିଏ ମୋତେ, ନର୍କେ ପଡ଼ୁ ଏ ଜୀବନ, ସେଥିକୁ ମୋ ଭୟ ନାହିଁ, ଭୟ ନାହିଁ ମହାପ୍ରଭୁ, ଝଡ଼ଝଞ୍ଜା ଯାହା ଆସୁ ଯେତେ, ଶକ୍ତି ତ ଦେଇଛ ପ୍ରଭୁ, ସବୁ ମୁଁ ପାରିବି ସହି, ପାରିବି ମୁଁ ସହି ପ୍ରଭୁ, ଯେତକ କଷଣ ହେଲେ ପ୍ରଭୁ, ଏତିକି ମିନତି ମୋର, ଏତିକି ମିନତି ମୋର, ଥରୁଟିଏ ମହାପ୍ରଭୁ ଦିଅ ଦର୍ଶନ, ତମ ପାଦ ପଙ୍କଜରେ ଯାଉ ଏ ଜୀବନ।

ଭକ୍ତି ମୁଁ ଜାଣିନି ପ୍ରଭୁ, ଧୂପଦୀପ ଦେଇ କେବେ ତମକୁ ପୂଜିନି। ଏମିତି ମୋ ପାପିଟିଏ ମହାପ୍ରଭୁ, ମନ୍ଦିର ଦୁଆରେ ତମ ପାଦ ବି ପଡ଼ିନି। କ'ଣ ପାଇଁ ମହାପ୍ରଭୁ ଏମିତି ଜୀବନ ଦେଲ? କାହା ପାଇଁ କେତେବେଳେ ଏଠାରେ ମୁଁ କ'ଣ କରିଛି? ଖାଲି ସିନା ନିଜ ନିଜ ସୁଖ ପାଇଁ ଦିନରାତି ଏଠାରେ ମୁଁ ମିଛରେ ଜିଇଁଛି? ହାରିଛି ନା ହରାଇଛି ଆଜି ପ୍ରଭୁ ମୁଁ ତାର ହିସାବ ପାଉନି। ଯାହା ଯେତେ ଭୁଲ ମୋର ସବୁକୁ ମୁଁ ମାନିନେଲି। ମୁକ୍ତି ଦିଅ ମହାପ୍ରଭୁ, ଆଉ ମୁଁ ପାରୁନି।

ହେ ପ୍ରଭୁ, ତମେ ସିନା ଜଗତକର ତ ବୁଲଉଛ, ହେଲେ ସତରେ କ'ଣ ତମେ ଜଗତଯାକର ଲୋକଙ୍କର କଥା କିଛି ବୁଝୁଛ? କାହାକୁ କେତେବେଳେ ବିପଦରେ ପଡ଼ିଥିବା ବେଳେ କ'ଣ ଟିକେ ଦେଇଥିଲ ବୋଲି ତମକୁ ସିନା ସିଏ ଜଗତକର୍ତ୍ତା ବୋଲି କହୁଥିଲା? ହେଲେ ଏବେ ମହାପ୍ରଭୁ, ଯାହା ତମେ ଦେଇଥିଲ ସବୁ ତ ନେଇଗଲଣି ଏହାରି ଭିତରେ। ସୁଖ ବୋଲି ତମକୁ ଯାହା ମାଗିଥିଲି ସିଏ ତ ମିଳିବା ଦୂରର କଥା, ଏବେ ଦୁଃଖର ସାଗରରେ ଉବୁଟୁବୁ ହେଉଛି। ସତରେ କ'ଣ ମୋତେ କହିବାକୁ ପଡ଼ିବ, ଜଗତକର୍ତ୍ତା ବୋଲି ମିଛେ ସିନା ବୁଲଉଛ?

ମୁଁ ଜାଣିପାରେ ମୁଁ ତ ଏ ଜନ୍ମରେ କାହାରି କିଛି ଅନିଷ୍ଟ କରିନି କି କାହାରି ମନରେ ଟିକିଏ ବି ଦୁଃଖ ଦେଇନି ମହାପ୍ରଭୁ, ହେଲେ କ'ଣ ପାଇଁ ତୁମେ ଏତେ ଦଣ୍ଡ ଦେଉଛ? କ'ଣ ପାଇଁ ମୁଁ ଏତେ ଦଣ୍ଡ ଭୋଗୁଛି? ତମ ଶ୍ରୀମୁଖକୁ ଚାହିଁ ଦିନ ମୋର ବିତିଯାଉ ବୋଲି ଚାହିଁଲା ବେଳକୁ ତମେ ତ ମୋତେ ପର କରିଦେଉଛ। କୁହ ମହାପ୍ରଭୁ, କୋଉ ଜନ୍ମରେ ମୁଁ କି ପାପ କରିଥିଲି ଯେ ଏ ଜନ୍ମରେ ମୋତେ ଏତେ କଷ୍ଟ ସହିବାକୁ ପଡ଼ୁଛି?

0: ବନ୍ଦନାର ଶିଳ୍ପୀ ଥିଲେ ପୁରାତନ ରଚନାରୁ ରଶ୍ମି ଦାସ, ଅକ୍ଷୟ ଲେଙ୍କା, ବୀଣା ଦେବୀ ଏବଂ ସସ୍ମିତା ମହାପାତ୍ର। ସାଲବେଗଙ୍କ ରଚନାରୁ ଶିଳ୍ପୀ ଥିଲେ ରାଜକିଶୋର ଦାସ। ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ ଶିଳ୍ପୀ ଥିଲେ ତ୍ରିଲୋଚନ ପାତ୍ର।
1: ଆଲେଖ୍ୟ ଏବଂ ଉପସ୍ଥାପନରେ ଥିଲେ ଅନିତ୍ୟ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଅନୁଚିନ୍ତା ନିବେଦନ କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ
1: ଭକ୍ତ ପାଇଁ ଭଗବାନ ଅସମ୍ଭବକୁ ସମ୍ଭବ କରିପାରନ୍ତି ଭଗବାନଙ୍କର ଏହି ଆଶ୍ଚର୍ଯ୍ୟକରଣୀ କଥା ଶାସ୍ତ୍ର ପୁରାଣର ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇ ରହିଛି ଭକ୍ତର ଅନୁରୋଧରେ ନିର୍ଦ୍ଦିଷ୍ଟ ରୂପ ଧରି ନିର୍ଦ୍ଧାରିତ ସ୍ଥାନରେ କାଳକାଳକୁ ମଧ୍ୟ ମହାପ୍ରଭୁ ଉଭା ହୋଇ ରହିଛନ୍ତି ଜନସାଧାରଣଙ୍କୁ ଜଣାଇ ଦେଉଛନ୍ତି ସେ ଭକ୍ତର ଅତି ଆପଣାର ଗୋଟାପଣେ ନିଜର ଭକ୍ତ ତାଙ୍କର ଜୀବନଧନ ରଙ୍କରତନ ଶ୍ରୀଜଗନ୍ନାଥ ମହାପ୍ରଭୁ ଅଣସରରେ ଅବସ୍ଥାନ କରୁଥିବାରୁ ପ୍ରାୟ 13 ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେଇନଥାନ୍ତି ଏହି ସମୟରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କ ମନରେ କିଭଳି ବିଷାଦ ଭାବ ଜାତ ହୁଏ ତାହା ଅନୁଭବୀ ନ ହେଲେ କେହି କହିପାରିବେ ନାହିଁ ଆଜିକି ବହୁ ବର୍ଷ ତଳେ ରାମାନୁଜାଚାର୍ଯ୍ୟଙ୍କର ଜଣେ ଭକ୍ତ ସନ୍ନ୍ୟାସୀ ଆଲବନ୍ଦାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଲେ ସେତେବେଳକୁ ମହାପ୍ରଭୁ ସୁନାକୁଅ ପାଣିରେ ସ୍ନାନ କରି ଜ୍ୱର ଭୋଗୁଥିବା ଯୋଗୁଁ ଅଣସର ତାଟି ମଧ୍ୟରେ ଥାନ୍ତି ତାଙ୍କୁ ଜନସାଧାରଣ ଏ ସମୟରେ ଦର୍ଶନ କରିବା ମନା ଶ୍ରୀକ୍ଷେତ୍ରରେ ରହଣି କରିବ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେବ ଏହାଠାରୁ ଭଳି ବିଡ଼ମ୍ବନା ଆଉ କ'ଣ ବା ଥାଇପାରେ ଭକ୍ତ ଆଲମ୍ବନ୍ଦାଚାର୍ଯ୍ୟ ଦୁଃଖ ସାଗରରେ ଡୁବିଗଲେ ମହାପ୍ରଭୁଙ୍କ ଦର୍ଶନ ବିନା ଜୀବନକୁ ତୁଚ୍ଛ ମଣିଲେ ମହୋଦଧିରେ ଝାସ ଦେଇ ମନସ୍ତାପରୁ ନିସ୍ତାର ପାଇବା ପାଇଁ ବିଚାର କରି ବଡ଼ଦେଉଳଠାରୁ ଚାଲିଲେ ସ୍ୱର୍ଗଦ୍ୱାର ଅଭିମୁଖେ ବାଟରେ ସୋଲାଖିଆ ବରଗଛ ଉପରେ ବସିଥିବା ଗୋଟିଏ ହନୁ ତାଙ୍କର ପଥରୋଧ କରି ତାଙ୍କୁ ଅନ୍ୟ ରାସ୍ତାରେ ନେଇଗଲା ସେ ଚାଲି ଚାଲି ଯାଇ ପହଞ୍ଚିଲେ ଶ୍ରୀକ୍ଷେତ୍ରଠାରୁ 22 କିଲୋମିଟର ପଶ୍ଚିମକୁ ଥିବା ବ୍ରହ୍ମଗିରିଠାରେ ହଠାତ୍ ତାଙ୍କର ସମ୍ବିତ ଫେରିଆସିଲା ସେ ଭାବିଲେ ଶ୍ରୀକ୍ଷେତ୍ରଠାରୁ ସମୁଦ୍ରର ଦୂରତା କେତେ କି ଦୀର୍ଘ ପଥ ଅତିକ୍ରମ କରି ମୁଁ ସମୁଦ୍ରକୂଳରେ ପହଞ୍ଚିପାରି ନାହିଁ ଯେ ଏହା ସେହି ନଟବର ନାଗରଙ୍କର କପଟ ନିଶ୍ଚୟ ସେ ଯାହା ହେଉ ଆତ୍ମାହୁତି ଦେବା ପାଇଁ ମୁଁ ସ୍ଥିର କରିସାରିଛି ଯେତେବେଳେ ଜଳରେ ନହେଲା ନାହିଁ ଅଗ୍ନିରେ ଝାସ ଦେବି ଏହା ବିଚାର କରି ଆଲମନ୍ଦାଚାର୍ଯ୍ୟ କାଷ୍ଠ ସଂଗ୍ରହ କରି ଏକାଠି କଲେ ଏବଂ ସେଥିରେ ଅଗ୍ନି ସଂଯୋଗ କଲେ ହଠାତ୍ କେଉଁଠାରୁ ଅନାହତ ବଂଶୀର ମୂର୍ଚ୍ଛନା ମନପ୍ରାଣକୁ ପୁଲକିତ କରି ଭାସି ଆସିଲା ନୟନ ପଥରେ ଉଦ୍ଭାସିତ ହୋଇ ଉଠିଲା ଅପୂର୍ବ ଜ୍ୟୋତିରେଖା ଜ୍ୟୋତିର ବଳୟ ମଧ୍ୟରେ ନୀଳନବଘନ କାନ୍ତି ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ କର୍ଣ୍ଣରେ ମକର କୁଣ୍ଡଳ ଶିରରେ ସୁବର୍ଣ୍ଣ ମୁକୁଟ ଉପରେ ଶିଖିଚୂଳ ଗଳାରେ ବନମାଳା ହୃଦୟରେ ଶ୍ରୀବତ୍ସଲାଞ୍ଚନ ଚିହ୍ନ ଅଦରରେ ମନ୍ଦହାସ୍ୟରେଖା ଖେଳାଇ ପୀତବସନ ବନମାଳୀ ଉଭା ହୋଇଥିବା ଦେଖି ଆଲବନ୍ଦାଚାର୍ଯ୍ୟ ନିସ୍ତରିଲି ନିସ୍ତରିଲି କହି ତାଙ୍କ ପାଦ ତଳେ ପଡ଼ିଗଲେ ବାରମ୍ବାର ପ୍ରଣାମ କରି କରପତ୍ର ଯୋଡ଼ି ଉଭା ହୋଇ ପଚାରିଲେ ମହାପ୍ରଭୁ ନୀଳନିରଦ କାନ୍ତି ଅସୁଖ ଅଛି କି ପଦ୍ମପଳାଶ ନୟନର ଜ୍ୟୋତି ନିସ୍ତେଜ ଜଣାପଡ଼ୁଛି ଯେ କ୍ଷୀଣ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ ଭକ୍ତ ଆମ୍ଭେ ଅନବସରରେ ଅବସ୍ଥାନ କରୁଛୁ ତେଣୁ ମଳିନବର୍ଣ୍ଣ ହୋଇଛି ରୋଗଶଯ୍ୟାରେ ଥିବା ବ୍ୟକ୍ତି କ'ଣ ସତେଜ ରହିପାରେ ବିସ୍ମୟ ବିଜଡ଼ିତ କଣ୍ଠରେ ଆଲବନ୍ଦାଚାର୍ଯ୍ୟ ପ୍ରଶ୍ନ କଲେ ଯାହାର ନାମ ଧରିଲେ ବ୍ୟାଧି ଦୂର ହୋଇଯାଏ

ଯାହାର ନାମ ଶୁଣିଲେ ମହାକାଳ ଥରହର, ସେ ପୁଣି କାଳର କବଳିତ, ବ୍ୟାଧି ବିଜଡ଼ିତ। ମହାପ୍ରଭୁ କହିଲେ, ଭକ୍ତ, ଇଏ ପରା ଅପୂର୍ବ ମାନୁଷୀ ଲୀଳା। ନୀଳାଚଳ କ୍ଷେତ୍ରରେ ଷାଠିଏ ପୌଟି ଭୋଗ ଖାଇ ନାନା ପର୍ବପର୍ବାଣୀ ଓଷାବ୍ରତରେ ନାନା ରଙ୍ଗଢଙ୍ଗରେ ବେଶ ହୋଇ ଲୀଳା କରିବାକୁ ପଡ଼ୁଛି ତ, ତେଣୁ ବ୍ୟାଧି ଭୋଗ କରିବାକୁ ହିଁ ହେବ। ସେଥିପାଇଁ ତ ଆମର ଅଣସର ବାସ। ଆଲବନ୍ଦାଚାର୍ଯ୍ୟ ପ୍ରାର୍ଥନା କଲେ, ମହାପ୍ରଭୁ, ଏ ଦିନଜନ ଗୁହାରି ଘେଣା କରିବେ। ମହାପ୍ରଭୁ, ଏଇଠି ଏଇ ରୂପରେ ଆପଣ ଯୁଗ ଯୁଗ ପାଇଁ ଅବସ୍ଥାନ କରିବେ। ଭକ୍ତମାନେ ଅଣସର କାଳରେ ଆପଣଙ୍କର ଭୁବନମୋହନ ବିଗ୍ରହ ଦର୍ଶନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ କରିବାର ଫଳ ଲାଭ କରିବେ। ମହାପ୍ରଭୁ କହିଲେ, ତଥାସ୍ତୁ, ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମୁଁ ଏଇଠି ଅବସ୍ଥାନ କରିବି। ମୋର ନାମ ହେବ ଆଲବନ୍ଦାନାଥ। ସେହି ଆଲବନ୍ଦାନାଥ କାଳକ୍ରମେ ଅପଭ୍ରଂଶ ହୋଇଛି ଅଲାରନାଥ। ଅଣସର କାଳରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରି ଆପଣାକୁ ଧନ୍ୟମନେ କରିଥାନ୍ତି।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ସଂକର୍ଷଣ ମଙ୍ଗରାଜ ଆକାଶବାଣୀ କଟକ ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 82ତମ ଭାଗ ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 22ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନରେ ଥିଲେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଦେଶମିଲ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3ରୁ 4 ଓଡ଼ ଚାଷ କରି 2ରୁ 3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40ରୁ 50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 38, TAG 24, ସ୍ମୃତି, CO 7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।
4: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମା'ର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମା'ଠୁ ଦୁଧ ଖୁଆଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତା'ର ମା'ର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମା'ଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପ୍ମେଣ୍ଟ ଲାଗି ମା'ର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା' କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା' କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମା'ର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ, ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପା ମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ

ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଆଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି

ହୋଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ, ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ଦାରୁଦେବତା କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଦେବୀ ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏବେ ଚାଲିଛି ଅନବସର ବା ଅଣସର ବେଳ। ଏବେ ଶ୍ରୀଜୀଉଙ୍କୁ ଭକ୍ତଙ୍କ ଦର୍ଶନ ମନା। ସ୍ନାନ ପୂର୍ଣ୍ଣିମାରେ 108 ଗରା ଶୀତଳ ଜଳରେ ସ୍ନାନ କରି ଶ୍ରୀଜୀଉ ଏବେ ଜ୍ୱରରେ ପୀଡ଼ିତ। ଚାଲିଛି ଅନବସର ନୀତି। ଦୈତାପତି ସେବକମାନେ ଯଥାରୀତି ସେବା କରୁଛନ୍ତି। ଯଥା ଦେହେ ତଥା ଦେବତା, ମାନବୀୟ ଲୀଳା କରୁଛନ୍ତି ଦାରୁ ଦେବତା। ଏହି ଅବସରରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ଚପଳା ତ୍ରିପାଠୀ।
1: କୋଟି ଓଡ଼ିଆଙ୍କର ହୃଦୟର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ମାନବୀୟ ଲୀଳାର ଠାକୁର। 12 ମାସରେ 13 ଯାତ୍ରା କରି ତାଙ୍କର ଲୀଳାରେ ସେ ସ୍ୱୟଂ ମଗ୍ନ ହୋଇଥାନ୍ତି। ଗ୍ରୀଷ୍ମ ତାପରେ ଜର୍ଜରିତ ହୋଇ ବ୍ରହ୍ମାଣ୍ଡର ନାଥ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନରୁ ଭାଇ ଓ ଭଉଣୀଙ୍କୁ ସଙ୍ଗରେ ଧରି ସ୍ନାନ ବେଦୀକୁ ଓହ୍ଲାଇ ଆସନ୍ତି। ସେଠାରେ ସୁବାସିତ ଜଳରେ ସ୍ନାନ କରି ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଅତ୍ୟଧିକ ସ୍ନାନ କଲେ ଯେପରି ସାଧାରଣ ମଣିଷ ଅସୁସ୍ଥ ହୋଇ ଶାରୀରିକ ପୀଡ଼ା ଭୋଗିଥାଏ ଏବଂ ପଥି ଖାଇଥାଏ, କାଳିଆ ଠାକୁର ମଧ୍ୟ ଠିକ ସେହିପରି ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ହୋଇପଡନ୍ତି ଅସୁସ୍ଥ ବା ଜ୍ୱରରେ ପୀଡିତ। ସ୍ନାନ ବେଦୀରୁ ରତ୍ନ ସିଂହାସନ ନ ଯାଇ ସେ ଯାଆନ୍ତି ଅଣବସର ଗୃହକୁ ବା ପିଣ୍ଡିକୁ। ମହାପ୍ରଭୁ ଅସୁସ୍ଥ ଥିବା ସମୟରେ ରନ୍ଧା ଭୋଗ ଲାଗି ହୁଏ ନାହିଁ। ଏହି ସମୟରେ ଅଣବସର ପିଣ୍ଡିକୁ ଧଳା ଫୁଲ ଛଡା ଅନ୍ୟ ଫୁଲ ମଧ୍ୟ ନିଆଯାଏ ନାହିଁ। କେବଳ ରାଶି ତେଲର ଦୀପ ଛଡା ଅନ୍ୟ ଆଲୋକ ମଧ୍ୟ ବ୍ୟବହାର କରାଯାଏ ନାହିଁ। ଏହି ସମୟରେ ଘଣ୍ଟ ଘଣ୍ଟା ଭଜନ କୀର୍ତ୍ତନ ଇତ୍ୟାଦି ବାରଣ। କେବଳ ଦୈତାପତି ଓ ପତି ମହାପାତ୍ର ସେବକଙ୍କ ଦ୍ୱାରା ସେବା ସମ୍ପନ୍ନ ହୁଏ। ମହାପ୍ରଭୁଙ୍କ ସେବା ସମୟରେ ସେମାନେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ମଧ୍ୟ କରିନଥାନ୍ତି। ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି କରାଯାଏ। ଅଷ୍ଟମୀ ଦିନ ପଟାବନ୍ଧନ ଉତ୍ସବ ହୋଇଥାଏ। ନବମୀ ଦିନ ଶ୍ରୀଜୀଉ ମାନଙ୍କୁ ଚନ୍ଦନ କର୍ପୁର ରାଶି ତେଲ ଓ ଝୁଣା ଇତ୍ୟାଦି ଲେପନ କରାଯାଏ। ଦଶମୀ ଦିନ 3ଟି ମୁଗୁନି ପଥରର ଚକା ଅଣବସର ପିଣ୍ଡିରେ ରଖାଯାଏ। ବିଗ୍ରହ ମାନଙ୍କୁ ଏହି ଚକା ଉପରେ ବିଜେ କରାଯାଏ। ଏହାକୁ ଚକା ବିଜେ ନୀତି ବୋଲି କୁହାଯାଏ। ଏହିଠାରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ 10 ମୂଳ ମୋଦକ ମହାପ୍ରଭୁଙ୍କୁ ଦିଆଯାଇଥାଏ। ଏକାଦଶୀ ଦିନ ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଶ୍ରୀଜୀଉ ମାନଙ୍କୁ ଚନ୍ଦନ କର୍ପୁର ଇତ୍ୟାଦି ଲେପନ କରାଯାଏ ଏବଂ ପୂଜା ସମୟରେ ଘଣ୍ଟ ବାଜିଥାଏ ଅନୁଷ୍ଠିତ ହୋଇଥାଏ। ଏହି ଦିନ

ଦୈତପତି ଓ ପତି ମହାପାତ୍ର ସେବକ ମାନେ ଶ୍ରୀନହରକୁ ଯାଇ ଶ୍ରୀଜୀଉ ମାନଙ୍କର ସୁସ୍ଥ ହେବାର ଖବର ଦିଅନ୍ତି। ତ୍ରୟୋଦଶୀ ତିଥିରେ ପାଟର ସେବକ ଯୋଗାଇଥିବା ପଚିଶ ହାତ ଲମ୍ବର ପାଟ ଡୋରି ଶ୍ରୀ ବିଗ୍ରହଙ୍କୁ ଲାଗି କରାଯାଇଛି। ଚତୁର୍ଦ୍ଦଶୀରେ କନକ ଲାଗି ଏବଂ ଚକା ଅସରପ ଲାଗି ଅନୁଷ୍ଠିତ ହୋଇଥାଏ। ଶେଷରେ ଅମାବାସ୍ୟା ଦିନ ଭକ୍ତମାନେ ନବଯୌବନ ଦର୍ଶନ କରିଥାନ୍ତି।

0: ସୁସ୍ଥ ପରିବେଶ ସୁସ୍ଥ ଜୀବନ। ହଁ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ରହିଛି ଆବଶ୍ୟକତା। ଆଉ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଲୋକ ସଂଖ୍ୟା ବୃଦ୍ଧି, କଳକାରଖାନା ପ୍ରତିଷ୍ଠା, ଅନେକ ସଂଖ୍ୟାରେ ରାସ୍ତା ଓ କୋଠା ନିର୍ମାଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଛି, ଗଛ ସଂଖ୍ୟା କମିଯାଉଛି। ଏଥିଯୋଗୁଁ ପାଣିପାଗରେ ଦେଖାଯାଉଛି ଅନିୟମିତତା। କେଉଁଠି ଅତ୍ୟଧିକ ବର୍ଷା ହେଉଛି ତ ଆଉ କେଉଁଠି ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଯାଉଛି। ବିଶ୍ୱର ତାପମାନ ଦିନକୁ ଦିନ ବଢ଼ିଯାଉଛି। ଏହିଭଳି ସମସ୍ୟାରୁ ମୁକୁଳିବା ପାଇଁ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ। ପରିବେଶରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କଲେଣି। ସେମାନଙ୍କ ମତରେ ଆମମାନଙ୍କ ଚାରିପାଖରୁ କେତେକ ଜୀବଜନ୍ତୁ ଲୋପ ପାଇବାର କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ। ଯଦି ଆମ ପରିବେଶରେ ଏହିଭଳି ପ୍ରଦୂଷଣର ମାତ୍ରା ବଢ଼ିଚାଲେ, ତେବେ ଆଉ କିଛି ବର୍ଷ ପରେ ଆମ ସମସ୍ତଙ୍କୁ ଅମ୍ଳଜାନ ଥଳୀ ସାଙ୍ଗରେ ଧରି ଯିବାଆସିବା କରିବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା ବି କଲେଣି। ତେବେ ଏଥିପାଇଁ ଜନସଚେତନତାର ରହିଛି ଆବଶ୍ୟକତା। ସମସ୍ତେ ସଚେତନ ହେଲେ ନିଜ ଘର ଚାରିପାଖଠାରୁ ଆରମ୍ଭ କରି ସବୁ ଖାଲି ସ୍ଥାନମାନଙ୍କରେ ଅଧିକରୁ ଅଧିକ ଗଛ ଲଗାଇପାରିଲେ ସମସ୍ୟା ଅନେକ ପରିମାଣରେ କମିଯିବ। ଆଜି ପ୍ରଭାତରେ ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଜଣେ ପରିବେଶ ପ୍ରେମୀ କ'ଣ କହନ୍ତି।
1: ମୋ ନାଁ ନେତ୍ରାନ୍ତ ରାଉତ, ଓଡ଼ିଶା କୃଷି ବିଭାଗରେ ଉଦ୍ୟାନ ଅଧିକାରୀ ଭାବେ ଚାକିରି କରୁଥିଲି। ରିଟାୟାର୍ଡ ପରେ ବର୍ତ୍ତମାନ ମହାନଦୀ ବିଭାଗରେ ଅବସ୍ଥାନ କରୁଛି। ସନ୍ତୁଳନ ରକ୍ଷା କରିବା ପାଇଁ ଆମ ପୃଥିବୀ ବକ୍ଷରେ ବା ଆମ ବାୟୁମଣ୍ଡଳରେ ଆମେ ବିଭିନ୍ନ ପ୍ରକାର ଗଛ ରୋପଣ କରିବା ନିହାତି ଦରକାର। ପାହାଡ ପର୍ବତ ସବୁ ବଣ ଜଙ୍ଗଲ ଭର୍ତ୍ତି ଥିଲା, ତ ସବୁ କାଟି ପକେଇ କିଛି ଗଛପତ୍ର ନାହିଁ। ସେଥିପାଇଁ ଆମର ବାୟୁମଣ୍ଡଳରେ ସନ୍ତୁଳନ ରହୁନି, ଆମର ବାୟୁମଣ୍ଡଳରେ ସନ୍ତୁଳନ ନରହିବାରୁ ଆମେ ଅକ୍ସିଜେନ୍ ପ୍ରାକୃତିକ ଅମ୍ଳଜାନ ପାଇପାରୁ। ତେଣୁ ଆମେ ସେଥିପାଇଁ କଣ କରିବା ନା ଗଛ ନିହାତି ଲଗେଇବା ଦରକାର। ଲୋକମାନଙ୍କ ମନରେ ଆମେ ସୃଷ୍ଟି କରିବା ଦରକାର, ଗୋଟେ ଭଗବାନଙ୍କର ନାଁରେ ସୃଷ୍ଟି କରିବା ଦରକାର। ଆମେ ବିଭିନ୍ନ ପ୍ରକାର ଗଛ, ବଡ ବଡ଼ ପତ୍ର ଥିବା ଗଛ, ଜଙ୍ଗଲ ଜାତୀୟ ହଉ ବା ଫଳ ଜାତୀୟ ହଉ, ସମସ୍ତେ ଲଗେଇବା ଦରକାର। ଲୋକମାନେ ସେଥିପାଇଁ ସଚେତନଙ୍କୁ ଲୋକମାନଙ୍କୁ କରିବାକୁ ପଡିବ ଯେ ଗଛ ଲଗା ହଉଛି ରାସ୍ତା କଡ଼ରେ, ଆପଣ କେହି ଓପାଡ଼ନ୍ତୁନି ନା ଭାଙ୍ଗନ୍ତୁ ନାହିଁ। ସେଥିପାଇଁ ଲୋକମାନଙ୍କୁ ସଚେତନ କରିବା ଆମର କର୍ତ୍ତବ୍ୟ ଏବଂ ଆମେମାନେ ଯେତେ ପ୍ରକାର ଗଛ, ବଡ଼ ପତ୍ର ଥିବା ଗଛ ବେଶୀ ଲଗେଇବା। କାହିଁକି ନା ବଡ଼ ପତ୍ର ଥିବା ଗଛ ବେଶୀ ଲଗେଇଲେ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳ ଯୋଉ ରହୁଛି, ଆମ ବାୟୁମଣ୍ଡଳ ବର୍ତ୍ତମାନ ଭର୍ତ୍ତି ହେଇଯାଇଛି କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳରେ। ବହୁତ ପ୍ରକାର ଧୂଆ କାରଖାନା, ତମ୍ବା କାରଖାନା, ସାର କାରଖାନା, ଏଇ କାରଖାନା ସବୁ ଗଢି ଉଠିବାରୁ ବାୟୁମଣ୍ଡଳଟା ସବୁ ଅଙ୍ଗାରକାମ୍ଳରେ ଭର୍ତ୍ତି ହେଇଗଲାଣି। ଲୋକମାନଙ୍କର ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଦରକାର। ଲୋକମାନଙ୍କ ହଉ ବା ଜୀବଜନ୍ତୁ ହଉ, ସମସ୍ତେ ବଞ୍ଚିବା ପାଇଁ ନିହାତି ଦରକାର ଅମ୍ଳଜାନ ଆମର। ଗଛ ହିଁ ଜୀବନ, ଯେମିତି ଜୟ ଯବାନ ଜୟ କିଷାନ ସେମିତି ଜୟ ବୃକ୍ଷ ଜୟ ଜୀବନ। ଯେତେ ଲୋକ ଆମେ ବାସ କରୁଛେ ସମସ୍ତେ ଗୋଟିଏ ଗୋଟିଏ ଗଛ ଯଦି ଆମ ବାଡି ବଗିଚାରେ ଲଗେଇବା ବା ରାସ୍ତା କଡ଼ରେ ଲଗେଇବା, ବାୟୁମଣ୍ଡଳ ସନ୍ତୁଳନ ରହିବ, ଲୋକମାନେ ସୁସ୍ଥ ସବଳ ରହିବେ।

ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7531001।

0: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା ବନ ମହୋତ୍ସବ। ଆଲୋଚକ ଡକ୍ଟର ଦେବବ୍ରତ ସ୍ୱାଇଁ।
1: ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳିତ ହେଉଛି। ସ୍ୱାଧୀନୋତ୍ତର ଭାରତରେ କ୍ଷିପ୍ର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କଳକାରଖାନା, ସହର ବଜାର, ରାସ୍ତାଘାଟ, ଜଳଭଣ୍ଡାର ଏବଂ ଚାଷ କାମ ପାଇଁ ଜଙ୍ଗଲକୁ କାଟି ସଫା କରାଗଲା। ଜଙ୍ଗଲ ରାଜସ୍ୱ ଆଦାୟର ଉତ୍ସ ରୂପେ ବିବେଚିତ ହେଲା ଓ ଜଙ୍ଗଲରୁ ଅଧିକ ଅଧିକ କାଠ ସଂଗ୍ରହକୁ ପ୍ରୋତ୍ସାହିତ କରାଗଲା। ଏହି ଅବସରରେ 1950 ମସିହାରେ ତତ୍କାଳୀନ କୃଷିମନ୍ତ୍ରୀ ଦୂରଦ୍ରଷ୍ଟା ଶ୍ରୀଯୁକ୍ତ କେଏମ୍ ମୁନ୍ସି ବନ ମହୋତ୍ସବ ପ୍ରଚଳନ କରିଥିଲେ। ବର୍ତ୍ତମାନର ଅସନ୍ତୁଳିତ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବରୁ ମୁକ୍ତି ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ଆବଶ୍ୟକତା ହେତୁ ବନ ମହୋତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି। ବୃକ୍ଷ ହିଁ ଜୀବନ। ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷି ନିଏ ଏବଂ ଆମକୁ ଅମ୍ଳଜାନ ପ୍ରଦାନ କରେ। ଜଙ୍ଗଲ ବର୍ଷା ସୃଷ୍ଟି କରେ, ମୃତ୍ତିକାକୁ ଉର୍ବର କରେ, ଭୂତଳ ଜଳ ସଂରକ୍ଷଣ କରେ, ଆମକୁ ଫୁଲ, ଫଳ, ଖାଦ୍ୟ, ବସ୍ତ୍ର ଏବଂ ରହିବା ପାଇଁ ଘର ତିଆରି ସାମଗ୍ରୀ ପ୍ରଦାନ କରେ। ଥରଟିଏ ଭାବନ୍ତୁ ଦେଖି, ବୃକ୍ଷ ବିନା ଆମ ଜୀବନ। ରାସ୍ତାଟିଏ ଥିବ, ମାତ୍ର ତା ପାର୍ଶ୍ୱରେ ଛାୟା ପ୍ରଦାନକାରୀ ଗଛ ନଥିବ। ଆମର ବଣଭୋଜି ସ୍ଥାନରେ ଜଙ୍ଗଲ ନଥିବ, ଝରଣା ନଥିବ, ଆମକୁ କେମିତି ଲାଗିବ? ବୃକ୍ଷ ବିନା ଆମ ଜୀବନ କିଭଳି ଦୁର୍ବିଷ ହୋଇପଡ଼ିବ ତାହା ଚିନ୍ତା କରିପାରୁଛନ୍ତି ତ? ପୃଥିବୀର ଭୂଭାଗର 30% ହେଉଛି ଜଙ୍ଗଲ। ମାତ୍ର ପ୍ରତି ମୁହୂର୍ତ୍ତରେ ଏହାର ଅନୁପାତ କମିବାରେ ଲାଗିଛି। ପୃଥିବୀର ଜଙ୍ଗଲ ପରିମାଣ ପ୍ରାୟ 4000 ନିୟୁତ ହେକ୍ଟର ହୋଇଥିଲା ବେଳେ ପ୍ରତିବର୍ଷ 6 ନିୟୁତ ହେକ୍ଟର ପରିମିତ ଜଙ୍ଗଲ ଅଞ୍ଚଳ ସଫା ହେବାରେ ଲାଗିଛି, ଯାହାଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଆଦି ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ଅନବରତ ବଢ଼ି ଚାଲିଛି, ଯାହାକି ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ସହିତ ଜଳବାୟୁର ଅନିୟମିତତା ସୃଷ୍ଟି କରୁଛି। ଏହାର କୁପରିମାଣ ସମଗ୍ର ଜୀବଜଗତ ଭୋଗୁଛନ୍ତି। ଅନେକ ସମ୍ବେଦନଶୀଳ ଜୀବ ଓ ଉଦ୍ଭିଦ ଏଥିପାଇଁ ଲୋପ ପାଇଲେଣି ଏବଂ ଅନେକ ଲୋପ ପାଇବାକୁ ବସିଲେଣି। ମେରୁ ଅଞ୍ଚଳରେ ବରଫ ତରଳୁଥିବା ଯୋଗୁଁ ସମୁଦ୍ରର ଜଳପତନ ବୃଦ୍ଧି ଘଟି ସମୁଦ୍ରକୂଳ ସହର ଏବଂ ସମୁଦ୍ର ମଧ୍ୟସ୍ଥ କ୍ଷୁଦ୍ର ଦ୍ୱୀପ ଜଳମଗ୍ନ ଅବସ୍ଥାକୁ ଆସିଲାଣି। ସତ କହିବାକୁ ଗଲେ ମଣିଷର ଅବିବେକତା ଯୋଗୁଁ ସମଗ୍ର ଜୀବଜଗତ ପାଇଁ ପ୍ରଳୟ ମାଡ଼ି ଆସୁଛି। ଆମକୁ ଜଙ୍ଗଲ ଆୟତନ ସହିତ ଘଞ୍ଚ ଜଙ୍ଗଲ ବୃଦ୍ଧିର ଆବଶ୍ୟକତା ରହିଛି। ଆସନ୍ତୁ ନା ଶପଥ ନେବା, ଏହି ବନ ମହୋତ୍ସବ ସପ୍ତାହରେ ଆମେ ଅନ୍ତତଃ ଗୋଟିଏ ବୃକ୍ଷ ଚାରା ରୋପଣ କରିବା ଏବଂ ତାହାର ଯତ୍ନ ନେଇ ଏକ ଦ୍ରୁମରେ ପରିଣତ କରିବା, ଯେଉଁଥିରେ କି ଫୁଲଫଳ ଧରି ନାନା ଜାତିର ଚଢ଼େଇ ଏବଂ ଜୀବଜନ୍ତୁଙ୍କୁ ଆକର୍ଷଣ କରିବ ଏବଂ ପରିବେଶକୁ ସରସ ଓ ସୁନ୍ଦର କରି ଗଢ଼ି ତୋଳିବ।
0: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ବନ ମହୋତ୍ସବ। ଆଲୋଚକ ଥିଲେ ଡକ୍ଟର ଦେବବ୍ରତ ସ୍ୱାଇଁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ରାଗ ମଞ୍ଜରୀ। ଆଜିର ଶିଳ୍ପୀ ସୌମ୍ୟା ଶ୍ରୀରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ଶିଳ୍ପୀ ରାଗ ଉପରେ ଆଧାରିତ କେତୋଟି ଗୀତ ଗାଇଛନ୍ତି। ପ୍ରଥମେ ଶିବବ୍ରତ ଦାସଙ୍କ ରଚନାରୁ।

ରାଗ ମଞ୍ଜୁରୀରେ ଆପଣମାନେ ଶୁଣୁଥିଲେ ଶିଳ୍ପୀ ସୌମ୍ୟାଶ୍ରୀ ରଥଙ୍କ କଣ୍ଠରେ ରାଗ ଉପରେ ଆଧାରିତ କେତୋଟି ଗୀତ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୁଟରାୟ। ସଙ୍ଗୀତ ଶାନ୍ତନୁ ମହାପାତ୍ର। ରାଗ ମଞ୍ଜୁରୀ ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ ମୁଖ୍ୟତଃ ଦାସ୍ୟ ଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥ।

0: ଶ୍ରୀ ଜଗନ୍ନାଥଙ୍କର ଦଇତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦଇତା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦଇତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦଇତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର। କୁହାଯାଏ, ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ, ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁରର ଗୋପାଳିଠାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ, ସେ ସମୟରେ ବିରିବନ୍ଧରୁ ଦଇତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ, ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ, ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ, ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱାବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦଇତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହାଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦଇତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ। ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି ଦଇତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରି ପଦବାଚ୍ୟ ହୋଇ ସେବକ ରୂପେ ଦଇତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବଳସିଂହାର ଭୋଗ ସରିଲା ପରେ ଦଇତାମାନେ ବାହୁଟି କଣ୍ଟ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦଇତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ି ପହଣ୍ଡିରେ ପହଣ୍ଡିକରି ସ୍ନାନବେଦୀକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତୀ ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେରାପହରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦୈତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳ ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର

ବାହୁଡ଼ା ପହଣ୍ଡିବି ଯେ ଅନବସର ଘରକୁ କରାଯାଇଥାଏ ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଧୀପର ଧୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର ଧଳା ବସ୍ତ୍ର ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳ ମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦୈତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦୀପର ଧୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗିକରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ରୋତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ସିଗୁଣ୍ଡିଚା ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀ ବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି। ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି ସେବା, ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ, ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି।
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀଠାରୁ ରାମନବମୀ ପରଦିନଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ ସେଥିରେ ଦାରୁ ବିଗ୍ରହକୁ ପୂର୍ଣ୍ଣାଙ୍ଗ କରିବାରେ ମଧ୍ୟ ଦୈତାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ।

0: ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ୱଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି। ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତା ଲାଗିରେ ଚିତା ଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମା ଦେଇ ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି। ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି। ଏହା ବାଦ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପଣାଭୋଗ ଯୋଗାନ୍ତି।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ଦୈତା ସେବା। ଆଲୋଚକ ଥିଲେ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହୀଶ ବିଳାସର 71ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଝରଣା ଦାସ।

ବୋଧିଦ୍ରୁମ ବା ଅଶ୍ୱତ୍ଥ ଗଛ ତଳେ କଅଁଳପତ୍ରରେ ବସାଇଲେ ହନୁମାନ ରାମ ଲକ୍ଷ୍ମଣଙ୍କୁ। ବିକର୍ତ୍ତନ ସୂତ ଅର୍ଥାତ୍ ସୂର୍ଯ୍ୟସୂତ ସୁଗ୍ରୀବ କହିଲେ ବିଧିବଶେ ବା ଦୈବ ଯୋଗେ ବାନର ରୁକ୍ଷ ରାଜା ସ୍କନ୍ଦ ବା କାର୍ତ୍ତିକେୟଙ୍କ ବନରେ ପଶି ପୁରାଣ ବର୍ଣ୍ଣିତ ପାର୍ବତୀଙ୍କ ଶାପ ହେତୁ ପୁରୁଷ ରୂପ ଛାଡ଼ି ସ୍ତ୍ରୀ ହୋଇଗଲେ। ପୃଷା ବା ଇନ୍ଦ୍ର ଓ ଭାନୁ ବା ସୂର୍ଯ୍ୟ ତାଙ୍କୁ ଦେଖି ମୋହିତ ହେବାରୁ ଉଭୟଙ୍କ ଔରସରୁ ଜାତ ହେଲେ ବାଳି ଓ ସୁଗ୍ରୀବ। ପାର୍ବତୀଙ୍କ ବନରୁ ଏ ଦୁହିଁକୁ ଉଦ୍ଧାର କରି ବନରୁ ହୋଦ୍ଭବ ଅର୍ଥାତ୍ ପଦ୍ମରୁ ଉଦ୍ଭବ ହୋଇଥିବା ବ୍ରହ୍ମା କିସ୍କିନ୍ଦା ରାଜା ଖଡ଼ିଦଙ୍କୁ ଏ ଦୁହିଁକୁ ସମର୍ପିଦେଲେ। ବାଳି ହେଲା ଯୁବରାଜ, ତାହାର ସମକକ୍ଷ ଯୋଦ୍ଧା କେହି ନଥିଲା। ଦୁନ୍ଧୁବି ରାକ୍ଷସ ତା ସହିତ ବାଦ କରି ପରାଜିତ ହେଲା। ବାମ ହାତରେ ତା ପାଦ ଧରି ବୁଲାଇଲା ବାଳି, ତା ନାକରୁ ରକ୍ତ ବହି ମତଙ୍ଗ ଋଷି ଥିବା ଋଷ୍ୟମୁଖ ପର୍ବତରେ ପଡ଼ିବାରୁ ଋଷି ସାପ ଦେଲେ, ଏ ପର୍ବତକୁ ଆସିଲେ ତୋର ମୃତ୍ୟୁ। ତାର ଭ୍ରାତା ସଙ୍ଗରେ ଯୁଦ୍ଧ କରିବାରୁ ପାତାଳକୁ ଯାଇଥିବା ଗର୍ତ୍ତରୁ ରକ୍ତ ବୋହିଲା। ବାଳି ନାଶଗଲା ଭାବି ଦୁଃଖରେ ମୁଁ ଫେରିଲି। ମୋର ଅଭିଷେକ ହେଉଥିବା ବେଳେ ବାଳି ପହଞ୍ଚି ମୋ ପତ୍ନୀକୁ ନେଇଗଲା, ମୋତେ ଜୀବନରେ ମାରିଦେବାକୁ ବସିଥିଲା। ଏ ପର୍ବତକୁ ଆସି ମୁଁ ବଞ୍ଚିଯାଇଛି।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 71ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର। ବର୍ଣ୍ଣନାରେ ଥିଲେ ଝରଣ ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛି ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଏବେ କେମିତି ଲାଗୁଛି ଋତୁ? କେବେ ଥିରି ଥିରି ବର୍ଷାରେ ପତ୍ରରୁ ଝରି ପଡ଼ୁଛି ଟପ ଟପ ପାଣି, କେବେ ଖରା କେବେ ଛାଇ, କେବେ ମେଘ ମେଘ ଆକାଶ, କେବେ ବର୍ଷା, ଅସହ୍ୟ ଗୁଳିଗୁଳି ପରେ ଏବେ ଏ ମନ ସତେ ଯେମିତି ଟିକିଏ ଅଲଗା। ତଥାପି ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତ ସୁନ୍ଦର ପ୍ରକୃତି ମନରେ ଭରି ଦେଇଥାଏ ସେତିକି ଆନନ୍ଦ। ଟିକେ ଟିକେ ମେଘରେ ମାଟି ଉପରେ ସୁପ୍ତଚାର ମୁଣ୍ଡ ଟେକିବା ଆରମ୍ଭ କଲାଣି। ତଥାପି ସ୍ୱଚ୍ଛତା କ୍ଷେତ୍ରରେ ଆମ ପରିବେଶକୁ ସେତିକି ପରିଷ୍କାର ପରିଚ୍ଛନ୍ନ ରଖିପାରିଲେ ଆମେ ସୁସ୍ଥ ରହିପାରିବା, କାହିଁକିନା ଆମେ ସମସ୍ତେ ଜାଣିଛେ ସୁସ୍ଥ ପରିବେଶ ସୁସ୍ଥ ଜୀବନ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: एनपीएस संचय होउछि भारत सरकारको प्राधिकरण पीएफआरडीए द्वारा परिचालित एक पेंशन योजना जेउथिरे मात्र 250 टंका रे खाता खोली टंका जमा करथिले आपनकर वृद्धावस्था रे मासिक पेंशन मिलिबो। आजि ही एनपीएस संचय रे जमा करबा आरंभ करंतु आउ निजो भविष्यत सुरक्षित करंतु। अधिक विवरण पई निकटस्थ जनसेवा केन्द्र किंबा निजो बैंक सहित जोगाजोग करंतु। एनपीएस संचय सहित भविष्यत पई प्रस्तुत रहंतु।
2: ଶ୍ରୋତାବନ୍ଧୁ, ଏ ଜୀବନ ମାଟି ପାଣି ପୁଣି ପବନକୁ ନେଇ, କିନ୍ତୁ କୌଣସି କାରଣରୁ ପ୍ରକୃତି ବିଗିଡ଼ିଗଲେ, ଋତୁଚକ୍ରରେ ପରିବର୍ତ୍ତନ ଆସିଲେ, ପ୍ରକୃତି ତାର ଭାରସାମ୍ୟ ହରାଇଲେ, ଆମେ ଆମର ଜନଜୀବନ ସେତିକି ମାତ୍ରାରେ ବାଧାପ୍ରାପ୍ତ ହୋଇଥାଏ। ସେଇଥିପାଇଁ ତ ଆମ ଜୀବନ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରକୃତି ଆମର ମିତ୍ର। ପ୍ରକୃତିରେ ମିଳୁଥିବା ପ୍ରତ୍ୟେକଟି ଜିନିଷ ଆମ ଜୀବନରେ ଆସିଥାଏ, ତେଣୁ ପ୍ରକୃତି ଉପରେ ଗଢ଼ି ଉଠିଥିବା ନଦନଦୀ, ଝରଣା, ପାହାଡ଼, ପର୍ବତ, ପୁଣି ମାଟିପାଣି, ପବନକୁ ନେଇ ଆମ ଏ ଜୀବନ।

ଶ୍ରୋତା ବନ୍ଧୁ, ଟିକେ ପୂର୍ବରୁ କହୁଥିଲି ଆପଣଙ୍କୁ ସେ ମେଘ ଆଉ ମାଟିର କଥା, କିନ୍ତୁ ଆସନ୍ତୁ ଏବେ ଫେରିଯିବା ସେହି ବାସ୍ତବତା ଭିତରକୁ। ଥରେ ମନେ ପକାନ୍ତୁ ତ ସେହି ଜଙ୍ଗଲ ଯାହା ମୋ ଜୀବନ, ପାହାଡ଼ ପାଖ ସେହି ଅଗନାଅଗ୍ନି ବନସ୍ଥ, ଯେଉଁ ବନସ୍ଥ ବା ଜଙ୍ଗଲ ଉପରେ ଆମେ ନିର୍ଭରଶୀଳ, ଯେଉଁ ଜଙ୍ଗଲ ଗଛର ଡାଳରେ ପକ୍ଷୀର ବସା, ନିର୍ଭୟରେ ବନ୍ୟଜନ୍ତୁମାନଙ୍କର ଜୀବନଶୈଳୀ, ମାଟି ଦେହରେ ବୃକ୍ଷରାଜେ ଯାହାର ମଣିଷ ସମାଜ ପାଇଁ ଅବଦାନ ଏବଂ ତାହା ଅବର୍ଣ୍ଣନୀୟ। କିନ୍ତୁ ଆଜି ସହର ନବୀକରଣ ନାଁରେ, ଶିଳ୍ପର ଉନ୍ନତି ନାଁରେ ଆଜି ଆମେ ଆମ ହାତରେ ସେହି ଜଙ୍ଗଲକୁ କାଟି ପଦା କରୁଛେ। କିନ୍ତୁ ଶ୍ରୋତାବନ୍ଧୁ, ସେହି ଗଛ ଯିଏ ମେଘକୁ ଡାକି ଆଣେ, ଯିଏ ଆମ ପ୍ରକୃତିର ଭାରସାମ୍ୟକୁ ରକ୍ଷା କରେ, ଯିଏ ବନ୍ୟଜନ୍ତୁମାନଙ୍କର ସାହାରା ପାଲଟେ, ସେହି ଜଙ୍ଗଲକୁ ସୁରକ୍ଷା ଦେବା କ'ଣ ଆମର କର୍ତ୍ତବ୍ୟ ନୁହେଁ?

ଶ୍ରୋତାବନ୍ଧୁ, ସବୁପରେ ଏଠି କଥାରେ କହିବା ଯେତିକି ସହଜ ମନେ ହୁଏ, ସେହିସବୁ କଥାକୁ କାର୍ଯ୍ୟରେ ପରିଣତ କରିବା ସେତିକି ସହଜ ମନେ ହୁଏ ନା। କିନ୍ତୁ କହୁଥିଲି ଆପଣଙ୍କୁ, ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ପ୍ରକୃତିକୁ ଛାଡ଼ି ମଣିଷ ସମାଜ ବଞ୍ଚିବା ଅସମ୍ଭବ। ଏହି ପ୍ରକୃତିକୁ ମଣିଷ ସେତିକି ଭଲ ପାଏ। ପ୍ରକୃତିର ସୌନ୍ଦର୍ଯ୍ୟରେ ତାର ମନ କେବେ ବିଫର, କେବେ ମନର ଭାବନାରେ ପ୍ରକୃତିର ରଙ୍ଗକୁ ନେଇ, କେବେ କବିତା ତାର ସୌନ୍ଦର୍ଯ୍ୟତାକୁ ନେଇ, କେବେ ଗପ, କେବେ ଋତୁମାନଙ୍କୁ ନେଇ, କେତେ କେତେ ଅନୁଭୂତି, ଯାହା ଆମକୁ ଗାଳ୍ପିକଟିଏ, କବିତାଟିଏ, କବିଟିଏ ଅବା ନାଟ୍ୟକାରଟିଏ ଅବା ସୁନ୍ଦର ଭାବୁକଟିଏ ହେବାରେ ସେତିକି ସାହାଯ୍ୟ କରିଥାଏ। ତା ସହିତ ସୌନ୍ଦର୍ଯ୍ୟମୟ ପ୍ରକୃତି କୂଳରେ ଏ ଜୀବନ ପ୍ରତି ମୁହୂର୍ତ୍ତରେ ନିଜ ମନ ଭିତରେ କିଛି

0: ନିହାତି ଜରୁରୀ
1: ଆଜ୍ଞା ହଁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରାଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ
2: ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ
1: ମନେ ରଖନ୍ତୁ ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ ସୋ ଇଜି ଫସିଲା
4: ଅଡଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ RBI କହେ
5: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
6: ଆଚ୍ଛା ତମର ସବୁ ରିପୋର୍ଟ ଦେଖେଲ HIV ଟେଷ୍ଟ ହେଇଛି
0: ନାଇଁ ଡାକ୍ତର ବାବୁ ସେଇଟା କଣ ନିହାତି ଜରୁରୀ
1: ଆଜ୍ଞା ହଁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର HIV ପରୀକ୍ଷା କରାଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ
2: ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ
1: ମନେ ରଖନ୍ତୁ ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି

କିନ୍ତୁ ସବୁପରେ ଶ୍ରୋତାବନ୍ଧୁ ଆମେ କହିପାରିବା, ଯେଉଁଠି ଦିନ ଅଛି ସେଠି ରାତି ବି ରହିଛି, ଯେଉଁଠି ଖରା ସେଇଠି ଛାଇ, ଯେଉଁଠି ଦୁଃଖ ସେଇଠି ସୁଖ। କିନ୍ତୁ ଦୁଃଖକୁ ଭୁଲି ସୁଖର ସନ୍ଧାନର ମାନେ ହିଁ ତ ପ୍ରକୃତ ଜୀବନ। କିନ୍ତୁ ଏ ପୃଥିବୀ ପୃଷ୍ଠରେ ଆମ ପାଇଁ ଆମେ ଅନେକ ସମସ୍ୟାକୁ ସାମ୍ନା କରିଥାଉ, କିନ୍ତୁ ସେମିତି ଦିନ କେବେ ନ ଆସୁ। ସମସ୍ୟାର କାରଣକୁ ଖୋଜିବା, ତା'ର ସମାଧାନ ପାଇଁ ବାଟ ତିଆରି କରିବାର ଅର୍ଥ ଏ ପ୍ରକୃତିକୁ ସେତିକି ଭଲ ପାଇବା, ଅର୍ଥାତ୍ ଏ ଜୀବନକୁ ସେତିକି ଅମୂଲ୍ୟ ମନେ କରିବା।

ଶ୍ରୋତାମାନଙ୍କୁ କଥା କହୁଥିଲେ, ବେଳେବେଳେ କଥା ସରେ ନା, କିନ୍ତୁ ସରି ସରି ଆସୁଥାଏ ସମୟ, ଧୀରେ ଧୀରେ ବଢ଼ି ବଢ଼ି ଯାଉଥାଏ ଦିନର ବୟସ, ଦିନ ଗଡ଼ିଗଲେ ସଞ୍ଜ, ସଞ୍ଜ ପରେ ପୁଣି ରାତି, କିନ୍ତୁ ସବୁପରେ କେମିତି ଏ ଜୀବନ, ପଟେ ସୁଖ ହେଲେ ପଟେ ଦୁଃଖ, ତଥାପି ଜୀବନ ଚାହେଁ ଟିକେ ଖୁସି ଖୁସି। ସେଇଥିପାଇଁ ତ ପୃଥିବୀ ପୃଷ୍ଠରେ ଛିଡ଼ା ହୋଇଥିବା ବୃକ୍ଷ କି ପାହାଡ଼ଟିଏ ହେଉ, ବହି ଯାଉଥିବା ନଦୀଟିଏ ହେଉ, ନୀଳ ଆକାଶ ତଳେ ମୁକ୍ତ ଭାବରେ ଉଡ଼ି ଯାଉଥିବା ପକ୍ଷୀଟିଏ ହେଉ, ଗଛର ଡାଳରେ ଲୁଚକାଳି ଖେଳୁଥିବା ପକ୍ଷୀ ହେଉ, ସବୁ ଜୀବନ ଆମର ଏହି ପ୍ରକୃତି ଉପରେ ନିର୍ଭରଶୀଳ, ଯାହା ବିନା ଜୀବନ ଏଠି ଅସମ୍ଭବ। ଏଠି ସାତରଙ୍ଗର ଜନ୍ମ ଏହି ପ୍ରକୃତି କୋଳରୁ, ଆକାଶରେ ସାତରଙ୍ଗର ଇନ୍ଦ୍ରଧନୁ, ରାତି ହେଲେ ଆକାଶରେ ଜହ୍ନ, ସାଗର ବାଲିରେ ସେହି ଝାଉଁବଣ, ନୀଳ ସମୁଦ୍ରର ଉତ୍ତାଳ ତରଙ୍ଗ, ସାଗର କୂଳରେ ଶାମୁକା, ଏଠି ମାଛ ବେଉସାରେ ସେହି ଧୀବର ମନରେ ସ୍ୱପ୍ନ, କଥା ଦେଇ କଥା ରଖିବାକୁ କହିଲା ବେଳେ ଏଠି ଲାଜେଇ ପଡ଼ୁଥିବା ସେହି ପୁନେଇ ଜହ୍ନ। ଆମ ସଂସ୍କୃତି ଆମ ପରମ୍ପରାରେ ବାର ମାସର ତେର ପର୍ବ ଭିତରେ କେତେ କେତେ ଯାନିଯାତ୍ରା, ଯାହା ପ୍ରକୃତି କୂଳରୁ, ପ୍ରକୃତି ସାଥିରେ, ପ୍ରକୃତିର ଭିନ୍ନ ଭିନ୍ନ ରୂପ ଆଉ ରଙ୍ଗ ଭିତରେ।

ଶ୍ରୋତାବନ୍ଧୁ କଥାରେ ଅଛି କହିଲେ କି ହେବ, କିନ୍ତୁ ପ୍ରତିଟି କଥାରେ ପ୍ରତି ମୁହୂର୍ତ୍ତରେ ନିଜେ ସଚେତନ ହୋଇଗଲେ ଏ ଦୁନିଆ ସଚେତନ ହେବାକୁ କେତେ ସମୟ ଲାଗିବ? ଏ ସବୁଜିମା ଭରା ପୃଥିବୀ ଜଙ୍ଗଲର ଅବକ୍ଷୟ ଆମ ପାଇଁ ଦିନେ ଯେ ମହାବିପଦ ନ ଆଣିବ ସେ କଥା କିଏ କହିବ? ଶାନ୍ତ ପରିବେଶ ଆମ ଜୀବନ ପାଇଁ ସେତିକି ଅପରିହାର୍ଯ୍ୟ। କିନ୍ତୁ ବେଳେବେଳେ ଶ୍ରୋତାବନ୍ଧୁ ଆମେ ବୁଝୁନା, ଯେତେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ଆଜିର ସମୟରେ ପାଶ୍ଚାତ୍ୟର ଅନୁକରଣରେ ଆମେ ଭୁଲିଯାଉନି ତ ଆମ ଅତୀତର ସେଇ ହଜିଲା ଦିନକୁ, ସେହି ପାଦ ଅଳତା ହେଉ ଅବା ରଜପୋଡ଼ ପିଠା, ଗୁରୁବାରର ଝୁଟି ଚିତା ଅବା ଓଡ଼ିଆ ଘରର ସେହି ପଖାଳ ଆଉ ଶାଗ ଭଜା। ସତରେ ଶ୍ରୋତାବନ୍ଧୁ, ଆଜି ଆମେ କେଉଁଠି? କିନ୍ତୁ ଏ ମନ ଚାହିଁଲେ ଆମେ ଫେରାଇ ଆଣିପାରିବା ଆମ ଅତୀତର ମିଠା ଫର୍ଦ୍ଦକୁ, ସେହି ଜଙ୍ଗଲ ଭିତରର କଣ୍ଟେଇ ଅବା ଜାମୁକୋଳି, ଚୁଲିରେ ରୋଷେଇ ପାଇଁ ଜଙ୍ଗଲରୁ ଶୁଖିଲା କାଠ, କେତେ କେତେ ଜଙ୍ଗଲଜାତ ଦ୍ରବ୍ୟ ସେହି ଜଙ୍ଗଲକୁ ଏହି ହାତରେ ସୃଷ୍ଟି କରିବାରେ ସମୟ ଆସିଛି। ସେହି ଭରସାରେ, ସେହି ବିଶ୍ୱାସରେ, କାହିଁକିନା ଜଙ୍ଗଲ ହେଉଛି ଆମ ଜୀବନ।